ଆକାଶବାଣୀ କଟକ ଆଜି ଶନିବାର 1948 ଶତାବ୍ଦ ବୈଶାଖ ମାସ 26 ଦିନ ଇଂରାଜୀ 2026 ମସିହା ମେ ମାସ 16 ତାରିଖ ସମୟ ବର୍ତ୍ତମାନ ସକାଳ 5:58 ଶ୍ରୋତାବନ୍ଧୁମାନଙ୍କୁ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ ଏହି କାର୍ଯ୍ୟକ୍ରମ ଦୂରଦର୍ଶନର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି।

ପରବର୍ତ୍ତୀ ଭକ୍ତିଗୀତ ଧ୍ରୁବଚରଣ ସାହୁଙ୍କ ରଚନାରୁ ଗାଇଛନ୍ତି ସୁବାସ ଦାସ। ସୁନ୍ଦର ବୋଲି ସୁନ୍ଦରତମ ସୁନ୍ଦର କର ସୃଷ୍ଟିକୁ, ହେ ପରମ ପିତା ଜଗତ କରତା, ଚରଣେ ପ୍ରଣମୀ ତୁମକୁ।

ଏଥରଶିଳ୍ପୀ କାର୍ତ୍ତିକ ଚନ୍ଦ୍ର ସାହୁ କଣ୍ଠରେ ତାଙ୍କର ବୈଦ୍ୟନାଥ ଖିଲାରଙ୍କ ରଚନା ହୃଦୟକୁ ତୁମ ପାଦ ତଳେ ରଖେ ମୁଁ ବି ନିଶ୍ୱାସ ମାରେ ଏହି ଦୁନିଆରେ ତୁମେ ଏକା ବନ୍ଧୁ ତୁମକୁ ବିଶ୍ୱାସ କରେ।

ବନ୍ଦନାର ପରବର୍ତ୍ତୀ ଶିଳ୍ପୀ ଝୁମ୍କି ରଥ, ସେ ଗାଇଛନ୍ତି ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନା। ପ୍ରଭୁ ତୁମେ ମୋର, ମୁଁ ତୁମର, ଜନମେ ଜନମେ, ପାଶୁରୀ ନଦୀ ଚିହ୍ନେ ଏ ଭବ ଭରମେ।

କାର୍ଯ୍ୟକ୍ରମର ଶେଷ ଭକ୍ତି ଗୀତ ଅଲେଖଚନ୍ଦ୍ର ପଢିଆରୀଙ୍କ ରଚନାରୁ ଗାଇଛନ୍ତି କୃଷ୍ଣଚନ୍ଦ୍ର ରାୟ। ଉଠ ଉଠ ଆହେ କାଳିଆ ଠାକୁର, ଉଠ ମହାମାୟା ଉଠ, ଉଠ ବଳଦେବ ଉଠ ସୁଦର୍ଶନ, ମହାବାହୁ ଚେଇଁ ଉଠ।

0: ଆକାଶବାଣୀ କଟକ ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ତରୁଣକାନ୍ତି ରାଉତ।
1: ପ୍ରଣାମ ଶ୍ରୋତା ବନ୍ଧୁ, ଆଜି ସାବିତ୍ରୀ ବ୍ରତ, ଜ୍ୟେଷ୍ଠ ମାସ ଅମାବାସ୍ୟାରେ ବିବାହିତା ନାରୀମାନେ ସ୍ୱାମୀଙ୍କ ମଙ୍ଗଳ ପାଇଁ ସାବିତ୍ରୀ ବ୍ରତ ପାଳନ କରନ୍ତି। କେହି କେହି ପ୍ରତୀକାତ୍ମକ ଭାବେ ଶିଳପୁଆ ପୂଜା କରନ୍ତି। କୌଣସି କୌଣସି ସ୍ଥାନରେ ବଟବୃକ୍ଷ ମୂଳେ ଆରାଧନା କରାଯାଏ ମା ସାବିତ୍ରୀଙ୍କର। ନିରାହାର ରହି ସଧବା ନାରୀ ସ୍ୱାମୀର ଦୀର୍ଘ ଆୟୁଷ କାମନା କରେ। ତାହାର ସୀମନ୍ତରେ ସିନ୍ଦୁର ସଦା ଝଟକୁ ଥାଉ, ତାର ପରିବାର ପୁରିକି ଥାଉ, ଏହି ଚିନ୍ତାରେ ସେ ପୂଜା କରେ। ପାତିବ୍ରତ୍ୟର ଏ ଅପୂର୍ବ ନିଦର୍ଶନ ଭାରତୀୟ ପରମ୍ପରାକୁ ମହାନ କରି ତୋଳିଛି। ବ୍ୟକ୍ତିଗତ ପ୍ରାର୍ଥନା ସାର୍ବଜନୀନ ପୂଜାର ରୂପ ନେଇଛି। ସାବିତ୍ରୀ ନାମ ଉଚ୍ଚାରଣରେ ଯେପରି ମଡ଼ା ମୁହଁରେ ହସ ଫୁଟି ଉଠୁଛି, ରୋଗୀ ପୁନର୍ଜୀବନ ଫେରିପାଉଛି, ମୃତ୍ୟୁର ବିଭାବରି ଜୀବନର ଲାବଣ୍ୟ ଭୂଷଣା ରଞ୍ଜିତ ଚରଣା ଓଷାକୁ ଜନ୍ମ ଦେଇ ଲୁପ୍ତ ହୋଇଯାଉଛି, ତେବେ ସାବିତ୍ରୀ କିଏ? କିମ୍ବଦନ୍ତୀ କହେ ମଧ୍ୟପ୍ରଦେଶର ରାଜା ଅଶ୍ୱପତିଙ୍କ କନ୍ୟା ସାବିତ୍ରୀ। ଯେତେବେଳେ ସେ ଯୌବନରେ ପାଦ ଦେଲେ, ଅଶ୍ୱପତି ତାଙ୍କୁ ନିଜ ପତି ନିଜେ ବାଛିବାର ସ୍ୱାଧୀନତା ଦେଲେ। ଅମାତ୍ୟମାନଙ୍କ ସହ ବହୁ ସ୍ଥାନ ଭ୍ରମଣ କଲେ ସାବିତ୍ରୀ ଉପଯୁକ୍ତ ବରପାତ୍ର ପାଇବା ପାଇଁ। ଶେଷରେ ସାଲ୍ଲୋ ଦେଶର ରାଜା

0: ମତ୍ସେନଙ୍କର ପୁତ୍ର ସତ୍ୟବାନଙ୍କୁ ଅରଣ୍ୟ ମଧ୍ୟସ୍ଥ ଋଷିଙ୍କ ଆଶ୍ରମରେ ଦେଖି ତାଙ୍କୁ ପତି ରୂପେ ମନେ ମନେ ବରଣ କରିନେଲେ। କିନ୍ତୁ ନାରଦ ତାଙ୍କୁ କହିଲେ, ସତ୍ୟବାନ ଅଳ୍ପାୟୁ, ତାର ଆୟୁଷ ଆଉ ମାତ୍ର ଏକ ବର୍ଷ, ତାଙ୍କର ପିତା ଅନ୍ଧ ଏବଂ ରାଜ୍ୟ ଭ୍ରଷ୍ଟ, ମାତ୍ର ସାବିତ୍ରୀ ଥିଲେ ସାଧ୍ୱୀ, ସେ ତାଙ୍କ ପ୍ରତିଜ୍ଞାରେ ଅଟଳ ରହିଲେ। ଅଗ୍ନିକୁ ସାକ୍ଷୀ ରଖି ବାହା ହେବା ଏକ ଅନୁଷ୍ଠାନ ମାତ୍ର, ମାତ୍ର ମାନସିକ ବରଣ ହିଁ ଶ୍ରେଷ୍ଠ ବିବାହ, ଏକଥା ଜାଣିଥିଲେ ସାବିତ୍ରୀ। ସତ୍ୟବାନଙ୍କ ସହ ସାବିତ୍ରୀଙ୍କର ବିବାହ ସମ୍ପନ୍ନ ହେଲା। ବିବାହ ପରେ ସାବିତ୍ରୀ ପିତ୍ରାଳୟ ରାଜସୁଖ ଛାଡ଼ି ଅରଣ୍ୟରେ ଶାଶୁ ଶ୍ୱଶୁର ଏବଂ ସ୍ୱାମୀଙ୍କ ସେବାରେ ମନୋନିବେଶ କଲେ। ସତ୍ୟବାନଙ୍କ ଆୟୁଷ ଯେଉଁଦିନ ପୂର୍ଣ୍ଣ ହେବ, ସେଦିନ ବଣରୁ ଫଳମୂଳ ଆଉ ସମିଧ ସଂଗ୍ରହ କରିବାକୁ ଗଲେ ସତ୍ୟବାନ, ତାଙ୍କ ପଛେ ପଛେ ଚାଲିଲେ ସାବିତ୍ରୀ। ବଣ ଭିତରେ ଅସୁସ୍ଥ ହୋଇପଡ଼ିଲେ ସତ୍ୟବାନ, ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ନିଦ୍ରା ଗଲେ, ଆଉ ଉଠିଲେ ନାହିଁ। ଯେଉଁମାନେ ମାଣତ୍ରୀର କଖାରୁଆ ବୈଦ୍ୟନାଥ ମନ୍ଦିର ଦେଖିଛନ୍ତି, ସାବିତ୍ରୀଙ୍କ କୋଳରେ ମୃତ ସତ୍ୟବାନଙ୍କ ମୁଗୁନି ପଥର ମୂର୍ତ୍ତି ଦେଖିଥିବେ ନିଶ୍ଚୟ। ଷୋଡ଼ଶ ଶତାବ୍ଦୀର ମନ୍ଦିର ଗାତ୍ରରେ ଓଡ଼ିଆ ଶିଳ୍ପୀ ପଥରରେ ଖୋଦିତ କରିଛି ଏହି କାଳଜୟୀ ଦୃଶ୍ୟ, ଅତୀବ ପ୍ରାଣସ୍ପର୍ଶୀ। ସତ୍ୟବାନଙ୍କ ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ ହେଲେ ଯମଙ୍କର ଦୂତ କାଳ ଓ ବିକାଳ, କିନ୍ତୁ ସାବିତ୍ରୀଙ୍କ ପାତିବ୍ରତ୍ୟର ଅଭେଦ୍ୟ ପ୍ରାଚୀର ଅତିକ୍ରମ କରିବା ସମ୍ଭବ ନଥିଲା। ଶେଷକୁ ନିଜେ ଆସିଲେ ଜନ୍ତୁରାଣ, ସତ୍ୟବାନଙ୍କ ଆତ୍ମାକୁ ଧରି ନରକ ଅଭିମୁଖେ ଅଗ୍ରସର ହେଲେ। ପଛେ ପଛେ ଚାଲିଲେ ସାବିତ୍ରୀ, ଏପରିକି ଯମପୁରୀକୁ ବେଷ୍ଟନ କରିଥିବା ବୈତରଣୀ ନଦୀକୁ ମଧ୍ୟ ନିଜର ସତୀତ୍ୱ ବଳରେ ଅତିକ୍ରମ କରିଗଲେ। ଯମରାଜା ସାବିତ୍ରୀଙ୍କ ପ୍ରତିଭକ୍ତିରେ ସନ୍ତୁଷ୍ଟ ହୋଇ ସତ୍ୟବାନଙ୍କ ଜୀବନ ଛଡ଼ା ଯେକୌଣସି ତିନୋଟି ବର ମାଗିବାକୁ କହିଲେ। ସାବିତ୍ରୀ ମାଗିଲେ ଶ୍ୱଶୁରଙ୍କ ଦୃଷ୍ଟି ଫେରିବା ପାଇଁ ବର ଏବଂ ତାଙ୍କର ହୃତ ରାଜ୍ୟ, ଦ୍ୱିତୀୟ ବରରେ ମାଗିଲେ ଦୁଇ କୂଳର ହିତା ହୋଇ ନିଜ ପିତାଙ୍କ ପାଇଁ ପୁତ୍ର ସନ୍ତାନ, ତୃତୀୟ ବର ମାଗିଲେ ନିଜ ଗର୍ଭରୁ ଶତପୁତ୍ର। ଯମରାଜ କହିଲେ, ତଥାସ୍ତୁ। ସାବିତ୍ରୀ ଯୁକ୍ତି କଲେ, ଏହା କିପରି ସମ୍ଭବ? ସ୍ୱାମୀଙ୍କ ଅବର୍ତ୍ତମାନରେ ସେ କିପରି ହେବେ ଅନ୍ତଃସତ୍ତ୍ୱା, ନାରୀର ପୁଣ୍ୟ ଏବଂ ଗରିମା ଆଗରେ। ଯମରାଜଙ୍କ ହୃଦୟ ତରଳିଗଲା, ସେ ସତ୍ୟବାନଙ୍କ ଜୀବନ ଫେରାଇଦେଲେ। ତେଣୁ ଆଜି ନାରୀ କେବଳ ନିଜ ସ୍ୱାମୀର ଦୀର୍ଘାୟୁ କାମନା କରିବା ଅନୁଚିତ, ଉଭୟ ପିତ୍ରାଳୟ ଏବଂ ଶ୍ୱଶୁରାଳୟର ସୁଖ ଶାନ୍ତି ପାଇଁ ପ୍ରାର୍ଥନା କରିବା ଉଚିତ। କିମ୍ବଦନ୍ତୀକୁ ଛାଡ଼ି ପୁରାଣ କହେ, ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ସବିତା ବା ସୂର୍ଯ୍ୟଙ୍କ ଔରସରେ ତାଙ୍କ ପତ୍ନୀ ପୃଷ୍ଣୀଙ୍କ ଗର୍ଭରୁ ଜାତ କନ୍ୟା ସାବିତ୍ରୀ। ଏ ବେଦମାନଙ୍କୁ ପ୍ରସବ କରିଥିବାରୁ ବେଦ ପ୍ରସବିନୀ, କେହି କେହି ଏହାଙ୍କୁ ଗାୟତ୍ରୀ ବୋଲି ମଧ୍ୟ ବିବେଚନା କରନ୍ତି। ତେବେ ଋକ୍ବେଦରେ ସବିତା ଏକ ସ୍ୱର୍ଣ୍ଣିମ ଦେବତା, କିନ୍ତୁ ଉଷା ଅସାମାନ୍ୟ ସୁନ୍ଦରୀ ଦେବୀ, ତାଙ୍କର ସ୍ତୁତି 20 ସୂକ୍ତରେ ବର୍ଣ୍ଣନା କରାଯାଇଛି। ଏହି ଉଷା ହିଁ ହୁଏତ ସାବିତ୍ରୀ, କାରଣ ସେ ଜ୍ୟୋତିର୍ମୟୀ, ଦାନଶୀଳା, ଅଶ୍ୱବତୀ ଗୋମତୀ ବିଶ୍ୱ ସୁବିଧ ଭୂରି ଚବନ୍ତ ବସ୍ତବେ। ଉଷା ଅଶ୍ୱବତୀ ଅର୍ଥାତ୍ ଧନଧାନ୍ୟରେ ପରିପୂର୍ଣ୍ଣା, ଗୋମତୀ ଅର୍ଥାତ୍ ଧେନୁମାନଙ୍କର ରକ୍ଷାକାରିଣୀ, ଉଭୟ ଅଶ୍ୱ ଓ ଗାଭୀମାନଙ୍କର ଯେ ରକ୍ଷାକାରିଣୀ ସେ ସମ୍ପଦର ପ୍ରତୀକ, ବିଶ୍ୱ ସୁବିଧ ରମଣୀୟ ଧନ ପ୍ରଦାନକାରିଣୀ। ଋଗ୍ବେଦରେ ଉଷା ହିଁ ଆମର ଆରାଧ୍ୟା ସାବିତ୍ରୀ, କାରଣ ଉଷା ହିଁ ସୂର୍ଯ୍ୟଙ୍କଠୁ ଜନ୍ମ ନିଅନ୍ତି। ସାବିତ୍ରୀଙ୍କ ଆରାଧନାରେ ଜଗତର ମୁମୂର୍ଷୁ ପ୍ରାଣୀମାନଙ୍କ ଦେହରେ ଅମରତ୍ୱର ଶୋଣିତ ପ୍ରବାହିତ ହୁଏ, ସେ ପ୍ରବାହର ଶେଷ ନାହିଁ, ହେବ ବି ନାହିଁ। ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।
1: ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ତରୁଣକାନ୍ତି ରାଉତ। ଆକାଶବାଣୀ କଟକ ପ୍ରଚାର କରୁଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 37ତମ ଭାଗ।

ମହାରାଜା ପରୀକ୍ଷିତ ଋଷିପୁତ୍ରଙ୍କଠାରୁ ସାପ ପାଇ ଗଙ୍ଗା କୂଳରେ ଉପବାସରେ ବସି ରହିଥିବା କଥା ମୁନିମାନେ ଜାଣିଲେ। ଅତ୍ରି, ବଶିଷ୍ଠ, ଚବନ, ଭୃଗୁ, ବ୍ୟାସ, ଅଙ୍ଗିରା, ପରାଶର, ବିଶ୍ୱାମିତ୍ର, ଉତଥ୍ୟ, ଗୌତମ, ଭରଦ୍ୱାଜ, ମୈତ୍ରେୟ, ନାରଦ ଆଦି ମୁନିଗଣ ଶିଷ୍ୟମାନଙ୍କ ସଙ୍ଗରେ ଆସି

ପରୀକ୍ଷିତ ମହାରାଜାଙ୍କ ନିକଟରେ ପହଞ୍ଚିଲେ। ମୁନିମାନଙ୍କୁ ପ୍ରଣାମ କରି ପରୀକ୍ଷିତ କହିଲେ, ସବୁ ରାଜାଙ୍କ ମଧ୍ୟରେ ମୋ ଜୀବନ ଧନ୍ୟ। ମୋର ମରଣ ବେଳେ ମୁନିମାନଙ୍କୁ ଦେଖିବାକୁ ପାଇଲି। ଯେଉଁ କର୍ମ କଲେ ପ୍ରାଣୀମାନେ ମାୟାରୁ ତରିଯାଆନ୍ତି ସେହି କଥା ମୋତେ ଦୟାକରି କହନ୍ତୁ। ପୁତ୍ର ଜନ୍ମେଜୟକୁ ରାଜ୍ୟଭାର ଦେଇ ରାଜା ମୁନିମାନଙ୍କ ମେଳରେ ଗଙ୍ଗା କୂଳରେ କୁଶଶଯ୍ୟାରେ ଶୋଇ କୃଷ୍ଣଙ୍କୁ ସ୍ମରଣା କଲେ। ଦେବତାମାନେ ସ୍ୱର୍ଗରୁ ପୁଷ୍ପବୃଷ୍ଟି କଲେ।

0: ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 37ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ କୃଷ୍ଣଚନ୍ଦ୍ର ରାୟ, ଶୈଳଭମ ମହାପାତ୍ର ଏବଂ ତୃପ୍ତି ଦାସ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁ ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଲଙ୍କାମରିଚ ଫସଲରେ ବର୍ତ୍ତମାନ ସମୟରେ ଶୋଷକ ପୋକ ଯଥା ଯୌ ପୋକ ଓ ପତ୍ରଙ୍କୁଣୀ ପୋକ ଲାଗିବାର ସମ୍ଭାବନା ଅଛି। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରେକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଶୁଖିଲା ପାଗ ଦେଖି ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଟାମିପ୍ରେଡ୍ ନାମକ କୀଟନାଶକ କିମ୍ବା 400 ମିଲିଲିଟର ପ୍ରୋଫେନୋଫସ୍ ଓ ଫେନୋପାଇରକ୍ସିମେଟ୍ର ମିଳିତ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡି ଫସଲରେ ସାହିବି ରୋଗର ପରିଚାଳନା ପାଇଁ ଏହାର ବାହକ ଧଳାମାଛିକୁ ନିୟନ୍ତ୍ରଣ କରନ୍ତୁ। ଗଛ 2ରୁ 3 ପତ୍ର ହେବା ଅବସ୍ଥାରେ ଏକର ପ୍ରତି 8ରୁ 10ଟି ହଳଦିଆ ଅଠାଯୁକ୍ତ ଜନ୍ତା ବସନ୍ତୁ। ଶୁଖିଲା ପାଗ ଦେଖି ଏକର ପ୍ରତି 40 ଗ୍ରାମ ଥାଓମେଥୋକ୍ସାମ କିମ୍ବା 50 ଗ୍ରାମ ଏସିଡାମିପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବା ଫସଲ ଯଥା କଖାରୁ, କାକୁଡ଼ି, କଲରା, ଜହ୍ନି ଇତ୍ୟାଦି ଫସଲରେ ଫଳମାଛି ଲାଗିବାର ସମ୍ଭାବନା ରହିଛି। ଫଳମାଛିର ପରିଚାଳନା ପାଇଁ ଶୁଖିଲା ପାଗ ଦେଖି ପ୍ରଥମେ 4 ଲିଟର ପାଣିରେ 400 ଗ୍ରାମ ଗୁଡ଼ ଓ 8 ମିଲିଲିଟର ମାଲାଥିଅନ୍ ମିଶାଇ ବିଷଥୋପ ପ୍ରସ୍ତୁତ କରନ୍ତୁ। ଏହି ବିଷଥୋପକୁ ଏକ ଏକର କଖାରୁ ଜାତୀୟ ପନିପରିବା ଫସଲରେ 80 ସ୍ଥାନରେ ଛୋଟ ଛୋଟ ସଢ଼େଇ କିମ୍ବା ମାଟିରେ କିମ୍ବା ପ୍ଲାଷ୍ଟିକ୍ ଉପରେ ରଖି ଗଛ ମୂଳରେ ରଖନ୍ତୁ। ଏହା କରିବା ଦ୍ୱାରା ଫଳମାଛିଗୁଡ଼ିକ ଏହି ବିଷଥୋପ ପ୍ରତି ଆକୃଷ୍ଟ ହୋଇ ଆସି

0: ସେଥିରେ ପଡ଼ି ମରିଯିବେ। ପବନରୁ ଆମ୍ବକୁ ରକ୍ଷା କରିବା ପାଇଁ ଆମ୍ବ ଗଛରେ ଜାଲ ଲଗାନ୍ତୁ। ବର୍ତ୍ତମାନ ତାପମାତ୍ରା ବୃଦ୍ଧି ହେତୁ ଆମ୍ବ ଗଛରେ ଫଳବିନ୍ଧା ପୋକ ଦେଖାଦେଇପାରେ। ଏଥିପାଇଁ 5 ମିଲିଗ୍ରାମ ଆଜାଡିରେକ୍ଟିନ 1500 ppm କୁ ପ୍ରତି 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ନିୟନ୍ତ୍ରଣ ପାଇଁ 1 ମିଲିଗ୍ରାମ ଲାମ୍ବଡ଼ା ସାଇହେଲୋଥ୍ରିନ 5% ଇସିକୁ ପ୍ରତି 1 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ନଡ଼ିଆ ଗଛରେ କାଳିମୁଣ୍ଡି ପୋକର ନିରାକରଣ କରିବା ପାଇଁ ବ୍ରାକୋନୋ କାର୍ଡ ଜୈବ ପରୀକ୍ଷାଗାରରୁ ଆଣି ଗଛ ବାହୁଙ୍ଗାରେ ବାନ୍ଧି ଦିଅନ୍ତୁ। ଅଧିକ ଆକ୍ରାନ୍ତ ବାହୁଙ୍ଗାକୁ କାଟି ପୋଡ଼ି ଦିଅନ୍ତୁ। ଶୁଖିଲା ପାଗ ଦେଖି 10 ଲିଟର ପାଣିରେ କ୍ଲୋରାଟ୍ରାନିଲିପ୍ରୋଲ 18.5% ଏସି 4 ମିଲିଲିଟର କିମ୍ବା ଇମାମେଟିନ୍ ବେଞ୍ଜୋଏଟ୍ 5% ଏସ୍ଜି 4 ଗ୍ରାମ ମିଶାଇ ପତ୍ରରେ ସିଞ୍ଚନ କରନ୍ତୁ। ଏହି ସମୟରେ ଗାଈଗୋରୁମାନଙ୍କୁ ପରିଷ୍କାର ଏବଂ ଦରକାର ଅନୁଯାୟୀ ପାଣି ଦିଅନ୍ତୁ। ସକାଳ ଏବଂ ସନ୍ଧ୍ୟା ସମୟରେ ଘାସ ଚରିବା ପାଇଁ ଦିଅନ୍ତୁ। ଦିନରେ 2 ଥର ଗାଧୋଇ ଦିଅନ୍ତୁ। ଦିନ ସମୟରେ ଓଦା ଝୋଟ ବସ୍ତାକୁ ଝରକା ଏବଂ କବାଟରେ ଲଗାନ୍ତୁ। ଭଲ ବାୟୁ ଚଳାଚଳ ପାଇଁ ପଙ୍ଖା ଲଗାନ୍ତୁ। ସକାଳ ସମୟରେ କମ୍ ଖୁଆନ୍ତୁ ଏବଂ ସନ୍ଧ୍ୟା ସମୟରେ ସେମାନଙ୍କୁ ଅଧିକ ଖୁଆନ୍ତୁ। ଖରାଦାଉରୁ ରକ୍ଷା କରିବା ପାଇଁ କୁକୁଡ଼ା ଓ ବତକ ଘର ତିଆରି କଲାବେଳେ ଧ୍ୟାନ ଦେବେ ଯେପରି ଘର ଭିତରକୁ ସିଧା ଖରା ପଡ଼ୁନଥିବ, ମୁକ୍ତ ବାୟୁ ଚଳାଚଳ କରୁଥିବ। ଦିନବେଳା କୁକୁଡ଼ା ଘରେ ପାଣି ସିଞ୍ଚନ କରନ୍ତୁ। କୁକୁଡ଼ା ଓ ବତକମାନଙ୍କ ଉପରେ ପାଣି ସିଞ୍ଚନ କରନ୍ତୁ, କିନ୍ତୁ ଧ୍ୟାନ ଦିଅନ୍ତୁ ଲିଟର ଯେମିତି ବେଶୀ ଓଦା ନ ହୁଏ। ଓଦା ଅଖକୁ କୁକୁଡ଼ା ଓ ବତକ ଘର ଚାରିପଟେ ଢାଙ୍କିଦେଲେ ଘର ଥଣ୍ଡା ରହିଥାଏ। ସିମେଣ୍ଟ ଓ କଂକ୍ରିଟ୍ ଯୁକ୍ତ ଛାତ ଘରେ ଛେଳି ଓ ମେଣ୍ଢା ରଖୁଥିବା ଚାଷୀମାନେ ଛାତ ଉପରେ ନଡ଼ା ପକାନ୍ତୁ ଏବଂ ଛାତରେ ଧଳା ରଙ୍ଗ ଦିଅନ୍ତୁ। ସମ୍ଭବ ହେଲେ ଛାତକୁ ଅସ୍ଥାୟୀ ସିଲିଂ କରନ୍ତୁ। ଦିନ 10ଟାରୁ 4ଟା ପର୍ଯ୍ୟନ୍ତ ଛେଳି ଓ ମେଣ୍ଢାମାନଙ୍କୁ ବାହାରକୁ ଛାଡ଼ନ୍ତୁ ନାହିଁ।
1: ଶୁଣିଲେ କୃଷି ସୂଚନା, ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଆଦି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

ଚକ୍ର ଅପରାହ୍ନ 5ଟାରେ ଏଥିରେ ଶୁଣିବେ ସଙ୍ଗୀତ ରୂପକ ସୁସ୍ଥ ପରିବେଶ ସୁସ୍ଥ ଜୀବନ, ରଚନା ବଳଭଦ୍ର ମହାନ୍ତି, ପରିବେଷଣ କରିଛନ୍ତି ରାଣୀହାଟ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ। ଯୁବବାଣୀ 5:30 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 19ତମ ଭାଗ ସନ୍ଧ୍ୟା 6:10 ଝୁମର ଗୀତ ସନ୍ଧ୍ୟା 6:30 ପରିବେଷଣ କରିବେ ଟଲି ଦତ୍ତ। ଓଡ଼ିଆ କଥା ଚିତ୍ରର ଗୀତ ରାତି 7:02 ରାୟଗଡ଼ା ଜିଲ୍ଲା ହାଲଚାର ରାତି 7:25 ବନାନୀ ରାତି 7:30 ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ପରିଚାଳନା ସମ୍ପର୍କରେ ନିରଞ୍ଜନ ମହାପାତ୍ରଙ୍କ ଆଲୋଚନା। ରାତି 8:02 ହିନ୍ଦୀ କଥାଚିତ୍ରର ଗୀତ ପାରିବାରିକ ଧାରାବାହିକ ଶ୍ରୀହରିଙ୍କ ସଂସାର ଏହାର ଦ୍ୱିତୀୟ ଭାଗ ରାତି 8:30 ରଚନା ଗୋପାଳ ଛୋଟରେ ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ଅଖିଳ ଭାରତୀୟ ଚଳଚ୍ଚିତ୍ର ପତ୍ରିକା କାର୍ଯ୍ୟକ୍ରମ ରାତି 9:30 ଏବଂ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ ରାତି 10:00 ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜିର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ପୁନରୁଦ୍ଧାର ଓ ଉନ୍ନତି ପାଇଁ ରାଜ୍ୟ ସରକାର ନୂତନ ଚଳଚ୍ଚିତ୍ର ନୀତି ପ୍ରଣୟନ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଗତକାଲି ଭୁବନେଶ୍ୱର ସଂସ୍କୃତି ଭବନରେ ଆୟୋଜିତ ଆଲୋଚନାଚକ୍ରରେ ଚଳଚ୍ଚିତ୍ର ଜଗତର କଳାକାର ଓ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଓଡ଼ିଆ ସିନେମା ରାଜ୍ୟର ଅସ୍ମିତା, ସଂସ୍କୃତି ଓ ଜୀବନଶୈଳୀର ପ୍ରତିଛବି ବୋଲି କହିଛନ୍ତି। ରାଜ୍ୟରେ ଏକ ଚଳଚ୍ଚିତ୍ର ପ୍ରଶିକ୍ଷଣ ପ୍ରତିଷ୍ଠାନ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ରାଜ୍ୟରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍ ସିଲିଣ୍ଡର ପର୍ଯ୍ୟାପ୍ତ ପରିମାଣର ମହଜୁଦ ଥିବା ତୈଳ ବିପଣନ କମ୍ପାନୀମାନେ ସ୍ୱଷ୍ଟ କରିଛନ୍ତି। ଇନ୍ଧନ ଯୋଗାଣ ସ୍ଥିତି ସ୍ୱାଭାବିକ ଓ ସ୍ଥିର ରହିଛି। ଲୋକମାନଙ୍କୁ ଆତଙ୍କିତ ହୋଇ ଅତ୍ୟଧିକ ତୈଳ କ୍ରୟ ନ କରିବାକୁ ତୈଳ କମ୍ପାନୀଗୁଡ଼ିକ ଅନୁରୋଧ କରିଛନ୍ତି। କଳାହାଣ୍ଡି ଜିଲ୍ଲାରେ ତୈଳ ଓ ରନ୍ଧନ ଗ୍ୟାସ୍ ଯୋଗାଣ ନେଇ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ସେ ବିଶ୍ୱଶାନ୍ତି, ଦେଶର ଉନ୍ନତି ଓ ସମଗ୍ର ଜଗତର କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦେଶବାସୀଙ୍କୁ ପେଟ୍ରୋଲିୟମ ସାମଗ୍ରୀର ସନ୍ତୁଳିତ ବ୍ୟବହାର କରି ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ସାଧାରଣ ପରିବହନ ସେବାର ସୁପରିଚାଳନା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟରେ ପରିବହନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ବସ୍ ଓ ଟ୍ରକ୍ ମାଲିକ ସଂଘ ସହ ତୈଳ କମ୍ପାନୀ ପ୍ରତିନିଧିମାନଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରତ୍ୟେକ ଜିଲ୍ଲାରେ ବସ୍ ଓ ଟ୍ରକ୍ ପାଇଁ ସ୍ୱତନ୍ତ୍ର ପେଟ୍ରୋଲ ପମ୍ପ ସଂରକ୍ଷିତ ରଖିବା, ନିର୍ଦ୍ଦିଷ୍ଟ ଆଉଟ୍ଲେଟ୍ରେ ପର୍ଯ୍ୟାପ୍ତ ଇନ୍ଧନ ମହଜୁଦ ରଖିବା ଏବଂ ଜାତୀୟ ରାଜପଥ କଡ଼ରେ ଚିହ୍ନିତ ପମ୍ପ ମାଧ୍ୟମରେ ଯୋଗାଣ ସୁନିଶ୍ଚିତ କରିବା ଲାଗି ନିଷ୍ପତ୍ତି ହୋଇଛି। ଭାରତୀୟ ଜନସଞ୍ଚାର ସଂସ୍ଥାନର କୁଳପତି ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର ଓଡ଼ିଶା ସୂଚନା ସେବାର ନବନିଯୁକ୍ତ ଅଧିକାରୀମାନଙ୍କୁ ସରକାରୀ ପଦକ୍ଷେପ ଲୋକଙ୍କ ପାଖରେ ପହଞ୍ଚାଇବାରେ ସଚ୍ଚୋଟତା, ସମ୍ଭେଦନଶୀଳତା ଓ ପ୍ରତିବଦ୍ଧତାର ସହ

0: କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଆଇଆଇଏମ୍ସି ଢେଙ୍କାନାଳରେ ଓଡ଼ିଶା ସୂଚନା ସେବା ଅଧିକାରୀମାନଙ୍କ ଦଶଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଯାପନୀ ଅଧିବେଶନରେ ଡକ୍ଟର ଗୌର କହିଛନ୍ତି, ତୃଣମୂଳ ସ୍ତରରେ ଗଣତାନ୍ତ୍ରିକ ଯୋଗାଯୋଗ ଓ ସୁଶାସନ ସୁଦୃଢ଼ କରିବାରେ ସୂଚନା ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଏହି ମଶାବାହିତ ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ଆଜି ଦିବସର ବାର୍ତ୍ତା ରହିଛି, ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ଆଜି ରାଜ୍ୟରେ ସାବିତ୍ରୀ ବ୍ରତ ପାଳନ କରାଯାଉଛି। ଆଜିର ଦିନରେ ବିବାହିତା ନାରୀମାନେ ଦେବୀ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ବ୍ରତଚାରିଣୀମାନେ ବଟବୃକ୍ଷ ମୂଳେ ସତ୍ୟବାନଙ୍କୁ ପୂଜା କରିଥାନ୍ତି। ପୌରାଣିକ ତଥ୍ୟ ଅନୁସାରେ ସାବିତ୍ରୀ ପତିବ୍ରତା ଧର୍ମ ପାଳନ କରି ନିଜ ସ୍ୱାମୀ ସତ୍ୟବାନଙ୍କ ଜୀବନ ଯମରାଜଙ୍କଠାରୁ ଫେରାଇ ଆଣିଥିଲେ। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତା 18-25 ତାରିଖ ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ସମ୍ପର୍କରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଛି। ପ୍ରତ୍ୟେକ ବ୍ଲକ ଓ ଗ୍ରାମାଞ୍ଚଳରେ ପାଠାଗାର ସ୍ଥାପନ ସହ ଅମୃତ ସରୋବର ଯୋଜନାରେ 5 ଆଦର୍ଶ ପୁଷ୍କରିଣୀର ବିକାଶ ପାଇଁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦିନିକିଆ ରାୟଗଡ଼ା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଗ୍ରାମ ଉନ୍ନୟନ ସମ୍ପର୍କିତ ଯୋଜନାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଋଷି ଲକ୍ଷ୍ମଣ ଶିଶୁ ଆଶ୍ରମରେ କଠିନ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଏବଂ ନାଲସାର ଦେୟମୁକ୍ତ ହେଲ୍ପଲାଇନ୍ର ସଠିକ୍ ବ୍ୟବହାର ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ସରଦାପୁର ଗ୍ରାମରେ ମା' ଠାକୁରାଣୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଛି। ପାନାବେଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମର ଦେବାଦେବୀମାନଙ୍କୁ ଏଥିରେ ନିମନ୍ତ୍ରଣ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ ଓ ସମାଜ କଲ୍ୟାଣ ବିଭାଗର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅନ୍ୟପକ୍ଷରେ ଜିଲ୍ଲାର ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବେଲଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ରେତଙ୍ଗ କଲୋନୀସ୍ଥିତ ରେଳବାଇ କଲ୍ୟାଣ ମଣ୍ଡପରେ 70ତମ ରେଳସେବା ପୁରସ୍କାର ଉତ୍ସବରେ 60 କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ସମ୍ମାନିତ କରାଯାଇଛି। ଖୋର୍ଦ୍ଧା ରୋଡ୍ ମଣ୍ଡଳ ବିଶିଷ୍ଟ ରେଳସେବା ପୁରସ୍କାରରେ 4 ଦକ୍ଷତା ସିଲ୍ଡ ହାସଲ କରିଛି। ମୌସୁମୀ ଋତୁରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବନ୍ୟାପ୍ରବଣ ଅଞ୍ଚଳରେ ପୂର୍ବ ପ୍ରସ୍ତୁତି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା 26 ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ରେ ପହଞ୍ଚବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ କିଶୋରୀ କନ୍ୟାର ଯତ୍ନ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସଞ୍ଜୟ ସ୍ୱାଇଁ।
2: ଶୈଶବର ଅତିରିକ୍ତ ସୁରକ୍ଷା ବଳୟରୁ ମୁକ୍ତ ହୋଇ ଉଭୟ ଶାରୀରିକ ଏବଂ ମାନସିକ ସ୍ୱାଧୀନ ଯୁବାବସ୍ଥାରେ ପ୍ରବେଶ କରିବା ପାଇଁ ବ୍ୟାକୁଳିତ ହେଉଥିବା 10-19 ବର୍ଷ ବୟସର ମଧ୍ୟବର୍ତ୍ତୀ ଜୀବନକାଳକୁ କୈଶୋର ଅବସ୍ଥା କୁହାଯାଏ। ଏହି ଅବସ୍ଥାର ଉପଯୁକ୍ତ ଯତ୍ନ ଭବିଷ୍ୟତର ସୁସ୍ଥ, ଶିକ୍ଷିତ ତଥା ଦାୟିତ୍ୱସମ୍ପନ୍ନ ନାଗରିକ ଗଠନର ଭିତ୍ତି ସ୍ଥାପନ କରିଥାଏ। କିଶୋରୀ କନ୍ୟାମାନଙ୍କର ପୁଷ୍ଟି, ଋତୁସ୍ରାବ, ଶିକ୍ଷା, ମାନସିକ ସ୍ୱାସ୍ଥ୍ୟ, ମାଦକଦ୍ରବ୍ୟ ବ୍ୟବହାର ନିଷେଧ, ଆଘାତ ଏବଂ ହିଂସା ବିପକ୍ଷ ଆତ୍ମରକ୍ଷା କୌଶଳ, ଅଣସଂକ୍ରାମକ ରୋଗ ତଥା ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ସମ୍ପର୍କିତ ଯତ୍ନ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ପାଇଁ ଅତ୍ୟନ୍ତ ଉପାଦେୟ। ଶୈଶବ ଏବଂ କିଶୋରୀ ଅବସ୍ଥାରେ ନିରୋଗ ଏବଂ ସ୍ୱାସ୍ଥ୍ୟବତୀ ରହିଲେ ପରବର୍ତ୍ତୀ କାଳରେ ମାତୃତ୍ୱଜନିତ ବିପଦଗୁଡ଼ିକର ସମ୍ଭାବନା କ୍ଷୀଣ ହୋଇଥାଏ। ଆଜି କିଶୋରୀ କନ୍ୟାମାନଙ୍କୁ ବିନ୍ସ, ଡାଲି, ଶସ୍ୟ, ସବୁଜ ପନିପରିବା, ଫଳ, ଘିଅ ଆଦି ସହ ସମ୍ଭବ ହେଲେ ଦୁଗ୍ଧ କିମ୍ବା ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟ, ଅଣ୍ଡା, ମାଛ, କୁକୁଡ଼ା ଓ ମାଂସ ପରି ପୁଷ୍ଟିକର ସନ୍ତୁଳିତ ଖାଦ୍ୟ ଖୁଆଇଲେ ସେମାନେ ସୁସ୍ଥ ଏବଂ ବଳିଷ୍ଠ ହୋଇ ଆସନ୍ତା ଦିନମାନଙ୍କରେ ସୁସ୍ଥ ସନ୍ତାନମାନଙ୍କୁ ଜନ୍ମ ଦେବେ। ସକାଳ ଜଳଖିଆ ଠିକ୍ ସମୟରେ ସନ୍ତୁଳିତ ରୂପେ ଗ୍ରହଣ କରିବା ଅତ୍ୟନ୍ତ ଆବଶ୍ୟକ। ମେଦବହୁଳତା ହ୍ରାସ ପାଇଁ ପ୍ରାତଃ ଭୋଜନ ନ କରିବା ଭ୍ରମାତ୍ମକ, ବରଂ ଏହାଦ୍ୱାରା ମେଦବହୁଳତା ବୃଦ୍ଧି ପାଇଥାଏ। ଦୈନିକ ଅତିକମ୍ରେ 6-8 ଗ୍ଲାସ୍ ତରଳ ଦ୍ରବ୍ୟ ଯଥା ଜଳ, ବିନା ଚିନିର ତାଜା ଫଳରସ ଏବଂ କ୍ଷୀରପାନ କରିବା କିଶୋରୀ କନ୍ୟାଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉପାଦେୟ। ଆଜିକାଲି କିଶୋରୀମାନେ ପତଳା ହେବା

0: ପାଇଁ ସ୍ୱଳ୍ପାହାରୀ ହେବା ଦ୍ୱାରା ନିମ୍ନ ଓଜନ ସ୍ତରକୁ ଚାଲି ଯାଉଛନ୍ତି, ଯାହା ଉତ୍ତମ ସ୍ୱାସ୍ଥ୍ୟର ପରିପନ୍ଥୀ। ସେହିପରି ଅତ୍ୟଧିକ ସ୍ନେହସାର ଏବଂ ଶ୍ୱେତସାର ଥିବା ବଜାରର ଚଟପଟା ଫାଷ୍ଟଫୁଡ୍ ଖାଇ କିଶୋରୀମାନେ ଅତିରିକ୍ତ ମେଦବହୁଳତାର ଶିକାର ହେବା ସହ ବିଭିନ୍ନ ଅନ୍ତଃସ୍ରାବୀ ହରମୋନ୍ ଅସନ୍ତୁଳନତାରେ ପୀଡ଼ିତ ହୋଇ ଋତୁଚକ୍ର ଏବଂ ପ୍ରଜନନ କ୍ଷମତାକୁ ବିପର୍ଯ୍ୟସ୍ତ କରି ପକାଉଛନ୍ତି। ସରକାରୀ ସ୍ତରରେ ପ୍ରଚଳିତ ସହଯୋଗୀ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର ସାଥୀମାନେ ପ୍ରଦାନ କରୁଥିବା ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତାଗୁଡ଼ିକ ଶିକ୍ଷିତା କିଶୋରୀମାନେ ସହଜରେ ପ୍ରକୃତ କ୍ଷେତ୍ରରେ ପ୍ରୟୋଗ କରିପାରନ୍ତି। କୈଶୋର ସ୍ୱାସ୍ଥ୍ୟ ଦିବସ, ଶ୍ରଦ୍ଧା କ୍ଲିନିକ, ଋତୁସ୍ରାବଜନିତ ସ୍ୱଚ୍ଛତା କାର୍ଯ୍ୟକ୍ରମ ତଥା ସାପ୍ତାହିକ ଲୌହସାର ବିତରଣ କାର୍ଯ୍ୟକ୍ରମ ଏବଂ ବାର୍ଷିକ ଦୁଇଥର କୃମିନାଶକ ବଟିକା ସେବନ କାର୍ଯ୍ୟକ୍ରମଗୁଡ଼ିକର ସିଂହଭାଗ ହିତାଧିକାରୀ କିଶୋରୀ କନ୍ୟାମାନେ ହେବା ବିଧେୟ। କିଶୋରୀ କନ୍ୟାମାନେ 18 ବର୍ଷ ବୟସ ପରେ ବିବାହ କରିବା ଉଚିତ, କାରଣ ସେତେବେଳକୁ ଶାରୀରିକ ଓ ମାନସିକ ରୂପେ ସେମାନେ ପୂର୍ଣ୍ଣ ବିକଶିତ ହେବା ସହ ଗର୍ଭଧାରଣ ପାଇଁ ଉତ୍ତମ ରୂପେ ପ୍ରସ୍ତୁତ ହୋଇସାରିଥାନ୍ତି, ଏଣୁ ଗର୍ଭାବସ୍ଥା ଓ ସନ୍ତାନ ପ୍ରସବରେ ପ୍ରାୟତଃ ସମସ୍ୟା ଦେଖାଦେଇନଥାଏ। କିଶୋରୀ ଅବସ୍ଥାରେ ଅବସାଦଗ୍ରସ୍ତ ଓ ଚିତ୍ତଚାଞ୍ଚଲ୍ୟ ଦୁଇଟି ବିଷମ ମାନସିକ ସମସ୍ୟା, ଏହାସହ ବ୍ରଣ ଏବଂ ଋତୁସ୍ରାବଜନିତ ଉଦରପୀଡ଼ା ସମସ୍ୟା ସମ୍ପର୍କିତ ସମୟ ଉପଯୋଗୀ ଉପଯୁକ୍ତ ସକାରାତ୍ମକ ପରାମର୍ଶ କିଶୋରୀ କନ୍ୟାମାନଙ୍କ ଯତ୍ନର ଏକ ପ୍ରମୁଖ ବିଷୟ। ଅସ୍ଥିର କିଶୋରାବସ୍ଥାରେ ଧୂମପାନ, ମଦ୍ୟପାନ ଏବଂ ଅନ୍ୟାନ୍ୟ ଉତ୍କଟ ନିଷିଦ୍ଧ ମାଦକ ଦ୍ରବ୍ୟଗୁଡ଼ିକର ସ୍ୱାଦ ଜାଣିବା ତଥା ସେଗୁଡ଼ିକ ସେବନର ଚାଞ୍ଚଲ୍ୟକର ଅନୁଭୂତିକୁ ଅଙ୍ଗେ ନିଭାଇବା ପାଇଁ ମନ ଉଚ୍ଚାଟ ହୋଇଥାଏ। ମାତ୍ର ସେଗୁଡ଼ିକ କବଳରେ ଥରେ କବଳିତ ହୋଇଗଲେ ସେଥିରୁ ନିଷ୍କୃତି ମିଳିବା ଦୁଃସାଧ୍ୟ ହୋଇପଡ଼େ। ସେହିପରି କଞ୍ଚା ବୟସରେ ଅସୁରକ୍ଷିତ ଯୌନ ସମ୍ପର୍କ ରଖିବା ଅବାଞ୍ଛିତ ଗର୍ଭଧାରଣ ଏବଂ HIV ତଥା ଅନ୍ୟାନ୍ୟ ଯୌନ ସଂକ୍ରମଣର କାରଣ ହୋଇଥାଏ। ଏଣୁ କିଶୋରୀ କନ୍ୟାମାନଙ୍କୁ ଉପଯୁକ୍ତ ସମୟରେ ସଠିକ୍ ଯୌନ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦାନ କରାଯିବା ବାଞ୍ଛନୀୟ। ସର୍ବୋପରି ସୁଷମ ଖାଦ୍ୟ, ସୁଶିକ୍ଷା, ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା, ମାଦକ ଦ୍ରବ୍ୟଠାରୁ ନିରାପଦ ଦୂରତ୍ୱ ରକ୍ଷା କରି ନିୟମିତ ଶାରୀରିକ ବ୍ୟାୟାମ କରିବା ଦ୍ୱାରା ଜଣେ କିଶୋରୀ କନ୍ୟା ସମାଜ ଉପଯୋଗୀ, ସୁସଂସ୍କୃତା, ସୁଶୀଳା ଏବଂ ସ୍ୱାସ୍ଥ୍ୟବତୀ ନାରୀରେ ରୂପାନ୍ତରିତ ହୋଇପାରିବ। ଏପରି କନ୍ୟାମାନେ ଭବିଷ୍ୟତର ଦାୟିତ୍ୱସମ୍ପନ୍ନ ସୁନାଗରିକମାନଙ୍କୁ ଜନ୍ମ ଦେଇ ଦେଶ ଗଠନର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇପାରିବେ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ କିଶୋରୀ କନ୍ୟାର ଯତ୍ନ, ଏ ସମ୍ପର୍କରେ କହିଲେ ଡାକ୍ତର ସଞ୍ଜୟ ସ୍ୱାଇଁ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ବିଳମ୍ବିତ ରାତିରେ ନେଦରଲାଣ୍ଡସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ତାଙ୍କ ପ୍ରତିପକ୍ଷଙ୍କ ସହ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମହିଳା ସଶକ୍ତିକରଣ କମିଟି ଗଠନ କଲେ ଲୋକସଭା ବାଚସ୍କତି। ଉନ୍କକ୍ତ ହେବ ହରମୁଜ ପ୍ରଣାଳୀ ଏବଂ ଇରାନ୍କୁ ପରମାଣୁ ଅସ୍ତ୍ର ହାସଲ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ 7 ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ବିଳମ୍ବିତ ରାତିରେ ନେଦରଲାଣ୍ଡସରେ ପହଞ୍ଚିଛନ୍ତି। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୈତିକ ତଥା ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଆମଷ୍ଟରଡାମ୍ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାକାର ବୈଦେଶିକ ମନ୍ତ୍ରୀ ଟମ୍ ବେରେଣ୍ଡେସନ୍ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ହେଗ୍ର ଏକ ହୋଟେଲରେ ଶ୍ରୀ ମୋଦିଙ୍କୁ ପ୍ରବାସୀ ଭାରତୀୟ ସାଂସ୍କୃତିକ ଏବଂ ସଙ୍ଗୀତ ପ୍ରଦର୍ଶନ ମାଧ୍ୟମରେ ଭବ୍ୟ ସ୍ୱାଗତ କରିଥିଲେ। ଗସ୍ତ ଅବସରରେ ଶ୍ରୀ ମୋଦି ତାଙ୍କ ପ୍ରତିପକ୍ଷ ରବ୍ ଡେଟେନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ନେଦରଲାଣ୍ଡସର ରାଜା ଏବଂ ରାଣୀଙ୍କୁ ମଧ୍ୟ ଶ୍ରୀ ମୋଦି ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ନିକଟରେ ହୋଇଥିବା ଭାରତ ୟୁରୋପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଶ୍ରୀ ମୋଦିଙ୍କର ଏହି ଗସ୍ତ ୟୁରୋପ ସଂଘ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ସେଠାକାର ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କୁ ଶ୍ରୀ ମୋଦି ଆଜି ସମ୍ବୋଧନ କରିବା ସହ ପ୍ରମୁଖ ଡଚ୍ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେମିକଣ୍ଡକ୍ଟର ଚିପ୍ସ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ କେତେକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ବାଣିଜ୍ୟ ଦୃଷ୍ଟିକୋଣରୁ ନେଦରଲ୍ୟାଣ୍ଡ ହେଉଛି ଭାରତ

ଏକ ପ୍ରମୁଖ ଅର୍ଥନୈତିକ ଅଂଶୀଦାର। ଭାରତର ରପ୍ତାନୀ ଏବଂ ନିବେଶ କ୍ଷେତ୍ରରେ ନେଦରଲ୍ୟାଣ୍ଡସର ପ୍ରମୁଖ ଭୂମିକା ରହିଛି। ଜଳ ପରିଚାଳନା, ନବୀକରଣୀୟ ଶକ୍ତି, ସବୁଜ ହାଇଡ୍ରୋଜେନ୍ ଅର୍ଥନୀତି, କୃଷି ପ୍ରଯୁକ୍ତିବିଦ୍ୟା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁଦୃଢ଼ ଦ୍ୱିପାକ୍ଷିକ ସହଭାଗିତା ରହିଛି। ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଶେଷ କରି ଶ୍ରୀ ମୋଦି ନେଦରଲ୍ୟାଣ୍ଡସରେ ପହଞ୍ଚିଛନ୍ତି। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ନେଦରଲ୍ୟାଣ୍ଡସରୁ ଆଜି ସ୍ୱିଡେନ୍ର ଗୋଥେନବର୍ଗ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଆର୍ଏନ୍ କାଓ ସ୍କାରକୀ ବକ୍ତୃତା ପ୍ରଦାନ କରି ଶ୍ରୀ ଶାହା କହିଛନ୍ତି, ଭାରତୀୟ ସୁରକ୍ଷା ସଂସ୍ଥାଗୁଡ଼ିକ ନିଶାଦ୍ରବ୍ୟ କାରବାର ଏବଂ ପ୍ରତିହତ କରିବା ପାଇଁ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ନିଶାଦ୍ରବ୍ୟ ଚାଲାଣ ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି କରିବା ସହ ସମାଜ ଏବଂ ଭବିଷ୍ୟତ ପିଢ଼ି ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇଥାଏ। ନିଶାଦ୍ରବ୍ୟ କାରବାର ପ୍ରତି ଭାରତର ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି, ଏ କ୍ଷେତ୍ରରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି। ନିଶାଦ୍ରବ୍ୟ କାରବାର ଜନିତ ଅର୍ଥକୁ ଆତଙ୍କବାଦୀ ଏବଂ ଅପରାଧ କାର୍ଯ୍ୟକଳାପରେ ବିନିଯୋଗ କରାଯାଉଛି ବୋଲି ଶ୍ରୀ ଶାହା କହିଛନ୍ତି। ରାମେଶ୍ୱରନାଥ କାଓଙ୍କ ସ୍କୃତିରେ 2007 ମସିହାରେ ଆର୍ଏନ୍ କାଓ ସ୍କାରକୀ ବକ୍ତୃତା ପ୍ରତିଷ୍ଠା କରାଯାଇଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ସିକ୍କିମ୍ ଗସ୍ତରେ ଯିବେ। ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ସିକ୍କିମ୍ ଗସ୍ତ। ସିକ୍କିମ୍ ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଉପରାଷ୍ଟ୍ରପତି ଗ୍ୟାଙ୍ଗ୍ଟକ୍ଠାରେ ଏକ ସମାରୋହରେ ଯୋଗଦେବେ। ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ଏବଂ କେନ୍ଦ୍ର ଉତ୍ତର ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ଏହି ସମାରୋହରେ ଯୋଗଦେବେ। ସିକ୍କିମ୍ ଆଜି ପ୍ରତିଷ୍ଠା ଦିବସ ପାଳନ କରୁଛି। 1975 ମସିହାରେ ଭାରତର 22ତମ ରାଜ୍ୟ ଭାବେ ଏହା ମାନ୍ୟତା ଲାଭ କରିଥିଲା। ଲୋକସଭା ବାଚସ୍କତି ଓମ୍ ବିର୍ଲା ମହିଳା ସଶକ୍ତିକରଣ କମିଟି ଗଠନ କରିଛନ୍ତି। ଲୋକସଭାରେ ବିଜେପି ସଦସ୍ୟ ଡକ୍ଟର ଡଗୁବତୀ ପୁରନ୍ଦେଶ୍ୱରୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଏଥିରେ ଲୋକସଭାର 18 ଜଣ ଏବଂ ରାଜ୍ୟସଭାର 10 ଜଣ ସଦସ୍ୟ ରହିଛନ୍ତି। ପ୍ରମୁଖ ସଦସ୍ୟଙ୍କ ମଧ୍ୟରେ ଲୋକସଭାର ହେମାମାଳିନୀ, ହରସିମରତ କୌର, ବାଦଲ ଏବଂ ଇକ୍ରା ଚୌଧୁରୀ ପ୍ରମୁଖ ରହିଥିବାବେଳେ ରାଜ୍ୟସଭାରୁ ସୁଧାମୂର୍ତ୍ତି, ପିଟି ଉଷା ଏବଂ ସ୍ୱାତି ମାଲିୱାଲ ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି। ପେଟ୍ରୋଲ ରପ୍ତାନୀ ଉପରେ ସରକାର ଲିଟର ପିଛା 3 ଟଙ୍କା ଅତିରିକ୍ତ ଶୁଳ୍କ ଲାଗୁ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଗତକାଲି ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ଡିଜେଲ ରପ୍ତାନୀ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ 23 ଟଙ୍କାରୁ 16 ଟଙ୍କା 50 ପଇସାକୁ ହ୍ରାସ କରାଯାଇଛି। ବିମାନ ଟର୍ବାଇନ୍ ଇଞ୍ଜିନ୍ ତୈଳ ଉପରେ ମଧ୍ୟ ଅତିରିକ୍ତ ଉତ୍ପାଦ ଶୁଳ୍କ 33 ଟଙ୍କାରୁ 16 ଟଙ୍କାକୁ ହ୍ରାସ କରାଯାଇଛି। ସଂଶୋଧିତ ଦର ଆଜିଠାରୁ ଲାଗୁ ହେବା ସହ 15 ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ତେବେ ଘରୋଇ ବ୍ୟବହାର ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ବର୍ତ୍ତମାନ ଜାରି ରହିଥିବା ଉତ୍ପାଦ ଶୁଳ୍କରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ହର୍ମୁଜ୍ ପ୍ରଣାଳୀ ଉନ୍କକ୍ତ କରାଯିବ ଏବଂ ଇରାନ୍କୁ ପରମାଣୁ ଅସ୍ତ୍ର ହାସଲ ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି। ଏକ ଟେଲିଭିଜନ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ୍ ପଶ୍ଚିମ ଏସିଆ ସଂକଟ ପରିସ୍ଥିତି ମଧ୍ୟରେ ଆମେରିକା ଗ୍ରହଣ କରିଥିବା ପଦକ୍ଷେପ ସଠିକ୍ ବୋଲି ସ୍ୱଷ୍ଟ କରିଛନ୍ତି। ଆମେରିକା ଏବଂ ଇରାନ୍ ମଧ୍ୟରେ ଚାଲିଥିବା ଆଲୋଚନା ଉପରେ ଆଲୋକପାତ କରି ଶ୍ରୀ ଟ୍ରମ୍ପ୍ କହିଛନ୍ତି, ତେହେରାନ୍ ଦୁଇ ଦେଶ ମଧ୍ୟରେ ଚୁକ୍ତିକୁ ସମ୍ମାନ ପ୍ରଦର୍ଶନ କରେ ନାହିଁ। ଅନ୍ୟ ଏକ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ୍ ଚୀନ୍ ଗସ୍ତ ଉପରେ ଆଲୋକପାତ କରିଛନ୍ତି। ଚୀନ୍ ଗସ୍ତ ଶେଷ କରି ଫେରିବା ସମୟରେ ଏୟାରଫୋର୍ସ ୱାନ୍ରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଟ୍ରମ୍ପ୍ କହିଛନ୍ତି, ଦୁଇ ଦେଶ ମଧ୍ୟରେ କେତେକ ପ୍ରମୁଖ ବାଣିଜ୍ୟ ଚୁକ୍ତି ହୋଇଛି। ଏହାର ଫଳାଫଳ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଚୀନ୍ 200 ବୋଇଂ ବିମାନ କିଣିବା ପାଇଁ ସହମତି ପ୍ରକାଶ କରିଥିବା ଶ୍ରୀ ଟ୍ରମ୍ପ୍ ସୂଚନା ଦେଇଛନ୍ତି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଜାରି କରାଯାଇଛି। ପରୀକ୍ଷାଫଳ ଉପରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନ୍ଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଟଙ୍କା ଅନ୍ଲାଇନ୍ରେ ଦାଖଲ କରିବାକୁ ପଡ଼ିବ। ମୂଲ୍ୟାଙ୍କିତ ପରୀକ୍ଷା ପୁସ୍ତିକା ଯାଞ୍ଚ ଏବଂ ପୁନଃମୂଲ୍ୟାୟନ ପାଇଁ ଆବେଦନ କରିବାକୁ ଆସନ୍ତା 26-29 ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ ହୋଇଛି। ନିଟ୍ ୟୁଜି 2026

0: ପୁନଃ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ସେମାନଙ୍କର ଯୋଗାଯୋଗ ସୂଚନା ଅପଡେଟ୍ କରିପାରିବେ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କହିଛି। ପ୍ରଥମ ଏବଂ ଦ୍ୱିତୀୟ ପସନ୍ଦର ପରୀକ୍ଷା ପାଇଁ ସହର ମନୋନୀତ କରିପାରିବେ। ପରୀକ୍ଷା ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଆସନ୍ତା ମାସ 21 ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ପରୀକ୍ଷା ପାଇଁ ଆସନ୍ତା ମାସ 21 ଧାର୍ଯ୍ୟ ହୋଇଛି। ଏନ୍ଟିଏ ପକ୍ଷରୁ ଏ ସଂକ୍ରାନ୍ତ ସୂଚନା ଗତକାଲି ପ୍ରଦାନ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ପ୍ରାମାଣିକ ସୂଚନା ପାଇଁ ଏନ୍ଟିଏର ସରକାରୀ ଯୋଗାଯୋଗ ମାଧ୍ୟମକୁ ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ଗତ 3 ହୋଇଥିବା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ବାତିଲ କରାଯାଇଥିଲା। ଏହାର ତଦନ୍ତ ସିବିଆଇ କରୁଛି। ଇତିମଧ୍ୟରେ ଆଗାମୀ ପରୀକ୍ଷା ପ୍ରସ୍ତୁତି ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ହୋଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିଜୟୀ ହୋଇଛି। ଲକ୍ଷ୍ନୌର ଏକ୍ନା ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 7 ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଟସ୍ ଜିତି ଲକ୍ଷ୍ନୌ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ନିର୍ଦ୍ଧାରିତ 20 ଓଭରରେ 5 ବିନିମୟରେ 187 ରନ୍ ସଂଗ୍ରହ କରିପାରିଥିଲା। ଦଳ ପକ୍ଷରୁ କାର୍ତ୍ତିକ ଶର୍ମା ସର୍ବାଧିକ 71 ରନ୍ ସଂଗ୍ରହ କରିଥିଲେ। 188 ରନ୍ର ବିଜୟ ଲକ୍ଷ୍ୟକୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 16 ଓଭର 4 ବଲ୍ରେ 3 ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ମିଚେଲ୍ ମାର୍ସ 38 ବଲ୍ରୁ ଚିତ୍ତାକର୍ଷକ 90 ରନ୍ ସଂଗ୍ରହ କରିଥିଲେ। ମାର୍ସକୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏହି ବିଜୟ ପରେ ମଧ୍ୟ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପଏଣ୍ଟ ତାଲିକାର ସର୍ବନିମ୍ନ ସ୍ଥାନରେ ରହିବା ସହ ପ୍ଲେ ଅଫ୍ରୁ ବାଦ୍ ପଡ଼ିଛି। ଚେନ୍ନାଇ ସୁପର କିଙ୍ଗ୍ସ 6 ସ୍ଥାନରେ ରହିଛି। ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଦେଶର କେତେକ ପ୍ରାନ୍ତରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ଆଜି ପ୍ରବଳ ଗରମ ଅନୁଭୂତ ହେବ। କୋଙ୍କଣ ଏବଂ ଗୋଆରେ ମଧ୍ୟ ପ୍ରବଳ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ଏବଂ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ତାଙ୍କ ପ୍ରତିପକ୍ଷଙ୍କ ସହ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମହିଳା ସଶକ୍ତିକରଣ କମିଟି ଗଠନ କଲେ ଲୋକସଭା ବାଚସ୍କତି। ଉନ୍କକ୍ତ ହେବ ହର୍ମୁଜ୍ ପ୍ରଣାଳୀ ଏବଂ ଇରାନ୍କୁ ପରମାଣୁ ଅସ୍ତ୍ର ହାସଲ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ 7 ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

0: ଆଜି ହେଉଛି ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥି। ଆମ ସଂସ୍କୃତିରେ ଆଜି ଦିନର ରହିଛି ଅନେକ ଗୁରୁତ୍ୱ। ଏହି ଦିନକୁ ସାବିତ୍ରୀ ଅମାବାସ୍ୟା ବୋଲି ମଧ୍ୟ କୁହାଯାଇଥାଏ। ସଧବା ନାରୀମାନେ ସ୍ୱାମୀଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ଏହି ଦିନ ବ୍ରତ ରଖିଥାନ୍ତି। ପୌରାଣିକ ଆଖ୍ୟାନ ଅନୁଯାୟୀ ମହାସତୀ ସାବିତ୍ରୀ ନିଜର ସତୀତ୍ୱ ବଳରେ ତାଙ୍କ ସ୍ୱାମୀଙ୍କ ଜୀବନକୁ ମୃତ୍ୟୁର ଦେବତା ଯମରାଜାଙ୍କ ପାଖରୁ ଫେରାଇ ଆଣିପାରିଥିଲେ। ଏହି ଆଖ୍ୟାନର କଥାବସ୍ତୁକୁ ବ୍ରତଧାରୀମାନେ ପୂଜାବେଳେ ଶୁଣିଥାନ୍ତି ଓ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରି ବ୍ରତ ରଖିଥାନ୍ତି। ସାବିତ୍ରୀ ବ୍ରତ ସମ୍ପର୍କରେ ଆସନ୍ତୁ ଶୁଣିବା ଡକ୍ଟର ସୁଲୋଚନା ଦାସଙ୍କର ସଂକ୍ଷିପ୍ତ ଅଭିବ୍ୟକ୍ତି।
1: ମହାଭାରତର କଥା, କାମ୍ୟକ ବନରେ ବାସ କରୁଥିଲେ ପାଣ୍ଡବ ପଞ୍ଚପୁତ୍ର। ସେତିକି ବେଳେ ଧର୍ମପୁତ୍ର ଯୁଧିଷ୍ଠିରଙ୍କୁ ମହାତ୍ମା ମାର୍କଣ୍ଡେୟ ଶୁଣାଇଥିଲେ ଏହି ଉପାଖ୍ୟାନଟି। ସାବିତ୍ରୀକୁ ନେଇ ଶ୍ରୀ ଅରବିନ୍ଦ ସାବିତ୍ରୀ କାବ୍ୟକୁ ରଚନା କରିଛନ୍ତି, ଆତ୍ମାର ମହାକାବ୍ୟ ବୋଲି କହିଛନ୍ତି। ବେଦର ପ୍ରାଚୀନତମ କାହାଣୀମାନଙ୍କ ମଧ୍ୟ

ସାବିତ୍ରୀ ସତ୍ୟବାନ ସମ୍ବାଦ ଅନ୍ୟତମ। ସାବିତ୍ରୀ ଗାଥାକୁ କାବ୍ୟ ଅବଲମ୍ବନ ରୂପେ ଗ୍ରହଣ କରିବାରେ ଶ୍ରୀ ଅରବିନ୍ଦଙ୍କର ଏକ ବିଶେଷ ଉଦ୍ଦେଶ୍ୟ ରହିଛି। ତାହା ହେଉଛି ସାବିତ୍ରୀ ମୃତ୍ୟୁଞ୍ଜୟୀ ମଣିଷର କଥା। ମୃତ୍ୟୁ ଲୋକରେ ହିଁ ମରଣ ସହ ମୁହାଁମୁହିଁ ହୋଇଥିବା ଏକ ମାନୁଷୀ ସତ୍ତାର ଅମରତ୍ୱ ଲାଭର ଗାଥା। ଶ୍ମଶାନ ଏଠି ଆତ୍ମା ସତ୍ୟ ପ୍ରତିଷ୍ଠାର ଭୂମି ଏବଂ ପ୍ରେମର ମହାଶକ୍ତି ନିକଟରେ ମୃତ୍ୟୁକୁ ମଧ୍ୟ ନତମସ୍ତକ କରିବାକୁ ହୋଇଥାଏ। ଧର୍ମରାଜ ଓ ଶାସ୍ତ୍ରୀଙ୍କର ଏହି କଥୋପକଥନ ଅତି ଚମତ୍କାର ଭାବରେ ଓ ତାତ୍ତ୍ୱିକ ଦୃଷ୍ଟିରେ ବିଚାର କରାଯାଇଛି ମହାଭାରତରେ। ସାବିତ୍ରୀଙ୍କ ଭଳି ସତ୍ୟ ନ୍ୟାୟ ପ୍ରତି ଅନୁରକ୍ତି ପ୍ରକଟ କରିବା ବା ଅନୁରକ୍ତ ହେବା, କାରଣ ସୂର୍ଯ୍ୟ ଦେବତାଙ୍କର କନ୍ୟା ଥିଲେ ସେ। ବେଦରେ ତ୍ରିସନ୍ଧ୍ୟାରେ ଯେଉଁ ଗାୟତ୍ରୀ ସାବିତ୍ରୀ ଓ ସରସ୍ୱତୀଙ୍କର ଆରାଧନା କରିବା ପାଇଁ ନିର୍ଦ୍ଦେଶ ରହିଛି, ଗାୟତ୍ରୀ ଅର୍ଥ ପ୍ରାଣଶକ୍ତି, ସାବିତ୍ରୀ ଅର୍ଥ ସତ୍ୟନିଷ୍ଠା, ସରସ୍ୱତୀ ଅର୍ଥ ପ୍ରଜ୍ଞା ବା ଜ୍ଞାନର ଅନୁରକ୍ତି। ତେଣୁ ପ୍ରାତଃ ସନ୍ଧ୍ୟାରେ ଗାୟତ୍ରୀ, ମଧ୍ୟାହ୍ନରେ ସାବିତ୍ରୀ ଓ ପ୍ରଦୋଷ ସନ୍ଧ୍ୟାରେ ସରସ୍ୱତୀଙ୍କର ଆରାଧନା କରାଯାଇଥାଏ। ଶକ୍ତି ଭକ୍ତି ଓ ଜ୍ଞାନ ଲାଭ ଅପାରେ। ସାବିତ୍ରୀ ଚମକ ସାଙ୍ଗ ଯେଉଁ କଥାବାର୍ତ୍ତା କରିଥିଲେ ତାହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ସତ୍ୟ ଧର୍ମ ପରୋପକାର ସାଧୁ ସଂଘ ନ୍ୟାୟ ଇତ୍ୟାଦି ଆଚରଣ କରୁଥିବା ବ୍ୟକ୍ତି ଜୀବନରେ ଅସାଧ୍ୟ ସାଧନ କରିପାରେ, ଏହା ହିଁ ତାର ତାତ୍ପର୍ଯ୍ୟ। ଯମର ଅର୍ଥ କାଳ, ଅର୍ଥାତ୍ ଯମ ଦେବତା ମହାକାଳ ରୂପୀ ସୃଷ୍ଟିର ପ୍ରତ୍ୟେକ ବସ୍ତୁକୁ ମହାକାଳ କବଳିତ କରିଥାଏ। ସତ୍ୟ ପଥରୁ ବିଚ୍ୟୁତ ହୋଇ ଅନ୍ୟାୟ ଭାବରେ ଅର୍ଥ ଉପାର୍ଜନ କରି ଭୋଗବାସନା ଲିପ୍ତ ରହି ପରର ଅନିଷ୍ଠ ସାଧନ କରି ଅନ୍ୟାୟ ଅଧର୍ମ ମାର୍ଗରେ ପରିଚାଳିତ ହୋଇ ସାବିତ୍ରୀକୁ ଅର୍ଥ ଉପାସନା କରିବାର ମାନେ କିଛି।

0: ଶ୍ରୋତାବନ୍ଧୁ, ଆଜି ସମଗ୍ର ବିଶ୍ୱରେ ପାଳିତ ହେଉଛି ଇଣ୍ଟରନ୍ୟାସନାଲ ଡେ ଅଫ୍ ଲିଭିଂ ଟୁଗେଦର ଇନ୍ ପିସ୍। ସବୁ ପୃଥିବୀବାସୀ ଏକତାର ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଶାନ୍ତିରେ ବସବାସ କରିବା, ଅନ୍ୟକୁ ସମ୍ମାନ ଦେବା, ସହନଶୀଳତା, ଧୈର୍ଯ୍ୟ ଆଉ ଅନ୍ୟ ପ୍ରତି ଉଦାର ମନୋଭାବ ପୋଷଣ କରିବା ଦିଗରେ ଜନଜାଗରଣ ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଏହି ପ୍ରସଙ୍ଗରେ ସଂକ୍ଷିପ୍ତ ଅଭିମତ ରଖନ୍ତି ଶିକ୍ଷାବିତ୍ ଡକ୍ଟର ରୋଶନାରା ବେଗମ।
1: ମେ 16 ତାରିଖ ଜାତିସଂଘ ତରଫରୁ ବିଶ୍ୱର ଏକତା ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ଯେଉଁ ଦିବସ ପାଳନ କରାଯାଉଛି, ଏହି ଦିବସ ଆମ ସମସ୍ତଙ୍କ ପାଇଁ ଏକ ଆହ୍ୱାନ। ଆଜିର ସମାଜରେ ସଂକୀର୍ଣ୍ଣ ଧର୍ମାନ୍ଧତା, ବ୍ୟକ୍ତିଗତ ସ୍ୱାର୍ଥ, ରାଜନୈତିକ କନ୍ଦଳ, ଜାତି କନ୍ଦଳ, ଦରିଦ୍ରର କଷାଘାତ, ବିଶ୍ୱାସଘାତକତା ଆମର ଜୀବନର ଧର୍ମ ରୂପେ ପରିଗଣିତ ହୋଇଛି। ଯୁଦ୍ଧର ଅନୁଭୂତିରୁ ଯେ ଆମେ କିଛି ଶିକ୍ଷା ଲାଭ କରିନାହୁଁ, ଏହା ପ୍ରମାଣିତ ହେଉଛି। ଅହିଂସା ପରମ ଧର୍ମ ଏହି ସ୍ଲୋଗାନ ମୂଲ୍ୟହୀନ ହୋଇପଡ଼ିଛି। ହିଂସାର ପଥ ଆଚରଣ କରି ମଣିଷ ସମାଜ ତାର ବିକାଶ କରିବାରେ ବ୍ୟସ୍ତ। ଏହି ବିକାଶର ଚରମ ଅବସ୍ଥା କ'ଣ ହେବ ତାହା ପ୍ରତି ସଚେତନ ନଥିବା ଆମେମାନେ ନ୍ୟାୟ କ'ଣ ତାହା ଭୁଲି ଯାଇଛୁ। ଏହାଦ୍ୱାରା ବିଶ୍ୱର ସବୁ ରାଷ୍ଟ୍ର ଆଜି ଧ୍ୱଂସ ଆଡ଼କୁ ଯାଉଛି, କିନ୍ତୁ ଯୁଦ୍ଧ ଅପେକ୍ଷା ଶାନ୍ତିର ଆବଶ୍ୟକତା ରହିଛି, ଏହା ମଧ୍ୟ ଆମେ ଅନୁଭବ କରୁଛୁ। ଯେଉଁ ମଣିଷ ଯୁଦ୍ଧର ଆହ୍ୱାନ ଦେଉଛି, ଅନ୍ୟପଟେ ଶାନ୍ତି ପାଇଁ ଚେଷ୍ଟା କରୁଛି। ଆମେ ସମସ୍ତେ ଜାଣୁ, ବିଭିନ୍ନତା ଭିତରେ ଏକତା ହିଁ ଆମର ସଂସ୍କୃତି। ଜାତି, ଧର୍ମ, ସଂସ୍କୃତି, ଭାଷା, ରାଜନୈତିକ, ସାମାଜିକ ତଥା ଅର୍ଥନୈତିକ ବିଭିନ୍ନତା ଭିତରେ ବି ଆମେ ସମସ୍ତେ ଯୁଗ ଯୁଗ ଧରି ବଞ୍ଚି ରହିଛେ। କିନ୍ତୁ ଆଜିର ସମୟରେ ସବୁଠୁ ବଡ଼ ବିଡ଼ମ୍ବନା ହେଲା, ସାମାଜିକ ସ୍ତରରୁ ଆରମ୍ଭ ହୋଇଥିବା ଏହି ବିଭାଜନ କ୍ରମେ ରାଜନୈତିକ ରୂପ ନେଇ ହିଂସାରେ ପରିସମାପ୍ତି ଘଟିଛି। ମନେ ହୁଏ ମନରୁ ଧୈର୍ଯ୍ୟ, ସହନଶୀଳତା, ଅହିଂସାର ପଥ ଏସବୁ ଦୂରୀଭୂତ ହୋଇଯାଇଛି। ଏହାଦ୍ୱାରା କେହି ବି ଶାନ୍ତିରେ ନାହାନ୍ତି। ପ୍ରତ୍ୟେକ ମଣିଷ ଅନ୍ୟକୁ ସନ୍ଦେହ ଚକ୍ଷୁରେ ଦେଖୁଛି। ଏସବୁ ସତ୍ତ୍ୱେ ଆମକୁ ମନେ ରଖିବାକୁ ହେବ ଯେ ଏହି ବିଶ୍ୱ ଏକ ପରିବାର। ଯେପର୍ଯ୍ୟନ୍ତ ଆମେ ପରିବାର ଭିତରେ ଶାନ୍ତି, ସ୍ନେହ, ମମତା, ସମ୍ମାନ ଦେବା ଭୁଲି ଯାଉଛୁ, ସେ ସମୟରେ ବିଶ୍ୱର ଶାନ୍ତି ଓ ଅହିଂସା ସ୍ଥାପନ କରିବା ଏକ ଦିବା ସ୍ୱପ୍ନ ମାତ୍ର।

0: ତେଣୁ ଶାନ୍ତିରେ ବଞ୍ଚିବା ପାଇଁ ଏବଂ ସାରା ବିଶ୍ୱରେ ହିଂସାର ଭୟର ବାତାବରଣକୁ ଶେଷ କରିବା ପାଇଁ ଆମେ ସମସ୍ତେ ନିଜର ସଂକୀର୍ଣ୍ଣ ଅହଂକାରୀ ମନୋଭାବକୁ ସ୍ୱାର୍ଥପରତାକୁ ଭୁଲି ଯାଇ ନିଜର ପରିବାର ସହ ସମାଜ ସହ ଏବଂ ରାଷ୍ଟ୍ରରେ ଶାନ୍ତି ପ୍ରତିଷ୍ଠା କରିପାରିଲେ ସାରା ବିଶ୍ୱରେ ଶାନ୍ତି ଓ ଏକତ୍ରିତ ହୋଇ ସହବସ୍ଥାନ ସମ୍ଭବ ହୋଇପାରିବ, ଏହା ମୁଁ ବିଶ୍ୱାସ କରେ।
1: ଶ୍ରୋତା ବନ୍ଧୁ, ଆଜି ମଧ୍ୟ ହେଉଛି ଆନ୍ତର୍ଜାତୀୟ ଆଲୋକ ଦିବସ ବା ଇଣ୍ଟରନ୍ୟାସନାଲ ଡେ ଅଫ୍ ଲାଇଟ୍। ୟୁନେସ୍କୋ ଦ୍ୱାରା ପାଳିତ ହେଉଥିବା ଏହି ଦିବସର ଗୁରୁତ୍ୱ ଅନେକ ରହିଛି। ଆଲୋକ ଆଉ ମଣିଷ ଜୀବନ ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ନେଇ ନିଜର ଅଭିମତ ରଖନ୍ତି ଡକ୍ଟର ଚିତ୍ତରଞ୍ଜନ ମିଶ୍ର।
2: ଆଜି ହେଉଛି ଇଣ୍ଟରନ୍ୟାସନାଲ ଡେ ଅଫ୍ ଲାଇଟ୍, ଯୋଉଟା ୟୁନେସ୍କୋ ପ୍ୟାରିସ ତାକୁ ଘୋଷଣା କରିଛି, ଏବଂ ଆମ ଜୀବନରେ ଆଲୋକର ପ୍ରଭାବ ଏବଂ ଆଲୋକର ଆବଶ୍ୟକତା ନିଶ୍ଚିତ ଭାବେ ସମସ୍ତେ ଆମେ ଅଙ୍ଗାଙ୍ଗ ଲିଭଉଛେ। ଆଲୋକ ଓ ଜୀବନ ଓତପ୍ରୋତ ଭାବେ ଜଡିତ। ପୃଥିବୀର 700 କୋଟି ଲୋକ, ପ୍ରତ୍ୟେକ ଲୋକଙ୍କର 2 ଆଖି। ଆମେ ଦେଖୁଥିବା ଜଗତ, ଆମେ ଦେଖୁଥିବା ପୃଥିବୀ, ସମଗ୍ର ବିଶ୍ୱର ମାତ୍ର 4 ତାମାନେ 96% ବିଶ୍ୱବ୍ରହ୍ମାଣ୍ଡ ପୃଥିବୀର କୌଣସି ମଣିଷ ଆଜି ପର୍ଯ୍ୟନ୍ତ ଦେଖିପାରି ନାହାନ୍ତି। ଯାହାକୁ ଆମେ କହୁଛୁ ବ୍ଲାକ୍ ହୋଲ୍, ସେ ଅଦୃଶ୍ୟମାନ ବିଶ୍ୱବ୍ରହ୍ମାଣ୍ଡ ହଉଛି 96%। ଏଇ ଯୋଉ ବ୍ଲାକ୍ ହୋଲ୍ ଆ ଉପରେ ଗବେଷଣା କରି ଜଣେ ଭାରତୀୟ ବୈଜ୍ଞାନିକ ଚନ୍ଦ୍ରଶେଖର, ଯାହାଙ୍କ ପରିବାରରେ ସାର୍ ଚନ୍ଦ୍ରଶେଖର ଭେଙ୍କଟ ରମଣ ମଧ୍ୟ ନୌରୋଡ଼ ଯାଇଥିଲେ, ପ୍ରଥମ ଥର ପାଇଁ ବିଶ୍ୱ ବିଜ୍ଞାନ ଇତିହାସରେ ଏଇ ବ୍ଲାକ୍ ହୋଲ୍ର ଫଟୋ ଉଠାଯାଇପାରିଛି। ଏଇ ଯୋଉ ବ୍ଲାକ୍ ହୋଲ୍ରେ ଆଲୋକର ମୃତ୍ୟୁ ହୋଇଯାଏ। ଆମେ ବସ୍ତୁକୁ ଦେଖିଥାଉ ଯେ ତାର ଆଲୋକ ବସ୍ତୁ ଉପରେ ପଡିଥାଏ, ପ୍ରତିଫଳନ ଆମେ ଆଖିରେ ପଡିଲା ପରେ ଆମେ ବସ୍ତୁକୁ ଦେଖିଥାଉ, କିନ୍ତୁ ବ୍ଲାକ୍ ହୋଲ୍ ସେଇ ଜାଗାରେ ଆଲୋକ ପଡିକି ଆଲୋକ ପ୍ରତିଫଳନ ହେଇକି ଆସେ ନାହିଁ, ଆଲୋକ ସେଇଠି ଯାଇକି ରହିଯାଏ, ଆଲୋକର ସେଠି ମୃତ୍ୟୁ ହେଇଯାଏ। ଆଲୋକର ସଂଶ୍ଳେଷଣ ଦ୍ୱାରା ବିଶ୍ୱବ୍ରହ୍ମାଣ୍ଡ ବଞ୍ଚିଛି। ଆପଣ ଜାଣିଛନ୍ତି ଗଛଲତା ମାଧ୍ୟମରେ ଆଲୋକର ସଂଶ୍ଳେଷଣ ହେଇଥାଏ, ଏବଂ ଆଲୋକ ପଡିଲେ ପତ୍ରରେ ତାର ଖାଦ୍ୟ ପ୍ରସ୍ତୁତ ହେଇଥାଏ, ଏବଂ ବୃକ୍ଷ ବଞ୍ଚିଥାଏ, ବୃକ୍ଷ ବଞ୍ଚିଲା ପରେ ଆମକୁ ଅକ୍ସିଜେନ୍ ଦେଇଥାଏ, ଅକ୍ସିଜେନ୍ ଦେଲା ପରେ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ବଞ୍ଚିଥାଏ। ତେଣୁ ଗଛ ଆଉ ଜୀବନ ଓତପ୍ରୋତ ଭାବେ ଜଡିତ, ଏବଂ ଗଛ ବଞ୍ଚିଛି ଆଲୋକର ସଂଶ୍ଳେଷଣ ପ୍ରକ୍ରିୟା ମାଧ୍ୟମରେ। ତେଣୁ ଦେଖନ୍ତୁ ଆଲୋକର ସଂଶ୍ଳେଷଣ ପ୍ରକ୍ରିୟା ବିଶ୍ୱବ୍ରହ୍ମାଣ୍ଡକୁ ବଞ୍ଚେଇ ରଖିବାରେ ବହୁ ପରିମାଣରେ ସାହାଯ୍ୟ କରିଥାଏ। ତେଣୁ ଆଲୋକ ନାହିଁ ତ ଜୀବନ ନାହିଁ, ଏହା ପ୍ରକୃତ ଭାବେ ଯେମିତି ଆମେ କହିଥାଉ ପାଣି ହେଉଛି ଜୀବନ, ତ ଆଲୋକ ମଧ୍ୟ ଜୀବନ। ଯଦି ଆଲୋକ ନାହିଁ ବିଶ୍ୱବ୍ରହ୍ମାଣ୍ଡ ଅନ୍ଧାର। ଗୋଟିଏ ଦିନ ୟୁନେସ୍କୋ ପ୍ୟାରିସ ଆଜି ଉତ୍ସର୍ଗ କରିଛି ଆଲୋକ ପାଇଁ। ଆଲୋକ ସାଙ୍ଗରେ ଜୀବନର ସମ୍ପର୍କ, ଆଲୋକ ସାଙ୍ଗରେ ବସ୍ତୁର ସମ୍ପର୍କ, ଆଲୋକ ସାଙ୍ଗରେ ବିଶ୍ୱବ୍ରହ୍ମାଣ୍ଡର ସମ୍ପର୍କକୁ ସମସ୍ତଙ୍କୁ ଚେତେଇ ଦେବା ପାଇଁ, ଜଣେଇ ଦେବା ପାଇଁ, ଇନଫର୍ମେସନ୍ କରିବା ପାଇଁ ଏଇ ଦିନଟି ଆଜି ଉତ୍ସର୍ଗ କରାଯାଇଛି, ଇଣ୍ଟରନ୍ୟାସନାଲ ଡେ ଅଫ୍ ଲାଇଟ୍।
1: ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

0: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆକାଶବାଣୀ କଟକ, ଠିକ୍ କୁହନ୍ତୁ, ଠିକ୍ ଲେଖନ୍ତୁ। ଆଜି ଏଥିରେ ବିଷୟ ରହିଛି ବାକ୍ୟ ଗଠନ। ଆଲୋଚନା କରିଛନ୍ତି ଡକ୍ଟର ନଟବର ଶତପଥୀ।
1: ଆଉ ଦିନେ ସନ୍ଧ୍ୟାର ଘଟଣା। ଆମେ କେତେଜଣ ସାଙ୍ଗ ଜୀବନ ଘରେ ବସି କଥାବାର୍ତ୍ତା ହେଉଛୁ। କଥା ପଢୁ ପଢୁ ଜଣେ ସାଙ୍ଗ ପ୍ରସଙ୍ଗଟିଏ ଉଠାଇ କହିଲା, ହୟ ଶତପଥୀ, ତମେ ତ ଭାଷା ହଉଛ, ଆମ ଭାଷା ବୁଡ଼ିବାକୁ ବସିଲାଣି, ମାନେ ଲୋକ ଇଂରେଜୀ ଓ ହିନ୍ଦୀ ମୁହାଁ ହେଲେଣି, ପଦେ ପଦେ କଥାରେ ହିନ୍ଦୀ ଇଂରେଜୀ କହିଲେଣି, ଏମିତି ହେଲେ ଆମ ଭାଷାରେ କେବଳ କ୍ରିୟାପଦଟିଏ ରହିଯିବ। ଏ ଯେମିତି ଜଣେ ମାନ୍ୟବର ମନ୍ତ୍ରୀ ସେଦିନ ଟିଭିରେ କହିଲେ ଇଣ୍ଡିଆନ କ୍ରିକେଟ ଟିମ୍ ଫାଇନାଲ ମ୍ୟାଚ୍ରେ ୱିନ୍ କରିବା ପସିବୁଲ ନୁହେଁ। ଏହି ବାକ୍ୟରେ କରିବା ଓ ନୁହେଁ, ଏ ଦୁଇଟି ଛଡ଼ା ଆଉ ସବୁ ଇଂରେଜ ଶବ୍ଦ, ତୁମେ ଏଥକୁ କ'ଣ କହିବ? ବନ୍ଧୁଙ୍କ କଥାରେ ମୁଁ କହିଲି, ଗୋଟିଏ ଓଡ଼ିଆ କ୍ରିୟାପଦ ରହିଲେ ବାକ୍ୟଟି ଓଡ଼ିଆ ହୋଇଗଲା ବୋଲି ଆମର ଧାରଣା ହୁଏ। ଏକଥାରେ ଜୀବନବାବୁ ପଚାରିଲେ, ଆମେ ଜାଣୁନା ଓଡ଼ିଆ ବାକ୍ୟ କିପରି ତିଆରି ହେବ? ମୁଁ ପଚାରିଲି, ଯଦି ଜାଣିଛ ତେବେ କହ, ଓଡ଼ିଆ ବାକ୍ୟରେ କେଉଁ କେଉଁ ପଦ ନିହାତି ଦରକାର ଓ କେଉଁ କେଉଁ କ୍ରମରେ ସେ ପଦଗୁଡ଼ିକ ରୁହେ? ସେମାନେ ମୁହଁ ଚାହାଁଚ ହିଁ ହେଲେ। ମୁଁ କହିଲି, ଆମ ଭାଷାରେ ବାକ୍ୟ ହୁଏ କର୍ତ୍ତା, କର୍ମ ଓ କ୍ରିୟାପଦକୁ କ୍ରମାନ୍ୱୟ ରଖିକରି। ଯେମିତି ମୁଁ ଖାଏ, ଏହା ଗୋଟିଏ ଛୋଟିଆ ବାକ୍ୟ, ମୁଁ କର୍ତ୍ତାପଦ ଓ ଖାଏ କ୍ରିୟାପଦ।

0: ଯଦି ପ୍ରଶ୍ନ ହୁଏ କ'ଣ ଖାଏ, ଉତ୍ତର ହେବ ଭାତ ଖାଏ, ମୁଁ ଭାତ ଖାଏ, ଭାତ ହେଉଛି କର୍ମପଦ। ଏଣୁ ଏହି ବାକ୍ୟରେ କର୍ତ୍ତା କର୍ମ କ୍ରିୟା ଗୋଟିଏ ନିୟମରେ ରହିଲା। ମୁଁ ଖାଏ ଭାତ ବା ଭାତ ଖାଏ ମୁଁ, ଏମିତି ବାକ୍ୟ ହୁଏ ନାହିଁ। ଏ ତିନୋଟି ପଦରେ ବାକ୍ୟ ଗଢ଼ା, ଏହାକୁ ଶବ୍ଦ କହିଲେ ଭୁଲ ହେବ। ମୁଁ ଓ ଭାତ ବିଶେଷ ପଦ, ଯଦି କୁହାଯିବ ମୁଁ ଗରମ ଭାତ ଖାଏ କିମ୍ବା କୁହାଯିବ ମୁଁ ଗରମ ଗରମ ଭାତ ଡାଲି ତରକାରୀ ଓ ଟିକିଏ ଖଟା ଖାଏ, ମୁଁ ହେବ କର୍ତ୍ତାପଦ, ଖାଏ ହେବ କ୍ରିୟାପଦ, ଆଉ ମଝିରେ ଯେଉଁ ଯେଉଁ ଶବ୍ଦ ରହିଲେ ଇଏ ସବୁ କର୍ମପଦ ବୋଲି କୁହାଯିବ। ଶବ୍ଦ ଦୃଷ୍ଟିରୁ ବିଚାର କରିଲେ ଗରମ ଗୋଟିଏ ବିଶେଷଣ ପଦ, ଭାତ ଡାଲି ତରକାରୀ ଖଟା ଇଏ ସବୁ ବିଶେଷ୍ୟ, କିନ୍ତୁ ଓ ଆଉ ଟିକିଏ ଏ ଦୁଇଟି ହେଉଛି ଅବ୍ୟୟ ପଦ। ଟିକିଏ ଜାଗାରେ ମେଞ୍ଚାଏ ଯଦି ବା ଲଗାଯାଏ ତାହା ବି ହେବ ଅବ୍ୟୟ ପଦ। ବାକ୍ୟରେ ଶବ୍ଦକୁ ପଦ କୁହାଯାଏ, ବିଭକ୍ତି ଯୋଗ ହେଲେ ପଦ ହୁଏ। ଏଇ ଯେଉଁ ବାକ୍ୟ ହେଲା ମୁଁ ଭାତ ଖାଏ ବା ଗରମ ଗରମ ଭାତ ଡାଲି ତରକାରୀ ଓ ଟିକିଏ ଖଟା ଖାଏ, ଏଥିରେ ବିଭକ୍ତି କୋଉଠି ଅଛି ତାହା ଆମେ ଜାଣିପାରୁନାହିଁ, କିନ୍ତୁ ଅଛି, ଲୁଚି କରି ଅଛି। ଭାତକୁ ଡାଲିକୁ ତରକାରୀକୁ ଖଟାକୁ ଖାଉ, ଏତେ ଗୁଡ଼ା କୁ ନ ଲଗାଇ ଶେଷରେ ଖଟାକୁ ଖାଏ, ଏ କଥା କହିଦେଲେ ଆମକୁ ବୁଝିବାକୁ ହେବ ଯେ ଭାତ ଡାଲି ଖଟା ତରକାରୀ ଇତ୍ୟାଦି ସବୁକୁ ଖିଆଗଲା। ଗୋଟିଏ ଭାଷା ପୁରୁଣା ହେଲେ ବିଭକ୍ତି ଲୋପ ପାଇଯାଏ, ଏହାର ଅର୍ଥ ବିଭକ୍ତି ଲଗେଇବା ଦରକାର ପଡ଼େ ନାହିଁ, ଏକଥା ଲୋକେ ବୁଝିଯାଆନ୍ତି, ଏହା ହିଁ ଭାଷାର ନିୟମ। ଏତକ ବୁଝାଇ ସାରି ମୁଁ ପୁଣି କହିଲି, ଆମେ ମୂଳ ସମସ୍ୟାକୁ ଫେରିବା। ମନ୍ତ୍ରୀ ଯେଉଁ ବାକ୍ୟ କହିଲେ ତାହା ଓଡ଼ିଆ ବାକ୍ୟ, କାରଣ ସେ ବାକ୍ୟର କ୍ରିୟାପଦଟି ହେଉଛି ଓଡ଼ିଆ। ଏମିତି ଦେଖିଲେ ସର୍ବନାମ ଅବ୍ୟୟ ଓ କ୍ରିୟାପଦ ଓଡ଼ିଆ ଭାଷାର ହୋଇଥିଲେ ତାହା ଓଡ଼ିଆ ବାକ୍ୟ ବୋଲି ପ୍ରମାଣିତ ହେବ। ଯେତେ ଇଂରେଜୀ ବା ହିନ୍ଦୀ ଶବ୍ଦ ବ୍ୟବହାର କରିଲେ ମଧ୍ୟ ସର୍ବନାମ ଅବ୍ୟୟ ଓ କ୍ରିୟାପଦ ହିଁ ଓଡ଼ିଆରେ ହେବ। ଆମ ଲୋକମାନେ ଏହି କଥାଟି ବୁଝିନାହାନ୍ତି। ଯେମିତି ଧରାଯାଉ ସେ ରେଗୁଲାର ଟ୍ୟୁସନ କ୍ଲାସ ଯାଏ କିମ୍ବା ସେ ରେଗୁଲାର ଟ୍ୟୁସନ କ୍ଲାସକୁ ଯାଏ, କିନ୍ତୁ ସମଟାଇମ୍ ଲେଟ୍ ହୁଏ, ଏପରି ବାକ୍ୟରେ ସେ ହେଉଛି ସର୍ବନାମ ପଦ, ଯାଏ କ୍ରିୟାପଦ, କିନ୍ତୁ ହେଉଛି ଅବ୍ୟୟ ପଦ। ବହୁତ ଇଂରେଜୀ ହିନ୍ଦୀ ଶବ୍ଦ ଲଗାଇଲେ ମଧ୍ୟ ଆମେ ଲକ୍ଷ୍ୟ କରିବା ଯେ ଅବ୍ୟୟ କ୍ରିୟା ଓ ସର୍ବନାମ ପଦ ଓଡ଼ିଆର ନିଶ୍ଚିତ ହୋଇଥିବ, ଏଥିରେ କୌଣସି ଭୁଲ ହେବ ନାହିଁ।
1: ଶେଷ ହେଲା ଠିକ୍ କୁହନ୍ତୁ ଠିକ୍ ଲେଖନ୍ତୁ। ଆଜି ଏଥିରେ ବିଷୟ ଥିଲା ବାକ୍ୟ ଗଠନ। ଆଲୋଚନା କରିଥିଲେ ଡକ୍ଟର ନଟବର ଶତପଥୀ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଚିର ସବୁଜ। ଆଜି ଏଥିରେ ଶୁଣନ୍ତୁ କେତୋଟି ପଲ୍ଲୀ ଗୀତ, ଶିଳ୍ପୀ ସ୍ୱୟଂପ୍ରଭା ମିଶ୍ର। ପ୍ରଥମେ ଶିଳ୍ପୀଙ୍କ କଣ୍ଠରେ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ରଚନା।

0: ଶେଷ ହେଲା କାର୍ଯ୍ୟକ୍ରମ ଚିରସବୁଜ। ଆଜି ଏଥିରେ ଶୁଣୁଥିଲେ କେତୋଟି ପଲ୍ଲୀଗୀତ। ଶିଳ୍ପୀ ଥିଲେ ସ୍ୱୟଂପ୍ରଭା ମିଶ୍ର। ଶିଳ୍ପୀ ପଲ୍ଲୀଗୀତ ଗାଇଥିଲେ ପୁରାତନ ରଚନା ଏବଂ ଅନ୍ତର୍ଯ୍ୟମୀ ମିଶ୍ରଙ୍କ ରଚନାରୁ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଶୁଣୁଥିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 25ତମ ଭାଗ। ସଙ୍ଗୀତ ସଂଯୋଜନା ହରମୋହନ ଖୁଣ୍ଟିଆ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ଦଶମ ଛାନ୍ଦ ଆରମ୍ଭରେ ଆରମ୍ଭ ହୋଇଛି ସୀତାଙ୍କ ବିବାହ ପାଇଁ ଆୟୋଜନ। ବିଶ୍ୱାମିତ୍ର ଜନକଙ୍କୁ କହିଲେ, ଯାହାଙ୍କର ଦେହର କାନ୍ତି ସହିତ ଯୁକ୍ତ ହେଲେ ନିଜେ ଫୁଲମାନେ ଅଧିକ ସୁନ୍ଦର ଦିଶନ୍ତି, ସେହି ସୀତାଙ୍କୁ ବିଭୂଷଣ ଅର୍ଥାତ୍ ବେଶୀ ସଜାସଜି ଅଳଙ୍କାର ଇତ୍ୟାଦି ନ ଦେଇ ସ୍ୱାଭାବିକ ଭାବରେ ଆଣ। ଏହାର ଆଉ ଗୋଟିଏ ଅର୍ଥ ହେଲା, ଷଣଫୁଲ ପରି ଯେଉଁ ସୀତାଙ୍କର ଦେହର କାନ୍ତି ତାଙ୍କୁ ବିଶେଷ ଭାବରେ ଭୂଷଣ ଦେଇ ଆଣ, ସେ ଆସି ରାମ ମନକୁ ଆନନ୍ଦ ଦେଉ। ଏକଥା ଶୁଣିବା ମାତ୍ରେ ରାମଙ୍କୁ ଚନ୍ଦନ ଗୋଳି ଦେହରେ ବୋଳିଲା ଭଳି ଲାଗିଲା। ରାମ ଏଠି ମହିମାମୟ ବିଷ୍ଣୁ ନୁହନ୍ତି, ଏଠାରେ ସେ ମାନବ ବେଶୀ କନ୍ୟା ପ୍ରାର୍ଥୀ। ସେ ବୈଦେହିଶ ଓ ତାଙ୍କ ବିଳାସ ବର୍ଣ୍ଣନା ଦେଉଛନ୍ତି ଉପେନ୍ଦ୍ର ଭଞ୍ଜ। ବାରଣସୀରେ ପଦ ଦେଇ ଆସିବେ ସୀତା, ଏଠାରେ ବାରଣ କୁମ୍ଭ ବା ବିଘ୍ନରୂପୀ କଳସକୁ ପାଦରେ ଠେଲି ସେ ଆସିବେ। ଏହା ଉତ୍ତର ଭାରତୀୟ ରୀତି ଓ ଅଯୋଧ୍ୟାରେ ପ୍ରଚଳିତ। ଆଉ ଗୋଟିଏ ଅର୍ଥ ହେଲା, ଶୁଭ କାର୍ଯ୍ୟରେ ପ୍ରଥମେ ଗଣେଶଙ୍କୁ ବିଘ୍ନ ବିନାଶ ପାଇଁ ପୂଜା କରାଯାଏ, ସେହି ଅନୁସାରେ ବାରଣ ଶିର ବା ଗଣେଶଙ୍କୁ ସେ ପାଦ୍ୟ ଅର୍ଘ୍ୟ ଦେଇ ଆସୁ। ସୀତା ଦର୍ଶନରେ ନେତ୍ର ପବିତ୍ର ହେବ ବୋଲି ରାମ ବିଚାର କଲାବେଳେ ଜନକ ଏ ପ୍ରସ୍ତାବରେ ସମ୍ମତ ହେଲେ। ବେଶକାରୀ ଡକାଇ ସୀତାଙ୍କୁ ବେଶ କଲେ, ସୀତାଙ୍କର କେଶ ଫିଟାଇ ଉପରୁ ତଳକୁ ଲମ୍ବାଇଲେ, ତାହା ନୀଳମଣି ଭଳି ନୀଳମଣି ତେଜ ତଳୁ ଉପରକୁ ଯାଏ, ଏହାର ତେଜ ଉପରୁ ତଳକୁ ବ୍ୟାପିଲା। ସେ କେଶକୁ ବାନ୍ଧି ଯୋଡ଼ା ବାନ୍ଧିଲେ, ଏଥିରେ ମନମିନ ବନ୍ଧା ହେବ କି? ଅଳ୍ପ ତୈଳ ଦେଇ ହାତୀଦାନ୍ତ ପାନିଆରେ କେଶକୁ ସଜାଇଲେ ସଖୀମାନେ। ବିଭିନ୍ନ ପ୍ରକାର ଫୁଲ ସଜାଇ ଆକାଶରେ

ଧନୁ ଭଳି ଶୋଭା ପ୍ରକାଶ କଲେ। କେଶରେ ଚନ୍ଦ୍ର ଝୁମ୍ପା ଓ ଝିଲିମିଲି ଆଦି ଅଳଙ୍କାର ସଜେଇବାରୁ ମନେ ହେଲା ରାତି ଶେଷରେ ଚନ୍ଦ୍ର ଓ ସପ୍ତର୍ଷି ମଣ୍ଡଳ ଏକାଥରକେ ଆକାଶରୁ ଖସିଲେ। କାନରେ ବିନ୍ଦିଆ ଅଳଙ୍କାର ଖଞ୍ଜାଗଲା, ମନେ ହେଲା ଯୋଗୀଙ୍କ ଯୋଗକୁ ଛେଦନ କରି ଜଳରେ ବୁଡ଼େଇ ଦେବ। ନାକରେ ଦେଲେ ମାଣିକ୍ୟ ଓ ମୁକ୍ତା, ମନେ ହେଲା ଆର୍ଦ୍ରା ଓ ରୋହିଣୀ ନକ୍ଷତ୍ର ସ୍ୱାମୀ ଚନ୍ଦ୍ରଙ୍କୁ କଳଙ୍କିତ ବୋଲି ତ୍ୟାଗ କରି ସୀତାଙ୍କ ମୁଖମଣ୍ଡଳକୁ ବରଣ କରିଛନ୍ତି। ସୀତା ରାମଙ୍କୁ ସାକ୍ଷାତ କରିବା ପାଇଁ ଆସିବା ପୂର୍ବରୁ ଯେତେ ସବୁ ଶୋଭାରେ ମଣ୍ଡିତା ହୋଇଛନ୍ତି ତାର ନିଖୁଣ ବର୍ଣ୍ଣନା ଦେଇଛନ୍ତି ଉପେନ୍ଦ୍ର ଭଞ୍ଜ।

0: ଶେଷ ହେଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେଶ ବିଳାସର 25ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ମିତାଲି ଚିନ୍ନରା, ମହାପାତ୍ର ମିନତୀ ଭଞ୍ଜ ଏବଂ ରାଜେନ୍ଦ୍ର କୁମାର ସ୍ୱାଇଁ। ବର୍ଣ୍ଣନା ଡକ୍ଟର ସନ୍ତନ କୁମାର ରଥ। ସଙ୍ଗୀତ ସଂଯୋଜନା ହରମୋହନ ଖୁଣ୍ଟିଆ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ସନ୍ତନ କୁମାର ରଥ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
1: ବାପରେ, ଏତେ ଟଙ୍କା?
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ।
5: ମେସିନରେ ଲୁଗା ପକେଇବା ପୂର୍ବରୁ ଚେକ୍ କରିନଥିଲ କି?
4: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: କିଛି କଥା କିଛି ଗୀତର ଉପସ୍ଥିତି, ସେଥିପାଇଁ ପଦେ ଗୀତ ଗୀତିକା କରିଛି ଆପଣଙ୍କ ପ୍ରୀତି। ହଁ ବନ୍ଧୁ, ସେ ପ୍ରୀତି ଆଉ ଗୀତିର ମଧୁମୂର୍ଚ୍ଛନାରେ ସ୍ୱାଗତ ଆପଣଙ୍କୁ ଗୀତ ଗୀତିକାର ଅଗଣାକୁ।

ବନ୍ଧୁ, ଭଗବାନଙ୍କର ଏ ସୁନ୍ଦର ସୃଷ୍ଟିରେ ମନୁଷ୍ୟ ହେଉଛି ଏକ ସ୍ୱତନ୍ତ୍ର ପ୍ରାଣୀ। ମଣିଷ ଜୀବନ ହେଉଛି ଈଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା ସର୍ବଶ୍ରେଷ୍ଠ ଉପହାର। ଆମେ ସମସ୍ତେ ଏ ପୃଥିବୀ ପୃଷ୍ଠରେ ଜନ୍ମ ହୋଇଛେ। ସମଗ୍ର ପୃଥିବୀ ଗୋଟିଏ ପରିବାର ଅଟେ। ପରିବାରରେ ଯେପରି ପ୍ରତ୍ୟେକ ସଭ୍ୟଙ୍କର ଅଧିକାର ଅଛି, ସେହିପରି ପ୍ରତ୍ୟେକ ମଣିଷର ଏ ସମାଜରେ ବଞ୍ଚିବାର ଅଧିକାର ରହିଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ମଣିଷ ସମାନ। ସମସ୍ତେ ଏଠି ଏକତାର ସୂତ୍ରରେ ବାନ୍ଧି ହୋଇଛନ୍ତି। ସେଥିପାଇଁ କାହିଁ କେଉଁ କାଳରୁ ଏ ମଣିଷ ଜୀବନକୁ ଅମୃତମୟ କରି ଗଢ଼ିତୋଳିଛି ସେହି ମହାନ ମନ୍ତ୍ର ବସୁଧୈବ କୁଟୁମ୍ବକମ୍।

ବନ୍ଧୁ, ପୃଥିବୀଠାରୁ ସୁନ୍ଦର ତଥା ମନୋରମ ଆଶ୍ରୟସ୍ଥଳ ବା ଏହି ସୁନ୍ଦର ଘର ସତରେ ଆଉ କେଉଁଠି ନାହିଁ। କେଉଁ କାଳରୁ ଏ ଜନବସତି ପୁରାତନ ପ୍ରସ୍ତର ଯୁଗରୁ ଆସି ଆଜି ମଣିଷ ଆସି ପହଞ୍ଚିଛି ଏ ବିଜ୍ଞାନ ଯୁଗରେ। ସମୟ ସହିତ ତାଳ ଦେଇ ଆଗେଇ ଚାଲିଛି ତାର ଜୀବନ। ଏ ଜୀବନକୁ ଆହୁରି ମଧୁମୟ କରିଛି ପ୍ରକୃତିର ଦାନ। ବଞ୍ଚିବା ପାଇଁ ସମସ୍ତ ଉପାଦାନ ତା ପାଖରୁ ଆମେ ପାଇଛୁ। ଜୀବଜଗତ ମାନବ ସମାଜ ପାଇଁ ଯୁଗ ଯୁଗ ଧରି ଯୋଗେଇ ଆସିଛି ସେ ବଞ୍ଚିବାର ରାହା। ବିଶ୍ୱରେ ଭରି ରହିଥିବା ପ୍ରକୃତିର ଅପୂର୍ବ ରୂପଚିତ୍ର ମଣିଷମାନଙ୍କୁ ବହୁ ରଙ୍ଗରେ ରଙ୍ଗାୟିତ ବି କରିଦିଏ।

ବନ୍ଧୁ, ବିଜ୍ଞାନ ଦ୍ୱାରା ମାନବ ସଭ୍ୟତା ଯେ ଜ୍ଞାନ ଲୋକର ଶେଷ ସୋପାନରେ ପହଞ୍ଚି ସାରିଲାଣି, ଏକଥା ବୋଧେ ଅସ୍ୱୀକାର କରାଯାଇ ନପାରେ। ମାତ୍ର ଏହା ସହିତ ସେ ମଧ୍ୟ ପରୋକ୍ଷରେ ନିଜର ଧ୍ୱଂସର ତାଣ୍ଡବ ରଚି ଚାଲିଛି। ପରମାଣୁ ବୋମା ବା ଆଣବିକ ଅସ୍ତ୍ରଶସ୍ତ୍ରର ଆବିଷ୍କାର ଦ୍ୱାରା ପୃଥିବୀରେ ଯୁଦ୍ଧର ଭୟାବହତା କେତେ ଯେ ଅଧିକ ତାହା ଏବେ ଦେଖାଯାଉଛି। ବେଳେବେଳେ ଏ ମନରେ ପ୍ରଶ୍ନ ଉଠେ ଯେ ବିଜ୍ଞାନର ସୃଷ୍ଟି ମାନବ ସଭ୍ୟତାର ଧ୍ୱଂସ ପାଇଁ ନା ମଙ୍ଗଳ ପାଇଁ? ଆଜିର ଏ ମଣିଷ କ'ଣ ଚାହୁଁଛି? ଶାନ୍ତି ଚାହୁଁଛି ନା ଯୁଦ୍ଧ ଚାହୁଁଛି?

ବନ୍ଧୁ, ଯୁଦ୍ଧ ହେଉଛି ସଭ୍ୟତାର ସବୁଠାରୁ ଭୟାନକ ଓ ବିଭତ୍ସ ଇତିହାସ। ମାନବ ସଭ୍ୟତାର ଆରମ୍ଭରୁ ଏ ପର୍ଯ୍ୟନ୍ତ ଯେତେ ଯୁଦ୍ଧ ହୋଇଛି ସେଥିରେ କେବଳ ଅକାଳରେ ଝରି ପଡ଼ିଛି ଅନେକ ମୂଲ୍ୟହୀନ ଜୀବନ, ଭାଙ୍ଗି ପଡ଼ିଛି ସମୃଦ୍ଧିର ସୌଧ, ବିପର୍ଯ୍ୟସ୍ତ ହୋଇଛି ଅର୍ଥନୀତି, ବାସ୍ତୁହର ହୋଇଛନ୍ତି ଅସଂଖ୍ୟ ନିରୀହ ମଣିଷ। ହେଲେ ଏ କ୍ଷୟକ୍ଷତିରୁ କ'ଣ ଶିକ୍ଷା କରେ ମଣିଷ? କିଛି ନାହିଁ। ବର୍ତ୍ତମାନ ଦେଶ ଦେଶ ଭିତରେ ବଢ଼ୁଛି ଉତ୍ତେଜନା, କେଉଁଠି ଯୁଦ୍ଧ, ପୁଣି କିଏ ବଢ଼ି ଚାଲିଛି ନିଜର ଯୁଦ୍ଧାସ୍ତ୍ରର ପରିମାଣ।

ହଁ ବନ୍ଧୁ, ସେ ନାୟକ ହେଉ ବା ଖଳନାୟକ, ସମସ୍ତଙ୍କ ମନରେ ସବୁଠି ସେ ଏବେ ଗୋଟିଏ କଥା, ଶାନ୍ତି। ଶାନ୍ତିରେ ବଞ୍ଚିବା ବର୍ତ୍ତମାନ ସମୟରେ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି। ଶାନ୍ତି କହିଲେ କେବଳ ଯୁଦ୍ଧର ଅନୁପସ୍ଥିତିକୁ ବୁଝାଏ ନାହିଁ, ବରଂ ଏହା ମନରେ ଏକ ସ୍ଥିର ଅବସ୍ଥା ଏବଂ ସମାଜରେ ପରସ୍ପର ମଧ୍ୟରେ ଥିବା ସଦ୍ଭାବନାକୁ ବୁଝାଏ। ଆଜିର ଦ୍ରୁତ ଗତିଶୀଳ ଏବଂ ପ୍ରତିଯୋଗିତାମୂଳକ ବିଶ୍ୱରେ ମଣିଷ ପାଖରେ ସବୁକିଛି ଥାଇ ମଧ୍ୟ ଶାନ୍ତିର ଅଭାବ ପରିଲକ୍ଷିତ ହେଉଛି। କୋଉଠି ନା କୋଉଠି ଶାନ୍ତି ଏବେ ହଜିଛି, ଶାନ୍ତି ଏବେ ଲୁଚି ଯାଇଛି।

ବନ୍ଧୁ, ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଭାଷାରେ ଆଜିର ବିଶ୍ୱ ଶାନ୍ତି ଓ ଯୁଦ୍ଧ ଦୁଇଟି ଦ୍ୱନ୍ଦ୍ୱାତ୍ମକ ମେରୁ ମଧ୍ୟରେ ଚାଲୁଛି। ଗୋଟିଏ ପଟରେ ଶାନ୍ତି ପାଇଁ ବ୍ୟାକୁଳତା, ଅନ୍ୟପଟରେ ଯୁଦ୍ଧର କଳାବାଦଲ। ହେଲେ ବନ୍ଧୁ, ପୃଥିବୀ ଶାନ୍ତି ଚାହେଁ, ମାନବ ସଭ୍ୟତା ବଞ୍ଚି ରହିବା ପାଇଁ। ବୋମା ନୁହେଁ ବିଶ୍ୱ ଭ୍ରାତୃତ୍ୱ ଲୋଡ଼ା। ବିକାଶ ଓ ଶାନ୍ତି ପରସ୍ପର ପରିପୂରକ, ତେଣୁ ବିକାଶର ଧାରା ବଜାୟ ରଖିବାକୁ ହେଲେ ଯୁଦ୍ଧ ନୁହେଁ ଶାନ୍ତିର ଧାରା ବଜାୟ ରଖିବା ଜରୁରୀ। ଶାନ୍ତିର ଅସଲ ମାର୍ଗ ହେଉଛି ବିଶ୍ୱ ଭ୍ରାତୃତ୍ୱ ଭାବନା, ଯାହା ଭାରତୀୟ ସଂସ୍କୃତିର ମୂଳପିଣ୍ଡ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ AC ଫ୍ୟାନ୍ ସବୁ ଚାଲିଥିବ।
4: ଓହୋ ମା, ତମର ପ୍ରତି

0: କଥାରେ ଟେନସନ୍।
1: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
0: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
1: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
0: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ବନ୍ଧୁ, ଜଣେ ବ୍ୟକ୍ତି ଆଉ ଜଣେ ବ୍ୟକ୍ତି ସହ ହାତ ମିଳାଇ ପରିବାର ଗଢ଼େ। ପରିବାରରୁ ସମାଜର ଜନ୍ମ, ସମାଜ ଗଢ଼େ ଦେଶ, ଦେଶ ଦେଶ ମିଶି ବିଶ୍ୱ ତିଆରି ହୁଏ। ବିଶ୍ୱ ହେଉଛି ସମଗ୍ର ମାନବ ଜାତିର ବାସସ୍ଥାନ, ଆଉ ଏ ବିଶ୍ୱ ଶାନ୍ତି ଚାହେଁ। ସମାଜ ପାଇଁ ଶାନ୍ତିର ଆବଶ୍ୟକତା ବେଶ୍ ରହିଛି। ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନିତ୍ୟାନ୍ତ ଜରୁରୀ। ମଣିଷର ସୁଖ ଦୁଃଖ ଆନନ୍ଦ ନିରାନନ୍ଦକୁ ସମସ୍ତେ ସମପରିମାଣରେ ଗ୍ରହଣ କରିବା ଦରକାର। ସବୁ ଦେଶ ମିଶି ଏହା କରିପାରିଲେ ଏ ବିଶ୍ୱ ଯଥାର୍ଥରେ ମଧୁମୟ ହୋଇପାରିବ। ମାନବବାଦର ଜୟଯାତ୍ରା ସେତେବେଳେ ଯାଏ ଅବ୍ୟାହତ ରହିଥିବ ଯେତେବେଳେ ଯାଏ ଆମ ଭିତରେ ଏକତା, ଭ୍ରାତୃତ୍ୱ, ସଂଘବଦ୍ଧତା ରାଜୁତି କରୁଥିବା।

ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ଥିଲି ମୁଁ ଅଭିରାମ ଖୁଣ୍ଟିଆ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ପ୍ରଚାର କରୁଛୁ ଗୀତିନାଟ୍ୟ ସାବିତ୍ରୀ ସତ୍ୟବାନ, ମୂଳ ମଞ୍ଚ ନାଟକ ଗୋପାଳ ଦାସ, ବେତାର ରୂପାନ୍ତର ରମାନାଥ ଜେନା, ପ୍ରଯୋଜନା ରମାପଦ ନନ୍ଦ, ସଂଗୀତ ଓମ୍ ପ୍ରକାଶ ମହାନ୍ତି। ଗୀତିନାଟ୍ୟ ସାବିତ୍ରୀ ସତ୍ୟବାନ।

0: ମହାମନ୍ତ୍ରୀ
1: ମହାରାଜ
0: ବିଧାତା କ'ଣ ରାଜକୁମାରୀ ସାବିତ୍ରୀଙ୍କ ପାଇଁ ଉପଯୁକ୍ତ ପାତ୍ର ସୃଷ୍ଟି କରିନାହାନ୍ତି? ଏପରି ରୂପବତୀ ଗୁଣବତୀ କନ୍ୟାର ପାଣିଗ୍ରହଣ କରିବାକୁ କୌଣସି ପ୍ରସ୍ତାବ ଆସୁନାହିଁ, ଏକଥା ଦେଖି ମୁଁ ବଡ଼ ଚିନ୍ତିତ ହୋଇପଡ଼ିଛି।
1: ମହାରାଜ, ରାଜକୁମାରୀ ସାବିତ୍ରୀ କେବଳ ରୂପଗୁଣରେ ଅସାମାନ୍ୟ ନୁହନ୍ତି, ବିଦ୍ୟାରେ ଯେପରି ପ୍ରବୀଣା, ବୁଦ୍ଧିରେ ସେହିପରି ବିଚକ୍ଷଣା। ମୋର ଅନୁମାନ, ଜେମାଙ୍କ ତୁଳନାରେ ରାଜକୁମାରମାନେ ନିଜକୁ ଅନୁପଯୁକ୍ତ ବୋଲି ମନେ କରୁଥିବାରୁ କେହି ବିବାହ ପ୍ରସ୍ତାବ ପଠାଇବାକୁ ସାହସ କରୁନାହାନ୍ତି।
0: ମହାମନ୍ତ୍ରୀ
1: ମହାରାଜ,
0: ଯଦି ତୁମର ଅନୁମାନ ସତ୍ୟ ହୁଏ ତେବେ ସାବିତ୍ରୀ କ'ଣ ଆଜୀବନ କୁମାରୀ ହୋଇ ରହିଯିବ? ତାହେଲେ ତ ମୁଁ ନର୍କଗାମୀ ହେବି।
1: ଅବଶ୍ୟ ଏହା ବଡ଼ ଚିନ୍ତାର ବିଷୟ ମହାରାଜ, ତଥାପି ଏହାକୁ ଭାଗ୍ୟ ଉପରେ ଛାଡ଼ି ନ ଦେଇ ସେଥିପାଇଁ କିଛି ଉପାୟ ବାହାର କରିବାକୁ ପଡ଼ିବ।
0: ଉପାୟ? କି ଉପାୟ?
1: ଆପଣ ଆଦେଶ ଦିଅନ୍ତୁ ମହାରାଜ। ରାଜକୁମାରୀ ଦେଶ ଦେଶ ଭ୍ରମଣ କରି ନିଜର ମନ ମୁତାବକ ପତି ନିର୍ବାଚନ କରନ୍ତୁ।
0: ଅତି ଉତ୍ତମ ପ୍ରସ୍ତାବ। ମହାମନ୍ତ୍ରୀ, ଶୀଘ୍ର ସାବିତ୍ରୀକୁ ଏଠାକୁ ଡକାଇ ଆଣନ୍ତୁ।

0: ଅତ୍ସ ସତ୍ୟବାନ। ଆମର ଦୁର୍ଭାଗ୍ୟ ମୁଁ ଚକ୍ଷୁହୀନ ହେବା କାରଣରୁ ଶତ୍ରୁମାନଙ୍କ ଦ୍ୱାରା ରାଜ୍ୟରୁ ବିତାଡ଼ିତ ହୋଇ ଏହି ଋଷି ଆଶ୍ରମରେ ଆଶ୍ରୟ ନେଲି।
1: ପିତା, ଏହା ବିଧିର ବିଡ଼ମ୍ବନା। ଯେତେଦିନ ଯାଏ ଆମକୁ ଦୁଃଖ ଭୋଗ କରିବାକୁ ଥିବ ତାକୁ ଅନ୍ୟଥା କରିବ କିଏ? ଆପଣ ଏଇ କଥା ଚିନ୍ତା କରି ଶୋକ ପରିତ୍ୟାଗ କରନ୍ତୁ।
0: ବତ୍ସ, ମୁଁ ନିଜ ପାଇଁ ଚିନ୍ତିତ ନୁହେଁ, ମୋର ସମସ୍ତ ଚିନ୍ତା ତୁମରି ପାଇଁ। ତୁମେ ରାଜକୁମାର ହୋଇ ମଧ୍ୟ ଆଜି ଭାଗ୍ୟ ଦୋଷରୁ ଦିନହୀନ ଭାବେ ଜୀବନଯାପନ କରୁଛ, ଏହି କଥା ମୋତେ ବିଶେଷ ବ୍ୟଥା ଦେଉଛି।
1: ପିତା, ଆପଣ ଯାହାକୁ ଦୁର୍ଭାଗ୍ୟ ବୋଲି ଭାବୁଛନ୍ତି ମୁଁ ତାକୁ ମୋର ପରମ ସୌଭାଗ୍ୟ ବୋଲି ମନେ କରେ।

0: ଏହି ଦୁର୍ଦ୍ଦିନରେ ପିତାମାତାଙ୍କର ସେବା କରି ମୁଁ ଯେଉଁ ଆନନ୍ଦ ପାଉଛି ତାହା ରାଜସୁଖଠାରୁ ବହୁଗୁଣରେ ଶ୍ରେଷ୍ଠ ପିତା।
1: ସତ୍ୟବାନ, ତୁମ ପରି ପୁତ୍ର ପାଇ ଆମେ ଆଜି ଗର୍ବିତ। ଏତିକି ମାତ୍ର ଆଶ୍ୱାସନା ମୋର ସବୁ ଦୁଃଖକୁ ଦୂର କରିଦେଉଛି।
0: ପିତା, ଆପଣଙ୍କୁ କ୍ଷୁଧା ହେବଣି, ଆଦେଶ କରନ୍ତୁ, ଫଳମୂଳ ସଂଗ୍ରହ କରିବାକୁ ବନକୁ ଯିବି।
1: ସତ୍ୟବାନ, ତୁମେ ଆମର ସର୍ବସ୍ୱ, ତୁମର ଅନୁପସ୍ଥିତି ବଡ଼ କଷ୍ଟଦାୟକ। ଯାଅ ପୁତ୍ର, ଶୀଘ୍ର ଫେରିଆସିବ।
0: ଆସୁଛି ପିତା।
2: ସଖୀ, ଦେଖିଲ ଦେଖିଲ, ଏଇ ଯୋଉ ଯୁବକ ଜଣକ ଆମ ଆଡକୁ ଆସୁଛନ୍ତି, ସେ କଣ ଋଷି କୁମାର?
3: ବେଶ ପୋଷାକରୁ ତ ସେହିପରି ଜଣା ପଡୁଛନ୍ତି।
2: ନା ନା, ଜଣେ ଋଷି ପୁତ୍ର କେବେ ହେଲେ ଏତେ ସୁନ୍ଦର ରୂପକାନ୍ତି ଧରି ନ ପାରନ୍ତି।
3: ମୁଁ ଦେଖୁଛି ଜେମାଙ୍କର ମନକଳ ସେହି ଆଡକୁ ପୁରାପୁରି ଢଳିଗଲାଣି।

0: ଜେମା ଦେଇ ତୁମେ ଚିତ୍ତକୁ ଏତେ ବିଚଳିତ କର ନାହିଁ, ମୁଁ ଯାଉଛି ତାଙ୍କର ପ୍ରକୃତ ପରିଚୟ ବୁଝି ଆସେ। ହେ ଋଷି କୁମାର, ଏହା କେଉଁ ଋଷିଙ୍କ ଆଶ୍ରମ?
1: ଭଦ୍ରେ, ଏଠାରେ ତ ବହୁମୁନି ଋଷି ଅଛନ୍ତି, ତୁମ ରାଜଜେମା କେଉଁ ଋଷିଙ୍କ ଦର୍ଶନ ଚାହୁଁଛନ୍ତି?
0: ଆପଣ ଜଣେ ଋଷି କୁମାର ହୋଇ ଆମ ସଖୀ ରାଜଜେମା ବୋଲି କେମିତି ଜାଣିଲେ?
1: ରାଜକୁମାରୀଙ୍କ ବ୍ୟତୀତ ଏତେ ସୁନ୍ଦର ରୂପକାନ୍ତି ଆଉ କାହାଠାରେ ସମ୍ଭବ? ତାରାଙ୍କ ମେଳରେ କ'ଣ ଚନ୍ଦ୍ର ଛପି ଯାଇପାରେ? ଏତେ ସଖୀଙ୍କ ମେଳରେ ରାଜକୁମାରୀଙ୍କୁ ଚିହ୍ନିବା କଷ୍ଟ ନୁହେଁ।

0: ଆମ ଜେମାଙ୍କ ରୂପ ଦେଖୁ ଦେଖୁ କଣ ବଳ ହେଇଗଲେଣି
1: କଲ୍ୟାଣୀ? ପ୍ରକୃତରେ ମୁଁ କୌଣସି ଋଷି କୁମାର ନୁହେଁ।
0: ଆଉ ଆପଣ କଣ କେଉଁ ରାଜକୁମାର?
1: ମୁଁ ପ୍ରକୃତରେ ଜଣେ ରାଜକୁମାର। ମୋର ପିତା ଅବନ୍ତି ନରେଶ ଦ୍ୟୁମତ୍ସେନ।
0: ତେବେ ଆପଣ ନିଜ ରାଜ୍ୟ ଛାଡ଼ି ଏ ଋଷି ବେଶରେ ବନରେ ଏମିତି ବୁଲୁଛନ୍ତି କାହିଁକି?
1: ମୁଁ ବୁଲୁନାହିଁ ଭଦ୍ରେ, ମୋର ଭାଗ୍ୟ ମୋତେ ବନରେ ଏମିତି ବୁଲାଉଛି।
0: କଣ ହେଇଛି ଆପଣଙ୍କର?
1: ମୁଁ ପିଲା ଥିଲି, ମୋର ପିତା ଚକ୍ଷୁହୀନ ହୋଇଗଲେ। ସେହି ସୁଯୋଗ ନେଇ ଶତ୍ରୁମାନେ ଆମ ରାଜ୍ୟ ଦଖଲ କରିନେଲେ। ସେଇଦିନ ଆମେ ଏଠାରେ ଆଶ୍ରୟ ନେଇଛୁ।
0: ଆପଣଙ୍କ କଥା ଶୁଣି ମତେ ବଡ଼ ଦୁଃଖ ଲାଗୁଛି।
1: ଛାଡ଼ନ୍ତୁ ସେ କଥା। ଆଚ୍ଛା କୁହନ୍ତୁ ତ, ଆପଣଙ୍କ ଜେମା କଣ ବିପଦରେ ପଡ଼ି ଏ ଋଷି ଆଶ୍ରମକୁ ଆଶ୍ରୟ ନେବା ପାଇଁ ଆସିଛନ୍ତି?
0: ନା ରାଜକୁମାର, ଆମର ଏଠାକୁ ଆସିବାର ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ଭିନ୍ନ।
1: କି ଉଦ୍ଦେଶ୍ୟ?
0: ଆମ ଜେମା ସର୍ବଗୁଣ ସମ୍ପନ୍ନା, ସେ ମଦ୍ରଦେଶ ରାଜକନ୍ୟା, କିନ୍ତୁ ଏଯାଏ ବିବାହ କରିନାହାନ୍ତି।
1: ଏପରି ରୂପବତୀ ଗୁଣବତୀ ରାଜକୁମାରୀଙ୍କ ପାଇଁ କଣ ଯୋଗ୍ୟବର ଅଭାବ ଅଛନ୍ତି?
0: ନା, ହେଲେ ମନଲକ୍ଷେ ପତି ସେ ପାଇନାହାନ୍ତି।
1: ତେବେ ସଖୀମାନଙ୍କ ସହିତ ଏପରି ଭାବେ ବନଭ୍ରମଣ କରିବାର ଉଦ୍ଦେଶ୍ୟ କଣ?
0: ପତି ନିର୍ବାଚନ। ପିତାଙ୍କ ଆଦେଶରେ ସେ ଏହିପରି ଦେଶ ଦେଶ ଭ୍ରମଣ କରି ଆଜି ଏହି ବନରେ ଆସି ପହଞ୍ଚିଛନ୍ତି।
1: ବାସ୍ତବିକ ଭାଗ୍ୟବାନ ନହେଲେ ଏପରି ନାରୀର ହସ୍ତ ଧାରଣ କରିବା ସମ୍ଭବ ନୁହେଁ।
0: ରାଜକୁମାର ମନେ ମନେ କଣ ଚିନ୍ତା କରୁଛନ୍ତି କି?
1: ଭଦ୍ରେ, ମୋତେ ରାଜକୁମାର କହି ଲଜ୍ଜିତ କରନା।
0: ବନରେ ରହିଲେ ବୋଲି କଣ ଆପଣ ଋଷିପୁତ୍ର ହେଇଯିବେ? ଆପଣଙ୍କ ଅବସ୍ଥା କଣ ସବୁଦିନେ ଏହିପରି ଥିବ?
1: ସେ କଥା କେହି କହିପାରିବେ ନାହିଁ, ସବୁକିଛି ଭାଗ୍ୟ ଉପରେ ନିର୍ଭର କରେ। ଭଦ୍ରେ, ମୋର କ୍ଷୁଧିତ ପିତାମାତା ମୋତେ ଆଶ୍ରମରେ ଅପେକ୍ଷା କରିଛନ୍ତି। ବନରୁ ଫଳମୂଳ ସଂଗ୍ରହ କରି ଶୀଘ୍ର ତାଙ୍କ ପାଖକୁ ଫେରିବି। ଏବେ ଯାଉଛି।
0: କେଡ଼େ ସୁନ୍ଦର ରୂପ, ମଧୁର ଭାଷା, ସରଳ ନିଷ୍କପଟ ବ୍ୟବହାର! ପ୍ରକୃତରେ ଆମ ଜେମାଙ୍କ ଲାଗି ଏହି ସତ୍ୟବାନ ହିଁ ଏକମାତ୍ର ଉପଯୁକ୍ତ ପାତ୍ର। ଯାଏ ଦେଖେ ତେଣେ ଜେମାଙ୍କ ମନ କଥା କିପରି।

0: ସଖୀ ତାଙ୍କର ପରିଚୟ କଣ ବୁଝିଲୁ?
1: ହଁ ଜିମାଦି, ସେ ଜଣେ ହତଭାଗ୍ୟ ରାଜକୁମାର। ପିତା ଅନ୍ଧ ହେବା କାରଣରୁ ଶତ୍ରୁମାନଙ୍କ ଦ୍ୱାରା ବିତାଡ଼ିତ ହୋଇ ଏହି ଋଷି ଆଶ୍ରମରେ ଅଛନ୍ତି।
0: ସଖୀ, ଯେଉଁ ଉଦ୍ଦେଶ୍ୟରେ ମୁଁ ଦେଶ ଭ୍ରମଣ କରୁଥିଲି ଆଜି ତାହା ମୋର ପୂର୍ଣ୍ଣ ହେଇଗଲା। ସଖୀ,
1: ତୁମେ ଏ କଣ କହୁଛ ଜେମା? ଜଣେ ରାଜ୍ୟ ସମ୍ପଦ ବନ୍ଧୁହୀନ
0: ଥାଉ ସଖୀ, ସେ ଯାହା କିଛି ହୁଅନ୍ତୁ ନା କାହିଁକି, ମୁଁ ତାଙ୍କୁ ମୋର ଇହକାଳ ଓ ପରକାଳର ଦେବତା ରୂପରେ ବରଣ କରୁଛି।

0: ଏ ବନବାସୀଙ୍କ ଠାରେ କଣ ଦେଖି ଏମିତି ବାୟାଣୀ ପରି ହଉଛ ଯେ?
1: ସଖୀ, ଏ ଯେ କୌଣସି ରାଜକୁମାର ମୋର ମନକୁ ଆକର୍ଷଣ କରିପାରି ନଥିଲେ, ଏ ଯୁବକଙ୍କ ଠାରେ କଣ ଅଛି କେଜାଣି, ମୁଁ ତାଙ୍କୁ ଦେଖୁ ଦେଖୁ ମୋହିତ ହେଇଗଲି। ସଖୀ, ମୁଁ ସତ୍ୟ କରୁଛି, ଏହି ସତ୍ୟବାନଙ୍କ ଭିନ୍ନ ମୁଁ ଅନ୍ୟ କାହାକୁ ବିବାହ କରିବି ନାହିଁ।
0: ଜେମା ଦେଇ, ତୁମେ ମନରେ ଯାହା ସଂକଳ୍ପ କଲ ବିଧାତା ନିଶ୍ଚୟ ତାହା ପୂରଣ କରିବ। ଏବେ ଚାଲ ଉଆସକୁ ଫେରିଯାଇ ପିତାମାତାଙ୍କୁ ଏହି ଶୁଭ ସମ୍ବାଦ ଜଣେଇଦେବା।
1: ହଁ ଚାଲ ସଖୀ।

0: ମୁଁ ସତ୍ୟ କରିଛି।
1: ସତ୍ୟ କରିଛୁ?
0: ହଁ ପିତା, ମୁଁ ସତ୍ୟ କରିଛି। ବନବାସୀ ସତ୍ୟବାନଙ୍କ ଭିନ୍ନ ମୁଁ କାହାକୁ ବିବାହ କରିବି ନାହିଁ ପିତା।
1: ନା ନା ଜମା ନା, ତୁମ ପକ୍ଷରେ ଏପରି ନିଷ୍ପତ୍ତି ନେବା ଆଦୌ ଠିକ ହେଲା ନାହିଁ।

0: ଏବେ କୁହ ଯେ ମା
1: ପିତା,
0: ରାଜକୁମାର ମାନଙ୍କ ଗହଣରେ ମୁଁ କିପରି ସେ ବନବାସୀ ଯୁବକକୁ ଆସନ ଦେବି କୁହ।
2: ଜେମା, ପିତାମାତାଙ୍କ ସହିତ ପରାମର୍ଶ ନ କରି ହଠାତ୍ ଏପରି ସତ୍ୟ କରିବା ତୋ ପକ୍ଷରେ ଠିକ ହେଇ ନାହିଁ। ଏବେ ନିଜର ମତ ପରିବର୍ତ୍ତନ କଲେ ତୋର ମଙ୍ଗଳ ହବ।
1: ମା, ମୁଁ କେବେ ହେଲେ ସତ୍ୟ ଭାଙ୍ଗି

0: ପ୍ରଣାମ ଦେବର୍ଷୀ, ଆସନ୍ତୁ ଆସନ୍ତୁ ଦେବର୍ଷୀ, ଆସନ ଗ୍ରହଣ କରନ୍ତୁ।
1: ଏ ଆଜି ସମସ୍ତଙ୍କ ମୁଖ ଏପରି ବିମର୍ଷ ଦିଶୁଛି କାହିଁକି? କଥା କଣ ରାଜା ଅଶ୍ୱପତି?
0: ମୁଁ ଏକ ବିଷମ ସଙ୍କଟରେ ପଡ଼ିଯାଇଛି ଦେବର୍ଷୀ, ମତେ ସେଥିରୁ ଉଦ୍ଧାର କରନ୍ତୁ।
1: ନାରାୟଣ ନାରାୟଣ, ପୁଣ୍ୟଶୀଳ ଅଶ୍ୱପତିଙ୍କର ପୁଣି କି ସଙ୍କଟ?
0: ରାଜଜେମା ସାବିତ୍ରୀଙ୍କ ପାଇଁ ଆମର ଚିନ୍ତା ବଢ଼ିଯାଇଛି ଦେବର୍ଷୀ।
1: ନାରାୟଣ ନାରାୟଣ, କି ଚିନ୍ତା? କଣ ତୁମର ଦୁଃଖ ଅଶ୍ୱପତି?

0: ନାରାୟଣ, ଏଇ କଥା ପାଇଁ ଏତେ ଚିନ୍ତା? ସେ ତ ଅବନ୍ତୀ ରାଜା ଦ୍ୟୁମତ ସେନଙ୍କ ପୁତ୍ର, ସୂର୍ଯ୍ୟବଂଶୀ କ୍ଷତ୍ରିୟ, ଚକ୍ଷୁହୀନ ହେବାରୁ ଶତ୍ରୁମାନଙ୍କ ଦ୍ୱାରା ରାଜ୍ୟରୁ ଏବେ ବିତାଡ଼ିତ ହୋଇଛନ୍ତି।
1: କିନ୍ତୁ ବର୍ତ୍ତମାନ ସେ ତ ବନବାସୀ ଦରିଦ୍ର, ମୋ ଅଲ୍ୟଳ ଜେମା ସେମାନଙ୍କ ସହିତ ଫଳମୂଳ ଖାଇ ବଳକଳ ପିନ୍ଧି ଚଳିବ କେମିତି?
0: ନାରାୟଣ ନାରାୟଣ, ବର୍ତ୍ତମାନ

0: ଏ କଥାଟା ମୋଟେ ବଡ଼ ସମସ୍ୟା ନୁହେଁ, ହେଲେ ସତ କଥାଟା ହେଉଛି ସତ୍ୟବାନର ପରମାୟୁ ଖୁବ୍ କମ୍। ଆଜିକୁ ମିଶେଇ ଗଣିଲେ ଯୋଉଦିନ ଠିକ ଏକ ବର୍ଷ ପୂର୍ଣ୍ଣ ହେବ ସେଇଦିନ ମୃତ୍ୟୁ ତାର ସୁନିଶ୍ଚିତ।
1: ଦେବର୍ଷି, ଏ କଣ କହୁଛନ୍ତି ଦେବର୍ଷି?
2: ନା ନା, ତାହେଲେ ତ ମୁଁ କେବେ ହେଲେ ତାକୁ କନ୍ୟାଦାନ କରିବି ନାହିଁ।
1: ଦେବର୍ଷି, ଆପଣ ଟିକେ ଏହି କଥା ବୁଝାଇ ଜେମାଙ୍କର ମନ ପରିବର୍ତ୍ତନ କରାନ୍ତୁ। ଆପଣଙ୍କ ଚରଣରେ ମୋର ଏତିକି ପ୍ରାର୍ଥନା।
0: ମା ସାବିତ୍ରୀ, ତୁମେ ବିଦୁଷୀ, ଅତ୍ୟନ୍ତ ବୁଦ୍ଧିମତୀ। ଥରେ ସ୍ଥିର ମନରେ ବିଚାର କରି ଦେଖ, ସତ୍ୟବାନ ଯେହେତୁ ଅଳ୍ପାୟୁ।
3: ପୂଜ୍ୟ ଦେବର୍ଷୀ, ଆପଣ କୁହନ୍ତୁ ତ, ଏଇ ସଂସାରରେ କିଏ ଅମର ହୋଇ ଚିରଦିନ ରହିଛି?
0: ତୁମେ ଯେ ଜାଣୁ ଜାଣୁ ନିଜର ଅକାଳ ବୈଧବକୁ ଆମନ୍ତ୍ରଣ କରୁଛ ସାବିତ୍ରୀ।
3: ଦେବର୍ଷୀ, ଯଦି ବିଧାତା ମୋ କପାଳରେ ବିଧବା ହେବାକୁ ଲେଖିଥିବ, ତାକୁ ଅନ୍ୟଥା କରିବ କିଏ?
0: କିନ୍ତୁ ସତ୍ୟବାନ ତୁମ ପାଇଁ ଏକ ଅଭିଶାପ ସାବିତ୍ରୀ। ତା ପରିବର୍ତ୍ତେ ତୁମେ ବରଂ ଅନ୍ୟ ପତି ନିର୍ବାଚନ କରିବା ଉଚିତ।
3: ଦେବର୍ଷୀ, ମୁଁ ଏକ ବୁଦ୍ଧିହୀନା ବାଳିକା, ଆପଣଙ୍କୁ ମୁଁ ଏକଥା କି ଭାବରେ ବୁଝେଇବି ଦେବର୍ଷୀ?
0: ନାରାୟଣ ନାରାୟଣ, ମୁଁ ତୁମର ଭଲ ପାଇଁ କହୁଛି ସାବିତ୍ରୀ।
3: ସୁଖ ଦୁଃଖ ଭଲ ମନ୍ଦ ସବୁ ତ କର୍ମର ଅଧୀନ ମୁନିବର, ମୋର କର୍ମଫଳ ମତେ ତ ଭୋଗ କରିବାକୁ ହେବ।
2: ଜେମା, ଏହା କଣ ତୋର ଶେଷ ନିଷ୍ପତ୍ତି?
3: ମା, ମୁଁ ଜାଣେ ମା, ମହତ ପୁରୁଷମାନେ କୌଣସି କଥାରେ ଥରେ ନିଷ୍ପତ୍ତି ନେବା ପରେ ଯେତେ ବାଧାବିଘ୍ନ ଆସୁନା କାହିଁକି କେବେ ହେଲେ ନିଜର ମତ ପରିବର୍ତ୍ତନ କରନ୍ତି ନାହିଁ। ମୁଁ ସତ୍ୟଭ୍ରଷ୍ଟ ହେଲେ ଏ ପବିତ୍ର ବଂଶରେ କଳଙ୍କ ଲାଗିବ। ମା, ମତେ ଆଉ ଅନ୍ୟ ବିଷୟରେ ଆଗ୍ରହ କରନ୍ତୁ ନାହିଁ। ମା,
2: ଭବିଷ୍ୟତ ପ୍ରତି ଆଉଥରେ ଚିନ୍ତା କରି ଦେଖ। ମା,

0: ଆପଣ ମୋତେ ଜନ୍ମ ଦେଇଛନ୍ତି ସତ୍ୟ, ମାତ୍ର କର୍ମ ଦେଇନାହାନ୍ତି, କାହିଁକି ମୋ ପାଇଁ ଏତେ ଚିନ୍ତିତ ହଉଛନ୍ତି ଯେ?
1: ନାରାୟଣ ନାରାୟଣ, ରାଜା ଅଶ୍ୱପତି
2: ଦେବଶ୍ରୀ,
1: ରାଜକୁମାରୀ ସାବିତ୍ରୀଙ୍କ ମତି ଅବିଚଳିତ, ନିଜ ସଂକଳ୍ପରୁ ତାଙ୍କୁ କେବେ ହେଲେ ନିବୃତ କରିହେବ ନାହିଁ। ଆଉ କିଛି ନ ଭାବି ସତ୍ୟବାନଙ୍କୁ ଜାମାତା ପଦରେ ବରଣ କରିବାକୁ ଶୀଘ୍ର ରାଜପୁରୋହିତଙ୍କୁ ପ୍ରେରଣ କର।
2: ଯଥା ଆଜ୍ଞା ଦେବଶ୍ରୀ।
1: ମୁଁ ଏବେ ବିଦାୟ ଘେନୁଛି ରାଜା ଅଶ୍ୱପତି। ନାରାୟଣ ନାରାୟଣ ନାରାୟଣ।

0: ହେ ଋଷି କୁମାର, ଏଠାରେ ସତ୍ୟବାନ ନାମରେ କେହି ନିର୍ବାସିତ ରାଜକୁମାର ଅଛନ୍ତି କି?
1: ମୁଁ ସେହି ହତଭାଗ୍ୟ ସତ୍ୟବାନ। ଆପଣ କେଉଁଠାରୁ ଆସିଛନ୍ତି ମହାଭାଗ?
0: ମୁଁ ମଧ୍ୟଦେଶ ରାଜା ଅଶ୍ୱପତିଙ୍କ କୁଳ ପୁରୋହିତ। ଆପଣଙ୍କ ପାଖକୁ କିଛି ଶୁଭ ସମ୍ବାଦ ନେଇ ଆସିଛି।
1: ମୋ ପରି ଏକ ଦିନହୀନ ପାଖକୁ ମଦ୍ରପତିଙ୍କର ଶୁଭ ସମ୍ବାଦ, ମୁଁ ତ କିଛି ବୁଝିପାରୁନି।
0: ଅଳ୍ପ ଦିନ ତଳେ ରାଜକୁମାରୀ ସାବିତ୍ରୀ ଏଠାରେ ବନଭ୍ରମଣ କରୁଥିବା ବେଳେ ଆପଣଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା, ଏକଥା ସ୍ମରଣ କରିପାରୁଛନ୍ତି?
1: ହେ ଦ୍ୱିଜବର, ସେଦିନର ସେହି ଅଭୁଲା ସ୍ମୃତି ଆଜି ଯାଏ ମୋ ମନକୁ ଆନ୍ଦୋଳିତ କରୁଛି।

0: କହିପାରିବେ କି ମହାଭାଗ? ରାଜକୁମାରୀ ନିଜ ମନୋନୀତ ପତି ଅନ୍ୱେଷଣରେ ଦେଶ ଭ୍ରମଣ କରୁଥିଲେ, କଣ ତାଙ୍କର ଉଦ୍ଦେଶ୍ୟ ସଫଳ ହେଲା?
1: ହଁ ରାଜକୁମାର, ସେ ତାଙ୍କ ମନୋନୀତ ପତି ପାଇଛନ୍ତି।
0: କିଏ ସେହି ଭାଗ୍ୟବାନ?
1: ଆପଣ ହିଁ ତାଙ୍କର ମନୋନୀତ ପତି।
0: ବିଜୟବର, ଏହା ସତ୍ୟ ନା ସ୍ୱପ୍ନ?
1: ଏଇ ତ ମୁଁ ରାଜାଙ୍କ ପାଖରୁ ବିବାହ ପ୍ରସ୍ତାବ ନେଇ ତୁମ ପାଖକୁ ଆସିଛି।
0: କିନ୍ତୁ ମୁଁ ତ ସର୍ବହରା ବନବାସୀ, କଣ ଦେଖି ରାଜକୁମାରୀ ମୋତେ ଭାଗ୍ୟବାନ କଲେ?
1: ରାଜକୁମାରୀ ସାବିତ୍ରୀ ବିଦୁଷୀ, ସେ ଆପଣଙ୍କ ଧନ ସମ୍ପଦ ଦେଖୁନାହାନ୍ତି କୁମାର, ଆପଣଙ୍କ ରୂପ ଗୁଣରେ ହିଁ ସେ ମୁଗ୍ଧ।
0: ତଥାପି ମୁଁ ତ ଏ କଥା ବିଶ୍ୱାସ କରିପାରୁନି।
1: ବିଶ୍ୱାସ ନ କଲେ ବି ଏହା ବାସ୍ତବ ଆଉ ସତ୍ୟ। ଚାଲନ୍ତୁ, ଆପଣଙ୍କ ପିତାଙ୍କୁ ଏ ଶୁଭ ସମ୍ବାଦ ଦେଇ ବରଣ କରିଯିବି।
0: ଆସନ୍ତୁ ମହାଭାଗ।

0: ଚାହୁଁ ଚାହୁଁ ବରଷଟିଏ ବିତି ଯିବାକୁ ବସିଲା। ଏବେ ବି ମୋ କାନରେ ପ୍ରତିଧ୍ୱନିତ ହେଉଛି ଦେବର୍ଷି ନାରଦଙ୍କର ସେହି ଭୟଙ୍କର ଭବିଷ୍ୟତ ବାଣୀ। ଆଗାମୀକାଲିର ସୂର୍ଯ୍ୟୋଦୟ ସଙ୍ଗେ ସଙ୍ଗେ ଭୁଷୁଡ଼ି ପଡ଼ିବ ମୋ ସୁନାର ସଂସାର, ଭାଙ୍ଗିଯିବ ମୋ ସୁଖର ସପନ। ଆଖି ଆଗରେ ନାଚି ଉଠୁଛି ପୈଠପର ବିଭୁଷ ରୂପ, ନିତାରୁଣ ଅଭିଶାପର ପଦଧ୍ୱନି ମଧ୍ୟରେ ଧୀରେ ଧୀରେ ପରୀକ୍ଷାର ଚରମ ମୁହୂର୍ତ୍ତ ଆଗେଇ ଆସୁଛି। ନିକଟ ଅଟ୍ଟହାସ୍ୟ କରି ମୁଁ ଏବେ କଣ କରିବି? ହେ ଭଗବାନ, ହେ ଭଗବାନ, ଏହି ସଙ୍କଟ ମଧ୍ୟରେ ମୋତେ ଧୈର୍ଯ୍ୟ ଦିଅ ପ୍ରଭୁ, ସାହସ ଦିଅ।
1: ସାବିତ୍ରୀ, ସାବିତ୍ରୀ, ସାବିତ୍ରୀ, ତମେ ଏଇଠି ଚୁପଚାପ ଛିଡ଼ା ହେଇଛ, କାହା କଥା ନ ଶୁଣି ତିନି ଦିନ କାଳ ନିର୍ଜଳା ଉପବାସ କଲ, ଛିଡ଼ା ହେବାକୁ ବଳ ପାଉନଥିବ, ତଥାପି
0: କାହିଁ ନା ତ ସ୍ୱାମୀ, ମୁଁ ବେଶ ସୁସ୍ଥ ଅଛି, କୌଣସି କଷ୍ଟ ଅନୁଭବ କରୁନି।
1: ମୋତେ କଥାରେ ଫୁଲାଇ ଦେବାକୁ ଚେଷ୍ଟା କର ନା ସାବିତ୍ରୀ। ହଁ ଶୁଣ, ଆଜି ପିତାମାତାଙ୍କ ସେବାର ସମ୍ପୂର୍ଣ୍ଣ ଦାୟିତ୍ୱ ମୋର, ତୁମେ ଆଜି କେବଳ ବିଶ୍ରାମ ନେବ। ଏବେ ମୁଁ ବଣକୁ ଯାଉଛି, କିଛି ଫଳମୂଳ ଆଉ ସମିଧ ସଂଗ୍ରହ କରି ଶୀଘ୍ର ଫେରିଆସିବି।
0: ସ୍ୱାମୀ, ମୁଁ ଆଜି ଆପଣଙ୍କ ସହିତ ବଣକୁ ଯିବି।
1: ନା ସାବିତ୍ରୀ, ସେମିତି କଥା କୁହ ନା, ଏତେ ଦୁର୍ବଳ ଶରୀର ନେଇ ତୁମେ ମୋ ସହିତ କିପରି ଯିବ? ବରଂ ଆଉ ଦିନେ ତୁମକୁ ସାଥିରେ ନେଇ ବଣର ଶୋଭା ଦେଖାଇ ଆଣିବି।
0: ସ୍ୱାମୀ, ବ୍ରତର ନିୟମ ଅନୁସାରେ କାୟା ସହିତ ଛାୟା ପରି ସାରାଦିନ ମୋର ଆପଣଙ୍କ ସହିତ ରହିବାର କଥା।
1: ଠିକ ଅଛି, ମୁଁ ତାହେଲେ ଶୀଘ୍ର ଆଜି ବଣରୁ ଫେରିଆସିବି।
0: ନା ନା ସ୍ୱାମୀ, ଗୋଟିଏ ମୁହୂର୍ତ୍ତ ବି ମୁଁ ଆଜି ଆପଣଙ୍କୁ ଛାଡ଼ି ଅଲଗା ରହିପାରିବିନି।
1: କେବେ ତ ଦିନେ ଏପରି କୁହନା, ଆଜି କାହିଁକି ଏତେ ଜିଦ୍ କରୁଛ, କଥା କଣ ସାବିତ୍ରୀ?
0: ସେ କଥା ମୁଁ କହିପାରିବି ନାହିଁ ସ୍ୱାମୀ, ପ୍ରାର୍ଥନା କରୁଛି ଜୀବନରେ କେବେ କୌଣସି କଥାରେ ଅଳି କରି ନାହିଁ। ଆଜି କାହିଁକି ଆପଣଙ୍କ ସହିତ ବଣକୁ ଯିବାକୁ ମୋର ଭାରି ଇଚ୍ଛା ହେଉଛି
1: ସାବିତ୍ରୀ।
0: ମୋ ସତ୍ୟ ଭାଙ୍ଗତୁ ନାହିଁ ସ୍ୱାମୀ।
1: ବେଶ, ମୁଁ ତୁମ ମନରେ କୌଣସି ଦୁଃଖ ଦେବାକୁ ଚାହୁଁନି, ଯଦି ଇଚ୍ଛା ତେବେ ମୋ ସାଙ୍ଗରେ ଆସ ସାବିତ୍ରୀ।
0: ସ୍ୱାମୀ।

0: ଅଣ୍ଟି ଚିତ୍ରଗୁପ୍ତ
1: ଆଦେଶ କରନ୍ତୁ ଧର୍ମରାଜ।
0: ଶୀଘ୍ର ପାଞ୍ଜି ଦେଖି କୁହ, ମର୍ତ୍ତ୍ୟପୁରରେ ଆଜି କାହାର ଆୟୁଷ ଶେଷ ହୋଇଛି?

0: ଶୀଘ୍ର କୁହ ମନ୍ତ୍ରୀ।
1: ଦେଖୁଛି ଧର୍ମରାଜ। ଧର୍ମରାଜ ପାଞ୍ଜି କହୁଛି ଅବନ୍ତୀ ଦେଶର ଅନ୍ଧ ନୃପତିଙ୍କ ପୁତ୍ର ସତ୍ୟବାନ ବନ ମଧ୍ୟରେ ଆଜି ତାଙ୍କର କାଳପ୍ରାପ୍ତ ହେବାର ସମୟ ଉପସ୍ଥିତ।
0: ବେଶ, ତାର ପ୍ରାଣ ଆଣିବାକୁ ଏହି ମୁହୂର୍ତ୍ତରେ ଆମ୍ଭର ଦୂତ କାଳ ବିକାଳଙ୍କୁ ପ୍ରେରଣ କର।
1: ଯେ ଆଦେଶ ଧର୍ମରାଜ।

0: ସାବିତ୍ରୀ, ଫଳମୂଳ ଧରି ତୁମେ ଏଠାରେ ଅପେକ୍ଷା କରିଥାଅ, ମୁଁ ଏହି ବୃକ୍ଷରୁ କିଛି କାଠ ସଂଗ୍ରହ କରି ଆସୁଛି।
1: ସ୍ୱାମୀ,
0: କଣ କହୁଛ ସାବିତ୍ରୀ?
1: ଆଉ ବେଶୀ ଉଚ୍ଚକୁ ଉଠନ୍ତୁ ନାହିଁ ସ୍ୱାମୀ, ମୋର କାହିଁକି ଭୟ ହେଉଛି।
0: ଆଚ୍ଛା ଆଚ୍ଛା, ମୁଁ ତୁମ କଥା ମାନି ଏଇଠି କାଠ କାଟୁଛି, ତୁମେ ବ୍ୟସ୍ତ ହୁଅନି। ସାବିତ୍ରୀ, ସାବିତ୍ରୀ,
1: ସ୍ୱାମୀ,
0: ସାବିତ୍ରୀ,
1: କଣ ହେଲା?
0: ହଠାତ
1: ସ୍ୱାମୀ,
0: ହଠାତ କାହିଁକି ମୁଣ୍ଡଟା ମୋର ଘୁରେଇ ଦଉଛି, ଜ୍ୱର ଘଟିଗଲା ସ୍ୱାମୀ, ଦେହଟା ସାରା ମୋର ଖାଲି ଥରୁଛି, ଚାରିଆଡେ ଚାରିଆଡେ ଅନ୍ଧକାର ମାରି ଆସିଲା ପରି ଲାଗୁଛି। କଣ କରିବି ସାବିତ୍ରୀ, କଣ କରିବି ସାବିତ୍ରୀ? ଅସହ୍ୟ ଯନ୍ତ୍ରଣା ଦେହରୁ ବାହାରି ଗଲା ପରି ଲାଗୁଛି। ମୋର କଣ ହେଲା ସାବିତ୍ରୀ? ସାବିତ୍ରୀ,
1: ସ୍ୱାମୀ, ଆପଣ ବ୍ୟସ୍ତ ହୁଅନ୍ତୁନି ସ୍ୱାମୀ, ବ୍ୟସ୍ତ ହୁଅନ୍ତୁନି, ମୁଁ ଏଇଠି ପଣତ ପାରି ଦଉଛି, ମୋ କୋଳରେ ମୁଣ୍ଡ ଦେଇ ଟିକେ ବିଶ୍ରାମ କରନ୍ତୁ, ଆସନ୍ତୁ ଆସନ୍ତୁ ସ୍ୱାମୀ, ଅଳ୍ପ ସମୟ ମଧ୍ୟରେ ଆପଣଙ୍କ ଦେହ ସୁସ୍ଥ ହେଇଯିବ ସ୍ୱାମୀ, ଆସନ୍ତୁ
0: ଆସନ୍ତୁ।
1: ସ୍ୱାମୀ,
0: ସାବିତ୍ରୀ,
1: ସ୍ୱାମୀ,
0: ସାବିତ୍ରୀ,
1: ସ୍ୱାମୀ,
0: ମୋ ପିଣ୍ଡରୁ ପ୍ରାଣଟା ଛାଡ଼ିଗଲା ପରି ଲାଗୁଛି।
1: ସାବିତ୍ରୀ,
0: ସାବିତ୍ରୀ,

ମନା ମତେ ଚାରିଆଡ଼େ ଶୂନ୍ୟ ଦେଖାଯାଉଛି ପ୍ରାଣେଶ୍ୱର ମୁଁ କି ଅପରାଧ କରିଥିଲି ମତେ ପର କରିଦେଲ ଆପଣଙ୍କ ପ୍ରାଣ ନେବାକୁ ଯମଦୂତମାନେ ଏଠିକି ଆସିବେ ମୁଁ କଣ କରିବି ଯଦି ମୋ ପତି ବ୍ରତା ଯଦି ବ୍ରତ ଉପବାସ ତପସ୍ୟା ଦ୍ୱାରା କିଛି ପୁଣ୍ୟ ସଞ୍ଚୟ କରିଥାଏ ତାହେଲେ ଦେଖିବି ଦେଖିବି ମୋ ଠାରେ ମୋ ସ୍ୱାମୀଙ୍କୁ କିଏ ଚଳେଇ ନେବ ମୋ ଠାରେ

0: ତ ଦର୍ଶନ କରିବେ। ମୁଁ ତ ପାପୀ, ଏ ପାପ ନେତ୍ରରେ କଣ ସେଇ ମହାନ ଦେବତାଙ୍କୁ ଥରେ ଦେଖିପାରିବିନି, ସେଇଥିପାଇଁ ବସି ବିକଳରେ କାନ୍ଦୁଛି ପ୍ରଭୁ।
1: ତୋର ମଧୁର କଥା ଶୁଣି ମୁଁ ବଡ ପ୍ରସନ୍ନ ହେଲି ରମଣ। ତୋର ପୁଣ୍ୟ ବଳ ଥିବାରୁ ଚର୍ମ ନେତ୍ରରେ ମୋତେ ଦର୍ଶନ କରିପାରିଲୁ। ବେଶ, ସତ୍ୟବାନର ପ୍ରାଣ ବ୍ୟତୀତ ମୋତେ ଏକ ବର ପ୍ରାର୍ଥନା କରିପାରୁ।
0: ହେ କୃପାଳୁ, ମୋର ଶ୍ୱଶୁର ଅନ୍ଧ ହେଇଯିବାରୁ ଶତ୍ରୁମାନଙ୍କ ଦ୍ୱାରା ରାଜ୍ୟରୁ ବିତାଡ଼ିତ ହେଇଛନ୍ତି। ସେ ଦୃଷ୍ଟିଶକ୍ତି ଲାଭ କରିବା ସହିତ ନିଜର ରାଜ୍ୟକୁ ଫେରି ପାଇବାକୁ ବର ପ୍ରଦାନ କରନ୍ତୁ ପ୍ରଭୁ।
1: ତଥାସ୍ତୁ, ଯା ଏବେ ଗୃହକୁ ଫେରି ଯାଇ ସ୍ୱାମୀର ଆତ୍ମାର ସଦ୍ଗତି ପାଇଁ ତାର ପ୍ରେତକୃତ୍ୟ ସମ୍ପନ୍ନ କରିବୁ, ଯା।
0: ହେ ଧର୍ମ ଅବତାର, ମର୍ତ୍ତ୍ୟର ଲୋକମାନେ କହନ୍ତି ଆପଣ ବଡ ନିଷ୍ଠୁର, ମାତ୍ର ଏଠାରେ ସାକ୍ଷାତରେ ଦେଖୁଛି ଆପଣ ବଡ ଉଦାର ପ୍ରଭୁ। ଏଇଥିପାଇଁ ଈଶ୍ୱର ଆପଣଙ୍କୁ ଏତେ ବଡ ଅଧିକାର ଦେଇଛନ୍ତି ପ୍ରଭୁ।
1: ହେ ଶୁଭଭାଷିନୀ, ତୁମର ଭଦ୍ର କୋମଳ ତଥା ଯୁକ୍ତିସଙ୍ଗତ କଥା ଶୁଣି ପରମ ପ୍ରୀତ ହେଲି। ତୁମେ ମୋ ଠାରୁ ଆଉ ଏକ ବର ପ୍ରାର୍ଥନା କରିପାର, ଅବଶ୍ୟ ସତ୍ୟବାନଙ୍କ ପ୍ରାଣ ବ୍ୟତୀତ। କୁହ କି ବର ଚାହୁ।
0: ହେ ଧର୍ମାତ୍ମା, ମୋର ପିତାଙ୍କର ବଂଶ ରକ୍ଷା କରି କେହି ପୁତ୍ର ନାହାନ୍ତି, ଦୟାକରି ତାଙ୍କର ଶହେ ପୁତ୍ର ଜାତ ହେବା ଲାଗି ବର ପ୍ରଦାନ କରନ୍ତୁ ପ୍ରଭୁ।
1: ତଥାସ୍ତୁ ତଥାସ୍ତୁ ସାବିତ୍ରୀ, ତୁମେ ବହୁ ଦୂର ପଥ ଚାଲି ଆସିଲଣି, ଏବେ ଗୃହକୁ ଫେରି ଯାଅ।
0: ହେ ଜନ୍ତୁପତି, ଶାସ୍ତ୍ରରେ କୁହାଯାଇଛି ପତିପ୍ରତା ନାରୀ ତାର ସ୍ୱାମୀକୁ ଅନୁସରଣ କରେ। ଆପଣ ଯେତେବେଳେ ମୋର ସ୍ୱାମୀଙ୍କୁ ସାଥିରେ ନେଇ ଯାଉଛନ୍ତି, ମୁଁ ତାଙ୍କୁ ଛାଡ଼ି ଆଉ ପୁଣି ଯିବି କୁଆଡ଼େ ପ୍ରଭୁ।

0: ଆପଣ ଯଦି ମୋର ପତିଙ୍କୁ ଆଜି ଫେରାଇ ଦେଇ ନଯିବେ, ତେବେ ମୋ ଗର୍ଭରୁ ସତପୁତ୍ର ଜାତ ହେବେ କିପରି?
1: ହେ ଚତୁରୀ, ତୁମର ଧର୍ମ ସମ୍ମତ ଯୁକ୍ତି ଶ୍ରବଣ କରି ପରମ ସନ୍ତୋଷ ଲାଭ କରିବା ସହିତ ତୁମ ପତିଙ୍କୁ ମୁକ୍ତି ଦେଲି। ତା ସହିତ ଆଉ ଏକ ବରଦାନ କରୁଛି, ଆଜିଠାରୁ ତୁମର ବ୍ରତ ସାବିତ୍ରୀ ବ୍ରତ ନାମରେ ପ୍ରସିଦ୍ଧ ହେବ। ଯେଉଁ ସଧବା ନାରୀ ଭକ୍ତିପୂର୍ବକ ଏହି ବ୍ରତ ପାଳନ କରିବ, ସେ ଉଭୟ କୂଳର ହିତ ସାଧନ କରିବ। ଆଶୀର୍ବାଦ କରୁଛି, ତୁମର ମଙ୍ଗଳ ହେବ।

ଶେଷ ହେଲା ଗୀତିନାଟ୍ୟ ସାବିତ୍ରୀ ସତ୍ୟବାନ। ନାଟ୍ୟାଂଶରେ ଥିଲେ ରାଜା ଅଶ୍ୱପତି, ଅମରେନ୍ଦ୍ର ଚୌଧୁରୀ, ମନ୍ତ୍ରୀ ବିଚିତ୍ରାନନ୍ଦ ମହାନ୍ତି, ନାରଦ ଶରତଚନ୍ଦ୍ର ମୂଳିଆ, ଯମ ଧୈର୍ଯ୍ୟଧର ରାଉତ, ଯମଦୂତ ହିମାଂଶୁ ସାମଲ, ପୁରୋହିତ ନିତ୍ୟାନନ୍ଦ ମିଶ୍ର, ସତ୍ୟବାନ ବିନାୟକ ମିଶ୍ର, ରାଣୀ ଲକ୍ଷ୍ମୀ ମିଶ୍ର, ସଖୀ ପୁଷ୍ପିତା ମନ୍ତ୍ରୀ, ସାବିତ୍ରୀ ତ୍ରିଳୋତ୍ତମା ଖୁଣ୍ଟିଆ। ସଙ୍ଗୀତାଂଶରେ ଥିଲେ ବିଜୟ କୁମାର ମିଶ୍ର, ବାଦଲ କୁମାର ଆଚାର୍ଯ୍ୟ, ବସନ୍ତ ମହାନ୍ତି, ମମତା ରାଣୀ ସାହୁ ଏବଂ ନମିତା ଅଗ୍ରୱାଲ। ମୂଳ ରଚନା ଗୋପାଳ ଦାସ, ବେତାର ରୂପାନ୍ତର ରମାନାଥ ଜେନା, ସଙ୍ଗୀତ ଓମ୍ ପ୍ରକାଶ ମହାନ୍ତି ଏବଂ ପ୍ରଯୋଜନା ରମାବଧ ନନ୍ଦ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 982 କିଲୋହର୍ଜ ଯୋଗେ।

0: ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଆକାଶ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା 43 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା 37 ଡିଗ୍ରୀ ସେଲ୍ସିୟସ୍ ରହିପାରେ। ଶୁଣିଲେ ପାଣିପାଗର ସୂଚନା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ। ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଅବଲାଗିତରେ ଶୁଣୁଥିଲେ କେତୋଟି ଆଧୁନିକ ଗୀତ। ଶିଳ୍ପୀ ଥିଲେ ଅତୀଶ କୁମାର ମଜୁମଦାର ଏବଂ ଚିତ୍ତରଞ୍ଜନ ଜେନା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଶୁଣନ୍ତୁ ବ୍ରଜକିଶୋର ପଣ୍ଡା ଏବଂ ସାଥୀଙ୍କ ପରିବେଷିତ ଦଣ୍ଡନାଚ ଗୀତ।
4: ବନ୍ଦେ ମାତରମ୍ ଶରଣାଗତ ବିନର୍ତ୍ତ

0: ଚେମ୍ବର ବାବୁ
1: ମୁଁ
0: ତ ଏହିପରି ଆସି ବୁଲି ଆସିନି ହେଲେ ମୋ କେଲୁଣୀ କାଇଁ ପାଉନି
1: ରୂପଲକ୍ଷଣ କହିପାରିବୁ ତ
0: ଆଚ୍ଛା ରୂପଲକ୍ଷଣ କହିଲେ ମୋ କେଲୁଣୀକୁ ତ ଦେଇଦେବେ ହେ ସୁଜ୍ଞାନୀ ଜନ କହିବି ମୋ

0: ବାବୁ
1: ବହୁତ କେଳା।
0: ମୁଁ ତ ଏହିପରି ବୁଲିଲେ ମୋ କେଳାକୁ କିପରି ପାଇବି କହିଦେବ ତ।
1: ତୋ କେଳା ହେଇ ପଡ଼ସାଇଡ଼ ଆସିବ।
0: ଠିକ ଅଛି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ଏସ୍ଏମ୍ଏସ୍ ଯୋଗେ ପ୍ରଚାର କରୁଛୁ ଆପଣମାନଙ୍କର ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆଜିର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ। ତେବେ ପ୍ରଥମେ ଏସ୍ଏମ୍ଏସ୍ କରିଛନ୍ତି ବିଶ୍ୱଭୂଷଣ ବିଶ୍ୱାଳ ନଳପାଇ କେନ୍ଦ୍ରାପଡ଼ାରୁ। ଶ୍ରୋତାବନ୍ଧୁ ଆପଣ ଶୁଣିବାକୁ ଚାହିଁଛନ୍ତି ଅନୁରାଧା ପଡ଼ୱାଲ ଏବଂ ଉଦିତ ନାରାୟଣଙ୍କ କଣ୍ଠରେ ଏହି ଗୀତଟି ଚଳଚ୍ଚିତ୍ର ଏଇ ମିଲନ କି ରାତ। କଣ୍ଠଶିଳ୍ପୀ ଅନୁରାଧା ପଡ଼ୱାଲ ଏବଂ ଉଦିତ ନାରାୟଣ, ଆଇ ମିଲନ କି ରାତ।

ପରବର୍ତ୍ତୀକରେ ଆମର ନିୟମିତ ଶ୍ରୋତା ଭାଇ ନାରାୟଣ ପ୍ରଧାନ ବୁଗୁଡ଼ା ଗଞ୍ଜାମରୁ ଆପଣ ଶୁଣିବାକୁ ଚାହିଁଛନ୍ତି ଏକ ହି ଭୁଲ୍ ଚଳଚ୍ଚିତ୍ରର ଏହି ସୁନ୍ଦର ଗୀତଟି। କଣ୍ଠଶିଳ୍ପୀ ଆଶା ଭୋସଲେ ଏବଂ ଏସ୍ପି ବାଲସୁବ୍ରମଣ୍ୟମ ପହଞ୍ଚିଲୁ ଆପଣଙ୍କ ପାଖରେ ଆପଣଙ୍କର ଏସ୍ଏମ୍ଏସ୍ ଯୋଗେ ଆପଣଙ୍କ ଅନୁରୋଧରେ ଏହି ଗୀତଟି।

ପରବର୍ତ୍ତୀକରି ଏସ୍ଏମ୍ଏସ୍ ଶ୍ରୋତା ଆପଣମାନେ ବାଙ୍କୀରୁ ଏସ୍ଏମ୍ଏସ୍ କରିଛନ୍ତି ଏବଂ ଗୀତଟି ଶୁଣିବାକୁ ଚାହିଁଛନ୍ତି। ସୁକାନ୍ତ ଜଲି, ସାନ ଧନ, ବଡ଼ ଧନ ଏବଂ ନେଉଳି ଆପଣମାନେ ଶୁଣିବାକୁ ଚାହିଁଛନ୍ତି। ହିନ୍ଦୀ କଥାଚିତ୍ର ପ୍ରେମ ଗ୍ରନ୍ଥର ଏହି ସୁନ୍ଦର ଗୀତଟି କଣ୍ଠଶିଳ୍ପୀ ବିନୋଦ ରାଠୋଡ ଏବଂ ଅଲକା ୟାଗ୍ନିକ। ତାହେଲେ ଶ୍ରୋତାବନ୍ଧୁ, ପହଞ୍ଚିଲୁ ଆପଣଙ୍କ ପାଖରେ ଆପଣଙ୍କର ଅନୁରୋଧର ଗୀତଟି।

ମଞ୍ଜୁଳ ମଧ୍ୟାହ୍ନରେ ପରବର୍ତ୍ତୀ ଏସ୍ଏମ୍ଏସ୍ କରି ଶ୍ରୋତା ଆପଣମାନେ ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ପୂଜା, ସୌରୀ ବହୁଗ୍ରାମ କଟକରୁ ଏବଂ ଆପଣମାନେ ହେଲେ ବାଙ୍କିରୁ ଟୁକୁ ଏବଂ ଲିଜା। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଶଙ୍ଖା ସିନ୍ଦୁର ଚଳଚ୍ଚିତ୍ର ଏହି ସୁନ୍ଦର ଗୀତଟି, କଣ୍ଠଶିଳ୍ପୀ ଅନୁରାଧା ପୋଡ଼ୱାଲ। ତାହେଲେ ଶ୍ରୋତାବନ୍ଧୁ, ପହଞ୍ଚିଲୁ ଆପଣଙ୍କ ପାଖରେ ଆପଣଙ୍କର ଅନୁରୋଧର ଗୀତଟି।

ଆମର ପରବର୍ତ୍ତୀ ନିୟମିତକାରୀ ଶ୍ରୋତା ହେଲେ ଆପଣମାନେ ସୁନୀଲକାନ୍ତ ମହାନ୍ତି ସିଲୁ ଆକୃତି ଶଙ୍ଖଦ୍ରାସ କଟକରୁ ଆପଣ ଶୁଣିବାକୁ ଚାହିଁଛନ୍ତି ମହାସତୀ ସାବିତ୍ରୀ ଚଳଚ୍ଚିତ୍ରରେ ସୁନ୍ଦର ଗୀତଟି କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି। ତାହେଲେ ପହଞ୍ଚିଲୁ ଆପଣଙ୍କ ପାଖରେ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଅନୁରୋଧ କରି ଶ୍ରୋତା ଏସ୍ଏମ୍ଏସ୍ କରିଛନ୍ତି ଆପଣମାନେ ଉର୍ମିଳା ନିର୍ମଳା ପ୍ରତି ସୁରଭାକର ସେକ୍ଟର 11 ସିଡିଏ କଟକରୁ ଆପଣ ଶୁଣିବାକୁ ଚାହିଁଛନ୍ତି ରାଧା ଚଳଚ୍ଚିତ୍ର ଏହି ସୁନ୍ଦର ଗୀତଟି। ତାହେଲେ ପହଞ୍ଚିଲୁ ଆପଣଙ୍କ ପାଖରେ ଗୀତଟି।

ମଞ୍ଜୁଳା ମଧ୍ୟାହ୍ନ ଆଜି ପାଇଁ ଏତିକି ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ସ୍ୱର ନିର୍ଝରରେ ଶୁଣନ୍ତୁ ପ୍ରଖ୍ୟାତ କଣ୍ଠଶିଳ୍ପୀ ଧନଞ୍ଜୟ ଶତପଥୀଙ୍କ କାର୍ଯ୍ୟଧାରା ଏବଂ ଜୀବନଶୈଳୀ ସମ୍ପର୍କରେ ଏହି କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ ମହାନ୍ତି ଏବଂ ଅଭୟ କୁମାର ଦାସ।

ସ୍ୱୀକୃତି ପ୍ରତି କେମିତି ଏକ ଦୁର୍ବଳ ଦୁର୍ବଳତା ଥିଲା ତାଙ୍କ ମନରେ। ସେ କହୁଥିଲେ ଓଡ଼ିଶୀ ଗୀତରେ ଥିବା ମଧୁର ଆବେଗ ତାଙ୍କୁ ପ୍ରଦାନ କରେ ଅପୂର୍ବ।

ପ୍ରଥମ କବି ଭଳି ସେ ଭୁଲି ପାରୁନଥିଲେ ଓଡ଼ିଶୀ ଗୀତର ସ୍ନିଗ୍ଧ ମାଦକତାକୁ। ସେଥିପାଇଁ ଶେଷ ପର୍ଯ୍ୟନ୍ତ ସେ ଓଡ଼ିଶୀ ଗୀତର ପ୍ରଚାର ପ୍ରସାର ପାଇଁ ଅନେକ ଉଦ୍ୟମ।

0: ଆକାଶବାଣୀରେ ପ୍ରଚାରିତ ସଙ୍ଗୀତ ରୂପକରେ ଅଂଶଗ୍ରହଣ କରି ସେ ତାଙ୍କ ଗାୟନ ଶୈଳୀରେ ସ୍ୱତନ୍ତ୍ରତା ପ୍ରତିପାଦନ କରିଯାଇଛନ୍ତି। ବହୁ ଚର୍ଚ୍ଚିତ ଶ୍ରୀମତୀ ସମର୍ଜନୀରେ ତାଙ୍କର ମକରା ଚରିତ୍ରରେ ସାଙ୍ଗୀତିକ ଅଭିନୟ ଏବେ ବି ଶ୍ରୋତାମାନଙ୍କୁ ଚମତ୍କୃତ କରେ।
1: ମକରା ତୁ
2: ମୁଁ।

ଖାଇଲେ ଛାଡ଼ୁ ପାହାର କରିବି ପାଟି ହାଲଳ ଜାଣିବେ ଏ ସାହି ଲୋକେ କିଏ ପନିନ୍ଦା ଆଜ୍ଞା କିଏ ପନିନ୍ଦା ଏ ସାହିରୁ ଆର ସାହି ଜାଣିବେ ସାହି କି ସାହି ଏ ସାହିରୁ ଆର ସାହି ଜାଣିବେ ସାହି କି ସାହି କହନି ମା ସାନ୍ତାଣୀ କହନି।

0: ଧନଞ୍ଜୟ ସତପଥୀଙ୍କ ସଙ୍ଗୀତ ଜୀବନ ସମ୍ପର୍କରେ ସୂଚନା ଦିଅନ୍ତି ଗାୟକ ଏବଂ ଗବେଷକ ଡକ୍ଟର ଶାନ୍ତନୁ କୁମାର ରଥ।
1: ଜଣେ କଳାକାର ଭାବରେ ସେ ନିଶ୍ଚିତ ଭାବରେ ଅଦ୍ୱିତୀୟ ଏବଂ ତାଙ୍କ ଭଳି କଳାକାର ଓଡ଼ିଶାରେ ଅନ୍ତତଃ ନାହାନ୍ତି।

ଆକାଶବାଣୀ ଜୟପୁରରେ କାମ କରିବା ଦିନଠାରୁ ମୁଁ ଧନଞ୍ଜୟ ଶତପଥୀଙ୍କୁ ଜାଣେ। ସେହି ଅଞ୍ଚଳରେ ଧନଞ୍ଜୟ ଶତପଥୀ ଏତେ ଲୋକପ୍ରିୟ ହୋଇଥିଲେ ଯେ ଧନଞ୍ଜୟ ଶତପଥୀଙ୍କୁ ଦେଖିବାକୁ ଜୟପୁରକୁ ଲୋକ ଆସୁଥିଲେ। ଆଉ ଗୋଟିଏ କଥା ହେଉଛି, ଜୟପୁରରେ କାମ କରିବା ଭିତରେ ଧନଞ୍ଜୟ ଶତପଥୀଙ୍କର କୋରାପୁଟ ଜିଲ୍ଲାର ଯେଉଁ ଆଦିବାସୀ ସଂଗୀତ ଥିଲା, ସେ ଆଦିବାସୀ ସଂଗୀତ କ୍ଷେତ୍ରରେ ମଧ୍ୟ ତାଙ୍କର ବହୁତ ପ୍ରବେଶ ଥିଲା ଏବଂ ଆଦିବାସୀ ସଂଗୀତର ବହୁ ସ୍ୱରକୁ ମଧ୍ୟ ସେ ଆଧୁନିକ ସଂଗୀତରେ ତାକୁ ପ୍ରୟୋଗ କରି ଅତି ଚମତ୍କାର ଭାବରେ ତାକୁ ଫୁଟେଇଛନ୍ତି।

ଥିଲା ଧନଞ୍ଜୟ ଶତପଥୀଙ୍କର କୋରାପୁଟ ସଭାର କଥା। ଦ୍ୱିତୀୟ କଥା ହେଉଛି ଯେ ଧନଞ୍ଜୟ ଶତପଥୀ ଆକାଶବାଣୀର ଜଣେ କଳାକାର ହେଇକିରି ରହିଗଲେ, ବାହାର ଜଗତକୁ ସେ ବେଶୀ ଗଲେ ନାହିଁ। ଯଦିଓ କି ଓଡ଼ିଆ ଚଳଚ୍ଚିତ୍ରରେ ସେ ଗୀତ ଗାଇଛନ୍ତି, ତାପରେ ଲଘୁ ସଙ୍ଗୀତ ଭାବରେ ଯେଉଁ ଗ୍ରାମଫୋନ୍ ରେକର୍ଡ ବାହାରିଛି ସେଥିରେ ମଧ୍ୟ ସେ ଗୀତ ଗାଇଛନ୍ତି, ଯେଉଁଗୁଡ଼ିକ ଅତି ଲୋକପ୍ରିୟ ଆମେ ସମସ୍ତେ ଜାଣିଛେ। ଚଳଚ୍ଚିତ୍ରରେ ମଧ୍ୟ ସେ ଲୋକପ୍ରିୟ ହୋଇଛନ୍ତି ଏବଂ ଗ୍ରାମଫୋନ୍ ରେକର୍ଡରେ ମଧ୍ୟ ଲୋକପ୍ରିୟ ହୋଇଛନ୍ତି। କିନ୍ତୁ ମୁଖ୍ୟତଃ ସେ ଆକାଶବାଣୀର ଯେହେତୁ ଜଣେ କର୍ମଚାରୀ ଥିଲେ, ବେଶୀ ଭାବେ ସେ ଆକାଶବାଣୀର କଳାକାର ହେଲେ ଏବଂ ଆକାଶବାଣୀ ମାଧ୍ୟମରେ ହିଁ ତାଙ୍କର ଗୋଟେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେଲା, ଯେଉଁଥିରେ ଶ୍ରୋତାମାନଙ୍କ ହୃଦୟକୁ ସେ ଛୁଇଁଲେ ଏବଂ ଶ୍ରୋତାମାନଙ୍କ ହୃଦୟରେ ସେ ରହିଲେ।

0: ଦେଖ ସଙ୍ଗତ
1: ଗୋଟିଏ କଥା ଯେ ଯଦି ଜଣେ ନିହାତି ଭାବରେ ନିନ୍ଦୁକ ହବ ନାହିଁ ବା ବ୍ୟକ୍ତିଗତ ଶତ୍ରୁତା ସ୍ତରକୁ ଯିବ ନାହିଁ, ଜଣେ ନିଚ୍ଛକ କଳାକାର ଭାବରେ ଯଦି ଧନଞ୍ଜୟ ଶତପଥୀଙ୍କୁ ଆମେ ଆଲୋଚନା କରିବା ବା ଯଦି ଜଣେ ଆଲୋଚନା କରିବ ତେବେ ସେ ଧନଞ୍ଜୟ ଶତପଥୀଙ୍କୁ ପ୍ରଶଂସା ହିଁ କରିବ। ମୋର ଏଇଟା ବ୍ୟକ୍ତିଗତ ମତ, କାରଣ ଧନଞ୍ଜୟ ଶତପଥୀ ଏଭଳି ଜଣେ କଳାକାର, ସିଏ ରେଡିଓରେ ଗାଆନ୍ତୁ କି ବାହାରେ ଗ୍ରାମଫୋନ୍ ରେକର୍ଡରେ ଗାଆନ୍ତୁ କି ଚଳଚ୍ଚିତ୍ରରେ ଗାଆନ୍ତୁ, ତାଙ୍କର କୌଣସି ଗୀତ ଖରାପ ହେଇନାହିଁ। ମୋର ଗୋଟେ ବ୍ୟକ୍ତିଗତ ଅଭିଜ୍ଞତା ମୁଁ ଏଠି କହୁଛି, ଆକାଶବାଣୀ ବିବିଧ ଭାରତୀରେ ମୁଁ ଥିଲାବେଳେ ସେଠି ଗୋଟେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ସଙ୍ଗୀତ କାର୍ଯ୍ୟକ୍ରମ ନିଶ୍ୱନ ପ୍ରସ୍ତୁତ ହୋଇଥାଏ, ଯେଉଁଥିରେ କି 6ଟି ଗୀତ ଆମେ କରୁ, 2ଟି ପୁରୁଷ କଣ୍ଠ, 2ଟି ନାରୀ କଣ୍ଠ ଆଉ 2ଟି ଦ୍ୱୈତ କଣ୍ଠରେ ଗାଆନ୍ତି। ତେଣୁ ମୁଁ ଧନଞ୍ଜୟ ଶତପଥୀଙ୍କୁ ସେଥିରେ ଥରେ ନେବାକୁ ଚାହିଁଲି କଳାକାର ଭାବରେ, ଏବଂ ତାଙ୍କୁ କହିଲେ ଆପଣଙ୍କ ସାଥିରେ କିଏ ଗାଇଲେ ଭଲ ହବ, ମହିଳା କଳାକାରଙ୍କ ନାଁ ଆପଣ ଦିଅନ୍ତୁ। ସିଏ ସ୍ୱାଗତିକା ରଥଙ୍କର ନାଁ ସଜେଷ୍ଟ କରିଥିଲେ ଏବଂ ମୋତେ କହିଲେ ଯେ ଖୋକା ଭାଇଙ୍କ ପାଖରୁ ଗୀତ ଆଣ ତମେ, ଏବଂ ମୁଁ ଅକ୍ଷୟ ମହାନ୍ତିଙ୍କୁ କହିକରି 6ଟି ଗୀତ ଲେଖାଇଥିଲି, ଏବଂ ଧନଞ୍ଜୟ ଶତପଥୀ ସେଥିରେ ତ ଖାଲି ଗାଇଲେ ନାହିଁ, ସେ ଗୀତ ଗୁଡ଼ିକର ସ୍ୱର ସଂଯୋଜନା ମଧ୍ୟ ସେ ନିଜେ କଲେ। ସେ ଗୀତ ଗୁଡ଼ିକ ସବୁ ସୁରା ଆଉ ସାକ୍ଷୀ ଉପରେ ଉମର ଖାୟମଙ୍କର ଯୋଉ ଗୀତ, ତାକୁ ଛାୟାରେ ବୋଲି ମୁଁ କହିବି ନାହିଁ, କିନ୍ତୁ ସେ ଭାବଧାରାକୁ ଅନୁସରଣ କରିକି ସେ ଗୀତ ଗୁଡ଼ିକ ଲେଖା ହେଇଥିଲା, ଆଉ ଅକ୍ଷୟ ମହାନ୍ତି ତାକୁ ଅତି ଚମତ୍କାର ଭାବରେ ଲେଖିଥିଲେ। ଆଉ ମୁଁ ଭାବୁଛି ଧନଞ୍ଜୟ ଶତପଥୀ ତାକୁ ଯେମିତି ଗାଇଲେ, ଗୋଟେ ଆବେଶରେ ରହିକରି ସେ ଗାଇଲା ଭଳିଆ ମୋତେ ସେ ଗୀତ ଗୁଡ଼ିକ ଲାଗିଲା। ଆଉ 6ଟି ଯାକ ଗୀତ ଏବେ ମଧ୍ୟ ବାଜିଲେ ସେଥିରେ ଧନଞ୍ଜୟ ଶତପଥୀଙ୍କର ଗାୟକୀ ବା ତାଙ୍କର ଯୋଉ ଗାଇବାର ଶୈଳୀ, ସେ ଶୈଳୀଟା ଏତେ ଚମତ୍କାର ଭାବରେ ଫୁଟିଛି, ସେ ଗୀତକୁ ଶୁଣିଲେ ହିଁ ଜଣେ ଧନଞ୍ଜୟ

ଧନଞ୍ଜୟ ଶତପଥୀଙ୍କର ଯୋଉ ପରିଚୟ ବା ଧନଞ୍ଜୟ ଶତପଥୀଙ୍କର ଯୋଉ କଳାକାରର ପରିଚୟ ସେଥିରେ ଧନଞ୍ଜୟ ଶତପଥୀ ଯେତେଦିନ ପର୍ଯ୍ୟନ୍ତ ଓଡ଼ିଆ ସଙ୍ଗୀତ ଥିବ ବା ଲୋକମାନେ ଆକାଶବାଣୀ ଶୁଣୁଥିବେ ସେତେଦିନ ପର୍ଯ୍ୟନ୍ତ ଧନଞ୍ଜୟ ଶତପଥୀ ଅମର ହୋଇକି ରହିବେ।

କଥା ହେଲା ଯେ ଧନଞ୍ଜୟ ଶତପଥୀଙ୍କ କଣ୍ଠରେ ସତେ ଯେମିତି ସରସ୍ୱତୀ ଥିଲେ ଏବଂ ତାଙ୍କ କଣ୍ଠରେ ଏତେ ଦରଦ ଥିଲା ସେଥିରୁ ଭଜନ ବାହାରୁ ପଲ୍ଲୀ ବାହାରୁ ଆଧୁନିକ ଗୀତ ବାହାରୁ ସେ କଣ୍ଠରୁ ବାହାରିଲା ବେଳକୁ ଗୋଟେ ଅତି ଚମତ୍କାର ରୂପଟି ହେଇକି ସେ ବାହାରି

ସେତୁ ତ ସେ ଗାଇକରି ବହୁତ ନାଁ କରିଛନ୍ତି ଏବଂ ବହୁତ ଭଲ ବି ତାକୁ ଗାଇଛନ୍ତି, କିନ୍ତୁ ଆଉ ଗୋଟିଏ ତାଙ୍କର ଦିଗ ହେଲା ଓଡ଼ିଶୀ ସଙ୍ଗୀତ ମଧ୍ୟ ଖୁବ୍ ଚମତ୍କାର ଭାବରେ ସିଏ ଗାଇଛନ୍ତି, ଯେଉଁଗୁଡ଼ିକ ମୁଖ୍ୟତଃ ଆକାଶବାଣୀର ଗୀତ। ଆପଣ ଦୁଇଟି ଗୀତ ମୁଁ ଏଠି ଉଦାହରଣ ଦେବି, ସେ ଗୋଟିଏ ଗୀତ ଗାଇଛନ୍ତି ଆରେ ମଦାବସା, ଆଉ ଗୋଟିଏ ଗୀତ ଗାଇଛନ୍ତି ସଙ୍ଗିନୀରେ ରାସ ରଙ୍ଗିନୀରେ ଦୋଷ କ୍ଷମା କର ଯିବ ବନ୍ଧୁ ରୋଷନାରେ। ତେଣୁ ଏଇ ଯେଉଁ ଦୁଇଟି ଗୀତ, ଏ ଦୁଇଟା ଗୀତ ମଧ୍ୟ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ଗୋଟେ ଅଲ୍ ଟାଇମ୍ ହିଟ୍ ବୋଲି ମୁଁ ତାକୁ କହିବି। ଏବଂ ଧନଞ୍ଜୟ ଶତପଥୀଙ୍କର କଣ୍ଠରୁ ସେ ଦୁଇଟା ଗୀତ ଯେମିତି ବାହାରିଛି, ସେ ଯେତେବେଳେ ଶୁଣିଲେ ମଧ୍ୟ ଆଉ ଯିଏ ଗାଉ, ସେ ଆରେ ମଦାବସା ବହୁତ କଳାକାର ଗାଇଛନ୍ତି, ସଙ୍ଗିନୀରେ ରାସ ରଙ୍ଗିନୀରେ ବହୁତ କଳାକାର ଗାଇଛନ୍ତି, କିନ୍ତୁ ଧନଞ୍ଜୟ ଶତପଥୀଙ୍କର କଣ୍ଠରୁ ଯେଉଁ ଦୁଇଟି ଗୀତ ବାହାରିଛି ସେ ଶୁଣିଲେ ନିଆରା ଲାଗେ, ଆଉ ଯେତେ ଥର ଶୁଣିଲେ ବି ସେତେ ଥର ଶୁଣିବାକୁ ଇଚ୍ଛା ହୁଏ।

ଆଉ ଧନଞ୍ଜୟ ଶତପଥୀ ଯେହେତୁ ବ୍ରାହ୍ମଣ ଶାସନିଆ ପରିବାରରୁ ଆସିଥିଲେ ଏବଂ ଗୋଟେ ସଙ୍ଗୀତର ଚର୍ଚ୍ଚା କ୍ଷେତ୍ରରୁ ମଧ୍ୟ ଆସିଥିଲେ ତେଣୁ ଓଡ଼ିଶୀ ଛାନ୍ଦ ଏସବୁ କଥାଗୁଡ଼ିକ ଭିତରେ ମଧ୍ୟ ତାଙ୍କର ପ୍ରବେଶ ଥିଲା ଯେଉଁଥିପାଇଁ ଓଡ଼ିଶୀ ସଙ୍ଗୀତ ଛାନ୍ଦ ପରିବେଷଣରେ ମଧ୍ୟ ଧନଞ୍ଜୟ ଶତପଥୀଙ୍କର ବହୁତ ପାରଦର୍ଶିତା ଅଛି। ଆଉ ଗୋଟିଏ କଥା କହିବି, ମୁଁ ଭବାନୀପାଟଣାରେ ମଧ୍ୟ ଥିଲାବେଳେ ଧନଞ୍ଜୟ ଶତପଥୀ ସେଇଠି କିଛି ଗୀତ ଗାଇଥିବା, ସେତେବେଳେ ଆକାଶବାଣୀ ଭବାନୀପାଟଣା ହେଇନଥିଲା, ସେତେବେଳେ ତାହା ଜୟପୁର କେନ୍ଦ୍ରର ପରିସର ଭିତରେ ଥିଲା। ମାଣିକେଶ୍ୱରୀଙ୍କ ଉପରେ ମଧ୍ୟ ଧନଞ୍ଜୟ ଶତପଥୀ ଗୀତ ଗାଇଛନ୍ତି। ସେ ଧନଞ୍ଜୟ ଶତପଥୀ ମାଣିକେଶ୍ୱରୀଙ୍କ ଉପରେ ଯେଉଁ ଗୀତଟି ଗାଇଛନ୍ତି, ସେ ଗୀତଟି ମାଣିକେଶ୍ୱରୀଙ୍କ ଉପରେ ଯେତେ ଭଜନ ଅଛି ତା ଭିତରେ ସର୍ବ

ଏଭଳି ହେଉଛି ଧନଞ୍ଜୟ ସତପଥୀଙ୍କ କଣ୍ଠ। ସେ କଣ୍ଠ ଯୋଉ ଗୀତ ସେ କଣ୍ଠରୁ ବାହାରିଛି ସେ ଗୀତଗୁଡ଼ିକ ଗୋଟେ ଗୋଟେ ଅନବଦ୍ୟ ସୃଷ୍ଟି ହୋଇକରି ବାହାରିଛନ୍ତି ଏବଂ ସବୁଦିନେ ଶ୍ରୋତାଙ୍କର ମନକୁ ଛୁଇଁଲା ଭଳି ଶକ୍ତି ସେ ଗୀତଗୁଡ଼ିକ।

0: ଅନନ୍ଦୀୟ ଶତପଥୀଙ୍କ ଜୀବନ ଥିଲା ଚିରକାଳ ସଙ୍ଗୀତମୟ। ସୟନୀ, ସ୍ୱପ୍ନୀ ଓ ଜାଗରଣୀ ସେ ଥିଲେ ସଙ୍ଗୀତର ଉପାସକ। ତାଙ୍କର ସାଙ୍ଗୀତିକ ପ୍ରତିଭାକୁ ଆକଳନ କରନ୍ତି ଖ୍ୟାତିସମ୍ପନ୍ନ ସଙ୍ଗୀତ ନିର୍ଦ୍ଦେଶକ, ଗାୟକ ଏବଂ ଗୀତିକାର ପ୍ରଫୁଲ୍ଲ କର।
1: ନବେନ୍ଦ୍ର ଶତପଥୀ ସହିତ ମୋର ଅନେକ ଦିନ ଆଗରୁ ଦେଖାଯିବ, ଯେତେବେଳେ ସେ ଗୀତାର ଶିଳ୍ପୀ ହେଇନଥିଲେ ଆଉ ଗୀତାର ଶିଳ୍ପୀ କରିବା ପାଇଁ ଅଡିସନ୍ ବି ପ୍ରିପାରେସନ୍ ମୁଁ କରିଥିଲି। ସେ ବହୁତ ପ୍ରତିଭାବାନ କଳାକାର ଥିଲା, ଭଲ ସ୍ୱର କରିପାରେ, ଭଲ ସ୍ୱର ଗାଇପାରେ, ତା ଭଏସ୍ ରେଞ୍ଜ ବହୁତ ଭଲ ଥିଲା, ତଳୁ ଉପର ପର୍ଯ୍ୟନ୍ତ ତା ଗଳା ଫ୍ରି ମୁଭମେଣ୍ଟ କରେ। ସେଥିରେ ଆମେ ଭାବିଥିଲି ଯେ ଓଡ଼ିଶାରେ ଗୋଟେ ଯେ ଗୋଟେ ସଙ୍ଗୀତ ଗୋଟେ ଆସେ ସେ ରହିବ, ସ୍ୱର ଖାଲି ଗାଇବା ନୁହେଁ, ସ୍ୱର ମଧ୍ୟ ଭଲ କରିବା ଆରମ୍ଭ କଲା, ଭଲ ସ୍ୱରକୁ ଜିମ୍ କରେ, ଭଲ ଗାଏ, ସବୁ ଭଲ ଗୁଣ ଥିଲା ସଙ୍ଗୀତର, ଯାହା ଗୁଣ ରହିବା କଥା ଭାବ ରଖିବା ମଧ୍ୟ ଭଲ ଥିଲା।

0: ଅଭିନୟ ଶତପତି ସ୍ୱର ସଂଯୋଜନା ଏବଂ ଗାୟନ ମାଧ୍ୟମରେ ଓଡ଼ିଆ ସଙ୍ଗୀତକୁ ବିଶେଷ ଭାବେ ରୋଗ୍ୟମନ୍ତ କରିଛନ୍ତି। ବିଭିନ୍ନ ଗାୟକ ଗାୟିକାଙ୍କ ମାଧ୍ୟମରେ ତାଙ୍କର ଗାୟନ ଶୈଳୀ ଏବେ ବି ଅନୁସୃତ ହେଉଛି। ଓଡ଼ିଆ ସଙ୍ଗୀତର ସୁବର୍ଣ୍ଣ ଅଧ୍ୟାୟରେ ଅନନ୍ୟ ଶତପତି ଏକ ମହାରଥୀ ଥିଲେ କହିବା ଅତ୍ୟାଚାର ହେବ ନାହିଁ। ସ୍ୱରନିଚ୍ଛର କିପରି ଲାଗିଲା ଆମକୁ ଚିଠି ଲେଖି ଜଣାଇବେ। ଆମ ଠିକଣା ହେଲା ସ୍ୱରନିଚ୍ଛର ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପୋଷ୍ଟାଲ ଇଣ୍ଡେକ୍ସ ନମ୍ଘର 753001। ଆଜି ପାଇଁ ବିଦାୟ ଦିଅନ୍ତୁ, ନମସ୍କାର।
1: ସ୍ୱରନିର୍ଝରରେ ଆପଣମାନେ ଶୁଣୁଥିଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଧନଞ୍ଜୟ ଶତପଥୀଙ୍କ କାର୍ଯ୍ୟଧାରା ଏବଂ ଜୀବନଶୈଳୀ ସମ୍ପର୍କରେ। ପ୍ରଯୋଜନା କରିଥିଲେ ବସନ୍ତ ମହାନ୍ତି ଏବଂ ଅଭୟ କୁମାର ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲିକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ଲଭଲିନ ନିଗମ। सेना प्रमुख जनरल उपेंद्र द्विवेदी ने पाकिस्तान को कड़ी चेतावनी देते हुए कहा है

0: ତରନ୍ତୁ ନାହିଁ। ସାଇବର କ୍ରାଇମ ହେଲ୍ପଲାଇନ 1930 ମନେ ରଖନ୍ତୁ। SBI ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଆପଣମାନେ ଆଦିବାସୀ ସଙ୍ଗୀତ କ୍ରମରେ ଶୁଣୁଛନ୍ତି ପରଜା ଗୀତ, ପରିବେଷଣ କରୁଛନ୍ତି ଲବି ପରଜା ଏବଂ ସାଥୀ।
5: ଲାଥନାଗୁଡ଼ା ଗ୍ରାମର ଲବି ପରଜା ଏବଂ ସାଥୀ ପରିବେଷଣ କରୁଥିବା ପରଜା ଭାଇ ଭଉଣୀ ମାନଙ୍କର ପରିବେଶ ସମ୍ପର୍କରେ ଗୀତ।

0: ଆଦିବାସୀ ସଙ୍ଗୀତ କ୍ରମରେ ଶୁଣିଥିଲେ ପରଜା ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
1: ବାପରେ, ଏତେ ଟଙ୍କା!
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।

0: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
1: कस्टमर केयर तरफ फोन आसीथिला कहुथिले तमरा 50,000 रिवार्ड पॉइंट्स एक्सपायर हेइजिवो। ए लिंक परथि एपीके डाउनलोड करिनियंतु।
2: ठीक लागुनी, स्कैम भी हेइ पारे।

ନମସ୍କାର ଭଉଣୀ, ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ଆଜି ଏହି ଅବସରରେ ଆପଣମାନଙ୍କ ପାଇଁ ପ୍ରଚାର କରୁଛୁ ସଙ୍ଗୀତ ରୂପକ ମହାସତୀ ସାବିତ୍ରୀ, ରଚନା ଶୈଳବାଳ ମୂଳିଆ, ସଙ୍ଗୀତ ଓମ୍ ପ୍ରକାଶ ମହାନ୍ତି, ପ୍ରଯୋଜନା ଶାନ୍ତିପ୍ରିୟା ମହାପାତ୍ର।

0: ମହାରାଜ
1: କୁହରାଣୀ,
0: ଜେମାଙ୍କର ଚିତ୍ରପଟ ନେଇ ବର ଅନ୍ୱେଷଣରେ ଦୂତ ସେଦିନୁ ଗଲାଣି ଯେ, କାହିଁ ଏଯାଏଁ ତ ଫେରିଲାନି?
1: ସେଇ କଥା ଚିନ୍ତା କରି ମୋର ମଧ୍ୟ ମନ ସ୍ଥିର ରହୁନାହିଁ ରାଣୀ।
2: ମଦ୍ରରାଜ ଅଶ୍ୱପତିଙ୍କୁ ମର୍କଟମୁଖ ଦୂତର ଅନେକ ଅନେକ ଦଣ୍ଡବତ।
0: ଏଇ ତ ପାର୍ଟିରୁ ଆମର କଥା ସରିନି, ଦୂତ ଆସି ହାଜର।
1: କହ ଦୂତ, କୁଶଳ ସମାଚାର ଘେନି ଫେରିଛୁ ତ?

0: ମହାରାଜ ଅନୁମତି ଦେଲେ ମୁଁ ଗୋଟିଏ ପ୍ରସ୍ତାବ ଦିଅନ୍ତି।
1: କୁହରାଣୀ, କି ପ୍ରସ୍ତାବ?
0: ପତି ନିର୍ବାଚନର ଦାୟିତ୍ୱ ସ୍ୱୟଂ ଜେମାଙ୍କ ଉପରେ ନ୍ୟସ୍ତ କରାଗଲେ କେମିତି ହୁଅନ୍ତା?
1: ସାବିତ୍ରୀ ନିଜେ କରିବ ତାର ପତି ନିର୍ବାଚନ।
0: ସଖୀ ମେଳରେ ନାନା ସ୍ଥାନ ଭ୍ରମଣ କରି ଜେମାଙ୍କର ମନ ପରିବର୍ତ୍ତନ ସାଙ୍ଗକୁ ସିଏ ଯଦି ନିଜ ମନ ଲେଖି।
1: ହଁ ହଁ ହଁ, ତମେ ଉପଯୁକ୍ତ ପରାମର୍ଶ ଦେଇଛ ରାଣୀ, ମୁଁ ଯାଉଛି। ଏ କ୍ଷଣି ତାର ଯାତ୍ରା ଲାଗି ବ୍ୟବସ୍ଥା କରିବି।
2: କଣ କହିଲ ଜେମା, ମୁଣ୍ଡରେ ଗଛାଏ ଜାଳାଣି କାଠ ମୁଣ୍ଡେଇ ଆଶ୍ରମ ଆଡ଼କୁ ଯାଉଥିଲେ?
3: ହଁ ସଖୀ, ଦେହରେ ଗୈରିକ ବସନ, ତେଜୁଦୀପ୍ତ ସୌମ୍ୟକାନ୍ତି, ଆଜାନୁଲମ୍ବିତ ବାହୁ, ସୁନ୍ଦର ସୁଠାମ ଯୁବା, ବନଫୁଲ ମାଳାରେ ବିମଣ୍ଡିତ ଜଟା, ଆହ, ସେଇ ଋଷିପୁତ୍ରଙ୍କୁ ମୁଁ ମୋର ଜୀବନ ସାଥୀ ରୂପେ ବରଣ କରିଛି ସଖୀ।
2: କଣ କହିଲ, କୁଳ ଗୋତ୍ର ବଂଶ ମର୍ଯ୍ୟାଦା ଶିକ୍ଷା ଦୀକ୍ଷା।

0: ଏସବୁ ବିଷୟରେ କିଛି ନ ବୁଝି ନ ଶୁଝି ଖାଲି ଦେଖୁ ଦେଖୁ ଏତେ ଦୂର ଆଗେଇ ଗଲ। ହେ ମା, କଣ ଯେ ତମକୁ ମୁଁ କହିବି ଯେ ମା।
1: ତୁ ହାତ ଧରୁଛି ସଖୀ, ଆଉ ତୁ ମତେ କିଛି କହନି।

0: ନା ନା, ଏସବୁ ମୋର ବୃଥା ଭାବନା। ଯାଏ ଏ ଜାଳେଣୀ କାଠ ନେଇ କୁଟୀରରେ ପହଞ୍ଚିଲେ ତେଣେ ପାକ କାର୍ଯ୍ୟ ଆରମ୍ଭ ହେବ। ପିତାମାତା ମୋର କ୍ଷୁଧାର୍ଥ ଥିବେ, ମୋ ପଥ ଚାହିଁ ବସିଥିବେ।
1: ଜେମାମଣି, ଜେମାମଣି,
2: କଣ ସଖୀ?
1: ଦେଖିଲ ଦେଖିଲ, ସେ ଆଶ୍ରମ ଆଡ଼କୁ କିଏ ଯାଉଛନ୍ତି ଦେଖ।
2: ସଖୀ, ଇଏ ତ ସେଇ
1: ଯା ହଉ, ହଜିଲା ବଳଦ ଖୋଜିଲା ଠେଇ, ଇଏ ନିଶ୍ଚୟ ବିଧାତାର ଘଟସୂତ୍ର। ଦେଖ ଦେଖ, ମୁଁ ଏବେ କଣ କରୁଛି ତମେ ଖାଲି ଦେଖ। ଟିକିଏ ଶୁଣିବେ କି, ଟିକିଏ ଶୁଣିବେ କି ମହାଭାଗ?
0: ମତେ କିଛି ପଚାରିଲେ? ଆଚ୍ଛା, ଆପଣଙ୍କ ସାଥିରେ ଏ ଲାବଣ୍ୟବତୀ କିଏ?
1: ଇଏ ମଦ୍ରରାଜ ଅଶ୍ୱପତିଙ୍କର ଏକମାତ୍ର ଅଲିଅଳ କନ୍ୟା, ଶୁଭ ନାମ ସାବିତ୍ରୀ, ମୁଁ ତାଙ୍କ ସଖୀ କୁନ୍ଦରେଖା।
0: କିନ୍ତୁ ମଦ୍ର ଦେଶର ଶୋଭାକୁ ଶ୍ରୀହୀନ କରି ଆପଣଙ୍କ ରାଜଜେମା ଏ କଣ୍ଟକିତ ଅରଣ୍ୟରେ କାହିଁକି?
1: ଜେମା ଜେମା, କଣ କିଛି ପଚାରିବ ପରା, ପଚାରୁ ନା।
2: ତାଙ୍କୁ ପଚାର ସଖୀ, ଏହା କେଉଁ ଆଶ୍ରମ?
0: ଭତ୍ରେ, ଏହା ଆଶ୍ରମ ନୁହେଁ କି ମୁଁ ଋଷିକୁମାର ମଧ୍ୟ ନୁହେଁ।
2: ତେବେ କଣ ରାଜକୁମାର?
0: ଅନୁମାନ ସତ୍ୟ, ମୁଁ ସାଲ୍ଲୋ ନରେଶ ଦ୍ୱିମତ ସେନ୍ଙ୍କର ଏକମାତ୍ର ହତଭାଗ୍ୟ ପୁତ୍ର, ନାମ ମୋର ସତ୍ୟବାନ।
2: ତାହେଲେ ଏଠାରେ କାହିଁକି ପୁଣି ଏ ତପଶ୍ଚାରୀ ବେଶରେ?

0: ହଉ ଛାଡ଼ନ୍ତୁ ସେ କଥା। ଆଚ୍ଛା ରାଜଜେବାଙ୍କର ଏଇ କାନନ ଭ୍ରମଣ କଣ ଚିତ୍ତ ବିନୋଦନ ଲାଗି?
1: କଥା କଣ କି କୁମାର, ଆମ ଜେମାମଣି ଏକାଧାରରେ ସୁନ୍ଦରୀ, ବୀରାଙ୍ଗନା, ବିଦୁଷୀ ଆଉ ସଙ୍ଗୀତ ନିପୁଣା। କିନ୍ତୁ ଭାଗ୍ୟର ବିଡ଼ମ୍ବନା, ତାଙ୍କ ପାଇଁ ସୁଯୋଗ୍ୟ ବର ନ ମିଳିବାରୁ ରାଜା ଅଶ୍ୱପତି ତାଙ୍କରି ଉପରେ ପତି ନିର୍ବାଚନର ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ସେଇ ଉଦ୍ଦେଶ୍ୟରେ ନାନା ସ୍ଥାନ ଭ୍ରମଣ କରି ସ୍ୱଗୃହ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରୁଥିଲୁ।
0: ଅବଶ୍ୟ ସେପରି ଭାଗ୍ୟବାନ ପୁରୁଷ ନ ହେଲେ ଏପରି ଅନିନ୍ଦ ସୁନ୍ଦରୀ ରାଜବାଳଙ୍କୁ ପତ୍ନୀ ରୂପରେ ଲାଭ କରିବା ସମ୍ଭବ ନୁହେଁ।
2: କୁମାର କଣ କିଛି ଭାବୁଛନ୍ତି?
0: ଭାବୁଛି ରାଜଜେମା ସ୍ୱଗୃହକୁ ବାହୁଡ଼ି ଯାଇ ପିତାଙ୍କୁ ତେବେ କି ଉତ୍ତର ଦେବେ।
2: ସେ ସମାଜର ଶାଲୁଅ ରାଜକୁମାର ମଧ୍ୟ ଅତିଶୀଘ୍ର ଜ୍ଞାତ ହେବେ ଯେ ଆମେ ଏବେ ଆସୁଛ। ଆସଖି।

0: ନାରାୟଣ
1: ପ୍ରଣାମ ଦେବର୍ଷି।
0: ଉଆସ ସାରା କଣ ଉଦାସ ବାତାବରଣ ଛାଇ ଯାଇଛି, କଣ ହେଇଛି ରାଜା ଅଶ୍ୱପତି?
2: ଅନେକ ରାଜ୍ୟ ଅନ୍ୱେଷଣ କରି କନ୍ୟା ନିମନ୍ତେ ଯୋଗ୍ୟ ପାତ୍ର ନ ମିଳିବାରୁ ଶେଷରେ ପତି ନିର୍ବାଚନର ଦାୟିତ୍ୱ ସାବିତ୍ରୀ ଉପରେ ନ୍ୟସ୍ତ କରିଥିଲୁ।
0: ନାରାୟଣ ନାରାୟଣ, ଏହା ତ ଅତି ଉତ୍ତମ ବ୍ୟବସ୍ଥା। ତାପରେ?
2: ସେହି ଉଦ୍ଦେଶ୍ୟରେ ସାବିତ୍ରୀ କିଛି ଦିନ ହେବ ଯାଇଛି ଯେ ଫେରି ନଥିବାରୁ ଆମେ ଖୁବ୍ ଚିନ୍ତିତ ହୋଇ ପଡ଼ିଛୁ।
3: ପିତା,
2: ତୁ ଆସିଗଲୁ ମା?
3: ମାତା,
1: ସୁଖୀ ହ ମା।
3: ଦେବର୍ଷି ବି ଆଗମନ କରିଛନ୍ତି। ପ୍ରଣାମ ଚରଣୀ ଦେବର୍ଷି।
0: ପ୍ରଭୁ ନାରାୟଣ ତୋର ମଙ୍ଗଳ କରନ୍ତୁ ମା।
1: କହିଲୁ ମା, ଯୋଉ କାର୍ଯ୍ୟରେ ଯାଇଥିଲୁ ସଫଳ କାମ ହେଇ ଫେରିଛୁ ତ?
3: ହଁ ମା, ତୁମର ଆରାଧ୍ୟ ଦେବୀ ସାବିତ୍ରୀଙ୍କ ଅପାର କରୁଣାରୁ ମୋର ମନସ୍କାମନା ପୂର୍ଣ୍ଣ ହେଇଛି ମା।
2: ସତରେ? କହ ମା, କିଏ ସେ ଭାଗ୍ୟବାନ ଯିଏ ହେବ ଏ ରାଜବଂଶର ସୁଯୋଗ୍ୟ ଜାମାତା?
3: ତାଙ୍କର ଶୁଭ ନାମ ସତ୍ୟବାନ।
0: ସତ୍ୟବାନ? ନାରାୟଣ ନାରାୟଣ, କେଉଁ ସତ୍ୟବାନ ସାବିତ୍ରୀ? ପରିଚୟ, ନିବାସ।

0: ପିତା।
1: କିଏ? ବୋହୁ? କଣ କିଛି କହିବ ମା?
0: ହଁ ପିତା, ଆଜି ମୋର ବିବାହ ବାର୍ଷିକୀ ସାଙ୍ଗକୁ ତିନି ଦିନ ହେଲା ଯେଉଁ ବ୍ରତ ପାଳନ କରୁଛି ତାହା ମଧ୍ୟ ଆଜି ସମ୍ପୂର୍ଣ୍ଣ ହେବ।
1: କାଲି ପରି ଲାଗୁଛି, ଆସି ବରଷେ ପୁରିଗଲା।
0: ଆପଣଙ୍କ ପାଇଁ କିଛି ପାଚିଲା ଫଳ ଆଉ ପାୟସ ଆଣିଛି, ଖାଇଦିଅନ୍ତୁ।
1: ତମେ ଏ କୁଟୀରକୁ ଆସିଲା ଦିନୁ ଆମକୁ ଖୁଆଇ ପିଆଇ ପୁରା ଅଳସୁଆ କରିଦେଲଣି। ତୁମ ସେବା ଯତ୍ନର ତ ପଟାନ୍ତର ନାହିଁ। ଆଚ୍ଛା, ତୁମ ଶାଶୁ କିଛି ଖାଇଲେଣି?
0: ନାହିଁ ପିତା, ଆପଣ ନ ଖାଇବା ଯାଏ ମା କଣ କେବେ ଖାଆନ୍ତି?
1: ସତ୍ୟବାନ କଣ କରୁଛି?
0: କହୁଥିଲେ ଜାଳେଣୀ ପାଇଁ ଏଇ କ୍ଷଣି ଅରଣ୍ୟକୁ ବାହାରିଯିବେ, ଏଇ ତ ଆସିଲେଣି। ମୁଁ କଣ କହୁଥିଲି କି,
2: ମତେ କିଛି କହୁଛ ସାବିତ୍ରୀ?
0: ହଁ ସ୍ୱାମୀ, ମୁଁ ଆଜି ତୁମ ସାଥିରେ ଅରଣ୍ୟ ବୁଲି ଦେଖିବାକୁ ଯିବି।
2: ସାବିତ୍ରୀ, ଇଏ ତୁମେ କଣ କହୁଛ? ତିନି ଦିନ ହେଲା ତୁମର ନିର୍ଜଳା ଉପବାସ, ଶରୀର ଅତ୍ୟନ୍ତ ଦୁର୍ବଳ, ତାପରେ ସୂର୍ଯ୍ୟ ଅସ୍ତ ହେଲେ ଯାଇ ବ୍ରତ ଉଦ୍ଯାପନ କରିବ, ଏଭଳି ଅବସ୍ଥାରେ ତୁମେ କଣ୍ଟକିତ ପାହାଡ଼ିଆ ରାସ୍ତାରେ ଚାଲି ଚାଲି ଜଙ୍ଗଲ ବୁଲିବାକୁ ଯିବ? ନା ନା, ଆଜି ନୁହେଁ, ତମେ ବରଂ ମୋ ସାଥିରେ ଆଉ ଦିନେ ଯିବ। ବ୍ରତ ଉଦ୍ଯାପନ ଲାଗି ଆଜି କୁଟୀରରେ ରୁହ।
0: ନାହିଁ ସ୍ୱାମୀ, ଆଜି ମୋତେ ବାରଣ କରନି, ତମେ ତ ମୋ ପାଖେ ପାଖେ ଥିବ, ଅସୁବିଧା କ'ଣ?
2: ଠିକ୍ ଅଛି, କହୁଛ ଯଦି ଚାଲ।

ହେଇଗଲା। ତେବେ କଣ ଦେବର୍ଷୀ ନାରଦଙ୍କ କଥା ସତ ହେଲା? ସ୍ୱାମୀ ଉଠ, ସ୍ୱାମୀ ଉଠ, ଉଠ, କଥା କୁହ, କଥା କୁହ, କଥା କୁହ ସ୍ୱାମୀ।

0: ହେ ଧର୍ମରାଜ, ମୁଁ ପତିବ୍ରତା ନାରୀ, ମୋ ସ୍ୱାମୀଙ୍କ ସ୍ଥାନ ଯେଉଁଠି ମୋ ସ୍ଥାନ ବି ସେଇଠି, ସେ କାୟା ହେଲେ ମୁଁ ଛାୟା, ତେଣୁ ତାଙ୍କ ସାଥିରେ ମତେ ବି ନେଇଯାଆନ୍ତୁ ଜନ୍ତୁପତି।
1: ତୁମର ପତିବ୍ରତା ଧର୍ମ ମୋତେ ମୁଗ୍ଧ କରିଛି, ତେଣୁ ସତ୍ୟବାନର ଜୀବନ ବ୍ୟତୀତ ମୋଠାରୁ ଗୋଟିଏ ବର ଗ୍ରହଣ କରିପାରେ।
0: ହେ ଜନ୍ତୁପତି, ମୋ ଶାଶୁ ଶ୍ୱଶୁର ଚକ୍ଷୁହୀନ ବୋଲି ଶତ୍ରୁ ତାଙ୍କ ରାଜ୍ୟ ସମ୍ପଦ ଛଡ଼େଇ ନେଲେ, ସେମାନେ ଏବେ ଅରଣ୍ୟରେ ଆତ୍ମଗୋପନ କରିଛନ୍ତି, ଆପଣ ତାଙ୍କ ଦୃଷ୍ଟିଶକ୍ତି ଆଉ ରାଜ୍ୟ ଫେରେଇ ଦେଲେ।
1: ତଥାସ୍ତୁ, ତୁମ ଶାଶୁ ଶ୍ୱଶୁରଙ୍କ ଇଚ୍ଛା ପୂର୍ଣ୍ଣ କଲି। ଆରେ ଏ କଣ, ତୁମେ ପୁଣି ମୋର ପଛେ ପଛେ ଆସୁଛ କାହିଁକି? ଯାଅ, ଫେରି ଯାଅ।
0: ଧର୍ମରାଜ, ଆପଣ ହୃଦୟବାନ ସାଧୁ। ମୋ ସ୍ୱାମୀ ଯେତେବେଳେ ସାଧୁ ସଂଘ ଲାଭ କରିବାକୁ ଯାଉଛନ୍ତି, ମୁଁ ତାଙ୍କର ଅର୍ଦ୍ଧାଙ୍ଗିନୀ ହେଇ ସେଥିରୁ କଣ ବଞ୍ଚିତ ହେଇପାରିବି? ମୋ ପ୍ରତି ଦୟା କରନ୍ତୁ।
1: ସାଧୁ ସଂସଙ୍ଗ ସମ୍ବନ୍ଧରେ ତୁମର ଭକ୍ତିପୂର୍ଣ୍ଣ କଥା ଶୁଣି ମୋର ହୃଦୟ ବିଗଳିତ ହେଇଗଲା। ଯଦି ଇଚ୍ଛା କର, ସତ୍ୟବାନର ଜୀବନ ବ୍ୟତୀତ ତୁମେ ମୋଠାରୁ ଆଉ ଏକ ବର ଗ୍ରହଣ କରିପାର।

0: କଥାସ୍ତୁ।
1: ଜନ୍ତୁପତି, ଆପଣ ଯମପୁରକୁ ଯିବେ ସତ, ହେଲେ ମୋ ସ୍ୱାମୀଙ୍କ ଜୀବନ ନେଇଯାଇ ପାରିବେନି।
0: କଣ କହିଲ?
1: ଆପଣ ଏଇକ୍ଷଣି ମୋତେ ବର ପ୍ରଦାନ କଲେ ଯେ ସ୍ୱାମୀଙ୍କ ସାହାଯ୍ୟରେ ମୁଁ ପୁତ୍ରପତି ହେବି, ଆଉ ଆପଣ ଯଦି ତାଙ୍କ ଜୀବନ ନେଇ ଚାଲିଯିବେ, ମୁଁ ତେବେ ତାଙ୍କର ବିନା ସହାୟତାରେ ପୁତ୍ରର ଜନନୀ ହେବି କେମିତି? କୁହନ୍ତୁ କୁହନ୍ତୁ ଧର୍ମରାଜ, ନୀରବ କାହିଁକି?
2: ଠିକ କଥା ତୁ। ଧନ୍ୟ ଧନ୍ୟ ତୁମ୍ଭେ ସାବିତ୍ରୀ, ନିଜର ବୁଦ୍ଧି ବଳରେ ତୁମେ ଆଜି ଅସମ୍ଭବକୁ ସମ୍ଭବ କରିପାରିଛ। ମୁଁ ତୁମ୍ଭ ସ୍ୱାମୀଙ୍କ ଜୀବନ ଫେରାଇ ଦେବା ସଙ୍ଗେ ସଙ୍ଗେ କଲ୍ୟାଣ କରୁଛି। ତୁମେ ମହାସତୀ ସାବିତ୍ରୀ ନାମରେ ବିଦିତ ହେବ। ତୁମ୍ଭର ଏ ପତିବ୍ରତା ଧର୍ମର ଅଲୌକିକ ଉପାଖ୍ୟାନ ଯୁଗ ଯୁଗ ବ୍ୟାପୀ ସାବିତ୍ରୀ ବ୍ରତ ନାମରେ ପ୍ରସିଦ୍ଧି ଲାଭ କରିବ। ଯେଉଁ ସଧବା ନାରୀମାନେ ପ୍ରତିବର୍ଷ ଆଜିର ଦିନରେ ଏହି ବ୍ରତକୁ ନିଷ୍ଠାର ସହିତ ପାଳନ କରିବେ, ସେମାନେ ଅୟସୁଲକ୍ଷଣୀ ହେବେ।
1: ମୋର ପ୍ରଣାମ ଗ୍ରହଣ କରନ୍ତୁ ଜନ୍ତୁପତି।
2: ସୌଭାଗ୍ୟବତୀ ଭବ।
3: ଶୁଣିଲେ ସଙ୍ଗୀତ ରୂପକ ମହାସତୀ ସାବିତ୍ରୀ, ରଚନା ସରଳବଳ ମୂଳିଆ, ସଙ୍ଗୀତ ଓମ୍ପ୍ରକାଶ ମହାନ୍ତି, ପ୍ରଯୋଜନା ଶାନ୍ତିପ୍ରିୟ ମହାପାତ୍ର। ତେବେ ଭଉଣୀ, ଆସିବା ସମୟ ହୋଇଯାଇଛି। ଆଜିର ନାରୀମୂଲ କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଠୁ ବିଦାୟ ନେଇ ରହୁଛି। ନମସ୍କାର।
4: ଆପଣମାନେ ଶୁଣୁଥିଲେ ନାରୀ ମହଲ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
5: ସମ୍ବାଦ ପଢୁଛନ୍ତି ମାଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କୁ ଆଜି ଅପରାହ୍ନରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ 2011 ମସିହାରୁ ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ଦିଗରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ। ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲାରେ ଟିପର ଧକ୍କାରେ

0: ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି ବ୍ୟାପକ ପରୀକ୍ଷଣ ରୋଗ ଚିହ୍ନଟ ଏବଂ ଉନ୍ନତ ଚିକିତ୍ସା ଦ୍ୱାରା ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲାରେ ଆଜି ସକାଳେ ଏକ ଦ୍ରୁତଗାମୀ ଟିପ୍ପର ଧକ୍କାରେ ଛଅ ଜଣ ମହିଳା ଶ୍ରମିକଙ୍କର ମୃତ୍ୟୁ ହୋଇଛି। କୋଭଭୁରୁ ସେତୁ ନିକଟରେ ଶ୍ରମିକମାନେ କାର୍ଯ୍ୟ କରିବା ପାଇଁ ଯିବାକୁ ରାସ୍ତା ପାର ହେଉଥିବା ସମୟରେ ଟିପ୍ପରଟି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଚାରିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ପୁଲିସ୍ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ୍ ପାଇଁ ସ୍ଥାନାନ୍ତର କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେ ପବନ କଲ୍ୟାଣ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିଛନ୍ତି। ସେ କହିଛନ୍ତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ରାଜ୍ୟ ସରକାର 4 ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବେ। ବିଦେଶ ଯାତ୍ରା ଉପରେ ସେସ୍, ଟିକସ କିମ୍ବା ସର୍ଚାର୍ଜ ଲାଗୁ କରିବା ସମ୍ପର୍କିତ ଏକ ଗଣମାଧ୍ୟମ ରିପୋର୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖଣ୍ଡନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ରିପୋର୍ଟଟି ଆଦୌ ସତ୍ୟ ଆଧାରିତ ନୁହେଁ। ବ୍ୟବସାୟ କରିବାର ସହଜତା ଏବଂ ଜୀବନଧାରଣର ମାନକୁ ଉନ୍ନତ କରିବାରେ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଅନ୍ୟପକ୍ଷରେ ଗଣମାଧ୍ୟମ ରିପୋର୍ଟକୁ ଆନୁଷ୍ଠାନିକ ଭାବେ ପ୍ରତ୍ୟାହାର କରି ନିଆଯାଇଛି। ପ୍ରସାରଣ କରିଥିବା ସଂସ୍ଥା ରିପୋର୍ଟଟିକୁ ତଥ୍ୟଭିତ୍ତିକ ନୁହେଁ ବୋଲି ସ୍ୱୀକାର କରିବା ସହ ଏଥିପାଇଁ ଦୁଃଖ ପ୍ରକାଶ କରିଛି। ଆନ୍ତର୍ଜାତିକ ଆଲୋକ ଦିବସ ଆଜି ପାଳନ କରାଯାଉଛି। 1960 ପଦାର୍ଥ ବିଜ୍ଞାନୀ ତଥା ଇଞ୍ଜିନିୟର ଥିଓଡୋ ମୈମନ୍ଙ୍କ ଦ୍ୱାରା ଆଜିର ଦିବସରେ ପ୍ରଥମଥର ପାଇଁ ଲେଜରର ସଫଳ ପରୀକ୍ଷଣ କରାଯାଇଥିଲା। ଏହାକୁ ସ୍କରଣ କରି ପ୍ରତିବର୍ଷ ମଇ ମାସ 16 ତାରିଖରେ ଆନ୍ତର୍ଜାତିକ ଆଲୋକ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି ସ୍ଥାୟୀ ଭବିଷ୍ୟତ ପାଇଁ ଆଲୋକ। ଆଲୋକର ଅଧ୍ୟୟନ ଜୀବନ ରକ୍ଷାକାରୀ ଚିକିତ୍ସା ଉପକରଣ, ଉଚ୍ଚ କ୍ଷମତା ସମ୍ପନ୍ନ ଯୋଗାଯୋଗ, ବିକଳ୍ପ ଶକ୍ତି ଉତ୍ସ, ପ୍ରଯୁକ୍ତିବିଦ୍ୟା ଏବଂ ବିଭିନ୍ନ ଆବିଷ୍କାରରେ ଉନ୍ନତି ଆଣିପାରିଛି। ସମାଜର ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ସହ ବ୍ରହ୍ମାଣ୍ଡର ତତ୍ତ୍ୱକୁ ବୁଝିବାରେ ସହଯୋଗ ପ୍ରଦାନ କରୁଛି। ବୈଜ୍ଞାନିକ ସହଯୋଗକୁ ମଜବୁତ କରିବା ଏବଂ ଶାନ୍ତି ଓ ନିରନ୍ତର ବିକାଶ ପାଇଁ ଆଲୋକ ଶକ୍ତିକୁ ବ୍ୟବହାର କରିବା ପାଇଁ ୟୁନେସ୍କୋ ଆହ୍ୱାନ ଦେଇଛି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଜାରି କରାଯାଇଛି। ପରୀକ୍ଷାଫଳ ସମ୍ପର୍କରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନ୍ଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃ ମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଟଙ୍କା ଅନ୍ଲାଇନ୍ ଦାଖଲ କରିବାକୁ ପଡ଼ିବ। ମୂଲ୍ୟାଙ୍କିତ ପରୀକ୍ଷା ପୁସ୍ତକ ଯାଞ୍ଚ ଏବଂ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାକୁ ଆସନ୍ତା 26-29 ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ ହୋଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ବିଜୟୀ ହୋଇଛି। ଲକ୍ଷ୍ନୌର ଏକ୍ନା ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍ 7 ୱିକେଟ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ନେଇ ପାଗ ଅନୁକୂଳ ଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ପଶ୍ଚିମବଙ୍ଗର ହିମାଳୟ ଅଞ୍ଚଳ, ସିକ୍କିମ୍, ଆସାମ, ମେଘାଳୟ, କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କୁ ଆଜି ଅପରାହ୍ନରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ 2011 ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ଦିଗରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani. I am Saira Mujtaba with the midday news. The headlines. Prime Minister Narendra Modi to hold bilateral talks with his Dutch counterpart Rob Jetten and call on King William Alexander and Queen Maxima today. Several important agreements expected to be signed, including in the fields of semiconductor chips, AI and bilateral trade. Army Chief General Upin Dwivedi warns Pakistan against harbouring terrorists and operating against India. West Bengal government orders re-verification of cars.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ

0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ପାଇଁ ଓଡ଼ିଶା ଖଣି ନିଗମ ଲକ୍ଷ୍ୟ ଧାର୍ଯ୍ୟ କରିଛି, କହିଲେ ମୁଖ୍ୟମନ୍ତ୍ରୀ। ଦଳମତ ନିର୍ବିଶେଷରେ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ ଏବଂ ଭୀମଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରିବେ ସରକାର। ଓଡ଼ିଶା ଖଣି ନିଗମ ସର୍ବାଧିକ 45 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରି ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି ଓଡ଼ିଶା ଖଣି ନିଗମର 71ତମ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଓଡ଼ିଶା ଖଣି ନିଗମ ସର୍ବାଧିକ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରି ରେକର୍ଡ କରିବା ସହ 2 ନିୟୁତ ଟନ୍ କ୍ରୋମାଇଟ୍ ଓ 3 ନିୟୁତ ଟନ୍ ବକ୍ସାଇଟ୍ ଉତ୍ତୋଳନ କରି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମାଇଲ୍ ଖୁଣ୍ଟ ସ୍ଥାପନ କରିଛି।
1: ଲୋକଙ୍କର ସେବା ଦୃଷ୍ଟିକୋଣରୁ, ଲୋକଙ୍କର ଜୀବନ ଜୀବିକା ଦୃଷ୍ଟିକୋଣରୁ ଆଜି ଆମକୁ ସମୃଦ୍ଧ କରାଇବାରେ ଇଏ ଗୋଟିଏ ପରେ ଗୋଟିଏ ପାବ ଛଡେଇ ଆଗକୁ ଇଏ ବଢ଼ି ଚାଲିଛି ଆମର ଇଏ ଓଏମ୍ସି। ଏହା ବ୍ୟତୀତ ସର୍ବାଧିକ 45 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିକରି ଓଏମ୍ସି ଏକ ସର୍ବକାଳୀନ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିପାରିଛି। ସର୍ବାଧିକ ଇଏ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରିବାର ରେକର୍ଡ, ତା ସହିତ ଯଦି ଆମେ କ୍ରୋମାଇଟ୍ ଦେଖିବା ତାହେଲେ 2 ନିୟୁତ ଟନ୍ ଏବଂ ବକ୍ସାଇଟ୍ ଯଦି ଦେଖିବା ତାହେଲେ 3 ନିୟୁତ ଟନ୍ ଏହିଭଳି ଭାବରେ ଉତ୍ତୋଳନ କରି ଓଏମ୍ସି ଆଜି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୃଷ୍ଟି କରିଛି ଏକ ନୂତନ ମାଇଲ୍ସ୍ଟୋନ୍।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଓଡ଼ିଶା ଖଣି ନିଗମ ପଦକ୍ଷେପ ନେଉଛି। 2036 ମସିହା ସୁଦ୍ଧା ଓଡ଼ିଶା ଖଣି ନିଗମ 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ନିମନ୍ତେ ଲକ୍ଷ୍ୟ ରଖିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ କରିଛନ୍ତି। କାଳିଆପାଣିସ୍ଥିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ନୂତନ ଗୃହ ଲୋକାର୍ପଣ କରିବା ସହ ମୁଖ୍ୟମନ୍ତ୍ରୀ ବେସିକ୍ ଲାଇଫ୍ ସପୋର୍ଟ ଆମ୍ଭୁଲାନ୍ସ ସେବା, ସମନ୍ୱିତ ପରିଚାଳନା ଓ ଅନୁଧ୍ୟାନ କେନ୍ଦ୍ର ଏବଂ ଅନ୍ଲାଇନ୍ ସ୍ୱାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖଣି ଓ ବିଭାଗକୁ ସମ୍ବର୍ଦ୍ଧିତ କରିଛନ୍ତି। ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ଆଜି ରାଜ୍ୟରେ ସାବିତ୍ରୀ ବ୍ରତ ପାଳନ କରାଯାଉଛି। ଆଜିର ଦିନରେ ସଧବା ନାରୀମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ ଓ ମଙ୍ଗଳ କାମନା କରି ବ୍ରତ ରଖିଛନ୍ତି। ବିବାହିତା ନାରୀମାନେ ଦେବୀ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରୁଥିବାବେଳେ ବ୍ରତଚାରିଣୀମାନେ ବଟବୃକ୍ଷ ମୂଳେ ସତ୍ୟବାନଙ୍କୁ ପୂଜା କରୁଛନ୍ତି। ପୌରାଣିକ ତଥ୍ୟ ଅନୁସାରେ ସାବିତ୍ରୀ ପତିବ୍ରତା ଧର୍ମ ପାଳନ କରି ନିଜ ସ୍ୱାମୀ ସତ୍ୟବାନଙ୍କ ଜୀବନ ଯମରାଜଙ୍କଠାରୁ ଫେରାଇ ଆଣିଥିଲେ। ସାବିତ୍ରୀ ଅମାବାସ୍ୟା ପାଇଁ ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଅନ୍ୟପକ୍ଷରେ ଅମାବାସ୍ୟା ତିଥିରେ ଭିତର ଚନ୍ଦନଯାତ୍ରା ଅବସରରେ ଆଜି ଜଳକ୍ରୀଡ଼ା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଏହି ଅବସରରେ ଶୁଭେଚ୍ଛା ଜଣାଇ ମହାପ୍ରଭୁଙ୍କ କୃପାରୁ ପ୍ରତ୍ୟେକ ପରିବାର ସୁଖ ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାବିତ୍ରୀ ପର୍ବ ଅବସରରେ ମା' ସାବିତ୍ରୀଙ୍କ ତ୍ୟାଗ, ଧୈର୍ଯ୍ୟ, ବୁଦ୍ଧିମତା ଓ ଅଦମ୍ୟ ସାହସ ପ୍ରତ୍ୟେକ ମହିଳାଙ୍କ ଜୀବନକୁ ଆଲୋକିତ କରୁ ବୋଲି କହିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ଅବସରରେ ମହିଳାମାନଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ସାବିତ୍ରୀ ବ୍ରତ ଉପଲକ୍ଷେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ ହେଉଛି ସାବିତ୍ରୀ ପର୍ବ। ରାଜ୍ୟର ବିଭିନ୍ନ ସ୍ଥାନରେ ସାବିତ୍ରୀ ଓଷା ପାଳନ କରାଯାଉଛି। ମହିଳାମାନେ ବିଭିନ୍ନ ପ୍ରକାର ପୂଜା ସାମଗ୍ରୀ ସହ ମନ୍ଦିରଗୁଡ଼ିକରେ ପୂଜାର୍ଚ୍ଚନା କରିଛନ୍ତି। ଆଗାମୀ 10 ବର୍ଷ ମଧ୍ୟରେ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି। ଦୁଇଦିନିଆ ପୁରୀ ଗସ୍ତର ଆଜି ଶେଷ ଦିନରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ କବିତା କୁସୁମାଞ୍ଜଳି ପୁସ୍ତକ ଲୋକାର୍ପଣ ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, 2026 ବର୍ଷ ପ୍ରତିଟି ଓଡ଼ିଆମାନଙ୍କ ପାଇଁ ଚିନ୍ତାଶୀଳ ବର୍ଷ।

0: ଭାବେ ପରିଗଣିତ ହେବା ଆବଶ୍ୟକ, ସେ କହିଛନ୍ତି।
1: ପୁରୀରେ ଆମର ଆଜି ଆମେ ନିଷ୍ପତ୍ତି କଲୁ 2026 ଓଡ଼ିଶା ପାଇଁ ଏକ ମହତ୍ୱପୂର୍ଣ୍ଣ ବର୍ଷ। ଭାଷା ଭିତ୍ତିକ ରାଜ୍ୟ ଭାବେ ଆମେ ଯେତେବେଳେ 100 ବର୍ଷ ପୁରା କରୁଥିବା ଆମ ରାଜ୍ୟକୁ ଆମକୁ ଆହୁରି ଉପରକୁ ନେବା ପାଇଁ ପଡ଼ିବ। ଯେଉଁ ରାଜ୍ୟରେ ଦିନେ ବଡ଼ ଦେଉଳ ତିଆରି ହୋଇଥିଲା, କୋଣାର୍କର ସୂର୍ଯ୍ୟ ମନ୍ଦିର ତିଆରି ହୋଇଥିଲା, ଲିଙ୍ଗରାଜଙ୍କର ବଡ଼ ଦେଉଳ ହୋଇଥିଲା, ଯେଉଁ ରାଜ୍ୟରେ ମନୁଷ୍ୟ ସଭ୍ୟତାର ହଜାର ହଜାର ବର୍ଷର ପୂର୍ବର ପ୍ରମାଣ ମିଳୁଛି, ସେ ରାଜ୍ୟ ଏକବିଂଶ ଶତାବ୍ଦୀରେ ଯେଉଁ ଜାଗାରେ ଅଛି ସେ ଜାଗା ଆମକୁ ସ୍ୱୀକାର୍ଯ୍ୟ ନୁହେଁ, ଏହାକୁ ଆହୁରି ଉପରକୁ ନେବା ପାଇଁ ପଡ଼ିବ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଏହି ମଶାବାହିତ ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ଏହି ଦିବସ ପାଳନ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଚଳିତ ବର୍ଷ ଡେଙ୍ଗୁ ଦିବସର ବାର୍ତ୍ତା ରହିଛି ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏହି ଦିବସ ଅବସରରେ ନାଗରିକମାନଙ୍କୁ ରୋଗ ସମ୍ପର୍କରେ ସଚେତନ ହେବା ସହ ପରିଷ୍କାର ଓ ସୁରକ୍ଷିତ ପରିବେଶ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି। ଜାତୀୟ ଡେଙ୍ଗୁ ଦିବସ ଅବସରରେ ସଚେତନତା ସୃଷ୍ଟି କରିବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ମହାଲିଙ୍ଗ କହିଛନ୍ତି ସଚେତନତା ହିଁ ସୁସ୍ଥ ସମାଜ ଗଠନର ମୂଳମନ୍ତ୍ର। ଡେଙ୍ଗୁ ରୋଗ କାରଣ ଏବଂ ନିରାକରଣ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଡେଙ୍ଗୁମୁକ୍ତ ସମାଜ ଗଠନ ଦିଗରେ ପଦକ୍ଷେପ ନେବା ପାଇଁ ସେ କହିଛନ୍ତି। ଭୀମଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍କିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଏହି ମେଡିକାଲ କଲେଜର ବହୁବିଧ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି। ନିକଟ ଭବିଷ୍ୟତରେ ହସ୍କିଟାଲରେ ଆବଶ୍ୟକ ଥିବା ବିଭିନ୍ନ ପଦପଦବୀ ପୂରଣ କରାଯିବାକୁ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି। ରାଜ୍ୟରେ ଯଥେଷ୍ଟ ପରିମାଣର ତୈଳ ମହଜୁଦ ଅଛି ବୋଲି ଭାରତୀୟ ତୈଳ ନିଗମ ଲିମିଟେଡ୍ ଆଇଓସିଏଲ୍ ସ୍ୱଷ୍ଟ କରିଛି। ଲୋକମାନେ ଭୟଭୀତ ନ ହୋଇ ଆବଶ୍ୟକତା ମୁତାବକ ତେଲ କିଣନ୍ତୁ ବୋଲି ଆଇଓସିଏଲ୍ ପକ୍ଷରୁ କୁହାଯାଇଛି। ରାଜ୍ୟର କେତେକ ପେଟ୍ରୋଲ୍ ପମ୍ପରେ ତେଲ ପାଇଁ ଲମ୍ବା ଧାଡ଼ି ଲାଗୁଥିବାରୁ ଆଇଓସିଏଲ୍ ଲୋକମାନଙ୍କୁ ତେଲ ଅଭାବ ଭଳି ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଜାରି କରାଯାଇଛି। ପରୀକ୍ଷାଫଳ ସମ୍ପର୍କରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନ୍ଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃ ମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଟଙ୍କା ଅନ୍ଲାଇନ୍ରେ ଦାଖଲ କରିବାକୁ ପଡ଼ିବ। ନବରଙ୍ଗପୁର ଜୟପୁର ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରେଳବାଇ ପକ୍ଷରୁ ଜମି ଅଧିଗ୍ରହଣ ଶେଷ ହୋଇଥିବା ଅଞ୍ଚଳରେ ଟ୍ରାକ୍ ବିଛାଇବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆମ୍ବାଗୁଡ଼ା ରୋଡ୍ରୁ ନବରଙ୍ଗପୁର ପର୍ଯ୍ୟନ୍ତ ମାଟି କାମ ଓ ଟ୍ରାକ୍ ବିଛାଇବା ପାଇଁ ଖୁବ୍ ଶୀଘ୍ର ଆବଶ୍ୟକୀୟ ଉପକରଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଇନ୍ଦ୍ରାବତୀ ନଦୀ ଉପରେ 35 କୋଟି ଟଙ୍କା ବ୍ୟୟବରାଦରେ ସେତୁ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ସବ୍ଡିଭିଜନ ସ୍ତରୀୟ ବନ୍ଧକ ଶ୍ରମିକ ଓ ମାନବ ଚାଲାଣ ସମ୍ପର୍କିତ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀମାନେ ମାନବ ଚାଲାଣ ଓ ବନ୍ଧକ ଶ୍ରମିକ ଆଇନର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲାରେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ମାତୃପିତୃହୀନ ଶିଶୁମାନଙ୍କ ନିମନ୍ତେ ବୈଷୟିକ ଶିକ୍ଷା, ଦକ୍ଷତା ବୃଦ୍ଧି ଏବଂ ଭବିଷ୍ୟତ ଗଠନ ପାଇଁ ଦିନିକିଆ ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ସହ ମାର୍ଗଦର୍ଶନ କରିଥିଲେ। କଳାହାଣ୍ଡି ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ସ୍ୱଚ୍ଛ ଓ ସଫଳ ପରିଚାଳନା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୁଥ୍ସ୍ତରୀୟ ଅଧିକାରୀ, ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସର୍ବାଧିକ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ବଲାଙ୍ଗୀର ଜିଲ୍ଲାର ତୁରେକେଲାଠାରେ ସର୍ବାଧିକ 11 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 24 ଘଣ୍ଟା ପାଇଁ କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ 15ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ପାଇଁ ଓଡ଼ିଶା ଖଣି ନିଗମ ଲକ୍ଷ୍ୟ ଧାର୍ଯ୍ୟ କରିଛି, କହିଲେ ମୁଖ୍ୟମନ୍ତ୍ରୀ। ଦଳମତ ନିର୍ବିଶେଷରେ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ ଏବଂ ଭୀମ ଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରିବେ ସରକାର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆଜିକାଲି ବିଭିନ୍ନ ପ୍ରକାରର ଲୋଭ ଦେଖାଇ ମହିଳା, ଶିଶୁ ଆଉ ଯୁବତୀମାନଙ୍କୁ ବିଭିନ୍ନ ଦ୍ରବ୍ୟର ଚାଲାଣ କରିବା ଭଳି ମାନବ ଚାଲାଣ କରାଯାଉଛି। ହଁ, ଏହି ମାନବ ଚାଲାଣ ରୋକିବା ପାଇଁ ଆଇନ ରହିଛି, ହେଲେ ଆମେ ସମସ୍ତେ ଏହି ଆଇନ ସମ୍ପର୍କରେ ଅବଗତ ନୁହେଁ। ଆମର ଶ୍ରୋତାବନ୍ଧୁଙ୍କୁ ସଚେତନ କରାଇବା ପାଇଁ ଆଜି ଆମ ଆଇନ କାର୍ଯ୍ୟକ୍ରମରେ ରହିଛି ଆଲୋଚନା, ମାନବ ଚାଲାଣ ରୋକିବାରେ ଆଇନଗତ ବ୍ୟବସ୍ଥା। ଏ ବିଷୟରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ବରିଷ୍ଠ ଆଇନଜୀବୀ ରାମଚନ୍ଦ୍ର ଦାସ। ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ହରପ୍ରିୟା ଦାସ।
1: ଆଜ୍ଞା ନମସ୍କାର। ଏହି ଯେଉଁ ମାନବ ଚାଲାଣ ହେଉଛି, ଏହାର ପରିବେଶ ପ୍ରଭାବ ପଡ଼ୁଛି।

social media sih, menurut itu sadar

Thank you.

Thank you.

Thank you.

ଭର୍ଟିକାଲ କମିଶନ ଅଛି, ଆମର ଗୃହ ମନ୍ତ୍ରଣାଳୟ ଅଛି, ଏଇମାନଙ୍କର ସବୁ ଭୂମିକା କ'ଣ ହେଲା?

Thank you.

Sometimes don't.

ହଁ, ପ୍ରତିଦିନ ଏହି ସମାଜରେ ଅନେକ ପ୍ରକାରର ଅପରାଧ ଘଟୁଛି। ଅନେକ ଲୋକ ସଚେତନତା ଅଭାବରୁ ଏହି ଅପରାଧର ଶିକାର ହେଉଛନ୍ତି। ଏସବୁ ଅପରାଧକୁ ରୋକିବା ପାଇଁ ବିଭିନ୍ନ ଆଇନ ରହିଛି। ଆମକୁ ସେସବୁ ଆଇନ ବିଷୟରେ ଜାଣି ସଚେତନ ହେବା ନିହାତି ଆବଶ୍ୟକ।

ଆପଣମାନେ ଶୁଣୁଥିଲେ ଆମ ଆଇନ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥା ଚିତ୍ର ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଶୁଣନ୍ତୁ ପ୍ରଥମେ ପ୍ରେମ ଚଳଚ୍ଚିତ୍ରର କଣ୍ଠଶିଳ୍ପୀ ନଳିନୀ ଡାଭେ ଏବଂ ସାଥୀ।

ଆପଣମାନେ ଶୁଣିଥିଲେ ପ୍ରେମ ଚଳଚ୍ଚିତ୍ରର କେତୋଟି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପିପୁଲ୍ସ ପଦ୍ମନ ଆକାଶବାଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଆପଣମାନେ ଶୁଣୁଥିଲେ ପିପୁଲ୍ସ ପଦ୍ମନ ଆକାଶବାଣୀ ଟେଲିକରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥା ଚିତ୍ରର ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଅସରନ୍ତି ଅପରାହ୍ନରେ। ପ୍ରଥମେ ଶୁଣନ୍ତୁ ଦିଲୱାଲ ଚଳଚ୍ଚିତ୍ରରେ ଗୀତଟି କଣ୍ଠଶିଳ୍ପୀ କୁମାର ସାନୁ ଏବଂ ଅଲକା ୟାଗ୍ନିକ।

ଅସରନ୍ତି ଅପରାହ୍ନରେ ଆପଣମାନେ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପରବର୍ତ୍ତୀ ହିନ୍ଦୀ କଥାଚିତ୍ର ଦାଗ୍ ଦି ଫାୟାର, କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅନୁରାଧା ପଡ଼ୱାଲ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚିରହରିତ୍ରି ପ୍ରଚାର କରୁଛୁ କେତୋଟି ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଚିରହରିତ୍ରି ଆଜି ପ୍ରଥମ ଏସ୍ଏମ୍ଏସ୍ କରିଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଅସୀମା ପଣ୍ଡାଙ୍କ କଣ୍ଠରେ ଏହି ସୁନ୍ଦର ଗୀତଟି, ତାହେଲେ ପହଞ୍ଚିଲୁ ଆପଣଙ୍କ ପାଖରେ ଆପଣଙ୍କର ମନପସନ୍ଦର ଗୀତ।

0: ଚିରହରିତ୍ରୀ ଆପଣମାନେ ଶୁଣୁଛନ୍ତି କେତୋଟି ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍। ପରବର୍ତ୍ତୀ କଣ୍ଠଶିଳ୍ପୀ ସୁଚିତ୍ରା ମହାପାତ୍ର ଏବଂ ସଙ୍ଗୀତା ମହାପାତ୍ର ଶିଳ୍ପୀ ଗାଇଛନ୍ତି ଅସିତ କବିଙ୍କ ରଚନାରୁ।
1: ହ୍ୟାଲୋ ବଉଳ, କଟକରୁ କେବେ ଫେରିଲୁ ମ?
2: ହେ ପୁଅ ପାଇଁ ଝିଅ ପସନ୍ଦ ହେଲା ତ?
1: ଝିଅ

ମୋତେ ଆଲୋ ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ ଚାଖଣ୍ଡେ ଉଚ୍ଚର ଜୋତା ପିନ୍ଧି ଅଛି ଘୋଡା ପରି ସିଏ ଯାଏ ଚାଲି ଘୋଡା ପରି।

0: ବଉଳ ଏ ବର୍ଷ ତେବେ ଆମ ପୁଅ ଝିଅ କଣ ଆଉ ବାହା ହେବେନି?
1: ମଲା ମୋର ଏକ କଥା ବା, କାହିଁକି ବର

ଚିରହରିତ ଆଜି ପାଇଁ ଏତିକି ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଦେଶାତ୍ମବୋଧକ ଗୀତ ଆକାଶବାଣୀ କୋରାଲ ଗ୍ରୁପ୍ର ଶିଳ୍ପୀମାନଙ୍କ ଦ୍ୱାରା। ଗୀତ ରଚନା ପ୍ରଫୁଲ୍ଲ କୁମାର ପଟ୍ଟନାୟକ।

ପିଲାମାନେ, ଆମ ଚାରିପାଖର ଗଛଲତା, ପାହାଡ଼ ପର୍ବତ, ନଦୀ ସମୁଦ୍ର, ଏସବୁକୁ ନେଇ ଆମ ପରିବେଶ। ଏଇ ପରିବେଶକୁ ନେଇ ଆମ ଜୀବନ। ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି କେହି କାହା ବିନା ବଞ୍ଚିପାରିବେ ନାହିଁ। ବଞ୍ଚିବା ପାଇଁ ଯାହା ଦରକାର ସବୁ ଆମେ ଆମ ପରିବେଶରୁ ପାଇଥାଉ। ତେଣୁ ଏହି ପରିବେଶର ସୁରକ୍ଷା ଆମରି ଦାୟିତ୍ୱ। ପିଲାଏ, ଆଜିକାଲି ଜଳବାୟୁର ପରିବର୍ତ୍ତନ ଯୋଗୁଁ ଏହି ସୁନ୍ଦର ପରିବେଶ ନଷ୍ଟ ହେବାରେ ଲାଗିଛି। ଅବାଧ ଗଛକଟା, ବେନିୟମ କୋଠାବାଡ଼ି ନିର୍ମାଣ, ବଡ଼ ବଡ଼ କଳକାରଖାନା, ଅସଂଖ୍ୟ ଯାନବାହନ, ଏସବୁ ପାଇଁ ଦାୟୀ। ପ୍ରଦୂଷଣ ଚାରିଆଡ଼େ, ଜଳଠାରୁ ନେଇ ବାୟୁ ପର୍ଯ୍ୟନ୍ତ ସବୁକିଛି ପ୍ରଦୂଷିତ। କଳକାରଖାନାର ଧୂଆଁ ଆଉ ଗାଡ଼ି ମଟରର ଧୂଆଁ ବାୟୁକୁ ପ୍ରଦୂଷିତ କରିବା ଭଳି ଲକ୍ଷ ଲକ୍ଷ ସଂଖ୍ୟାର ଏୟାର କଣ୍ଡିସନର ଗରମ ପବନ ପରିବେଶକୁ ଆହୁରି ତତଲା କରିଦେଉଛି। ତେଣୁ ଖରାଦିନେ ହେଉଛି ଅସମ୍ଭାଳ ଗରମ। ପ୍ରକୃତି ବା ପରିବେଶ କେବଳ ବାୟୁ ଦ୍ୱାରା ନୁହେଁ ରେ ପିଲେ, ଜଳ ଦ୍ୱାରା ମଧ୍ୟ ପ୍ରଦୂଷିତ ହେଉଛି। କଳକାରଖାନାର ଆବର୍ଜନା, ଡାକ୍ତରଖାନାର ନିର୍ଗତ ମଇଳା, ଏସବୁ ନଦୀନାଳରେ ପଡ଼ି ଜଳକୁ ପ୍ରଦୂଷିତ କରୁଛି। ନଦୀ, ନାଳ, ପୋଖରୀ, ସମୁଦ୍ର ଆଜି ସବୁ ପ୍ରଦୂଷିତ। ଜଳଚର ଜୀବଙ୍କ ପ୍ରାଣହାନିର କାରଣ କେବଳ ଏହି ବିଷାକ୍ତ ପାଣି। ପିଲାମାନେ, ଆଜି ପରିବେଶ ବା ପ୍ରକୃତି ତାର ଭାରସାମ୍ୟ

ତାମ୍ୟ ହରେଇ ବସିଲାଣି। ଆଜିଠୁ ସଜାଗ ନ ହେଲେ, ଆଜିଠୁ ସତର୍କ ନ ହେଲେ ଆମ ଆଗାମୀ ପିଢ଼ି ଆଉ ନିର୍ମଳ ବାୟୁ ଓ ସ୍ୱଚ୍ଛ ଜଳ ପାଇପାରିବେ ନାହିଁ। ସେସବୁ ତାଙ୍କ ପାଇଁ ହୋଇଯିବ ସ୍ୱପ୍ନ। ତେଣୁ ପିଲାଏ, ଏବେ ବି ସମୟ ଅଛି ନୂତନ ଜଙ୍ଗଲ ସୃଷ୍ଟି କରିବା, ନଦୀନାଳଗୁଡ଼ିକୁ ପ୍ରଦୂଷଣରୁ ରକ୍ଷା କରିବା, ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣକୁ ଜଗିବା। ତେବେ ଯାଇ ସୁସ୍ଥ ପରିବେଶ ସହ ସୁସ୍ଥ ଜୀବନ ଜିଇଁପାରିବା। ଚାଲ ପିଲେ, ଶୁଣିବା ଏହି ବିଷୟରେ।

ତିନିପଟେ ମହାସାଗରର ଗୁରୁ ଗଭୀର ଉତ୍ତୁଙ୍ଗ ଲହରୀମାଳ, ଅନ୍ୟପଟେ ଗଗନଶ୍ଚମ୍ବୀ ଗିରିରାଜ ହିମାଳୟ ଏବଂ ଅସଂଖ୍ୟ ଶୃଙ୍ଗରାଜ, ଏମିତି ଏକ ବୈଚିତ୍ରମୟ ପରିବେଶର ସୀମା ଭିତରେ ଭାରତୀୟମାନଙ୍କର ଜୀବନ ଓ ଜୀବିକା। ଏହା ବୋଧ ହୁଏ ଧର୍ମନିରପେକ୍ଷବାଦୀ ଭାରତୀୟମାନଙ୍କର ନିରାପତ୍ତା ଓ ସହତିପୂର୍ଣ୍ଣ ବସବାସ ପାଇଁ ସ୍ରଷ୍ଟାଙ୍କର ଏକ ଅଭୟ ବରଦାନ।

ଫୁଲଲତାର ସବୁଜିମାରେ ଶୋଭାମୟୀ ଫୁଲ ଫଳ ଶସ୍ୟ ଭରା ବିଭବଶାଳିନୀ ନଦୀ ସାଗର ଘେରା ସୌନ୍ଦର୍ଯ୍ୟପୂର୍ଣ୍ଣ ଭାରତର ପରିବେଶ ଆଜି ବିଷାକ୍ତ ହୋଇ ଉଠିଛି। ମହିମା ମଣ୍ଡିତ ଭାରତ ମାତା ଯେମିତି ଧୀରେ ଧୀରେ ସିହିନା ହେବାକୁ ବସିଛି। ଭୂଗର୍ଭ ଠାରୁ ବାୟୁମଣ୍ଡଳ ଯାଏ ସବୁଠି ଯେମିତି ଆଜି ପ୍ରଦୂଷିତ ପରିବେଶ।

ଆଧୁନିକ ସଭ୍ୟତାର ଦ୍ରୁତ ବିକାଶ ପାଇଁ ମଣିଷ ପ୍ରକୃତିର ଦାନକୁ ପ୍ରାକୃତିକ ପରିବେଶକୁ ଧୀରେ ଧୀରେ ନଷ୍ଟ କରିଦେଲା। ସୁଷମାରେ ପରିପୂର୍ଣ୍ଣ ଜଙ୍ଗଲ ଧ୍ୱଂସ କରି ଗଢିଦେଲା ବିରାଟ ବିରାଟ ପ୍ରାସାଦ। ଶିଳ୍ପର ବିକାଶ ପାଇଁ ନୂତନ ନୂତନ ଶିଳ୍ପାଞ୍ଚଳ ଗଢି ଉଠିଲା, କିନ୍ତୁ ଭବିଷ୍ୟତ ପ୍ରତି ସେ ନୀରବ ରହିଲା। କେବଳ ଭାରତ ନୁହେଁ, ବିଶ୍ୱର ପ୍ରତି କୋଣ ଅନୁକୋଣ ଏହି ପରିବେଶର ଭୟାବହତା। ଏହି ପୈଶାକ୍ତ ପରିବେଶ ଯେ ଦିନେ ଏହି ଜୀବ ଜଗତର ବିନାଶର କାରଣ ନ ହେବ, ଏକଥା କିଏ କହିବା।

ଆଜି ସବୁ ସ୍ତରରେ ଆମେ ପଚାରି ବସୁଛୁ, ଖାଣ୍ଟି ଜିନିଷ ଅଛି କି? ଏହାର ତାତ୍ପର୍ଯ୍ୟ ଏହି ଯେ ଆମର ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ଠାରୁ ଆରମ୍ଭ କରି ସବୁ ପଦାର୍ଥରେ ଅପମିଶ୍ରଣ ହେବାର ସମ୍ଭାବନା ଆମ ମନକୁ ଛୁଇଁଛି। ଛୁଇଁଛି ନୁହେଁ, ଏହା ସତ୍ୟ। କାରଣ ଜଳ ଠାରୁ ଆରମ୍ଭ କରି ଖାଦ୍ୟ ପର୍ଯ୍ୟନ୍ତ ସବୁ ଅପମିଶ୍ରିତ। ସେମିତି ମଧ୍ୟ ପରିବେଶ ଆଜି ଅପମିଶ୍ରିତ, ଦୂଷିତ ବା ପ୍ରଦୂଷିତ। ଏହାର ପ୍ରଥମ କାରଣ ଜଙ୍ଗଲ କ୍ଷୟ ନିଆଯାଇପାରେ, ବନ୍ୟ ସମ୍ପଦର ଧ୍ୱଂସ, ବନ୍ୟଜୀବ ମାନଙ୍କର ଶିକାର। ଦିନକୁ ଦିନ ଯେପରି ଜଙ୍ଗଲ କ୍ଷୟ ଚାଲିଛି, ଯଦି ଏହାର ପ୍ରତିକାର କରା ନ ଯାଏ ତେବେ ପ୍ରାଣୀ ଜଗତ ଅଚିରେ ଧ୍ୱଂସ ହେବ ବୋଲି ପରି

ଶିଳ୍ପ ସଭ୍ୟତା ଅତି ନିର୍ଦ୍ଦୟ ଭାବରେ ପରିବେଶକୁ ପ୍ରଦୂଷିତ କରିଛି। କଳକାରଖାନାରୁ ନିର୍ଗତ ଧୂଆଁ, ପଚାଶଡ଼ା ଆବର୍ଜନାପୂର୍ଣ୍ଣ ଜଳ ଏ ଜୀବଜଗତର ଶ୍ୱାସ ପ୍ରଶ୍ୱାସ ଏବଂ ବ୍ୟବହାରରେ ହିଁ ଲାଗୁଛି। ଆଜିର ପୃଥିବୀ ଏକ ଆଶଙ୍କା ଜର୍ଜରିତ ଜୀବନଯାପନ କରୁଛି।

ସଭ୍ୟତା ବିକାଶର କୌଣସି ବ୍ୟକ୍ତି ଅନୁଷ୍ଠାନ ବା ରାଷ୍ଟ୍ର ବିରୋଧୀ ନୁହନ୍ତି। ବିଜ୍ଞାନର ଅଗ୍ରଗତିକୁ କେହି ଘୃଣା କରନ୍ତି ନାହିଁ, କିନ୍ତୁ ଯେଉଁ ବିଜ୍ଞାନ ବା ଯେଉଁ ସଭ୍ୟତା ମଣିଷ ସମାଜ ପ୍ରତି ବିପଦ ହୁଏ ତାହା ଅଚିରେ ବର୍ଜନୀୟ ଅନାଦରଣୀୟ ମଧ୍ୟ। ବର୍ତ୍ତମାନର ପରିପ୍ରେକ୍ଷୀରେ ଜଣେ 70 ବର୍ଷର ବୃଦ୍ଧ ଜଣେ 35-40 ବର୍ଷର ମଧ୍ୟ ବୟସ୍କ ବ୍ୟକ୍ତିଙ୍କ ଠାରୁ ଯଥେଷ୍ଟ ଶକ୍ତିଶାଳୀ, କର୍ମଠ, ବଳବାନ ଏବଂ ତେଜିଆନ ମଧ୍ୟ। ଏହାର କାରଣ ସେମାନଙ୍କର ପରିବେଶ ସେମାନଙ୍କର ଖାଦ୍ୟ ଏବଂ ଆମର ଖାଦ୍ୟ ଆମର ପରିବେଶ। ଆମେ ସହଜରେ ଅନେକ ପାଇଛୁ ଭଲ ଖାଇବାକୁ ମଧ୍ୟ, କିନ୍ତୁ ସବୁ ଗୁଡିକ ବିଷପୂର୍ଣ୍ଣ। ସେଥିପାଇଁ ଆମର ସମାଜରେ ବେଶୀ ରୋଗ ଅପମୃତ୍ୟୁ, କାରଣ ଅପ୍ରାକୃତିକ ଅବସ୍ଥାରୁ ଆମେ ଯେତେ ଗୁଡିଏ ସୁବିଧା ପାଉ ତାହାର ଭବିଷ୍ୟତ ଅନ୍ଧକାର ହିଁ ଅନ୍ଧକାର। ଏହି ଦୂଷିତ ପରିବେଶ, ଅପମିଶ୍ରିତ ଖାଦ୍ୟ ଆମକୁ ଅନେକ ଭୟାବହ ଏବଂ ସଙ୍କଟଜନକ ପରିସ୍ଥିତି ଭିତରକୁ ଟାଣି ନିଏ। ନିକଟରେ ଘଟି ଯାଇଥିବା ଇରାନ ଇରାକ ଯୁଦ୍ଧରେ ରାସାୟନିକ ଅସ୍ତ୍ରଶସ୍ତ୍ରର ପ୍ରୟୋଗ, ମହାସାଗରରେ ବିଷାକ୍ତ ତୈଳର ମିଶ୍ରଣ, ବାୟୁମଣ୍ଡଳରେ ବିଷାକ୍ତ ବାଷ୍ପର ସମିଶ୍ରଣ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଭୋପାଳ ଗ୍ୟାସ ଦୁର୍ଘଟଣା ମଧ୍ୟ ଏହାର ଅନ୍ୟ ଏକ ଉଦାହରଣ।

ଭୂଗର୍ଭରୁ କୋଇଲା ଏବଂ ଅନ୍ୟ ଧାତୁର ଅପସାରଣ କୋଇଲାର ଦହନ ଯେପରି ଭାବରେ ଚାଲିଛି ଏହାକୁ ଯଦି ବନ୍ଦ କରାନଯାଏ ତେବେ ହୁଏତ ଆସନ୍ତା 60-70 ବର୍ଷ ମଧ୍ୟରେ ଏ ଜୀବ ଜଗତ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯିବ। ଧୀରେ ଧୀରେ ବାୟୁମଣ୍ଡଳ ଭେଦ କରି ସୂର୍ଯ୍ୟଙ୍କର ବିଷାକ୍ତ ରଶ୍ମି ଏ ପ୍ରାଣୀ ଜଗତ ନିକଟରେ ପହଞ୍ଚିବ ଏବଂ ସେତେବେଳେ କୌଣସି ବୈଜ୍ଞାନିକ ବା ପରିବେଶବିତ୍ ଏହାର ମୁକାବିଲା କରିବାକୁ ବୋଧହୁଏ ସମର୍ଥ ହେବେ ନାହିଁ। ଆଜିର ଆଡମ୍ବରପୂର୍ଣ୍ଣ ଆତସବାଜୀ ଡାକବାଦୀ ଯନ୍ତ୍ର ଯାନବାହନର କର୍ଣ୍ଣଫଟା ଶବ୍ଦ ଆମର ପରିବେଶକୁ ଏପରି ଦୂଷିତ କରିଛି ଯେ ମାନସିକ ସ୍ତରରେ ଏହାର ତୀବ୍ର ପ୍ରତିକ୍ରିୟା।

ଶୁଣିଲ ପିଲେ ସଙ୍ଗୀତ ରୂପକ ସୁସ୍ଥ ପରିବେଶ ସୁସ୍ଥ ଜୀବନ, ଏଇଟିକୁ ଲେଖିଥିଲେ ବଳଭଦ୍ର ମହାନ୍ତି। ପରିବେଷଣ କରିଥିଲେ ରାଣୀହାଟ ହାଇସ୍କୁଲ କଟକର ପିଲାମାନେ। ପିଲାଏ, ଆଜି ତ ସମୟ ସରିବାକୁ ବସିଲାଣି, ପୁଣି ତମ ସହ ଭେଟ ହେବ ଆଗାମୀ ଶନିବାର ଠିକ୍ ଅପରାହ୍ନ 5ଟା ବେଳେ। ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ କାର୍ଯ୍ୟକ୍ରମ କିଶୋର ଚକ୍ର। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଉଠିବା।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
4: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ବିଭିନ୍ନ କମ୍ପିଟିସନ କରିଥାଉ, ଡିବେଟ, ସଙ୍ଗ, ଡ୍ୟାନ୍ସ, ଆର୍ଟ, ପେଣ୍ଟିଂ, ଏହା ଦ୍ୱାରା ପିଲାମାନଙ୍କର ଜାଣିଥାଉ। ଏବଂ ପିଲାମାନଙ୍କ ଭିତରୁ ବିଭିନ୍ନ ଲେଖା ମଧ୍ୟ ପ୍ରତିଯୋଗିତା ହୁଏ, ପିଲାମାନେ କବିତା ଆବୃତ୍ତି କରନ୍ତି, ସାହିତ୍ୟକୁ ପ୍ରାଧାନ୍ୟ ଦିଆଯାଏ। ଆଉ ସବୁଠାରୁ ବିଶେଷତଃ ହେଉଛି କେଏମ୍ବିବି ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲ, ଏଇଟା ହେଉଛି ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ମାନସ ମନ୍ଥନ। ସେ ତାଙ୍କ ବାପା ସ୍ୱର୍ଗତ ବାପା ମାଙ୍କ ନାଁରେ ଏ ବିଦ୍ୟାଳୟଟିକୁ କରିଛନ୍ତି କେଏମ୍ କନକ ମଞ୍ଜାରୀ ବିବି ବ୍ରଜବନ୍ଧୁ। ପିଲାମାନେ କବିତା ଲେଖିବା, କବିତା ଗାଇବା ଏବଂ ଗୀତ ଗାଇବା, ସାହିତ୍ୟକୁ ଚର୍ଚ୍ଚା କରିବାରେ ମଧ୍ୟ ସମସ୍ତେ ଚେଷ୍ଟିତ ଥାନ୍ତି। ଏବଂ ପିଲାମାନଙ୍କ ଭିତରେ ଆଉ ଗୋଟିଏ ଥାଏ, ବିଭିନ୍ନ ଲେଖାକୁ ପ୍ରତିପାଦନ କରିବା ପାଇଁ ଆମର ତାଙ୍କର ଲେଖାମାନଙ୍କୁ ନେଇ ଆମେ ଗୋଟେ ୱାଲ୍ ମ୍ୟାଜିକ୍ ମାଗାଜିନ୍ରେ ଡିସପ୍ଲେ କରିଥାଉ ଏବଂ ସେଥିରେ ଭଲ ଲେଖାଟିକୁ ପୁରସ୍କୃତ କରାଯାଏ। ପିଲାଟି ପ୍ଲସ୍ ଟୁ ପାଠ ପଢ଼ିଲା ବେଳେ ବିଜ୍ଞାନ ପଢ଼ିବା ସହିତ ଯଦି ସେ ସାହିତ୍ୟକୁ ତାର ରୁଚି ରଖିବ, ତାହେଲେ ତାର ନିଶ୍ଚିତ ମାତୃଭାଷା, ଯାହାର ମାତୃଭାଷା ଯେତେ ଉଚ୍ଚକୋଟୀର ସେ ସେତେ ସଫଳତାର ଅଧିକାରୀ। ମୁଁ ତ ବିଶ୍ୱାସ କରେ ସାଇନ୍ସ ପିଲାଟି ପଛେ ହଉ, ଯଦି ଓଡ଼ିଆରେ ଭଲ କରି ପଢ଼ିପାରୁଛି, ଓଡ଼ିଆରେ ଭଲ କରି କହିପାରୁଛି, ଓଡ଼ିଆରେ ଭଲ କରି ଲେଖିପାରୁଛି, ତାହେଲେ ନିଶ୍ଚିତ ଯିଏ ଯିଏ ମାତୃଭାଷାକୁ ଭଲ ଭାବରେ ଜାଣିଛି, ମାତୃଭାଷାକୁ ଯିଏ ଭଲ ଭାବରେ କହିପାରିଛି, ସେ ନିଶ୍ଚିତ ତାହାର ସଫଳତାର ଅଧିକାରୀ ହେବ, ଆ ଦେହରେ କୌଣସି ଦ୍ୱିଧା ନାହିଁ।
1: ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କର ସୁଚିନ୍ତିତ ମତାମତ ରଖିଥିବାରୁ। ତେବେ ବର୍ତ୍ତମାନ ଶୁଣିବା ଶ୍ରୋତାବନ୍ଧୁ ପିଲାମାନେ ଲେଖିଥିବା ସୁନ୍ଦର ସୁନ୍ଦର କବିତା। ପିଲାମାନେ ତୁମ ପରିଚୟ ଦେଇ ତୁମର କବିତାଟି ପାଠ କର।
2: ନମସ୍କାର, ଜୟ ଜଗନ୍ନାଥ। ମୁଁ ପ୍ରଜ୍ଞା ପ୍ରିୟଦର୍ଶିନୀ ଲେଙ୍କା, କେଏମ୍ବିବି ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ରୀ। ମୋ କବିତାର ଶୀର୍ଷକ ମୁଁ ଏରସମା ପିଲାରେ। କୁହନ୍ତି ମୋ ମାଟିକୁ ମହାନ ଓ ବୀର, କୁହନ୍ତି ମୋ ମାଟିକୁ ମହାନ ଓ ବୀର, ତା ମହାନତା ଆଗେ ନୁଏ ମୋ ଶିର। ସହିଛି ସେ ପୁଣି କେତେ ଯେ କଷଣ, ସହିଛି ସେ ପୁଣି କେତେ ଯେ କଷଣ, ମହାବାତ୍ୟା ପରି ଅନେକ ଭୀଷଣ। କେତେ ପରିବାର ସାହି ଭାଇ ମଲେ, ଆପଣା ଲୋକଙ୍କୁ ଏକା କରିଦେଲେ। ଭରିଦେଲା ପ୍ରତି ମୁହେଁ ଦୁଃଖ ଓ କୋହ, ଛାଡ଼େବା କାହାକୁ ଆପଣାର ମୋହ। ଏତେ କିଛିରେ ବି ସେ ହାରିନି ଡରିନି, ଏତେ କିଛିରେ ବି ସେ ହାରିନି ଡରିନି, ତାର ସେ ବୀରତ୍ୱ କେବେ ବି କମିନି। ସମୟ ସ୍ରୋତରେ ବଢ଼ିଲା ଆଗକୁ, ନିଜ ସାଥେ ଲଢ଼ି ଗଢ଼ିଲା ନିଜକୁ। ସୁନ୍ଦର ସୁଶୀଳ କୋମଳ ମନ, ତାଠାରୁ ବଡ଼ କିଏ ବା ଧନ। ମାନବିକତାରେ ସେ ହୃଦୟ ଜିତେ, ମୈତ୍ରୀର ଦେବୀ ଅଟେବା ସତେ। ସବୁଜିମା ପରିବେଶ ନୀଳ ସମୁଦ୍ର କୂଳ, ସବୁଜିମା ପରିବେଶ ନୀଳ ସମୁଦ୍ର କୂଳ, ପଖାଳ କଂସାକୁ ତାର କେହବ ତୁଳ। ପୁନେଇ ପର୍ବର ସେ କର୍ପୁର ଝୁଣା, ସେ ପବନେ ତ ପୁଣି ମଧୁ ପବଣା। ରହିଅଛି ସେ ଗ୍ରାମ ଜଗତସିଂହପୁର ଜିଲ୍ଲାରେ, ଗରବେ କୁହେ ମୁଁ ଏରସମା ପିଲାରେ, ଗରବେ କୁହେ ମୁଁ ଏରସମା ପିଲାରେ। ଧନ୍ୟବାଦ।
3: ମୋ ନାଁ ଭାଗ୍ୟଶ୍ରୀ ହରିଜନ, କେଏମ୍ବିବି ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲ, କ୍ଲାସ୍ ଟୁଏଲ୍ଭ। ମୋ କବିତାର ନାଁ ହେଉଛି ନାରୀ। ବିଧବା ନାରୀର ଭାଙ୍ଗିଯାଏ ସେହି କମଳ ହୃଦୟ ମନ, ବିଧବା ନାରୀର ଭାଙ୍ଗିଯାଏ ସେହି କମଳ ହୃଦୟ ମନ, କୁଆଁରୀ ସ୍ୱପ୍ନକୁ କେବେ ଅଣ୍ଟେ ନାହିଁ, ଯେତେ ଆସୁ ରାତି ଦିନ। ନାରଙ୍ଗୀ ରଙ୍ଗର ସଧବା ନାରୀଟି ସବୁ ତାର ରକ୍ତ ବର୍ଣ୍ଣ, ତାରୂପ ରଙ୍ଗରେ ହାରି ଯାଆନ୍ତି ଗୋଲାପ କଇଁ ପଦମ। ପ୍ରକୃତି ବି ନାରୀ, ନିୟତି ବି ନାରୀ, ଧରିତ୍ରୀ ବି ସେହି ନାରୀ। ପ୍ରକୃତି ବି ନାରୀ, ନିୟତି ବି ନାରୀ, ଧରିତ୍ରୀ ବି ସେହି ନାରୀ। ନାରୀ ଏକା ସେହି ପବିତ୍ର ମନାସୀ, ପିଇ ଯାଏ ତପ ଅଗ୍ନି। ଶରୀର ପଥର କରି ସେ ଭଇଁଛି ବିଶ୍ୱ ବ୍ରହ୍ମାଣ୍ଡର ଭାର, ଶରୀର ପଥର କରି ସେ ଭଇଁଛି ବିଶ୍ୱ ବ୍ରହ୍ମାଣ୍ଡର ଭାର, ସେଥିପାଇଁ ପରା ବଞ୍ଚିଅଛି ଏ ଜଗତ। ସୃଷ୍ଟିର ଆରମ୍ଭ ଆଦିଶକ୍ତି ସେ, ଶକ୍ତି ସ୍ୱରୂପରେ ଜ୍ୟେଷ୍ଠ, ଦୁର୍ଗତ ନାଶିନୀ ମହା ଈଶ୍ୱରୀ ସେ, ସୃଷ୍ଟିର ମହାମଙ୍ଗଳ, ସୃଷ୍ଟିର ମହାମଙ୍ଗଳ। ଧନ୍ୟବାଦ।
4: A very good afternoon. I, Ipshita, standing in front of you to recite a poem whose title is The Breeze Between Us. We built a breeze of fragile dreams across the river wide. With trembling hands and hopeful hearts, we led it side by side. The sun once danced upon its span, and laughter was our guide. No storm could shake our steady path when we walked side by side. But whispers grew like creeping vines that wrapped around the beams. They choked the light, they split the wood, and cracked our woven dreams. One careless word or spark of flame, the breeze began to burn. We watched it fall in silent ash, no way left to return. Now,

0: ହାଏ ହାଏ ହାଏ ରେ ମୋର କଳା ମଣିକ। ଧନ୍ୟବାଦ।
1: ମୋନାଲିସା ମିଶ୍ର, କେଏମ୍ବିବି ହାୟର ସେକେଣ୍ଡାରୀ ସ୍କୁଲ, କ୍ଲାସ୍ 12।

0: ଜୟ।
1: ବହୁତ ବହୁତ ଧନ୍ୟବାଦ ସମସ୍ତ ପିଲାମାନଙ୍କୁ ଏତେ ସୁନ୍ଦର ସୁନ୍ଦର ଗୀତ ଗାଇଥିବାରୁ। ଆଶା କରୁଛୁ ଏମିତି ଆଗକୁ ଗୀତ ଗାଇ ଚାଲନ୍ତୁ ଏବଂ ନିଜର ନାଁକୁ ଉଜ୍ଜଳ କରନ୍ତୁ।
2: ତାହେଲେ ହିମାଂଶୁ ଏବେ ଗପ ଶୁଣିବା?
1: ନିହାତି ଭାବରେ, କାହିଁକି ନୁହଁ। ଗୀତ କବିତା ତ ଶୁଣିଲେ, ଆଉ ଗପ ନ ଶୁଣିଲେ ଅଧୁରା ରହିଯିବନି କ୍ୟାମ୍ପସ କାର୍ଯ୍ୟକ୍ରମଟି।
2: ତାହେଲେ ଆଉ ସମୟ ନଷ୍ଟ ନ କରି ଚାଲ ଶୁଣିବା ଗପ।
3: ଆଇ ଅପ୍ସିତା ଷ୍ଟାଣ୍ଡିଂ ଇନ୍ ଫ୍ରଣ୍ଟ ଅଫ୍ ୟୁ ଟୁ ନ୍ୟାରେଟ୍ ଅ ଷ୍ଟୋରୀ ହୁଜ୍ ଟାଇଟଲ୍ ଡିପିକ୍ସ ଆଖରୀ ଟିଫିନ। वो हर रोज स्कूल के बाहर खड़ी रहती थी, हाथ में पुराना डिब्बा, आंखों में एक ही उम्मीद, मेरा मोनू अब भी वहीं होगा, उसी स्कूल में। 3 साल हो गए थे उसके बेटे को गए हुए, एक सड़क हादसे में चला गया था, वो भी स्कूल के बस में। पर माँ का दिल कहाँ मानता है, गया को नहीं रहा, वो अब भी

0: କିଏ ଜାଣିଛ ଉତ୍ତର? କହିଦଉଛି, ସେ ଗୋଟେ ମିଠା ଜିନିଷଟେ। ହିଣ୍ଟ ଦଉଛି, ମିଠା ଜିନିଷ।
1: ଆଖୁ?
0: ନା, ଆଖୁ ନୁହ।
2: ମହୁ ଫେଣା?
0: ବିଲକୁଲ ଠିକ ଉତ୍ତର, ମହୁ ଫେଣା।
2: ଶ୍ରୀନିବାସ ଦାସ, କ୍ଲାସ 12, କେଏମ୍ବି ପବ୍ଲିକ ସ୍କୁଲ।
0: ତାପରେ ଯିବା, ଗେଡି ହୋଇ ଗାଈଟିଏ ଲୁଗା ପିନ୍ଧେ ଗୋଛାଟିଏ। ଗେଡି ହୋଇ ଗାଈଟିଏ ଲୁଗା ପିନ୍ଧେ ଗୋଛାଟିଏ। ଆମେ ପ୍ରତିଦିନ ସେ ଜିନିଷକୁ ଖାଉଛନ୍ତି, ପ୍ରତ୍ୟେକ ତରକାରୀରେ ସେ ଜିନିଷ ପଡୁଛି।
1: ମୋ ନାଁ ସୁସ୍ମିତା ରେଡ୍ଡି, ସେକ୍ସନ୍ ଡି, ପିଆଜ।
0: ବିଲକୁଲ ଠିକ ଉତ୍ତର, ପିଆଜ। ୟାପରେ ଯିବା, ଶୁଣିବ ଭଲସେ, ଏଇଟା ଟିକେ ବଡ ଅଛି। ଆ କରିଛି ପାଟି, ଗଣ୍ଡି ଖାଉଛି ମାଟି, ଆଇ ଗଣଟା ବାଇ ଗଣଟା, ଗୋରୁ ଗାଈ ନୁହେଁ ସିଂହ ଦୁଇଟା, ମଣିଷ ନୁହେଁ ସେ ଚାଲଇ ବାଟ, ଛୁଇଁ ଦେଲେ ତାକୁ ପଡ଼େ କବାଟ।
3: ଲାଜଗୁଳିଲତା?
0: ନା, ଉତ୍ତର ଠିକ ନୁହ। ଆଉ କିଏ କହିବ? ସାର ସେପଟେ ହାତ ଟେକୁଛନ୍ତି।
4: ଦେବାଶିଷ ଦାସ, ସେକ୍ସନ ଏ, କ୍ଲାସ 12, ଗେଣ୍ଡା।
0: ଠିକ ଉତ୍ତର, ଗେଣ୍ଡା। ନେକ୍ସଟ ଯିବା, ଶିଷ୍ୟ ବସିଛନ୍ତି ଧାଡ଼ି ଧାଡ଼ି ହୋଇ, ଗୁରୁ ବସିଛନ୍ତି ଏକା, ଏହାର ଉତ୍ତର ଯିଏ ନ କହିପାରିବ ସେ ଦୁନିଆର ସବୁଠୁ ବଡ଼ ବୋକା। ଆମ ପାଖରେ ଅଛି ସେ ଜିନିଷ, ଏଇନା ବର୍ତ୍ତମାନ ବି ଅଛି, ସମସ୍ତଙ୍କ ପାଖରେ ଅଛି, ଆମ ଶରୀରରେ ସେ ଜିନିଷ ଅଛି।
1: ଦାନ୍ତ ଜିଭ?
0: ଠିକ ଉତ୍ତର, ଦାନ୍ତ ଜିଭ। ଏଇଟା ପୁରା ସହଜ କ୍ୱେଶ୍ଚନଟା ଲାଗୁଛି, କହିପାରିବେ? କଞ୍ଚା ହଳଦିଆ ପାଚିଲେ କଳା, କହି ନ ପାରିଲେ ଦେଶରୁ ପଳା। ପୁଅ ପିଲା କେହି ହାତ ଟେକୁନ?
1: ଖଜୁରୀ କଳି, ସୀମା ପ୍ରଧାନ, ସେକ୍ସନି।
0: ଠିକ ଉତ୍ତର, ଖଜୁରୀ କଳି।
1: ବାପରେ, ଏଠି ପ୍ରତିଭାର ଢେର ସାରା ଗୁଚ୍ଛା, ଏଠି ଟ୍ୟାଲେଣ୍ଟ ତ ଯେତିକି ଅଛି, ପ୍ରହେଳିକାରୀ ବି ବହୁତ ବଢିଆ କହିଲ। ଏଇଟା ମାନେ ସହଜ ବି ଡିଫିକଲ୍ଟ ବି କହିପାରିବା। ଚନ୍ଦୁ କେ ଚାଚା ନେ, ଚନ୍ଦୁ କେ ଚାଚି କୋ ଚାନ୍ଦି ନେ ରାତ ମେ, ଚାନ୍ଦି କେ ଚୌକ ମେ, ଚାନ୍ଦି କେ ଚମଚ ସେ ଚଟନି ଚଟାଇ। ପାଞ୍ଚ ଥର କହିବ।
5: ଚନ୍ଦୁ କେ ଚାଚା ନେ, ଚନ୍ଦୁ କେ ଚାଚି କୋ ଚାନ୍ଦି ଚୌକ ମେ, ଚାନ୍ଦି କେ ଚମଚ ମେ ଚଟନି ଚଟାଇ। ଚନ୍ଦୁ କେ ଚାଚା ନେ, ଚନ୍ଦୁ କେ ଚାଚି କୋ ଚାନ୍ଦି ଚୌକ ମେ, ଚାନ୍ଦି କେ ଚମଚ ମେ ଚଟନି ଚଟାଇ। ଚନ୍ଦୁ କେ ଚାଚା ନେ, ଚନ୍ଦୁ କେ ଚାଚି କୋ ଚାନ୍ଦି ଚୌକ ମେ, ଚାନ୍ଦି କେ ଚମଚ ମେ ଚଟନି ଚଟାଇ। ଚନ୍ଦୁ କେ ଚାଚା ନେ, ଚନ୍ଦୁ କେ ଚାଟି କୋ ଚାନ୍ଦି ଚୌକ ମେ, ଚାନ୍ଦି କେ ଚମଚ ମେ ଚଟନି ଚଟାଇ। ଚନ୍ଦୁ କେ ଚାଚା ନେ, ଚନ୍ଦୁ କେ ଚାଚି କୋ ଚାନ୍ଦି ଚୌକ ମେ, ଚାନ୍ଦି କେ ଚମଚ ମେ ଚଟନି ଚଟାଇ। ଚନ୍ଦୁ କେ ଚାଚା ନେ, ଚନ୍ଦୁ କେ ଚାଚି କୋ ଚାନ୍ଦି ଚୌକ ମେ, ଚାନ୍ଦି କେ ଚମଚ ମେ ଚଟନି ଚଟାଇ।
6: ଶ୍ରୀକୃଷ୍ଣ ଡି ଜେନା, କ୍ଲାସ 12, କେଏମ୍ବି ପବ୍ଲିକ ସ୍କୁଲ।
1: ଆଉ ଆମର ତିନିଟା ଅଛି, ଦେଖିବା କହିପାରୁଛ ନା ନାଇଁ। ଓଡ଼ିଆ ଟଙ୍ଗ ପିସ୍ଟାଟା ଯିବା, କଳା ପାରା ହଳେ, ଧଳା ପାରା ହଳେ, ଗଳି ଗଲେ ପୋଲ ତଳେ। ହାତ ଟେକ, ହାତ ଟେକ। କଳା ପାରା ହଳେ, ଧଳା ପାରା ହଳେ, ଗଳି ଗଲେ ପୋଲ ତଳେ।
7: କଳା ପାରା ହଳେ, ଧଳା ପାରା ହଳେ, ଗଳି ଗଲେ ପୋଲ ତଳେ। କଳା ପାରା ହଳେ, ଧଳା ପାରା ହଳେ, ଗଳି ଗଲେ ପୋଲ ତଳେ। କଳା ପାରା ହଳେ, ଧଳା ପାରା ହଳେ, ଗଳି ଗଲେ ପୋଲ ତଳେ। କଳା ପାରା ହଳେ, ଧଳା ପାରା ହରେ, କଳା ପାରା ହରେ ହଳେ।
1: ନେକ୍ସଟ ଯିବା, ନେକ୍ସଟ ଯିବା। ଆଉ କେହି କହିବ ନା ଆମେ ଯିବୁ?
8: କଳା ପାରା ହଳେ, ଧଳା ପାରା ହଳେ, ଗଳି ଗଲେ ପୋଲ ତଳେ। କଳା ପାରା ହଳେ, ଧଳା ପାରା ହଳେ, ଗଳି ଗଲେ ପୋଲ ତଳେ। କଳା ପାରା ହଳେ, ଧଳା ପାରା ହଳେ, ଗଳି ଗଲେ ପୋଲ ତଳେ। କଳା ପାରା ହଳେ, ଧଳା ପାରା ହଳେ, ଗଳି ଗଲେ ପୋଲ ତଳେ। କଳା ପାରା ହଳେ, ଧଳା ପାରା ହଳେ, ଗଳି ଗଲେ ପୋଲ ତଳେ।
9: ନାମ ତାପସ କୁମାର ମହାନ୍ତ, ଶ୍ରେଣୀ ଦ୍ୱାଦଶ, ସେକ୍ସନ୍ ଏ।
1: ନେକ୍ସଟ ଯିବା, ସଂସାରେ ସମ୍ପତ୍ତି, ସଞ୍ଚେ ସମ୍ପତ୍ତି, ସମ୍ପତ୍ତିରୁ ଶହେ ଶହେ ବିପତ୍ତି।
10: ସଂସାରେ ସମ୍ପତ୍ତି, ସଞ୍ଚେ ସମ୍ପତ୍ତି, ସମ୍ପତ୍ତିରୁ ଶହେ ଶହେ ବିପତ୍ତି। ସଂସାରେ ସମ୍ପତ୍ତି, ସଞ୍ଚେ ସମ୍ପତ୍ତି, ସମ୍ପତ୍ତିରୁ ଶହେ ଶହେ ବିପତ୍ତି। ସଂସାରେ ସମ୍ପତ୍ତି, ସଞ୍ଚେ ସମ୍ପତ୍ତି, ସମ୍ପତ୍ତିରୁ ଶହେ ଶହେ ବିପତ୍ତି। ସଂସାରେ ସମ୍ପତ୍ତି, ସଞ୍ଚେ ସମ୍ପତ୍ତି, ସମ୍ପତ୍ତିରୁ ଶହେ ଶହେ ବିପତ୍ତି।
11: ସ୍ନେହାଶିଷ ନାୟକ, ସେକ୍ସନ୍ ଏ, ସିଏଚ୍ଏସ୍ସି।
1: ପୁରା ଇଜିଟା ଏଇଟା। ଆଚ୍ଛା, ନଣ୍ଡା ମୁଣ୍ଡ ଥଣ୍ଡା, ଥଣ୍ଡା ମୁଣ୍ଡ ନଣ୍ଡା,
12: ନଣ୍ଡା ମୁଣ୍ଡ ଥଣ୍ଡା, ଥଣ୍ଡା ମୁଣ୍ଡ ଅଣ୍ଡା।
1: ଅଣ୍ଡା ନୁହରେ ସେଇଟା ଥଣ୍ଡା, ଥଣ୍ଡା
12: ନଣ୍ଡା ମୁଣ୍ଡ ଥଣ୍ଡା, ଥଣ୍ଡା ମୁଣ୍ଡ ନଣ୍ଡା, ନଣ୍ଡା ମୁଣ୍ଡ ଥଣ୍ଡା, ଥଣ୍ଡା ମୁଣ୍ଡ ନଣ୍ଡା, ନଣ୍ଡା ମୁଣ୍ଡ ଥଣ୍ଡା, ଥଣ୍ଡା ମୁଣ୍ଡ ନଣ୍ଡା, ନଣ୍ଡା ମୁଣ୍ଡ ଥଣ୍ଡା, ଥଣ୍ଡା ମୁଣ୍ଡ ନଣ୍ଡା, ନଣ୍ଡା ମୁଣ୍ଡ ଥଣ୍ଡା, ଥଣ୍ଡା ମୁଣ୍ଡ ନଣ୍ଡା, ନଣ୍ଡା ମୁଣ୍ଡ ଥଣ୍ଡା, ଥଣ୍ଡା ମୁଣ୍ଡ ନଣ୍ଡା।
1: ବାଡ଼େଇ ଦେଲେ ସେ ଅଣ୍ଡା।
13: ପ୍ରୀତି ସନ୍ଧ୍ୟା ସାହୁ, ସେକ୍ସନ୍ ଡି, କ୍ଲାସ 12।
1: ଇଏ ଆମର ବହୁତ ଥର ହାତ ଉଠେଇଲେଣି, ଇଏ କହିବେ ଆମର ବଗ ବେକ ବଙ୍କା।
14: ବଗ ବେକ ବଙ୍କା, ବଗ ବାପା ବେକ ବଙ୍କା, ବଗ ବେକ ବଙ୍କା, ବଗ ବାପା ବେକ ବଙ୍କା, ବଗ ବେକ ବଙ୍କା, ବଗ ବାପା ବେକ ବଙ୍କା, ବଗ ବେକ ବଙ୍କା, ବଗ ବାପା ବେକ ବଙ୍କା, ବଗ ବେକ ବଙ୍କା, ବଗ ବାପା ବେକ ବଙ୍କା। ସୌମ୍ୟ ପ୍ରଦର୍ଶନୀ।

0: କ୍ଲାସ୍ ଟ୍ୱେଲ୍ଥ ସିବିଏସ୍ଇ ସେକ୍ସନ୍ ସି।
1: ତେବେ ଏଇଠି ଆମର ସମସ୍ତ ସେଗମେଣ୍ଟ ସରିଯାଇଛି।
2: ବହୁତ ସୁନ୍ଦର ଭାବରେ ସମସ୍ତେ ଉତ୍ତର ଦେଲେ, କିଏ କିଏ ତ ଭୁଲ ଉତ୍ତର ବି ଦେଲେ। ତେବେ ବହୁତ ମଜା ଲାଗିଲା ଏଇ ଖେଳଟି ଖେଳିବା ପାଇଁ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।
1: ତେବେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାର ସମୟ ତ ଆସିଗଲାଣି। ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିପରି ଲାଗିଲା ଆମକୁ ମତାମତ ଦେବାକୁ ଆଦୌ ଭୁଲିବେନି।
2: ଆମକୁ ଚିଠି ଲେଖିବାର ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
1: ଏବଂ ଆମର ମେଲ୍ ଆଇଡିଟି ହେଉଛି yv.airctc@gmail.com।
2: ତେବେ ଆଜିର ସନ୍ଧ୍ୟାରୁ ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣଙ୍କ ସାଥୀ ହିମାଂଶୁ
1: ଏବଂ ମୁଁ ପ୍ରତୀକ୍ଷା
2: ରହୁଛୁ। ନମସ୍କାର।
3: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ।
4: କଣ ରିମା, ଘରେ ସୋଲାର ଲଗେଇଦେଲ?
5: ହଁ ମୋ ଧୂପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
4: ଚିନ୍ତା ନାହିଁ ମାନେ?
5: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
4: ସତରେ?
5: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
6: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
7: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
8: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
9: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
10: ସନ୍ଧ୍ୟା 6ଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝୀ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ଦିନିକିଆ ସରକାରୀ ଗସ୍ତରେ ସିକିମ୍ରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଦରଲ୍ୟାଣ୍ଡସର ହେଗ୍ଠାରେ ଭାରତୀୟ ସମ୍ପ୍ରଦାୟ ତରଫରୁ ଭବ୍ୟ ସମ୍ବର୍ଦ୍ଧନା। ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟା 7:30ରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା। 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ପାଇଁ ଓଡ଼ିଶା ଖଣି ନିଗମ ଲକ୍ଷ୍ୟ ଧାର୍ଯ୍ୟ କରିଛି କହିଲେ ମୁଖ୍ୟମନ୍ତ୍ରୀ। ଦଳମତ ନିର୍ବିଶେଷରେ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ। ଓଡ଼ିଶା ଖଣି ନିଗମ ଓଡ଼ିଶାର ଅର୍ଥନୈତିକ ବିକାଶର ପ୍ରମୁଖ ସ୍ତମ୍ଭ ଭାବେ ଠିଆ ହୋଇଛି 71ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ କହିଲେ ମୁଖ୍ୟମନ୍ତ୍ରୀ। ଚଳିତ ବର୍ଷ ସ୍ଥାୟୀ ଭବିଷ୍ୟତ ପାଇଁ ଆଲୋକର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତୀୟ ଆଲୋକ ଦିବସ। 1960 ମସିହାରେ ପଦାର୍ଥ ବିଜ୍ଞାନୀ ଥିଓଡୋ ମୈମନ୍ ଲେଜରଶ୍ମିର କରିଥିଲେ ସଫଳ ପରୀକ୍ଷଣ। ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ସ୍ୱାମୀଙ୍କ ଦୀର୍ଘଜୀବନ ଓ ମଙ୍ଗଳ କାମନା କରି ଆଜି ରାଜ୍ୟରେ ପାଳିତ ହେଉଛି ସାବିତ୍ରୀ ବ୍ରତ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 7ଟାରେ।
11: ଯହାଁ ଖବରେ ତୋଳି ମରୁଡ଼ି ନହିଁ ଚାହତି।
12: ବହୁତ ସାରେ ନିଜି ଚ୍ୟାନେଲ ଓ ନିଜି ଚ୍ୟାନେଲ କେ ବୋଲବାଲା ମେ ହମ ସମଝ ରହେ କି ଆକାଶବାଣୀ ଓ ଦୂରଦର୍ଶନ ଇସକି ରିଲେଭେନ୍ସି କ୍ୟା ହେ।
11: ଯହାଁ ହୋତି ହେ ସିଧି ସଟୀକ ଔର ସଚ୍ଚୀ ଖବରେ।
12: ମେ ମନ ସେ ମାନତା ହୁଁ କି ଭାରତ କେ ଭାବ କି ଅଭିବ୍ୟକ୍ତି କେବଲ ଓ କେବଲ ଆକାଶବାଣୀ ଓ ଦୂରଦର୍ଶନ ହି କର।
11: କ୍ୟୁକି ୟେ ହେ ଦେଶ କା ସବସେ ଭରୋସେମନ୍ଦ ନ୍ୟୁଜ ଚ୍ୟାନେଲ। ଡିଡି ନ୍ୟୁଜ, କେବଲ ଖବର ପୁରୀ ଖବର।

হেমন্ত কুমার দাস। ଅଖିଳ ଭାରତୀୟ ରବିବାସରୀୟ ସଙ୍ଗୀତ ସଭା ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 10ଟାରେ। ଓଡ଼ିଆ ଆଲବମ୍ ଗୀତ ଶୁଣିବେ ସକାଳ 8:30ରେ, ସକାଳ 9ଟାରେ ମୋ ପସନ୍ଦ କାର୍ଯ୍ୟକ୍ରମ। ମଞ୍ଜୁଳ ମଧ୍ୟାହ୍ନରେ ଶୁଣିବେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଦିନ 12ଟାରେ। କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଅପରାହ୍ନ 3:25ରେ। ଚିରହରିତରେ ଶୁଣିବେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଅପରାହ୍ନ 4ଟାରେ। ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55ରେ। ଓଡ଼ିଆ କଥାଚିତ୍ର ଗୀତ ରାତି 7:02ରେ। ହିନ୍ଦୀ ଚଳଚ୍ଚିତ୍ର ଗୀତ ରାତି 8:02ରେ। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 19ତମ ଭାଗ।

0: ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
1: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି, ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
0: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି, ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
0: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟର ଅର୍ଥନୈତିକ ବିକାଶରେ ଓଡ଼ିଶା ଖଣି ନିଗମର ଅତୁଳନୀୟ ଅବଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିବା ଲକ୍ଷ୍ୟ ରଖିଛି ଓଏମ୍ସି। ଡାକ୍ତରୀ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୁନେର ଜଣେ ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି। ଏବଂ ଏକାଠି ହୋଇ କାମ କରିବା, ଡେଙ୍ଗୁ ରୋଗକୁ ଦୂର କରିବା ବାର୍ତ୍ତା ନେଇ ଆଜି ପାଳିତ ହୋଇଛି ଡେଙ୍ଗୁ ଦିବସ। ଓଡ଼ିଶା ଖଣି ନିଗମ ତା'ର ଲାଭାଂଶର ଏକ ସିଂହଭାଗ ରାଜ୍ୟ ସରକାରଙ୍କୁ ନିୟମିତ ଭାବେ ପ୍ରଦାନ କରି ରାଜ୍ୟର ଶିଳ୍ପାୟନ ଓ ଅର୍ଥନୈତିକ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ନିଗମର 71ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଏହି ସଂସ୍ଥା ରାଜ୍ୟର ଅର୍ଥନୈତିକ ବିକାଶର ଏକ ପ୍ରମୁଖ ସ୍ତମ୍ଭ ଭାବେ ପ୍ରତିଷ୍ଠିତ କରିପାରିଛି। ଓଡ଼ିଶା ଖଣି ନିଗମର ରାଜ୍ୟ ଓ ଦେଶର ସମୃଦ୍ଧିରେ ଅତୁଳନୀୟ ଅବଦାନ ରହିଛି।
1: ଓଡ଼ିଶା ଖଣି ନିଗମ ନିଜର କାର୍ଯ୍ୟକ୍ଷମ ଥିବା ଖଣିଗୁଡ଼ିକରୁ ବର୍ଦ୍ଧିତ ଚାହିଦାକୁ ନିରନ୍ତର ପୂରଣ କରିବା ଏବଂ ତାହାର ସ୍ୱତନ୍ତ୍ର ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ନିର୍ବାହ କରିବା, ଆଉ ତା ସହିତ ରାଜ୍ୟର ଶିଳ୍ପାୟନ ଏବଂ ଅର୍ଥନୈତିକ ବିକାଶକୁ ମଧ୍ୟ ଏକ ନୂତନ ଦିଗ ମଧ୍ୟ ନିଶ୍ଚିତ ଭାବରେ ପ୍ରଦାନ କରୁଛି, ଯେଉଁଥିପାଇଁ କି ଆଜି ଓଡ଼ିଶା ଏକ ସମୃଦ୍ଧ ଓଡ଼ିଶା ଆଡ଼କୁ, ନୂଆ ଓଡ଼ିଶା ଆଡ଼କୁ ଅଗ୍ରସର ହେଉଛି, ଆଉ ସେଥିରେ ଓଏମ୍ସିର ଭୂମିକା ସର୍ବାଗ୍ରେ ରହିଛି।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଓଡ଼ିଶା ଖଣି ନିଗମ ପଦକ୍ଷେପ ନେଉଛି। 2036 ମସିହା ସୁଦ୍ଧା ଓଡ଼ିଶା ଖଣି ନିଗମ 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ନିମନ୍ତେ ଲକ୍ଷ୍ୟ ରଖିଛି। ଓଡ଼ିଶା ଖଣି ନିଗମ ସର୍ବାଧିକ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରି ରେକର୍ଡ ସୃଷ୍ଟି କରିବା ସହ 2 ନିୟୁତ ଟନ୍ କ୍ରୋମାଇଟ୍ ଓ 3 ନିୟୁତ ଟନ୍ ବକ୍ସାଇଟ୍ ଉତ୍ତୋଳନ କରି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ ମଧ୍ୟ କରିଛନ୍ତି। କାଳିଆପାଣିସ୍ଥିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ନୂତନ ଗୃହର ଲୋକାର୍ପଣ କରିବା ସହିତ ଆମ୍ବୁଲାନ୍ସ ସେବା, ସମନ୍ୱିତ ପରିଚାଳନା ଓ ଅନୁଧ୍ୟାନ କେନ୍ଦ୍ର ଏବଂ ଅନ୍ଲାଇନ୍ ସ୍ୱାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖଣି ଓ ବିଭାଗକୁ ସମ୍ବର୍ଦ୍ଧିତ କରିଥିଲେ। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ଜୀବବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ସହ ସମ୍ପୃକ୍ତ ପୁନେର ମନୀଷା ଗୋର୍ନାଥ ମାନ୍ଧେରଙ୍କୁ ଗିରଫ କରିଛି। ମାନ୍ଧେର ଜଣେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା। ସିବିଆଇ ପକ୍ଷରୁ କୁହାଯାଇଛି, ନିଟ୍ ୟୁଜି 2026 ପରୀକ୍ଷା ପ୍ରକ୍ରିୟାରେ ଏନ୍ଟିଏ ପକ୍ଷରୁ ତାଙ୍କୁ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ ମାନ୍ଧେର ନିଟ୍ ପରୀକ୍ଷାରୁ ଉଦ୍ଭିଦ ଓ ଜୀବବିଜ୍ଞାନ ପ୍ରଶ୍ନପତ୍ର ସମ୍ପର୍କରେ ପୂର୍ଣ୍ଣ ଅବଗତ ଥିଲେ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁନେ ଏବଂ ଅହଲ୍ୟାନଗରରୁ ସିବିଆଇ

0: ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ପୁଲିସ୍ ରିମାଣ୍ଡରେ ନେଇ ପ୍ରଶ୍ନପତ୍ର ପ୍ରଘଟ ସମ୍ପର୍କରେ ପଚରାଉଚରା ଜାରି ରଖିଛି। ମାମଲାରେ ଅନ୍ୟ ଦୁଇ ଜଣ ଗତକାଲି ଗିରଫ ହୋଇଛନ୍ତି। ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଛଅଟି ସ୍ଥାନରେ ଚଢ଼ାଉ କରି ପରୀକ୍ଷା ସମ୍ପର୍କିତ ଦସ୍ତାବିଜ୍, ଲ୍ୟାପ୍ଟପ୍, ବ୍ୟାଙ୍କ କାଗଜପତ୍ର ଓ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି। ସମ୍ପ୍ରତି ବିଶ୍ୱରେ ଦେଖାଦେଇଥିବା ତୈଳ ସଙ୍କଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ଅନୁସରଣ କରି ବିଭାଗ ପକ୍ଷରୁ ଇନ୍ଧନ ଏବଂ ଶକ୍ତିର ସୁଚିନ୍ତିତ ପରିଚାଳନା ଉପରେ ପଦକ୍ଷେପ ନିଆଯିବା ସହିତ ବିଭାଗ ପାଇଁ ଏକ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି। ସରକାରଙ୍କର ଏହି ପଦକ୍ଷେପ ଫଳରେ ଅନାବଶ୍ୟକ ଇନ୍ଧନର ବ୍ୟୟ ହ୍ରାସ ପାଇବା ସହିତ ଶକ୍ତି ସଂରକ୍ଷଣ ହୋଇପାରିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି। ଆନ୍ତର୍ଜାତିକ ଆଲୋକ ଦିବସ ଆଜି ପାଳନ କରାଯାଉଛି। 1960 ମସିହାରେ ପଦାର୍ଥ ବିଜ୍ଞାନୀ ତଥା ଇଞ୍ଜିନିୟର ଥିଓଡୋ ମୈମନଙ୍କ ଦ୍ୱାରା ଆଜିର ଦିବସରେ ପ୍ରଥମଥର ପାଇଁ ଲେଜରର ସଫଳ ପରୀକ୍ଷଣ କରାଯାଇଥିଲା। ଏହାକୁ ସ୍କରଣ କରି ପ୍ରତିବର୍ଷ ମଇ ମାସ 16 ତାରିଖରେ ଆନ୍ତର୍ଜାତିକ ଆଲୋକ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି ସ୍ଥାୟୀ ଭବିଷ୍ୟତ ପାଇଁ ଆଲୋକ। ଆଲୋକର ଅଧ୍ୟୟନ ଜୀବନ ରକ୍ଷାକାରୀ ଚିକିତ୍ସା ଉପକରଣ, ଉଚ୍ଚ କ୍ଷମତା ସମ୍ପନ୍ନ ଯୋଗାଯୋଗ, ବିକଳ୍ପ ଶକ୍ତି ଉତ୍ସ, ପ୍ରଯୁକ୍ତି ବିଦ୍ୟା ଏବଂ ବିଭିନ୍ନ ଆବିଷ୍କାରରେ ଉନ୍ନତି ଆଣିପାରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ସହିତ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଡେଙ୍ଗୁ ମଶା ଦ୍ୱାରା ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ଚଳିତ ବର୍ଷ ଡେଙ୍ଗୁ ଦିବସର ବାର୍ତ୍ତା ରହିଛି ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ରାଜ୍ୟର ସମସ୍ତ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ଦିବସ ପାଳନ କରାଯାଇ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ପୋଟଲାମପୁର ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାସ୍ତରୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଜାତୀୟ ସ୍ତରରେ ସୁସ୍ଥ ପଞ୍ଚାୟତ ଭାବେ ପୁରସ୍କାର ପାଇବା ନିମିତ୍ତ ପୋଟଲାମପୁରକୁ ମନୋନୀତ କରାଯାଇଛି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ, ପର୍ଯ୍ୟବେକ୍ଷକ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଆଶାକର୍ମୀ ଓ ଗ୍ରାମରକ୍ଷୀମାନେ ଅଂଶଗ୍ରହଣ କରିଥିଲେ। ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀ ଗ୍ରାମର ମହିଳା ପର୍ବତାରୋହୀ ସୁଶ୍ରୀ ବିଭାରାଣୀ ପାତ୍ରଙ୍କୁ ଜାତୀୟ ଯୁବ ସମ୍ମାନ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ପ୍ରୋଜେକ୍ଟ ପଏଣ୍ଟ ଏବଂ ମାଇ ଭାରତ ଦ୍ୱାରା ଆୟୋଜିତ ଜାତୀୟ ଯୁବ ନେତୃତ୍ୱ ସମ୍ମିଳନୀ ଓ ସମ୍ମାନ 2026ରେ ସୁଶ୍ରୀ ପାତ୍ରଙ୍କୁ ଏହି ସମ୍ମାନ ଦିଆଯାଇଛି। କାର୍ଯ୍ୟକ୍ରମରେ 40 ଜଣ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି। ଆକାଶବାଣୀକୁ ସାକ୍ଷାତକାର ଦେଇ ସୁଶ୍ରୀ ବିଭାରାଣୀ ପାତ୍ର କହିଛନ୍ତି,
1: ଏହି ବର୍ଷ ମୋତେ ଜାତୀୟ ଯୁବ ସମ୍ମାନ 2026 ମିଳିଥିବାରୁ ମୁଁ ମାଇ ଭାରତ ଏବଂ ଓଡ଼ିଶା ପ୍ରୋଜେକ୍ଟ ପଏଣ୍ଟକୁ ଧନ୍ୟବାଦ ଅର୍ପଣ କରୁଛି, ଯୋଉଟାକି ଆମର ଦିଲ୍ଲୀରେ ଆୟୋଜିତ ହୋଇଥିଲା। ଆଉ ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଲଙ୍କାର ହାଇ କମିଶନର ମହାସିନୀ କୋଲନ ମ୍ୟାଡମ୍ ଉପସ୍ଥିତ ଥିଲେ।
0: ଭାରତୀୟ ରେଳବାଇ ପକ୍ଷରୁ ଜଳବାୟୁ ପରିବର୍ତ୍ତନ ଶୀର୍ଷକ ବିଶ୍ୱ ପରିବେଶ ଦିବସ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। ଏହି ଅଭିଯାନ ଆସନ୍ତା ଜୁନ୍ ମାସ 5 ତାରିଖ ପର୍ଯ୍ୟନ୍ତ ଚାଲିବ। ଯାତ୍ରୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ପ୍ଲାଷ୍ଟିକ୍ ପ୍ରଦୂଷଣ ହ୍ରାସ କରିବା ନିମନ୍ତେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ବିଭିନ୍ନ ସଚେତନତା ଏବଂ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଛି। ଅଭିଯାନର ଅବଧି ମଧ୍ୟରେ ସମଗ୍ର ରେଳମଣ୍ଡଳରେ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମ କରାଯିବ। ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ସୁପରିଚାଳନା, ପୃଥକୀକରଣ ବିଷୟରେ କର୍ମଚାରୀମାନଙ୍କୁ ସଚେତନ କରିବା ସହିତ ଷ୍ଟେସନ ପରିସରରେ ସ୍ୱଚ୍ଛତା ଅଭିଯାନ ଉପରେ ମଧ୍ୟ ବିଶେଷ ଗୁରୁତ୍ୱାରୋପ କରାଯିବ ବୋଲି ଖୋର୍ଦ୍ଧା ରେଳମଣ୍ଡଳ ପକ୍ଷରୁ କୁହାଯାଇଛି। ଦେବଗଡ଼ ଜିଲ୍ଲା ସଂସ୍କୃତି ଭବନରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶ୍ରୀଜଗନ୍ନାଥ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ବାମଣ୍ଡାର ରାଜା ସାର୍ ବାସୁଦେବ ସୁଢ଼ଳଦେବଙ୍କ ଜୟନ୍ତୀ ଉପଲକ୍ଷେ ଆଲୋଚନାଚକ୍ର ଓ କବିତା ପାଠ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା ସାହିତ୍ୟର ପୁଷ୍ଟି ସାଧନରେ ରାଜା ସୁଢ଼ଳଦେବଙ୍କ ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ରାଜା ସୁଢ଼ଳଦେବଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ କହିଛନ୍ତି, ବାମଣ୍ଡା ରାଜା ସ୍ୱର୍ଗତ ସୁଢ଼ଳଦେବ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ଥିଲେ।

0: ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଦିବ୍ୟାଙ୍ଗଜନଙ୍କ ସଶକ୍ତିକରଣ ପାଇଁ ଜାତୀୟ ପୁରସ୍କାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ଲାଇନ୍ ଜରିଆରେ ଆବେଦନ ପତ୍ରଗୁଡ଼ିକ ଦାଖଲ କରାଯାଇପାରିବ। www.awards.gov.in ମାଧ୍ୟମରେ ଆସନ୍ତା ଜୁଲାଇ ମାସ ଶେଷ ସୁଦ୍ଧା ଚଳିତ ବର୍ଷର ଜାତୀୟ ପୁରସ୍କାର ପାଇଁ ସମସ୍ତ ଆବେଦନକୁ ବିଚାରକୁ ନିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରର ଆରାଧ୍ୟ ଦେବୀ ମା ରାମାୟଣମ୍ମା ଠାକୁରାଣୀଙ୍କ ଯାତ୍ରା 13 ଦିନରେ ପହଞ୍ଚିଛି। ସନ୍ଧ୍ୟା ଆଳତୀ ସମୟରେ ବହୁ ସଂଖ୍ୟାରେ ମହିଳା ଶ୍ରଦ୍ଧାଳୁମାନେ ମା'ଙ୍କ ଦର୍ଶନ କରୁଛନ୍ତି। ଯାତ୍ରାର ଶେଷ ସପ୍ତାହରେ ଛତ୍ରପୁର ମହୋତ୍ସବ ଆୟୋଜନ କରାଯିବ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟର ଅର୍ଥନୈତିକ ବିକାଶରେ ଓଡ଼ିଶା ଖଣି ନିଗମର ଅତୁଳନୀୟ ଅବଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିବା ଲକ୍ଷ୍ୟ ରଖିଛି ଓଏନ୍ସି। ଡାକ୍ତରୀ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୁନେର ଜଣେ ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ତୈଳ ସଂକଟକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ଏବଂ ଏକାଠି ହୋଇ କାମ କରିବା ଡେଙ୍ଗୁ ରୋଗକୁ ଦୂର କରିବା ବାର୍ତ୍ତା ନେଇ ଆଜି ପାଳିତ ହୋଇଛି ଡେଙ୍ଗୁ ଦିବସ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ମିଳିମିଶି କାମ କରିବା ଡେଙ୍ଗୁ ଦୂର କରିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଛି। ଡେଙ୍ଗୁ ରୋଗର କାରଣ ଏବଂ ଏହାର ନିରାକରଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ଆମେ ସମ୍ମୁଖୀନ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ ପରବର୍ତ୍ତୀ ସମୟରେ ଏହା ଗୁରୁତର ଆକାର ଧାରଣ କରିବା ସହ ମଣିଷ ଅକାଳ ମୃତ୍ୟୁମୁଖରେ ପଡ଼ିଥାଏ। ଜନସାଧାରଣଙ୍କୁ ଏ ବିଷୟରେ ସଚେତନ କରିବା ଲକ୍ଷ୍ୟ ନେଇ ପ୍ରତ୍ୟେକ ବର୍ଷ ମେ 16 ତାରିଖରେ ଦେଶରେ ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଇଥାଏ। ଡେଙ୍ଗୁକୁ ଯଦି ଅବହେଳା କରାଯାଏ ତେବେ ତାହାର ପରିଣାମ ଭୟଙ୍କର ହେବାର ନଜିର ରହିଛି। ଚଳିତ ବର୍ଷ ଡେଙ୍ଗୁ ଦିବସର ବିଷୟବସ୍ତୁ ରହିଛି ମିଳିମିଶି କାମ କରିବା ଡେଙ୍ଗୁ ଦୂର କରିବା। ଡେଙ୍ଗୁ ରୋଗର ଲକ୍ଷଣ ଏବଂ ଚିକିତ୍ସା ସମ୍ପର୍କରେ ଆମେ ଅବଗତ ହେବା ନିତାନ୍ତ ଜରୁରୀ। ବର୍ଷାଦିନେ ଡେଙ୍ଗୁ ରୋଗର ପ୍ରାଦୁର୍ଭାବ ଅଧିକ ଦେଖିବାକୁ ମିଳିଥାଏ। ଡେଙ୍ଗୁ ରୋଗର ବାହକ ଏଡିସ୍ ମଶା ସନ୍ତସନ୍ତିଆ ତଥା ଅପରିଷ୍କାର ସ୍ଥାନରେ ନିଜର ବଂଶ ବିସ୍ତାର କରିଥାଏ। ଡେଙ୍ଗୁ ଏକ ମାରାତ୍ମକ ରୋଗ। 2 ସପ୍ତାହରୁ ଅଧିକ ଦିନ ଧରି ଜ୍ୱର ଲାଗି ରହିଲେ ଡେଙ୍ଗୁ ପରୀକ୍ଷା କରାଇ ନିଆଯିବା ଉଚିତ। ସକାଳେ କିମ୍ବା ସନ୍ଧ୍ୟା ସମୟରେ ମୁଖ୍ୟତଃ ଏଡିସ୍ ମଶା କାମୁଡ଼ିଥାଏ। ଏହି ରୋଗର ଲକ୍ଷଣ ହେଉଛି ଅଧିକ ଦିନ ଜ୍ୱର ସହ ଗଣ୍ଠି ବିନ୍ଧା ଏବଂ ଆଖିରେ ମଧ୍ୟ ଯନ୍ତ୍ରଣା ହୋଇଥାଏ। ଡେଙ୍ଗୁ ରୋଗକୁ ପ୍ରତିହତ କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି। ଡେଙ୍ଗୁ ଏବଂ ଚିକନଗୁନିଆ ରୋଗର ଲକ୍ଷଣ ପ୍ରାୟ ସମାନ ରହୁଥିବାରୁ ଏହାର ଚିହ୍ନଟ ପାଇଁ କେତେକ ପରୀକ୍ଷା କରିବାକୁ ପଡ଼ିଥାଏ। ଜନସ୍ୱାସ୍ଥ୍ୟ ମିଶନ ଅଧୀନରେ ଏହିସବୁ ରୋଗର ନିରାକରଣ ପାଇଁ କେନ୍ଦ୍ର ସରକାର ବଜେଟ୍ ସହାୟତା ମଧ୍ୟ ପ୍ରଦାନ କରିଥାନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ଚିହ୍ନଟ କରିବା ଏବଂ ପ୍ରତିଷେଧକ ବ୍ୟବସ୍ଥାକୁ ଠିକ୍ ଭାବରେ କାର୍ଯ୍ୟକାରୀ କରାଗଲେ ଡେଙ୍ଗୁ ରୋଗକୁ ପ୍ରତିହତ କରାଯାଇପାରିବ। ଡେଙ୍ଗୁ ଭଳି ରୋଗକୁ ପ୍ରତିହତ କରିବାକୁ ହେଲେ ଆମକୁ ସଚେତନ ହେବାକୁ ପଡ଼ିବ। ପରିବେଶକୁ ପରିଷ୍କାର ରଖିବା ସହ ଘର ପରିସର ମଧ୍ୟରେ କିମ୍ବା ଆଖପାଖରେ ଜମି ରହୁଥିବା ପାଣିକୁ ନିଷ୍କାସନ ବ୍ୟବସ୍ଥା କରାଯିବା ଉଚିତ। ପ୍ରତ୍ୟେକ 2-3 ଦିନ ମଧ୍ୟରେ ସମୀକ୍ଷା କରି ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ପଦକ୍ଷେପ ନିଆଯିବା ଉଚିତ। ଦିନ ହେଉ କିମ୍ବା ରାତି ଶୋଇବା ବେଳେ ମଶାରୀ ବ୍ୟବହାର କରାଯିବା ଉଚିତ। ସରକାରଙ୍କ ତରଫରୁ ଔଷଧୀୟ ମଶାରୀ ବଣ୍ଟନ କରାଯାଉଛି। ଏହି ମଶାରୀକୁ LLIN ମଶାରୀ କୁହାଯାଏ। ଡେଙ୍ଗୁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଏହି ମଶାରୀ ବଣ୍ଟନ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଡେଙ୍ଗୁ ରୋଗକୁ ପ୍ରତିହତ କରିବା ନେଇ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ମିଳିତ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ତୁରନ୍ତ ଚିହ୍ନଟ ଏବଂ ଚିକିତ୍ସା ପାଇଁ ସରକାର ବହୁବିଧ ପଦକ୍ଷେପ ନେଇଛନ୍ତି। ମ୍ୟାଲେରିଆ, ଡେଙ୍ଗୁ ଏବଂ ଡାଇରିଆ ରୋଗ ପାଇଁ ମିଳିତ ଭାବେ ଅଭିଯାନ କରାଯାଉଛି। ଭୂତାଣୁଜନିତ ରୋଗଗୁଡ଼ିକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଜାତୀୟ ଭୂତାଣୁବାହିତ ରୋଗ ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ କରାଯାଇଛି। ସରକାରୀ ଡାକ୍ତରଖାନାଗୁଡ଼ିକରେ ଡେଙ୍ଗୁ ରୋଗର ଚିହ୍ନଟ ଏବଂ ଚିକିତ୍ସାକୁ ମାଗଣାରେ ପ୍ରଦାନ କରାଯାଉଛି। ମଶାବଂଶ ରୋକିବା ପାଇଁ ଘରକୁ ଘର ସର୍ଭେ କାର୍ଯ୍ୟ କରାଯିବା ସହ ପରିବେଶ ସୁରକ୍ଷା ସଂକ୍ରାନ୍ତ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

0: ଏଥିରେ ସରକାରୀ ବେସରକାରୀ ଅନୁଷ୍ଠାନ ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ସାମିଲ କରାଯାଇଛି। ତୃଣମୂଳ ସ୍ତରଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟସ୍ତର ପର୍ଯ୍ୟନ୍ତ ବିଭିନ୍ନ ବର୍ଗରେ ତାଲିମ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି। ଡେଙ୍ଗୁ ପ୍ରଭାବିତ ଅଞ୍ଚଳଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯିବା ସହିତ ଚିହ୍ନଟ ଏବଂ ଚିକିତ୍ସା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସହିତ ସମନ୍ୱୟ ରକ୍ଷା କରାଯାଇ ଏ ଦିଗରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ଡେଙ୍ଗୁ ଏକ ମଶାବାହିତ ରୋଗ ହୋଇଥିବାରୁ ମଶା ମାଧ୍ୟମରେ ଜଣଙ୍କଠାରୁ ଅନ୍ୟ ଜଣକୁ ସମ୍ପ୍ରସାରିତ ହୋଇଥାଏ। ତେବେ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ମା'ଙ୍କ ମାଧ୍ୟମରେ ଗର୍ଭସ୍ଥ ଶିଶୁଠାରେ ମଧ୍ୟ ରୋଗର ପ୍ରଭାବ ଦେଖାଦେଇଥାଏ। ଏକ ଆକଳନ ଅନୁଯାୟୀ ବିଶ୍ୱର ପ୍ରାୟ 400 ମିଲିୟନ୍ ଲୋକ ପ୍ରତ୍ୟେକ ବର୍ଷ ଡେଙ୍ଗୁରେ ଆକ୍ରାନ୍ତ ହୋଇଥାନ୍ତି। ତେବେ ସେଥିରୁ 80% ଲୋକଙ୍କଠାରେ ଡେଙ୍ଗୁର ଲକ୍ଷଣ ଜଣାପଡ଼ି ନଥାଏ। ଶିଶୁ ଏବଂ ବୟସ୍କଙ୍କ କ୍ଷେତ୍ରରେ ଡେଙ୍ଗୁ ରୋଗ ବିଶେଷ ଭାବରେ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଆମେ ସଚେତନ ହେଲେ ହିଁ ଏହି ଡେଙ୍ଗୁ ରୋଗକୁ ପ୍ରତିହତ କରିପାରିବା। ଆସନ୍ତୁ ପରିବେଶକୁ ପରିଷ୍କାର ରଖିବା, ମଶାରୀ ବ୍ୟବହାର କରିବା ଏବଂ ସୁସ୍ଥ ରହିବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ମିଳିମିଶି କାମ କରିବା, ଡେଙ୍ଗୁ ଦୂର କରିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସନ୍ଧ୍ୟା ସାତଟାର ମୁଖ୍ୟ ସମ୍ଭାଦ ସହ ମୁଁ ମହେନ୍ଦ୍ର କୁମାର ମାଝୀ। ରାଜ୍ୟର ଅର୍ଥନୈତିକ ବିକାଶରେ ଓଡ଼ିଶା ଖଣି ନିଗମର ଅତୁଳନୀୟ ଅବଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିବା ଲକ୍ଷ୍ୟ ରଖିଛି ଓଏମ୍ସି। ଡାକ୍ତରୀ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୁନେର ଜଣେ ଅଧ୍ୟାପକଙ୍କୁ ଗିରଫ କଲା ସିବିଆଇ। ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି। ଏକାଠି ହୋଇ କାମ କରିବା, ଡେଙ୍ଗୁ ରୋଗକୁ ଦୂର କରିବା ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଡେଙ୍ଗୁ ଦିବସ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପୁନଃ ମୂଲ୍ୟାୟନ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଜାରି କଲା ବିଭାଗ। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ମଧ୍ୟରେ କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା। ଚଳିତ ବର୍ଷ ସ୍ଥାୟୀ ଭବିଷ୍ୟତ ପାଇଁ ଆଲୋକର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଆଲୋକ ଦିବସ। 1960 ମସିହାରେ ପଦାର୍ଥ ବିଜ୍ଞାନୀ ଥିଓଡୋ ମୈମନ୍ ଲେଜରଶ୍ମିର କରିଥିଲେ ସଫଳ ପରୀକ୍ଷଣ। ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ସ୍ୱାମୀଙ୍କ ଦୀର୍ଘଜୀବନ ଓ ମଙ୍ଗଳ କାମନା କରି ଆଜି ରାଜ୍ୟରେ ପାଳିତ ହେଉଛି ସାବିତ୍ରୀ ବ୍ରତ। ପଶ୍ଚିମବଙ୍ଗରେ 2011 ମସିହାରୁ ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ମହିଳା ସଶକ୍ତିକରଣ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8:00।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଅକ୍ଷୟ ମହାନ୍ତି ଏବଂ ଅନୁରାଧା ପୌଡ଼ୱାଲ, କଥାଚିତ୍ର ମହାସତୀ ସାବିତ୍ରୀ।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଏକବିଂଶ ଶତାବ୍ଦୀର ଭାରତ ଏକ ସୁଯୋଗ ସୃଷ୍ଟିକାରୀ ରାଷ୍ଟ୍ର। ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ। ଗୁଜରାଟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଜି ପୁନେର ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ବର୍ଗରେ ଭାରତୀୟ ଯୋଡ଼ିଙ୍କ ଫାଇନାଲ୍ରେ ପ୍ରବେଶ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ବିରୁଦ୍ଧରେ ଟସ୍ ଜିତି ଗୁଜରାଟ ଟାଇଟାନ୍ସର ବୋଲିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କହିଛନ୍ତି ଭାରତ ଏବଂ ନେଦରଲ୍ୟାଣ୍ଡ ଏକ ବିଶ୍ୱସନୀୟ ସ୍ୱଚ୍ଛ ଏବଂ ଭବିଷ୍ୟତ ପାଇଁ ଯୋଗାଣ ଶୃଙ୍ଖଳ ବ୍ୟବସ୍ଥା ଗଠନ ଦିଗରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଗତ ଦଶନ୍ଧି ଧରି ବୈଶ୍ୱିକ ଅସ୍ଥିରତା ପରିସ୍ଥିତି ଏବଂ ବିଭିନ୍ନ ସମସ୍ୟା ସତ୍ତ୍ୱେ ଭାରତ ଏହାର ମୁକାବିଲା ଦିଗରେ କାର୍ଯ୍ୟ କରିଆସୁଛି। ନେଦରଲ୍ୟାଣ୍ଡର ହଗ୍ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତୀୟ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି ବିଶ୍ୱ ବର୍ତ୍ତମାନ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଛି। ବିଶ୍ୱ କୋଭିଡ୍ 19 ମହାମାରୀ, ପଶ୍ଚିମ ଏସିଆରେ ଚାଲିଥିବା ବିବାଦଜନକ ପରିସ୍ଥିତି ଏବଂ ଶକ୍ତି ସଂକଟର ସମ୍ମୁଖୀନ ହେଉଛି ବୋଲି ଶ୍ରୀ ମୋଦି କହିଛନ୍ତି।
2: ପହିଲେ କୋରୋନା ଆୟା, ଫିର ଯୁଦ୍ଧ ହୋନେ ଶୁରୁ ହୋ ଗଏ, ଔର ଅବ ଆଜ କି ଏନର୍ଜି କ୍ରାଇସିସ ହେ। ୟେ ଦଶକ ଦୁନିଆ କେ ଲିଏ ଆପଦାଓଁ କା ଦଶକ ବନ ରହା ହେ। ହମ ସଭି ଦେଖ ରହେ ହେଁ, ଅଗର ୟେ ସ୍ଥିତିୟାଁ ତେଜି ସେ ନହିଁ ବଦଲି ଗଇ ତୋ ବୀତେ ଅନେକ ଦଶକୋଁ କି ଉପଲବ୍ଧିଓଁ ପର ପାନି ଫିର ଜାଏଗା। ଦୁନିଆ କି ବହୁତ ବଡ଼ି ଆବାଦୀ ଫିର ସେ ଗରିବୀ କେ ଦଲଦଲ ମେ ଚଲି ଯାଏଗି।
1: ଆର୍ଥିକ ସୁଦୃଢ଼ୀକରଣ ଦିଗରେ ବିଶ୍ୱସ୍ତରରେ ଉଦ୍ୟମ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଏବଂ ନେଦରଲ୍ୟାଣ୍ଡ ମିଳିତ ଭାବେ ଯୋଗାଣ ଶୃଙ୍ଖଳ ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଭାରତ ବିଶ୍ୱରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଦିଗରେ ଅଗ୍ରସର ହେଉଛି। ଏକବିଂଶ ଶତାବ୍ଦୀରେ ଦେଶ ଏକ ସୁଯୋଗ ସୃଷ୍ଟିକାରୀ ରାଷ୍ଟ୍ର ଭାବେ କାର୍ଯ୍ୟ କରୁଛି। ଉଭୟ ପ୍ରଯୁକ୍ତି ବିଦ୍ୟା ଏବଂ ମାନବ ସମ୍ଭଳକୁ ପ୍ରୟୋଗ କରି ଏହାକୁ ବାସ୍ତବତାରେ ପରିଣତ କରିବା ଲାଗି କାର୍ଯ୍ୟ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ନେଦରଲ୍ୟାଣ୍ଡ ସମାଜ ଏବଂ ଏହାର ଅର୍ଥନୀତିରେ ପ୍ରବାସୀ ଭାରତୀୟଙ୍କ ଅବଦାନ ପାଇଁ ଭାରତ ଗର୍ବ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏଥିଲାଗି ନେଦରଲ୍ୟାଣ୍ଡର ଜନତା ଏବଂ ସରକାରଙ୍କ ପ୍ରତି ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି।
2: ନେଦରଲ୍ୟାଣ୍ଡ କେ ସମାଜ ଓ ଏହା କେ ଇକୋନୋମି ମେ ଯୋ କଣ୍ଟ୍ରିବ୍ୟୁଟ କର ରହେ ହେଁ ଉସ ପର ହର ଭାରତବାସୀ କୋ ଗର୍ବ ହେ। ମେ ଆଜ ଇସ ଅବସର ପର ନେଦରଲ୍ୟାଣ୍ଡ କି ଜନତା କା ଏହା କି ସରକାର କା आभार व्यक्त करता हूं। मैं यहां की जनता को 140 करोड़ भारतवासियों की तरफ से अपनी शुभकामनाएं देता हूं।
1: ପ୍ରଧାନମନ୍ତ୍ରୀ ନେଦରଲ୍ୟାଣ୍ଡର ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିଛନ୍ତି। ପଞ୍ଚରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ଗତକାଲି ବିଳୟିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚଥିଲେ। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୀତିକ ତଥା ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ରହିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତାଙ୍କ ଗୁଜରାଟ ଗସ୍ତ କାଳରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଅହମ୍ମଦାବାଦ ଏବଂ ଗାନ୍ଧୀନଗରଠାରେ ଅନୁଷ୍ଠିତ ବୈଠକରେ ସେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ଭିଭିଭୂମି ପ୍ରକଳ୍ପ କାର୍ଯ୍ୟକାରିତାର ଆଲୋଚନା କରିଛନ୍ତି। ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀରେ ଚାଲିଥିବା ଚାରାରୋପଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସାର୍ଖେସ୍ ଗାନ୍ଧୀନଗର କରିଡରର ଆଧୁନିକୀକରଣ ଏବଂ ଘାଟଲୋଡିଆ, ଗୋଟା, ଚାନ୍ଦଲୋଡିଆ ଏବଂ ଥାଲ୍ଟେସ୍ ମଧ୍ୟରେ ଆନ୍ତଃ ଯୋଗାଯୋଗ କାର୍ଯ୍ୟ ତ୍ୱରାନ୍ୱିତ ଉପରେ ଆଲୋଚନା କରିଥିଲେ। ଗାନ୍ଧୀନଗର ଲୋକସଭା ଅଞ୍ଚଳରୁ ନୂତନ ଭାବେ ନିର୍ବାଚିତ ହୋଇଥିବା 70 ଜଣ ପୌର ନିଗମ କାଉନ୍ସିଲରଙ୍କୁ ମଧ୍ୟ ଶ୍ରୀ ଶାହା ଭେଟିଥିଲେ। ଜନସାଧାରଣଙ୍କ ଅଭିଯୋଗ ଏବଂ ସେଗୁଡ଼ିକର ତୁରନ୍ତ କାର୍ଯ୍ୟକାରିତା ନେଇ ପ୍ରଶାସନିକ ଅଧିକାରୀମାନଙ୍କ ସହ କାର୍ଯ୍ୟ କରିବା ଲାଗି ଶ୍ରୀ ଶାହା ସେମାନଙ୍କୁ ପରାମର୍ଶ ଦେଇଥିଲେ। ଗତକାଲି ଶ୍ରୀ ଶାହା ଅଖଣ୍ଡାନନ୍ଦ ଏବଂ ଶାସ୍ତୁ ସାହିତ୍ୟ ମୁଦ୍ରଣ ଟ୍ରଷ୍ଟର କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ଶ୍ରୀ ଶାହା ସମସ୍ତ ବିକାଶମୂଳକ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ଜୀବ ବିଜ୍ଞାନ

ପ୍ରଶ୍ନପତ୍ର ପ୍ରଘଟ ସହ ସମ୍ପୃକ୍ତ ପୁନେର ମନୀଷା ଗୁରୁନାଥ ମାନ୍ଧେରଙ୍କୁ ଗିରଫ କରିଛି। ମାନ୍ଧେର ଜଣେ ଉଦ୍ଭିଦ ବିଜ୍ଞାନୀ ଅଧ୍ୟାପିକା। ସିବିଆଇ ପକ୍ଷରୁ କୁହାଯାଇଛି ନିଟ୍ ୟୁଜି 2026 ପରୀକ୍ଷା ପ୍ରକ୍ରିୟାରେ ଏନ୍ଟିଏ ପକ୍ଷରୁ ତାଙ୍କୁ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ ମାନ୍ଧେର ନିଟ୍ ପରୀକ୍ଷାର ଉଦ୍ଭିଦ ଓ ଜୀବବିଜ୍ଞାନ ପ୍ରଶ୍ନପତ୍ର ସମ୍ପର୍କରେ ପୂର୍ଣ୍ଣ ଅବଗତ ଥିଲେ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁନେ ଏବଂ ଅହଲ୍ୟାନଗରରୁ ସିବିଆଇ 9 ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ପୁଲିସ୍ ରିମାଣ୍ଡରେ ନେଇ ପ୍ରଶ୍ନପତ୍ର ପ୍ରଘଟ ସମ୍ପର୍କରେ ପଚରାଉଚରା ଜାରି ରଖିଛି। ମାମଲାରେ ଅନ୍ୟ 2 ଜଣ ଗତକାଲି ଗିରଫ ହୋଇଛନ୍ତି। ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 6 ସ୍ଥାନରେ ଚଢ଼ଉ କରି ପରୀକ୍ଷା ସମ୍ପର୍କିତ ଦସ୍ତାବିଜ, ଲ୍ୟାପ୍ଟପ୍, ବ୍ୟାଙ୍କ କାଗଜପତ୍ର ଓ ମୋବାଇଲ୍ ଫୋନ୍ ଜବତ କରିଛି। ଦିଲ୍ଲୀ ପୁଲିସ୍ର ଅର୍ଥନୈତିକ ଅପରାଧିକ ଶାଖା ଇଓଡବ୍ଲ୍ୟୁ ଦ୍ରବ୍ୟ ଓ ସେବାକର ଦୁର୍ନୀତି ମାମଲା ସହ ଜଡ଼ିତ 6 ଜଣଙ୍କୁ ଗିରଫ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଇଓଡବ୍ଲ୍ୟୁର ଅତିରିକ୍ତ କମିଶନର ରବି କୁମାର ସିଂହ କହିଛନ୍ତି ଏହି ଅଭିଯୁକ୍ତମାନେ ମିଥ୍ୟା ଫାର୍ମ ପରିଚାଳନା କରିଥିଲେ। ସେମାନେ 50 ମିଥ୍ୟା କମ୍ପାନୀ କରି ଜିଏସ୍ଟି ରିଟର୍ଣ୍ଣରେ ଦୁର୍ନୀତି, ମିଥ୍ୟା ବିଲିଂରେ ସମ୍ପୃକ୍ତ ଥିଲେ। ଏହି କମ୍ପାନୀଗୁଡ଼ିକରୁ ପ୍ରାୟ 128 କୋଟି ଟଙ୍କାର ଜିଏସ୍ଟି ଫାଙ୍କିଥିଲେ। ସେମାନଙ୍କଠାରୁ 51 ଲକ୍ଷ ଟଙ୍କା, 15 ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦେଶରେ 14-18 ବର୍ଷ ବୟସ ମଧ୍ୟରେ ବିଦ୍ୟାଳୟ ଛାଡ଼ୁଥିବା ଛାତ୍ରଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ଉଦ୍ବେଗ ପ୍ରକାଶ ପାଇଛି। ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ସଚିବ ସଞ୍ଜୟ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜାତୀୟ ମୁକ୍ତ ବିଦ୍ୟାଳୟ ସଂସ୍ଥାନ ଏନ୍ଆଇଓଏସ୍ ପକ୍ଷରୁ ପ୍ରସ୍ତାବିତ ନୂତନ ପଦକ୍ଷେପ ଏବଂ ରଣନୀତି କାର୍ଯ୍ୟକାରିତାର ସମୀକ୍ଷା ଏବଂ ଆଲୋଚନା କରାଯାଇଥିଲା। ବୈଠକରେ ଶ୍ରୀ କୁମାର କହିଛନ୍ତି ମିଳିଥିବା ତଥ୍ୟ ଅନୁଯାୟୀ ପ୍ରଥମ ଶ୍ରେଣୀରେ 100 ଛାତ୍ର ନାମ ଲେଖାଉଥିଲେ ମଧ୍ୟ ଦ୍ୱାଦଶ ଶ୍ରେଣୀ ବେଳକୁ ଏହାର ସଂଖ୍ୟା 62ରେ ପହଞ୍ଚୁଛି। ସେ କହିଛନ୍ତି 14-18 ବର୍ଷ ବୟସ ମଧ୍ୟରେ 2 କୋଟିରୁ ଉର୍ଦ୍ଧ୍ୱ ଛାତ୍ର ବର୍ତ୍ତମାନ ବିଦ୍ୟାଳୟ ଛାଡ଼ିଛନ୍ତି। ଶିକ୍ଷା ବ୍ୟବସ୍ଥାରେ ଏହି ସଂଖ୍ୟା ହ୍ରାସର କାରଣ ସମ୍ପର୍କରେ ବୈଠକରେ ସମୀକ୍ଷା କରି ସଚିବ ଶ୍ରୀ କୁମାର କହିଛନ୍ତି ଜଟିଳ ଆର୍ଥିକ ପରିସ୍ଥିତି, ଘରୋଇ ଦାୟିତ୍ୱ ଏବଂ ଜୀବନଶୈଳୀ ସମ୍ପର୍କିତ ସମସ୍ୟା ଏହାର କାରଣ ହୋଇଛି। ପ୍ରତ୍ୟେକ ଛାତ୍ର ଅତି କମ୍ରେ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଶିକ୍ଷାଲାଭ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତୀୟ ପେଟ୍ରୋଲିୟମ୍ କମ୍ପାନୀ ପକ୍ଷରୁ ଭୁଟାନକୁ ଯୋଗାଇ ଦିଆଯାଉଥିବା ପେଟ୍ରୋଲ୍ ଭାରତ ତୁଳନାରେ ସ୍ୱଳ୍ପ ଦରରେ ବିକ୍ରି କରାଯାଉଛି ବୋଲି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ମିଥ୍ୟା ଭିଡ଼ିଓକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଛନ୍ତି। ପତ୍ର ସୂଚନା କାର୍ଯ୍ୟାଳୟର ତଥ୍ୟ ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଏ ସମ୍ପର୍କିତ ଭିଡ଼ିଓ ପୁରୁଣା ଏବଂ ନାଗରିକମାନଙ୍କୁ ପଥଭ୍ରଷ୍ଟ କରିବା ଲାଗି ଏହା ପ୍ରସାରିତ ହେଉଛି। ସରକାରୀ ଭାବେ ଭୁଟାନରେ ବିକ୍ରି ହେଉଥିବା ପେଟ୍ରୋଲ୍ ତୈଳ ଦର ସମ୍ପର୍କରେ ଅବଗତ ହେବା ଲାଗି ପିଆଇବି ପକ୍ଷରୁ କୁହାଯାଇଛି। ତେଲେଙ୍ଗାନାରେ ଆସନ୍ତା ଜୁନ୍ 15 ତାରିଖରୁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଦର୍ଶନ ରେଡ୍ଡି ହାଇଦ୍ରାବାଦଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଜୁନ୍ 25 ତାରିଖରୁ ଜୁଲାଇ 24 ତାରିଖ ପର୍ଯ୍ୟନ୍ତ ତାଲିକା ଯାଞ୍ଚ କରିବେ। ଶ୍ରୀ ରେଡ୍ଡି କହିଛନ୍ତି ରାଜ୍ୟରେ ଏହି ପ୍ରକ୍ରିୟା ପାଖାପାଖି 25 ବର୍ଷ ପରେ କାର୍ଯ୍ୟକାରୀ କରାଯାଉଛି। ଜୁଲାଇ 31 ତାରିଖରେ ଭୋଟର ତାଲିକା ଚିଠା ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି। ଅଗଷ୍ଟ 30 ତାରିଖ ସୁଦ୍ଧା ଭୋଟର ତାଲିକା ସମ୍ପର୍କରେ ରହିଥିବା ବିଭିନ୍ନ ଅଭିଯୋଗ ଦାଖଲ କରାଯିବ। ଚୂଡ଼ାନ୍ତ ଭୋଟର ତାଲିକା 1 ଅକ୍ଟୋବର ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗତକାଲି ଆମେରିକା ଏବଂ ନାଇଜେରିଆ ଯବାନଙ୍କ ମିଳିତ ଅପରେସନ୍ରେ ନାଇଜେରିଆ ଇସ୍ଲାମିକ୍ ଷ୍ଟେଟ୍ ଗ୍ରୁପ୍ର ନେତା ଆବୁ ବିଲାଲ୍ ଅଲ୍ ମାଇନୁକିର ନିହତ ହୋଇଥିବା ଘୋଷଣା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ୍ ଆଫ୍ରିକାର ସବୁଠୁ ଜନବହୁଳ ରାଷ୍ଟ୍ରରେ ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଘୋଷଣା କରିଥିଲେ। ନାଇଜେରିଆ ରାଷ୍ଟ୍ରପତି ବୋଲା ତିନୁବୁ ମଧ୍ୟ ଏହି ଅପରେସନ୍କୁ ସୁନିଶ୍ଚିତ କରିଥିଲେ ଏବଂ ଚାଦ୍ ହ୍ରଦ ନିକଟରେ ଆମେରିକା ଏବଂ ନାଇଜେରିଆ ଯବାନଙ୍କ ମିଳିତ ଆକ୍ରମଣରେ ଅଲ୍ ମାଇନୁକିର ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲେ। ବ୍ୟାଙ୍କକ୍ଠାରେ ଚାଲିଥିବା ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପୁରୁଷ ଡବଲ୍ସ ବର୍ଗରେ ଭାରତର ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେମାନେ ମାଲେସିଆ ଯୋଡ଼ିଙ୍କୁ ସେମିଫାଇନାଲ୍ରେ 19-21, 22-20, 21-16 ସେଟ୍ରେ ପରାସ୍ତ କରିଛନ୍ତି। ଗାନ୍ଧୀନଗରଠାରେ ଚାଲିଥିବା ଏସୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ମହିଳା 77 କିଲୋଗ୍ରାମ ବର୍ଗରେ ଭାରତର ସଞ୍ଜନା 3 ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ କୋଲକାତାର ଇଡେନ୍ ଗାର୍ଡେନ୍ଠାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଗୁଜରାଟ ଟାଇଟନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛନ୍ତି।

0: କିଛି ସମ୍ବାଦ ପୁଣି ଥରେ ଏକବିଂଶ ଶତାବ୍ଦୀର ଭାରତ ଏକ ସୁଯୋଗ ସୃଷ୍ଟିକାରୀ ରାଷ୍ଟ୍ର ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ ଗୁଜରାଟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଜି ପୁନେର ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ବର୍ଗରେ ଭାରତୀୟ ଯୋଡ଼ିଙ୍କ ଫାଇନାଲ୍ରେ ପ୍ରବେଶ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ବିରୁଦ୍ଧରେ ଟସ୍ ଜିତି ଗୁଜରାଟ ଟାଇଟାନ୍ସର ବୋଲିଂ ନିଷ୍ପଭି ସମ୍ବାଦ ଶେଷ ହେଲା
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା ଏବଂ ଉପସ୍ଥାପନାରେ ମୁଁ ହରିହର ପଣ୍ଡା ରାୟଗଡ଼ାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା 4ର ଶୁଭାରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଜନାର ଶୁଭାରମ୍ଭ କରିଥିଲେ ଏହି ପର୍ଯ୍ୟାୟରେ ଜିଲ୍ଲାର 314ଟି ଜନବସତିକୁ ସଂଯୋଗ କରିବା ପାଇଁ ପ୍ରାୟ 552 କିଲୋମିଟରରୁ ଅଧିକ ନୂତନ ରାସ୍ତା ନିର୍ମାଣ କରାଯିବ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ କହିଛନ୍ତି ଏହାଦ୍ୱାରା ଗ୍ରାମାଞ୍ଚଳର ଯାତାୟତ ବ୍ୟବସ୍ଥା ଅଧିକ ସୁଗମ ହେବ
3: ଆପଣ ଯେମିତି ଜାଣିଛନ୍ତି 1 ତାରିଖକୁ ଆମର ମାନନୀୟ ମୁଖ୍ୟମନ୍ତ୍ରୀ ସାର୍ ଆଉ ମାନନୀୟ କେନ୍ଦ୍ରୀୟ ମନ୍ତ୍ରୀ ସାର୍ ଆସିଥିଲେ ଆମର ଗ୍ରାମ ୟୁନିୟନ ମନ୍ତ୍ରୀ ସାର୍ ବି ଆସିଥିଲେ ପୁରା ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଲଞ୍ଚ ହେଉଛି ସେଥିରେ ରାୟଗଡ଼ାରେ ସବୁଠୁ ଅଧିକ ପ୍ରୋଜେକ୍ଟ ସ୍ପେସ୍ ମଧ୍ୟ ନିଆଯାଇଛି ଟୋଟାଲ 274 ପ୍ରୋଜେକ୍ଟ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅଛି ପାଖାପାଖି 600 କିଲୋମିଟର ସଡ଼କ ରାୟଗଡ଼ା ଜିଲ୍ଲାରେ ପ୍ରସ୍ତାବିତ ଅଛି ତା ଛଡ଼ା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଯେଉଁ ମିଶନ ସେଥିରେ ରାୟଗଡ଼ାରେ 175 ପାଖାପାଖି ପ୍ରୋଜେକ୍ଟ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିଆଯାଉଛି ଯେଉଁକି 50 ପପୁଲେସନ୍ ଅଛି ତା ପର୍ଯ୍ୟନ୍ତ ଯେଉଁ ଅନ୍କରେକ୍ଟେଡ୍ ହାବିଟେସନ୍ ରହିଛି ସେଠି 175 ପ୍ରୋଜେକ୍ଟ ନିଆଯାଉଛି ସେଥିରେ ବି ପାଖାପାଖି 400 କିଲୋମିଟର ସଡ଼କ ହେବ ଏଇଟା ଧରିକି ରାୟଗଡ଼ାର ଯେଉଁ ସବୁଠୁ ସଦାବର ସମସ୍ୟା ଥିଲା କି ହାବିଟେସନ୍କୁ କନେକ୍ଟିଭିଟି ହିଁ ନାହିଁ ରୋଡ଼ କନେକ୍ଟିଭିଟି ହେଲା ପରେ ଆମ୍ବୁଲାନ୍ସ ଯାଇପାରିବ ଲୋକ ଚାଉଳ ଭତ୍ତା ନେବାକୁ ଆସିପାରିବେ ସରକାରୀ ଅଧିକାରୀଙ୍କ ଗାଡ଼ି ପହଞ୍ଚିପାରିବ ଆହୁରି ତାଙ୍କର କମ୍ୟୁନିକେସନ୍ ବଢ଼ିବ
2: ରେଳ ବିଭାଗ ରାୟଗଡ଼ା ରେଳ ଡିଭିଜନକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳ ଜୋନ୍ ତୃତୀୟ ଡିଭିଜନ ଭାବରେ ରାୟଗଡ଼ା ସ୍ୱୀକୃତି ପାଇଛି ଏହି ଡିଭିଜନ ଅଧୀନରେ ପ୍ରାୟ 695 କିଲୋମିଟର ରେଳ ନେଟୱାର୍କ ରହିବ ରାୟଗଡ଼ାରେ ଆୟୋଜିତ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ 25,278 ମାମଲା ସମାଧାନ ହୋଇଛି ଜିଲ୍ଲା ଦୌରା ଜଜ୍ ଦାମୋଦର ରଥଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପ୍ରାୟ 25 ଲକ୍ଷ ଟଙ୍କାର ଆପୋଷ ସମାଧାନ କରାଯାଇଛି ଜିଲ୍ଲାର ବିଭିନ୍ନ କୋର୍ଟରେ ଦୀର୍ଘଦିନ ଧରି ପଡ଼ି ରହିଥିବା ମାମଲାଗୁଡ଼ିକର ଫଇସଲା କରାଯାଇଥିଲା ରାୟଗଡ଼ା ଜିଲ୍ଲାରେ ଆସନ୍ତା 20 ତାରିଖରୁ ରବି ଧାନ ମଣ୍ଡି ଖୋଲାଯିବ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରବି ଧାନ ସଂଗ୍ରହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି କୃଷି ବିଭାଗ ଅନୁସାରେ ଜିଲ୍ଲାରେ ପ୍ରାୟ 1,58,000 କ୍ୱିଣ୍ଟାଲ ରବି ଧାନ ଉତ୍ପାଦନ ହେବାର ଅନୁମାନ କରାଯାଇଛି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ରାୟଗଡ଼ା ଜିଲ୍ଲାର 22 ଯୋଡ଼ି ବରକନ୍ୟାଙ୍କ ସାମୂହିକ ବିବାହ ଅନୁଷ୍ଠିତ ହୋଇଛି ଜିଲ୍ଲା ପ୍ରଶାସନ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଜେକେପୁରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବଦମ୍ପତିଙ୍କୁ ବିବାହ ସାମଗ୍ରୀ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ରାୟଗଡ଼ା ଜିଲ୍ଲା ପରିଷଦର 82ତମ ବୈଠକ ଅଧ୍ୟକ୍ଷା ସରସ୍ୱତୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବୈଠକରେ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ ପଞ୍ଚାୟତ ଓ ବିଭିନ୍ନ ବିଭାଗୀୟ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା ରାୟଗଡ଼ାରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଯାଇଛି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିଦ୍ୟାଧର ସବର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ ଏବଂ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଉପସ୍ଥିତ ଥିଲେ କଲ୍ୟାଣପୁର ବ୍ଲକରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ପାଳିତ ହୋଇଛି ବିଷମକଟକ ବିଧାୟକ ନୀଳମାଧବ ହିକକା ହଳ କରି ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମଙ୍ଗଳ ବିଭାଗ ଅଧୀନ ଆବାସିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନ ଉନ୍ନତି ଏବଂ ଛାତ୍ରାବାସ ପରିଚାଳନା ନେଇ ସମୀକ୍ଷା ବୈଠକ ହୋଇଛି 149ଟି ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅଧୀକ୍ଷକ ଏଥିରେ ଯୋଗ ଦେଇଥିଲେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ହାଲୁଆ ପଞ୍ଚାୟତରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ ନୂତନ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଛାତ୍ରଛାତ୍ରୀ

0: ସରକାରୀ ସହାୟତା ଯୋଜନା ସମ୍ବନ୍ଧରେ ସଚେତନତା କରାଯାଇଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର 179ତମ ଜୟନ୍ତୀ ରାୟଗଡ଼ା ଜିଲ୍ଲା କୋର୍ଟ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନରେ ପାଳିତ ହୋଇଯାଇଛି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ସଦାଶିବ ତ୍ରିପାଠୀଙ୍କର ଜୟନ୍ତୀ ମଧ୍ୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପାଳନ କରାଯାଇଛି। ରାୟଗଡ଼ା ଜିଲ୍ଲାରେ ସୁଭଦ୍ରା ଶକ୍ତି ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଛି। ଜିଲ୍ଲା ଉନ୍ନୟନ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
6: ଓହୋ ମା, ତମର ପ୍ରତି କଥାରେ ଟେନସନ।
5: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
6: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
5: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
6: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
7: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣ ମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଶ୍ରୋତା ବନ୍ଧୁ, ଜଙ୍ଗଲ ଭିତରେ ନିରୀହ ଜୀବକୁ ସୁରକ୍ଷା ଦେବାକୁ ଆଗେଇ ଆସ, ତାଙ୍କ ଉଜୁଡା ବାସକୁ ସଜାଡିବା ପାଇଁ ପ୍ରତ୍ୟେକ ଲୋକ କର ପ୍ରୟାସ।
1: ହଁ ଶ୍ରୋତା ବନ୍ଧୁ, ବନ୍ୟପ୍ରାଣୀମାନେ ହେଉଛନ୍ତି ଜଙ୍ଗଲର ଅଙ୍ଗ। ସେମାନେ ଜଙ୍ଗଲର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ପରିବେଶକୁ ସନ୍ତୁଳିତ ଅବସ୍ଥାରେ ରଖିଥାନ୍ତି।
0: ମନୁଷ୍ୟ ଓ ବନ୍ୟପ୍ରାଣୀ ପରସ୍ପରର ପରିପୂରକ, ତେଣୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ନିମିତ୍ତ ସମସ୍ତେ କାର୍ଯ୍ୟ କରିବା, ସଚେତନତା ସୃଷ୍ଟି କରିବା ସହିତ ସେମାନଙ୍କ ସଂରକ୍ଷଣ ପ୍ରତି ଯତ୍ନବାନ ହେବା ଉଚିତ।
1: କାହିଁକି ନା ବନ୍ୟପ୍ରାଣୀ ନ ରହିଲେ ଖାଦ୍ୟ ଶୃଙ୍ଖଳରେ ବ୍ୟାଘାତ ଘଟିବ, ଆଉ ପ୍ରକୃତି ତାର ଭାରସାମ୍ୟ ହରାଇ ବସିବ।
0: ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନଜରରେ ରଖି ବନ୍ୟପ୍ରାଣୀ ସୁରକ୍ଷା ଆଇନ 1972 ପ୍ରଣୟନ ହୋଇଥିଲା। ଏହି ଆଇନ ଦ୍ୱାରା ଶିକାରୀ ତଥା ବନ୍ୟପ୍ରାଣୀଙ୍କୁ କ୍ଷତି ପହଞ୍ଚାଉଥିବା ଦୋଷୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାର ବ୍ୟବସ୍ଥା ରହିଛି।
1: ଏତେସବୁ ସତ୍ତ୍ୱେ ବନ୍ୟପ୍ରାଣୀମାନଙ୍କର କ୍ଷୟକ୍ଷତି ହୋଇଚାଲିଛି, ତେଣୁ ପ୍ରତ୍ୟେକ ଯଦି ଜୀବେ ଦୟା ମନୋଭାବ ପୋଷଣ କରି ସେମାନଙ୍କର ସୁରକ୍ଷା ସଂରକ୍ଷଣ ପ୍ରତି ସଜାଗ ହେବେ, ତାହେଲେ ନିଶ୍ଚୟ ଏ କ୍ଷୟକ୍ଷତିର ଅନ୍ତ ଘଟିବ।
0: ବିଲୁପ୍ତ ହୋଇଯାଉଥିବା ବନ୍ୟପ୍ରାଣୀମାନଙ୍କର ସଂରକ୍ଷଣର ଆବଶ୍ୟକତାକୁ ଉପଲବ୍ଧି କରି ସରକାର ବିଭିନ୍ନ ଯୋଜନା ତଥା ପ୍ରକଳ୍ପର ପରିକଳ୍ପନା କରୁଛନ୍ତି।
1: କେବଳ ସରକାର ବନ ବିଭାଗ ଚାହିଁଲେ ଏ ସମସ୍ୟାର ସମାଧାନ ହୋଇପାରିବନି, ଏଥିପାଇଁ ଜନସାଧାରଣଙ୍କର ସାହାଯ୍ୟ ସହଯୋଗ ଅପରିହାର୍ଯ୍ୟ।
0: ବନ୍ୟପ୍ରାଣୀଙ୍କର ସୁରକ୍ଷା ହେଲେ ଜଙ୍ଗଲର ବିକାଶ ହେବା ସହିତ ସରକାରଙ୍କ ଅର୍ଥନୀତିରେ ମଧ୍ୟ ଉନ୍ନତି ସାଧିତ ହେବ।
1: ହେଲେ ବନ୍ୟପ୍ରାଣୀମାନଙ୍କର କିପରି କେଉଁଭଳି ଭାବରେ ସୁରକ୍ଷା ହୋଇପାରିବ, ତାଙ୍କର ପରିଚାଳନା କିପରି ସୁଚାରୁରୂପେ କରାଯାଇପାରିବ, ଏହିସବୁ ପ୍ରସଙ୍ଗକୁ ଆଧାର କରି

0: ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା।
1: ଆଲୋଚନାର ବିଷୟ ହେଉଛି ବନ୍ୟ ପ୍ରାଣୀଙ୍କ ସୁରକ୍ଷା ଓ ପରିଚାଳନା। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ଡମ୍ପଡା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ନିରଞ୍ଜନ ମହାପାତ୍ର।
0: ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରବାଳା ପଟ୍ଟନାୟକ।
2: ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
3: ନମସ୍କାର ମ୍ୟାଡମ।
2: ତାହେଲେ ପ୍ରଥମେ କୁହନ୍ତୁ, ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ପରିଚାଳନା କହିଲେ ସାଧାରଣ ଭାବେ ଗୋଟେ ସାଧାରଣ ଲୋକ କ'ଣ ବୁଝିବ?
3: ଗୋଟେ ଇକୋସିଷ୍ଟମ ଭିତରେ ପ୍ରତ୍ୟେକଟି ଜୀବଜନ୍ତୁଙ୍କର ବଞ୍ଚିବାର ଗୋଟେ ଅଧିକାର ଅଛି। ସେମାନେ ଯଦିଓ ମୁହଁ ଖୋଲିକି ସମାଜକୁ କୌଣସି ସିଧାସଳଖ ବାର୍ତ୍ତା ନ ଦେଇପାରନ୍ତି, ତଥାପି ତାଙ୍କର ଭାବନାକୁ ବୁଝିକି, ତାଙ୍କର ଚାଲିଚଳନକୁ ବୁଝିକି, ତାଙ୍କର ହାବଭାବକୁ ପରୀକ୍ଷଣ ନିରୀକ୍ଷଣ କରିକି ତାକୁ ସୁରକ୍ଷା ପ୍ରଦାନ କରିବା ହେଉଛି ବନ ବିଭାଗର କର୍ତ୍ତବ୍ୟ।
2: ଆଜ୍ଞା।
3: ଯୋଉ ପ୍ରଶ୍ନ ଉଠୁଛି ଯେ କାହିଁକି ଆମେ ତାଙ୍କୁ ସୁରକ୍ଷା ପ୍ରଦାନ କରିବା, ଯେମିତି ମାନବ ଜଗତରେ ବଞ୍ଚିବାର ମାନବର ଗୋଟେ ଅଧିକାର ଅଛି, ଠିକ ସେମିତି ବନ୍ୟପ୍ରାଣୀ ଜଗତରେ ବନ୍ୟପ୍ରାଣୀମାନଙ୍କର ମଧ୍ୟ ବଞ୍ଚିବାର ଗୋଟେ ଅଧିକାର ଅଛି। ତାଙ୍କ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କର ଗୋଟେ ବନ ପ୍ରଶାସନ ଅଛି।
2: ବନ୍ୟପ୍ରାଣୀଙ୍କ ସୁରକ୍ଷା ଆମ ପରିବେଶ ଉପରେ କିଛି ପ୍ରଭାବ ପକାଇଥାଏ କି?
3: ନିଶ୍ଚିତ ରୂପେ ତାର ବହୁତ ବଡ଼ ପ୍ରଭାବ ଅଛି। ଯଦି ଆପଣ ବନ୍ୟପ୍ରାଣୀଙ୍କର ସୁରକ୍ଷା ନ କରୁଛନ୍ତି, ସବୁଜିମାର ସୁରକ୍ଷା ନ କରୁଛନ୍ତି, ସୋସାଇଟିର ଗୋଟେ ଡିଟେରିଏସନ୍ ଆସିବ। ମୁଁ ଆପଣ ଗୋଟେ ଛୋଟ ଏକ୍ସାମ୍ପଲ୍ ଦେଉଛି। ଆପଣ ଆଜିକା ଡେଟ୍ରେ ଦେଖୁଥିବେ ପ୍ରତ୍ୟେକଟି ପରିବାରରେ ଗୋଟେ ଗୋଟେ ଆମେ ଏସି ବ୍ୟବହାର କରୁଛେ। ତାର କାରଣ ହେଲା ଗୋଟେ ଉଚ୍ଚ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ଘଟୁଛି। ଯେତେବେଳେ ଆମେ ଆମ ଚାଇଲ୍ଡହୁଡ୍ ଏଜ୍ରେ ଥିଲେ, ସେଠି ଆପଣ ଲକ୍ଷ୍ୟ କରିଥିବେ ଟେମ୍ପରେଚର ହାର୍ଡଲି 33-34 ଡିଗ୍ରୀ ସେଲସିୟସ ରହୁଥିଲା। ଆଜିକା ଡେଟ୍ରେ ସେଇଟା ଅଲରେଡି 42 ପ୍ଲସ୍ ଆସୁଛି। ରିଜିନ୍ ହେଉଛି ଗ୍ରୀନ୍ କଭରେଜ୍ଟା ଦିନକୁ ଦିନ କମୁଛି, ବିଶ୍ୱ ତାପମାତ୍ରାଟା ବଢୁଛି। କାହିଁକି ନା ଯେତେବେଳେ ବରଫାବୃତ ଅଞ୍ଚଳଗୁଡ଼ିକ ତରଳି ଯାଉଛି, ସେତେବେଳେ ଆପଣଙ୍କର ତାପମାତ୍ରା ବିଶ୍ୱ ତାପମାତ୍ରାଟା ବୃଦ୍ଧି ପାଉଛି। ବିଶ୍ୱ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ଯୋଉ ବନ୍ୟପ୍ରାଣୀମାନଙ୍କର ଯେତିକି ଟେମ୍ପରେଚରରେ ବଡି ଆଡଜଷ୍ଟ କରିକି ପରିବେଶ ସହିତ ଚଳିବା କଥା, ସେମାନଙ୍କର ମଧ୍ୟ ଧୀରେ ଧୀରେ ଡିଟେରିଏସନ୍ ହେଉଛି ବା ସେମାନେ ଧୀରେ ଧୀରେ ବିଲୁପ୍ତ ପ୍ରାୟ ହେଉଛନ୍ତି। 1999 ମସିହା ବାତ୍ୟାରେ ତା ପୂର୍ବରୁ ପ୍ରତ୍ୟେକଟି ଗାଁ ଗଣ୍ଡାରେ ଯେତେବେଳେ ଗୋଟେ ଶବ ସତ୍କାର କାର୍ଯ୍ୟକ୍ରମ ହେଉ କିମ୍ବା ଗାଈ ମଇଁଷା ମରି ଯାଉଥିଲେ, ଆମେ ନେଇକି ଗୋଟେ ଶବ ଯୋଉଠି ପଡ଼େ ତାକୁ ଗାଁ ଗହଳିରେ ଆମେ ମଶାଣୀ ବୋଲି କହୁ, ସେଠି କୁଡ଼ ଶାଗୁଣା ଥିଲେ। ଆପଣ ଦେଖିବେ ଶାଗୁଣାର ବଂଶ ବିଲୁପ୍ତ ପ୍ରାୟ। ଏବେ ଓଡ଼ିଶା ରାଜ୍ୟ ସରକାର ବହୁତ ବଡ଼ ପ୍ରଚେଷ୍ଟା କରିକି ଧୀରେ ଧୀରେ ଶାଗୁଣା ପ୍ରଜନନ କେନ୍ଦ୍ର ଗୋଟେ ନନ୍ଦନକାନନ ସୃଷ୍ଟି କରିଛନ୍ତି। ଯଦି ସକ୍ସେସ ହୁଏ ସମସ୍ତ ଏକ୍ସପେରିମେଣ୍ଟ, ଦେନ୍ ଡେଫିନେଟଲି ଆମେ ଧୀରେ ଧୀରେ ଏଗେନ୍ ଶାଗୁଣା ପ୍ରଜନନଟାକୁ ଇମ୍ପ୍ରୁଭ କରିକି ଶାଗୁଣାକୁ ସଂଖ୍ୟା ବୃଦ୍ଧି କରିପାରିବା।
2: ଆପଣ କହିଲେ ଯେ ସବୁଜିମା ଧୀରେ ଧୀରେ କମିବାରେ ଲାଗିଛି, ଯାହାକି ଆମ ପରିବେଶ ଉପରେ ପ୍ରଭାବ ପକାଉଛି, ଏହି ସବୁଜିମା କମିବାର କାରଣ କ'ଣ?
3: ଦେଖନ୍ତୁ, ସବୁଜିମା କମିବା ପଛରେ ବହୁତ ଗୁଡ଼ିଏ କାରଣ ଅଛି। ଯେତେବେଳେ ଭାରତ ଗୋଟେ ବିକାଶମୁଖୀ ଦେଶ ନଥିଲା, ବର୍ତ୍ତମାନ ବିକାଶମୁଖୀ ଗୋଟେ ଦେଶରେ ପରିଗଣିତ ହେଉଛି, ଯୋଉଟାକୁ ଆମେ ଡେଭଲପ୍ଡ କଣ୍ଟ୍ରି ହିସାବରେ କାଉଣ୍ଟ କରୁଛେ। ଯଦି ଆପଣ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଦେଖିବେ, ଇଣ୍ଡିଆ ଯଦି ତାଙ୍କ ସହିତ ରେସ୍ କରିବାକୁ ଚାହୁଁଛି, ଦେନ୍ ଆପଣଙ୍କୁ ଡେଫିନେଟଲି ଗୋଟେ ଡେଭଲପମେଣ୍ଟାଲ ରେସ୍ ଭିତରେ ପାର୍ଟିସିପେଟ୍ କରିବାକୁ ପଡ଼ିବ। ଡେଭଲପମେଣ୍ଟାଲ ରେସ୍ ଯେତେବେଳେ ଆମକୁ ଟଚ୍ କରୁଛି, ଡେଫିନେଟଲି ଆମର ସିଧାସଳଖ ଏନ୍ଭାରମେଣ୍ଟଟା ରହୁଛି ଗ୍ରୀନ୍ ଫିଲ୍ଡ ଉପରେ,
2: ରାସ୍ତାଘାଟ କରିବା,
3: ରେଲୱେ ଟ୍ରାକ୍ ହେଉ, ଏସବୁ ପ୍ରତ୍ୟେକଟି ଜିନିଷ ଆପଣ ସବୁଜିମାକୁ ଆଫେକ୍ଟ କଲେ ହିଁ କରିବେ। ମନୁଷ୍ୟ ଜଗତ ସଦାବେଳେ ଚାହେଁ ମୋର ସମସ୍ତ ଜିନିଷ ସାଇମଲ୍ଟେନିୟସ୍ ଦରକାର। ମୋତେ ସବୁଜିମା ଦରକାର, ମୋତେ ଜଳ ପ୍ରୋଭାଇଡ୍ କରିବା ଦରକାର, ମୋତେ ବିଦ୍ୟୁତ୍ ଶକ୍ତି ପ୍ରୋଭାଇଡ୍ କରିବା ଦରକାର। ମାନବ ଜଗତର ୱାଣ୍ଟିଂସଟାକୁ ଫୁଲଫିଲ୍ କରିବାକୁ ଯାଇ କେନ୍ଦ୍ର ସରକାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହୁଅନ୍ତୁ, ରାଜ୍ୟ ସରକାର ଥିଲା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଯେତେବେଳେ ଫିଲ୍ଡରେ ଇମ୍ପାକ୍ଟ ଦିଅନ୍ତି ବା ଇଫେକ୍ଟ ଦିଅନ୍ତି, ସେତେବେଳେ ଆପଣଙ୍କର ସବୁଜିମା ଉପରେ ତାର ପ୍ରଭାବଟା ସିଧାସଳଖ ଭାବରେ ପଡ଼େ ଏବଂ ସବୁଜିମାଟା ଧୀରେ ଧୀରେ ଡିଟେରିଏସନ୍ ହୁଏ। ତେଣୁ ସେହି ସବୁଜିମାଟା ଡିଟେରିଏସନ୍ ହେବା ଦ୍ୱାରା ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀଟା ଧୀରେ ଧୀରେ
2: ଡିଟେରିଏସନ୍
3: ନଷ୍ଟ ହେବା ଯୋଗୁଁ ତାର ପ୍ରଭାବରେ ସେମାନଙ୍କର ମଧ୍ୟ ଅବକ୍ଷୟ ଘଟୁଛି।
2: ତାମାନେ ଆମେ ବି ସବୁଜିମା ପ୍ରତି ନଜର ରଖିବା ଉଚିତ, ଆଉ ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ବି ସେମିତି ଯତ୍ନବାନ ହେବା ଉଚିତ
3: ନିଶ୍ଚିତ ରୂପରେ। ଦେଖନ୍ତୁ, ଆମର ଯୋଉ ଆଇଏଫ୍ଏସ୍ଆର୍ ରିପୋର୍ଟ ଅଛି, ଇଣ୍ଡିଆ ଷ୍ଟେଟ୍ ଅଫ୍ ଫରେଷ୍ଟ ରିପୋର୍ଟ ଯୋଉ ଅଛି, 2021-23 ଏବଂ ଅପ୍ ଟୁ ବର୍ତ୍ତମାନ 26-27 ପର୍ଯ୍ୟନ୍ତ ଆପଣ ଦେଖିବେ ଯେ ଓଡ଼ିଶା ରାଜ୍ୟ ସରକାର ଆପଣଙ୍କର 33-37% ପର୍ଯ୍ୟନ୍ତ ଜଙ୍ଗଲ ବୃଦ୍ଧି କରିକି ରଖିଛନ୍ତି, ଯୋଉଟା ଆପଣଙ୍କର ଜାତୀୟ ହାରଟା ଅଛି 25-27% ବୋଲି। ଆମେ ତାଠୁ ଅଲରେଡି 8-10% ଏକ୍ସେସ୍ ଅଛି। ଆମେ ଏଇଟା ଗ୍ରୋ କରିକି ଏଇଥିପାଇଁ ଅଛି ଯେ ସର୍ବସାଧାରଣଙ୍କର ଏନ୍ଭଲ୍ମେଣ୍ଟ ଇଜ୍ ହାଇଲି ଏସେନ୍ସିଆଲ ଇନ୍ କନ୍ଜରଭେସନ୍ ଅଫ୍ ଦି ବାୟୋଡାଇଭର୍ସିଟି। ଆପଣ ଯେପର୍ଯ୍ୟନ୍ତ ସିଧାସଳଖ ଭାବରେ ସର୍ବସାଧାରଣ ଲୋକଙ୍କୁ ଆପଣ ଏନ୍ଭଲ୍ଭ ନ କରିଛନ୍ତି, ବନ୍ୟପ୍ରାଣୀ ସୁରକ୍ଷା ଏବଂ ସବୁଜିମାର ଯୋଉ ବୃଦ୍ଧିରେ ଆଜି ଆଲୋଚନା କରୁଛେ ବନାନୀ କାର୍ଯ୍ୟକ୍ରମରେ, ଏଟା ସୁଫଳ ଲାଭ କରିବ ନାହିଁ। ଲୋକମାନେ ଥିଲା ସିଧାସଳଖ ଭାବେ ବୁଝିପାରିବେ ଯେ ହାତୀଟି ବଞ୍ଚିବା ଦରକାର, ହରିଣ ମଧ୍ୟ ବଞ୍ଚିବା ଦରକାର, ମୋ ବାରି ଚାରିପଟେ ମଧ୍ୟ ସବୁଜିମା ରହିବା ଦରକାର, ସେତେବେଳେ ଡେଫିନେଟଲି ଆପଣଙ୍କ ଗ୍ରୀନ୍ କଭରେଜଟା ବଢ଼ିବ।
2: ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବନ ବିଭାଗ କ'ଣ କ'ଣ ସବୁ ପଦକ୍ଷେପ ନେଉଛି?
3: ପ୍ରଥମ କଥା ହେଉଛି ସେଥିରେ ଗୋଟେ ସହଭାଗିତା ଭିତରେ ଆମେ ବନ୍ୟପ୍ରାଣୀ ସୁରକ୍ଷା ପ୍ରଦାନ କରିବା। କିଛି ବର୍ଷ ତଳେ ସେଟା ଗୋଟେ କନ୍ସେପ୍ଟ ଥିଲା ଯେ ମ୍ୟାନ୍ ଆନିମଲ୍ କନ୍ଫ୍ଲିକ୍ଟ, ଏଇଟା ଗୋଟେ
2: ପଶୁ ମଣିଷ ବିବାଦ,
3: ଏଇଟା ଗୋଟେ ବିବାଦର ରୂପ ବା ଡାଇଲଗ୍ ନ ରଖି ଆମେ ଏବେ ଗୋଟେ ନୂଆ କନ୍ସେପ୍ଟ ତିଆରି କରିଛୁ, ସହଭାଗିତା ଭିତରେ ମନୁଷ୍ୟ ଏବଂ ବନ୍ୟପ୍ରାଣୀ କିଭଳି ଭାବରେ ସମାଜରେ ବଞ୍ଚିବା ସଷ୍ଟେନ୍ କରିବେ। ଦେଖନ୍ତୁ, ଏହାର ସୁରକ୍ଷା ପାଇଁ ଲିଗାଲ୍

0: ପ୍ରୋଭିଜନ ତ ତାର ବହୁତ ଗୁଡ଼ିଏ ଅଛି। ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ଆକ୍ଟ 1972 ଅଛି, ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ରୁଲ୍ 1974 ଅଛି, ତାକୁ ପନିସେବୁଲ ବିଭିନ୍ନ ସେକ୍ସନ ଅଛି, ଲିଗାଲ ପ୍ରୋଭିଜନ ତ ବହୁତ ଗୁଡ଼ିଏ ଅଛି। କିନ୍ତୁ ଏ ସବୁ ଜିନିଷ ବାଦ ଏ ଲିଗାଲ ପ୍ରୋଭିଜନ ଭିତରକୁ ଯଦି ଆପଣ ପଶିବେ ଦେଖିବେ ମୋଷ୍ଟ ଅଫ୍ ଦି କେସ୍ରେ ଟ୍ରାଇବାଲ ପିପୁଲ୍ସ ଯେଉଁମାନେ ଜନଜାତି ବର୍ଣ୍ଣବାସୀ ଏଇମାନଙ୍କର ସିଧାସଳଖ ଇନ୍ଭଲ୍ଭମେଣ୍ଟ ଥାଏ। କିନ୍ତୁ ସେମାନେ ଯେଉଁ ଶିକାରଟା କରନ୍ତି ବା ସେମାନେ ଯାହା ଇଲିଗାଲ ଆକ୍ଟିଭିଟିଜ୍ଟା କରନ୍ତି ତାକୁ ଆଣିକି ସେଇ ଲୋକଙ୍କ ପାଖରେ ପହଞ୍ଚାନ୍ତି ଯେଉଁମାନେ ଏସି ଘରେ ବସିକି ସେମାନେ ତାକୁ ଉପଭୋଗ କରନ୍ତି। କହିବାର କନ୍ସେପ୍ଟ ହେଲା ଶିକାର କରୁଥିବା ଲୋକଟା ଗୋଟେ ପୁଅରେଷ୍ଟ ଅଫ୍ ଦି ପୁଅର ପିପୁଲ୍, ଆଦିବାସୀ ଶ୍ରେଣୀର ଲୋକଟେ ଯାହାର ପେଟ ଏବଂ ପିଠି ଦୁଇଟାକ ପ୍ରାୟତଃ ସମାନ ଥିବ। ଆମେ ବିଭିନ୍ନ ଫୋରମ୍ ଯେତେବେଳେ ଆରେଷ୍ଟ କରିକି ନଉ ମାଜିଷ୍ଟ୍ରେଟଙ୍କ ପାଖରେ ତାଙ୍କୁ ନେଇ ପ୍ରଡ୍ୟୁସ୍ କରୁ ଯେ ସେତେବେଳେ ସେମାନେ ଫିଲ୍ କରନ୍ତି ଏ ଲୋକଟା ବାସ୍ତବ କ'ଣ ଏତେ ବଡ ଯନ୍ତ୍ର ଶିକାର କରିକି ଆଣିକି ଏଠି ଆମ ପାଖରେ ପହଞ୍ଚିଥିବ। ୟେସ୍, ତା ପାଖରେ ଟେକ୍ନିକାଲ ନଲେଜଟା ଅଛି,
1: କେମିତି ଗୋଟେ ବନ୍ୟପ୍ରାଣୀକୁ ଶିକାର କରେ
0: ଟ୍ରାଡିସନାଲ ୱେରେ ସେ ତାକୁ ଶିକାର କରିଥାଏ। ସେମାନେ ମଧ୍ୟ ବହୁତ ସଜାଗ ହେଲେଣି, ତାଙ୍କୁ ଯେତେବେଳେ ପନିସମେଣ୍ଟ ଇମ୍ପୋଜ୍ କରାହଉଛି ସେମାନେ ମଧ୍ୟ ବୁଝୁଛନ୍ତି, ଆମେ ତାଙ୍କୁ ମଧ୍ୟ କାଉନ୍ସେଲିଂ କରୁଛୁ ଏବଂ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମରେ ତାଙ୍କୁ ହିଁ ଭାଗିଦାରୀ ରୂପେ ନେଉଛୁ ଏବଂ ତାଙ୍କୁ ଇନ୍ଫର୍ମାଣ୍ଟ ଆକାରରେ ୟୁଜ୍ କରୁଛୁ। ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ବୋଧେ ଆଉଟ୍ ଅଫ୍ ଦି 20-29 ଷ୍ଟେଟ୍ସ ଅଫ୍ ଦି ଇଣ୍ଡିଆ ଫାର୍ଷ୍ଟ ଟାଇମ୍ ଏଆଇଟାକୁ ୟୁଜ୍ କରିଛି ଫର୍ ଦି ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ଏବଂ ୟାର କେତେ ଦୂର ସକ୍ସେସ୍ ଅଛି ଓଡ଼ିଶା ଗଭର୍ଣ୍ଣମେଣ୍ଟରେ ଆପଣ ଦେଖିବେ। ଫାର୍ଷ୍ଟ ଟାଇମ୍ ସିମିଳିପାଳରେ ଆମେ ଥିଲା ଏଆଇ କ୍ୟାମେରାଟାକୁ ଟାୱାରଟାକୁ ୟୁଜ୍ କଲୁ, ଲାର୍ଜ ସ୍କେଲ୍ର ଆମେ ଶିକାରୀମାନଙ୍କୁ ଶିକାର କରୁଥିବା ଅବସ୍ଥାରେ ମଧ୍ୟ ତାଙ୍କୁ ଧରିଛୁ, ଡାଇରେକ୍ଟ ଏଭିଡେନ୍ସ ନେଇକି କୋର୍ଟରେ ପ୍ରଡ୍ୟୁସ୍ କରୁଛୁ। କୋର୍ଟର ଗୋଟେ ଦ୍ୱିପାକ୍ଷିକ ସଦାବେଳେ ଆଲୋଚନା ହୁଏ, ଗୋଟେ ଆସାମୀଟାକୁ ସୁରକ୍ଷା ଦେବା ପାଇଁ ଗୋଟେ ଟିମ୍ ଫାଇଟ୍ କରେ, ଆସାମୀଟାକୁ ଆସାମି ପ୍ରୁଫ୍ କରିବା ପାଇଁ ଟିମ୍ ଆଉ ଗୋଟେ ଟିମ୍ ମଧ୍ୟ ସେଠି ଫାଇଟ୍ କରେ। ବିଫୋର୍ ଦି କୋର୍ଟ ଫୋରମ୍ରେ ଆପଣଙ୍କୁ ଏଭିଡେନ୍ସ ପ୍ରଡ୍ୟୁସ୍ କରିବା ଗୋଟେ ଏସେନ୍ସିଆଲ ଥିଲା, ତ ଆମେ ସେ ଏଆଇ ଟାୱାର ଯୋଉ ୟୁଜ୍ କଲୁ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୋଉ ଟେକ୍ନୋଲୋଜି ଆଡପ୍ଟ କଲୁ,
1: ସେଠୁ
0: ପାଇଲୁ, ଯଦ୍ୱାରା କି ସେମାନଙ୍କୁ ଖସିବାକୁ ମଧ୍ୟ ବାଟ ମିଳିଲା ନାହିଁ। ରାଜ୍ୟ ସରକାର ଅନେକ ଗୁଡ଼ିଏ ସ୍କିମ୍ ଅଛି, ଗଜ ସୁରକ୍ଷା ଜନରକ୍ଷା ଗୋଟେ ସ୍କିମ୍ ଅଛି, ଗଜ ସାଥୀ ଫାର୍ମର୍ସ ମାନଙ୍କୁ ଆମେ ଗଜ ସାଥୀରେ ତାଙ୍କୁ ୟୁଟିଲାଇଜ୍ କରୁ। କେମିତି ଆମର ଏଇ ବାଙ୍କି ଗୋବିନ୍ଦପୁର ଅଞ୍ଚଳରେ ଡମ୍ପରା ଅଞ୍ଚଳରେ ପ୍ରାୟ ଚାଷୀ ଅଛନ୍ତି ଯେଉଁମାନଙ୍କର ଚାଷ ଜମିଟା ହୋଲ୍ ଥ୍ରୁ ଦ ଇୟର୍ 12 ମାସ ଯାକ ସେମାନେ କଲ୍ଟିଭେସନ୍ କରନ୍ତି। ଯେହେତୁ ଚନ୍ଦ୍ର ଡମ୍ପରା ଅଭୟାରଣ୍ୟ ଗୋଟେ ଏଲିଫାଣ୍ଟ ସାଙ୍କ୍ଚୁରୀ, ହାତୀ ରେଗୁଲାର ଇଣ୍ଟରଭାଲରେ ଡମ୍ପରା ରେଞ୍ଜରୁ 8 ଡିଭିଜନକୁ ସେମାନେ ଯାତାୟତ କରିବେ, ମହାନଦୀ ରିଭରଟାକୁ 2.5-3 କିଲୋମିଟର ରେଡିୟସ୍ଟାକୁ ସେମାନେ କଭର କରିବେ, ରିଭର ବେଲ୍ଟ ସେମାନେ ପହଁରିକି ଏପଟୁ ସେପଟୁ ଯାଆନ୍ତି। ତ ଆତଜାତ ସମୟରେ ଡେଫିନେଟଲି ନଦୀ କ୍ରସ୍ କରିବାରୁ ସେମାନେ ଗୋଟେ ଟାୟାର୍ଡନେସ୍ ଫିଲ୍ କରନ୍ତି, ତ ସେମାନେ ଫାଷ୍ଟ ଖାଇବା ପାଇଁ ରିଭର ବ୍ୟାଙ୍କରେ ଯାହା ସବୁ କ୍ରପ୍ ଥିବ ତାକୁ ଡ୍ୟାମେଜ୍ କରନ୍ତି। ରାଜ୍ୟ ସରକାରଙ୍କର ପ୍ରାବଧାନ ଅଛି, କ୍ରପ୍ ଡ୍ୟାମେଜ୍ ଯଦି କରୁଛନ୍ତି ତାଙ୍କୁ ଆମେ ଅନୁକମ୍ପା 2.0ରେ ତାଙ୍କୁ କମ୍ପେନ୍ସେସନ୍ ଦେବା। ସୋ ପର୍ ହେକ୍ଟର ରାଜ୍ୟ ସରକାର ବା ଯଦି ପ୍ୟାଡି ଫିଲ୍ଡ ଅଛି 20,000 ଦେଉଛନ୍ତି ପର୍ ହେକ୍ଟର, ଯଦି କ୍ୟାସ୍ କ୍ରପ୍ ଅଛି ସେଟା ଆରାଉଣ୍ଡ 25,000 ସେମାନେ ଦେଉଛନ୍ତି। ଆମେ ତାକୁ ଆକ୍ସେସ୍ କରୁ କେତେଙ୍କର ଏକ୍ସଟେଣ୍ଟ ଅଫ୍ ଡ୍ୟାମେଜ୍ ଅଛି, ବେସିଂ ଅପନ୍ ଦାଟ୍ କମ୍ପେନ୍ସେସନ୍ଟା ଏବଂ ଦାଟ୍ ଟୁ ଗୋଟେ ଟ୍ରାନ୍ସପରେନ୍ସି ମୋଡ୍ରେ ଦେଉଛୁ, ଅନ୍ଲାଇନ୍ରେ ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ ହୁଏ ସେଟା।
1: ହାତୀମାନେ ତାଙ୍କର ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ପାଉନାହାନ୍ତି ବୋଲି ସହରାଭିମୁଖୀ ହେଉଛନ୍ତି, ଏହି ପ୍ରସଙ୍ଗରେ ଆପଣ କ'ଣ କହିବେ?
0: ମୁଁ ଆପଣଙ୍କୁ ଜଷ୍ଟ 20 ଇୟର୍ସ ବ୍ୟାକ୍ରେ ଗୋଟେ ହିଷ୍ଟ୍ରି କହିବି। କଟକ ଭୁବନେଶ୍ୱର ସହରଟା ଗୋଟେ ଲିମିଟେଡ୍ ଜୋନ୍ ଭିତରେ ଥିଲା, ସବ୍ସିକ୍ୱେଣ୍ଟଲି ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଏଇଟା ଗୋଟେ ଟ୍ୱିନ୍ ସିଟ୍ର ଆଖ୍ୟା ଦେଲେ ଏବଂ ଏ ଟ୍ୱିନ୍ ସିଟ୍ର ଆଖ୍ୟାଟା ଧୀରେ ଧୀରେ ତାର ପରିସୀମାଟା ବଢ଼େଇଲା, ପରିସୀମାତ୍ରା ବଢ଼ିଲା, ସେତେବେଳେ ସହରଟା ବଢ଼ିଛି ଏଲିଫେଣ୍ଟ ହାବିଟେଟ୍ ଭିତରକୁ। ହାତୀ ଆଜି ସହରାଭିମୁଖୀ ହେଇନି, ହ୍ୟୁମାନ ବିଙ୍ଗ ଆଜି ସହରାଭିମୁଖୀ ଏକ୍ସପାନ୍ସନ୍ କରିଦେଇଛି ହାତୀର ହାବିଟେଟ୍ ବା ପରିସଂସ୍ଥା ଭିତରକୁ। ହାତୀ ଥରେ ଯୋଉ ରୁଟ୍ ଦେଇକି ଯାଇଥାଏ, ମନେ ରଖିଥାଏ ମୁଁ ଏଇ ରାସ୍ତା ଦେଇକି ଆସିଛି, ସେଇ ରାସ୍ତା ଦେଇକି ମୁଁ ଫେରିବି, ତ ସେପଟେ ଫେରିଲା ବେଳକୁ ସେଠି ଯଦି ରାସ୍ତା ଥିବ, ସେଠି ଯଦି ପାଚେରି ଥିବ, ଘର ଥିବ, ଡେଫିନେଟଲି ସେ ତାକୁ ଆମେ ତା ଏରିଆଟାକୁ ଇନକ୍ଲୋଜ୍ କରିକି ଆମେ ଘର କରିଛେ। ସେକେଣ୍ଡ ଥିଙ୍ଗ ଦେଖିବେ, ହାତୀର କ୍ଷତି ହେବନି କିମ୍ବା ମଣିଷର କ୍ଷତି ହେବନି, ମାନେ କାହାରି କ୍ଷତି ନ କରିବା ପାଇଁ ଆମେ ଏବେ ଗୋଟେ ଆର୍ଲି ୱାର୍ଣ୍ଣିଂ ସିଷ୍ଟମ୍ ବ୍ୟବହାର କରୁଛୁ, ତାକୁ ଇଡବ୍ଲ୍ୟୁଏସ୍ କହୁଛେ, ତାକୁ ଗୋଟେ ଜାଗାରେ ଗୋଟେ ଟାୱାର ଦେହରେ ଗୋଟେ ସାଇରନ୍ ଡେ ସେଟ୍ଅପ୍ କରିଛୁ, ସେଟା ସୋଲାର ଲାଇଟ୍ ଫିଟେଡ୍ ଏବଂ ସେଥିରେ ଗୋଟେ ମେମୋରି କାର୍ଡଟେ ବା ଚିପ୍ କାର୍ଡ ୟୁଜ୍ ହେଉଛି। ସପୋଜ୍ ଆମେ କୌଣସି ଫାର୍ମର ଠୁ କି କୌଣସି ପବ୍ଲିକ ଠୁ ମାନେ ଗୋଟେ ମେସେଜ୍ ପାଇଲୁ ଯେ ଅମକି ଏରିଆରେ ଗୋଟେ ହାତୀ ଆସି ଏଠି ପହଞ୍ଚିଛି, ତ ଇମିଡିଏଟଲି ଆମେ ସେଇ ନମ୍ବରଟାକୁ ଆମେ ଗୋଟେ ମିସ୍ କଲ୍ଟେ କରିବୁ, ଆଟ୍ ଦ ସେମ୍ ଟାଇମ୍ ସେ ଗୋଟେ କିଲୋମିଟର ରେଡିୟସ୍ ପର୍ଯ୍ୟନ୍ତ ସେ ଆପଣ ଗୋଟେ ସାଇରନ୍ ଡେ ପ୍ରଡ୍ୟୁସ୍ କରିବେ, ସୋ ଦ୍ୟାଟ୍ ପବ୍ଲିକ ଇମିଡିଏଟଲି ଆୱାର ହେଇଯିବେ ଯେ ଏ ଏରିଆକୁ ବର୍ତ୍ତମାନ ହାତୀ ଆସିଛି, ଆମେ ଆମ ଘର ଭିତରେ କବାଟ ଦୋକା ବନ୍ଦ କରି ରହିବୁ, ହାତୀ କ୍ରସ୍ କରିଗଲା ପରେ ବନ ବିଭାଗକୁ ଆମେ ମେସେଜ୍ ପାଇଁ ଆଜ୍ଞା ଆସିବୁ। ଆଉ ଗୋଟେ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଇଛି, ଏବେ ଓଡ଼ିଶା ବନ ପ୍ରଶାସନ ଏବଂ ବିଦ୍ୟୁତ୍ ବିଭାଗ ମଧ୍ୟରେ ଗୋଟେ କୋଡିନେସନ୍ ମିଟିଂ ହେଉଛି ରେଗୁଲାର ଇଣ୍ଟରଭାଲରେ, ସେମାନେ ସମସ୍ତଙ୍କ ଭିତରେ ପ୍ରତି ମାସରେ ଗୋଟେ ସମନ୍ୱୟ ବୈଠକ କରୁଛନ୍ତି
1: ଏହି ବନ୍ୟପ୍ରାଣୀଙ୍କ
0: ସୁରକ୍ଷାକୁ ନେଇକି, ପର୍ଟିକୁଲାରଲି ଯେତେବେଳେ ଇଲେକ୍ଟ୍ରିକୁଲେସନ୍ ହେଉଛି କି ଯେତେବେଳେ ରେଲୱେ ଆକ୍ସିଡେଣ୍ଟ ହେଉଛି ତାକୁ ରିଡ୍ୟୁସ୍ କରିବା ପାଇଁ, ମିନିମାଇଜ୍ କରିବା ପାଇଁ ଆମେ ତାଙ୍କ ସହିତ ମଧ୍ୟ କୋଡିନେସନ୍ ମିଟିଂ କରୁଛୁ। ସପୋଜ୍ ଗୋଟେ ଏରିଆରେ ଏଲିଫେଣ୍ଟ ମୁଭମେଣ୍ଟ ଅଛି, କନ୍ସର୍ଣ୍ଣ ଏରିଆର ଜେଇ ଏସ୍ଡିଓ ଏଜିଓଡି ଇଞ୍ଜିନିୟର ତାଙ୍କୁ ଇମିଡିଏଟଲି ମେସେଜ୍ ଦିଆଯାଏ, ସେ ଏରିଆରୁ ସେ ଲାଇନ୍ଟା ସେମାନେ କଟକ କରିଦିଅନ୍ତି, ଏବଂ ସେଥିପାଇଁ କିଛି ବଜେଟ୍ ପ୍ରାବଧାନ ମଧ୍ୟ ରାଜ୍ୟ ସରକାର ଏବେ ଧୀରେ ଧୀରେ ରଖୁଛନ୍ତି। ମୋଷ୍ଟ ଅଫ୍ ଦ ଟାଇମ୍ ଦେଖିବେ ସେତେବେଳେ ଲୋକଙ୍କ ପାଖରେ ବିଦ୍ୟୁତ୍ ଶକ୍ତି ପହଞ୍ଚିବା ପାଇଁ ଏମର୍ଜେନ୍ସି କେସ୍ରେ ଗୋଟେ ଟ୍ରାନ୍ସଫର୍ମର ବସିବା ହେଉଥିଲା, ତାର ହାଇଟ୍ ମେଜରମେଣ୍ଟ ହେଉନଥିଲା, ଏବେ କିନ୍ତୁ ଯୋଉ ଜାଗାରେ ଟ୍ରାନ୍ସଫର୍ମର ଆପଣଙ୍କୁ ସେଟେଲ୍ କରାଯାଉଛି ସେଠି କେତେ ମିନିମମ୍

0: ରହିବ ସେ ଟ୍ରାନ୍ସଫର୍ମଟା,
1: ତାକୁ
0: ବନ୍ଦ କରି ରଖାଯିବ ନା ତାକୁ ଗୋଟେ ଆବଦ୍ଧ ପ୍ରିମାଇସେସ୍ ଭିତରେ ରଖାଯିବ, ସେଇଟା ମଧ୍ୟ ଡିସାଇଡ୍ ହେଉଛି ବାଇ ଦି ଫରେଷ୍ଟ ଅଫିସର୍ସ, ଲୋକାଲ ଫରେଷ୍ଟ ଅଫିସର୍, ଯୋଉଠି ଫ୍ରିକ୍ୱେନ୍ସି ଅଫ୍ ମୁଭମେଣ୍ଟ ଅଫ୍ ଦି ଏଲିଫେଣ୍ଟ ଅଧିକା ଅଛି,
1: ଯୋଉ ଜାଗାରେ ସବୁବେଳେ ଚଳପ୍ରଚଳ ଚାଲିଛି,
0: ସେଇ ଜାଗାରେ ଆମେ ଗୋଟେ ସେଫ୍ଟି ଜୋନ୍ ମେଜରମେଣ୍ଟ ରଖୁଛୁ, କୋଉଠି ସ୍ୟାଗିଙ୍ଗ ଅଛି ସେଠି ଇଣ୍ଟରପୋଜ୍ ଦିଆଯାଉଛି, ଯୋଉଠି ଓପନ୍ ଅଛି ସେଠି ଆମେ କେବୁଲ୍ ସିଷ୍ଟମ୍ କରୁଛୁ, ଯୋଉଠି ବ୍ୟାରିକେସନ୍ ନାହିଁ ସେଠି ବ୍ୟାରିକେସନ୍ କରୁଛୁ, ଯୋଉଠି ହାତୀ ଛୁଆ ଗଳି ପଡୁଛନ୍ତି କୂଅ ଭିତରେ ଫାର୍ମର୍ସଙ୍କର ଅନୁମତି ନେଇକି ସେ ଜାଗାରେ ମଧ୍ୟ ଆମେ କ୍ଲୋଜ୍ କରିକି ରଖୁଛୁ।
1: ବେଳେବେଳେ ଦେଖାଯାଉଛି ଯେ ଟ୍ରେନ୍ ଲାଇନ୍ରେ ବି ହାତୀମାନେ କଟି ଯାଉଛନ୍ତି।
0: ନିଶ୍ଚିତ ଆଜ୍ଞା, ଟ୍ରେନ୍ ଲାଇନ୍ରେ ମଧ୍ୟ ହାତୀ ଆକ୍ସିଡେଣ୍ଟ ନ ହେବା ପାଇଁ
1: କ'ଣ ସବୁ ବ୍ୟବସ୍ଥା କରାଯାଉଛି?
0: ଏବେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଗୋଟେ ବହୁତ ସୁନ୍ଦର କନ୍ସେପ୍ଟ ତିଆରି କରୁଛନ୍ତି, ଅଶ୍ୱିନୀ ବୈଷ୍ଣବ ମାନ୍ୟବର କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ଗୋଟେ କନ୍ସେପ୍ଟ ତିଆରି ଚାଲିଛି, ଅନ୍ ଏକ୍ସପେରିମେଣ୍ଟ ବେସିସ୍ରେ ଅଛି ଆଠଗଡ଼ ଏବଂ ଢେଙ୍କାନାଳରେ। ରେଲୱେ ଲାଇନ୍ କରେ ଗୋଟେ କେବୁଲ୍ ବିଛା ହେଉଛି, ଟ୍ରେନ୍ ଆସୁଥିବା ସମୟରେ ଏବଂ ହାତୀ ମୁଭମେଣ୍ଟ ଥିବା ସମୟରେ ଗୋଟେ ସାଇରନ୍ ଡେ ବାଜିବ, ତ ସେଇ ପର୍ଟିକୁଲାର ମୁଭମେଣ୍ଟରେ ଡ୍ରାଇଭରକୁ ମେସେଜ ଦିଆଯିବ ଯେ ଯୋଉ ଲୋକ ପାଇଲଟ ଥିବେ ବା ଟ୍ରେନ୍ ଅପରେଟର ଯୋଉ ଥିବେ ଟ୍ରେନ୍ର ବେଗଟାକୁ ସେମାନେ
1: ସ୍ଲୋ କରିବେ,
0: ଏଲିଫେଣ୍ଟର କୌଣସି ଇଞ୍ଜୁରୀ ହେବ ନାହିଁ। ଧନ୍ୟବାଦ ଦେବି, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଉଭୟ ଏସବୁ ଦିଗରେ ବହୁତ ସୁନ୍ଦର ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ଆମେମାନେ ମଧ୍ୟ ଫିଲ୍ଡରେ ତାକୁ ଇମ୍ପ୍ଲିମେଣ୍ଟ କରିବା ପାଇଁ ଯେତେ କଷ୍ଟ ଅଛି ତାକୁ ସ୍ୱୀକାର ମଧ୍ୟ ଫିଲ୍ଡରେ କରୁଛୁ।
2: କେନ୍ଦ୍ର ସରକାର, ରାଜ୍ୟ ସରକାର ତଥା ବନ ବିଭାଗର ତ ସାହାଯ୍ୟ ସହଯୋଗ ରହିଛି, ହେଲେ ଏଇ ଯୋଉ ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ଜଣେ ସାଧାରଣ ଲୋକର ଭୂମିକା ଆଉ ଦାୟିତ୍ୱ କର୍ତ୍ତବ୍ୟ କ'ଣ ରହିଛି?
0: ଗୋଟେ ସର୍ବସାଧାରଣ ଲୋକଙ୍କର ମାନସିକତା କ'ଣ ଅଛି, ସେ କାହିଁକି ବନ୍ୟପ୍ରାଣୀ ସୁରକ୍ଷାରେ ଗୋଟେ ବ୍ରତି ହେବ?
1: ଆଜ୍ଞା,
0: ଜଣେ ସାଧାରଣ ଲୋକ କହିଲେ ବି ସେ ଜଣେ ଗାର୍ଡିଆନ, ତ ସେମାନେ ଯେପର୍ଯ୍ୟନ୍ତ ସଚେତନ ନ ହୋଇଛନ୍ତି ପରବର୍ତ୍ତୀ ପିଢ଼ିକି ଗୋଟେ ସଚେତନ ବାର୍ତ୍ତା ମଧ୍ୟ ଦେଇପାରିବେ ନାହିଁ। ତେଣୁ ଗୋଟେ ସର୍ବସାଧାରଣ ଲୋକ ପ୍ରଥମେ ଏନ୍ସିଓର ହେବା ଦରକାର ଯେ ଆମେ ସମସ୍ତ ଦେଶୀ ଖାଦ୍ୟ ଖାଉଥିଲୁ, ଗୋଟେ ଆଭରେଜ୍ ଏଜ୍ ଥିଲା 90, ସେପର୍ଯ୍ୟନ୍ତ ନିରୋଗ ଜୀବନ ଅତିବାହିତ କରୁଥିଲେ ଏବଂ ସେତେବେଳେ ସମସ୍ତ ବନ୍ୟପ୍ରାଣୀ ମଧ୍ୟ ସମାଜରେ ସୁରକ୍ଷିତ ଥିଲେ, ଉଭୟଙ୍କ ଭିତରେ ଗୋଟେ ସମନ୍ୱୟ ଥିଲା। ଯଦି ସେହି ବାର୍ତ୍ତାଟା ସେ ତା ପରବର୍ତ୍ତୀ ପିଢ଼ିକି ସେ ନ ଦିଏ ଏବଂ ବନ ପ୍ରଶାସନ ଯଦି ସେହି ପରବର୍ତ୍ତୀ ପିଢ଼ିଟାକୁ ସ୍କୁଲ କଲେଜ ଯେତେ ୟଙ୍ଗ ଷ୍ଟେଜ୍ ଅଛନ୍ତି ସେଠି ଯଦି ସେହି ବାର୍ତ୍ତାଟା ନ ଦିଏ ତେବେ ପରବର୍ତ୍ତୀ ପିଢ଼ି ଅଲୱେଜ୍ ହାଇବ୍ରିଡ୍ ପ୍ରଡକ୍ଟ ଉପରେ ଡିପେଣ୍ଡ କରିବେ। ହାଇବ୍ରିଡ୍ ପ୍ରଡକ୍ଟର ଗୋଟେ ପ୍ଲସ୍ ପଏଣ୍ଟ ହେଉଛି ଆପଣଙ୍କୁ ଇନ୍ଷ୍ଟାଣ୍ଟ ଟେଷ୍ଟଟା ଦିଏ, କିନ୍ତୁ ଗୋଟେ ଲଙ୍ଗ୍ ଟର୍ମରେ ଆଫେକ୍ଟ ପକାଏ। ଆଭରେଜ୍ ଲାଇଫ୍ ସ୍ପେନ୍ଟା ବର୍ତ୍ତମାନ ଧୀରେ ଧୀରେ କମି କମି ଆସି 80-75 ଭିତରୁ ପଳାଇ ସାରିଛନ୍ତି। ତ ତା ରିଜିନ୍ ହେଉଛି ଡ୍ୟୁ ଟୁ ଲ୍ୟାକ୍ ଅଫ୍ କୋଡିନେସନ୍ ଏବଂ ଦି ୱାଇଲ୍ଡ ଆନିମଲ୍ସ ଆଣ୍ଡ ଦି ହ୍ୟୁମାନ୍ ବିଙ୍ଗ୍ସ,
1: ମଣିଷ ଆଉ ପଶୁଙ୍କ ଭିତରେ ସମନ୍ୱୟ
0: ଅଭାବ ରହୁଛି, କମୁଛି, ସେଟାକୁ ଆଉ ଇନକ୍ରିଜ୍ କଲେ ଡେଫିନେଟଲି ଆମର ଲାଇଫ୍ ସ୍ପେନ୍ ମଧ୍ୟ ବଢିବ।
1: ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଆଧାର କରି ସାଧାରଣ ଜନତାଙ୍କୁ ସଚେତନ କରିବା ପାଇଁ ବନ ବିଭାଗ କ'ଣ ସବୁ ଦାୟିତ୍ୱ କର୍ତ୍ତବ୍ୟ ତାର କରୁଛି?
0: ଦେଖନ୍ତୁ, ଆମେ ଡିଫରେଣ୍ଟ ଫୋରମ୍ରେ ପିଆର୍ଆଇ ମେମ୍ବର୍ସଙ୍କୁ ଇନଭଲ୍ଭ କରୁଛୁ, ସରପଞ୍ଚ ହୁଅନ୍ତୁ କିମ୍ବା ୱାର୍ଡ ମେମ୍ବର ହୁଅନ୍ତୁ, ଜିଲ୍ଲା ପ୍ରଶାସକ ହୁଅନ୍ତୁ, ସେମାନଙ୍କର ସହାୟତାରେ ହିଁ ବିଭିନ୍ନ ପବ୍ଲିକ୍ ପାର୍ଟିସିପେସନ୍ ଆକ୍ଟିଭିଟିଜ୍ କରାଯାଏ। ଯେମିତି ଆମେ ବନ୍ୟପ୍ରାଣୀ ସପ୍ତାହ ପାଳନ କରୁଛୁ, ସେଠି ବନ୍ୟପ୍ରାଣୀ ସପ୍ତାହରେ ଯୋଉ ଯୋଉ ଇନ୍ଷ୍ଟିଚ୍ୟୁସନ୍ରେ ଆମେ ସବୁ କମ୍ପିଟିସନ୍ କରିଥିବୁ, କୁଇଜ୍ କମ୍ପିଟିସନ୍ କରିଥିବୁ, ଚିତ୍ରାଙ୍କନ ପ୍ରତିଯୋଗିତା କରିଥିବୁ, ଏସେ ରାଇଟିଂ କରିଥିବୁ, ଗୋଟେ ଗୋଟେ ୱାଇଲ୍ଡ ଆନିମଲ୍ର କ'ଣ ଆବଶ୍ୟକତା ଅଛି ତା ଉପରେ ଗୋଟେ କନ୍ସେପ୍ଟ ତିଆରି କରି ସେମାନେ ଗୋଟେ ଗୋଟେ ଡ୍ରଇଂ କରନ୍ତି, ଏତେ ସୁନ୍ଦର ମେସେଜ୍ ଦେଇଥାଏ। ଛୋଟ ଛୋଟ ପିଲାଙ୍କ ମାଇଣ୍ଡରେ ମଧ୍ୟ ଭେରି ଇନୋଭେଟିଭ୍ କନ୍ସେପ୍ଟ ସବୁ ଥାଏ, ସେଗୁଡ଼ାକୁ ମଧ୍ୟ ଆମେ ଡିଟେକ୍ଟ କରୁ, ତାଙ୍କଠୁ ଆଦାୟ କରୁ ଏବଂ ତାଙ୍କୁ ମଧ୍ୟ ରିୱାର୍ଡ଼ ଦେଉ। ସରକାରଙ୍କ ରାଜ୍ୟ ସରକାର ବିଭିନ୍ନ ସ୍କିମ୍ ଅଛି, ସପୋଜ୍ ଘରଚଟିଆର ସଂରକ୍ଷଣ କରୁଛନ୍ତି, ଯେଉଁମାନେ କ୍ରୋକୋଡାଇଲ୍ର ସଂରକ୍ଷଣରେ ପ୍ରତି ଅଛନ୍ତି, ଯେଉଁମାନେ ହାତୀ ସଂରକ୍ଷଣରେ ପ୍ରତି ଅଛନ୍ତି। ସପୋଜ୍ ଆପଣଙ୍କୁ ଗୋଟେ ଏକ୍ସାମ୍ପଲ୍ ଦେବି, ହାତୀମର ସାଥୀ ଗୋଟେ ଅନୁଷ୍ଠାନ ଅଛି, ଯେଉଁଠି ଗୋଟେ ହାତୀ ମଣିଷ ଭିତରେ ବିବାଦ ଥାଏ, ସେମାନେ ଇନ୍ଷ୍ଟାଣ୍ଟଲି ସେ ଡିଓପଙ୍କ ସହିତ କଣ୍ଟ୍ରୋଲ୍ କରିକି, ଆପଣ ଲୋକାଲ୍ ଫରେଷ୍ଟ ଅଫିସର ସହିତ କଣ୍ଟ୍ରୋଲ୍ କରିକି ସେଠିକି ଯିବେ, ଯାଇକି ସେମାନେ ସେଠି ଲୋକଙ୍କ ସହିତ କାଉନ୍ସିଲିଂ କରନ୍ତି। ବେଳେବେଳେ ହାତୀ ମଣିଷ ବିବାଦରେ ଏତେ ବଡ଼ ଉଗ୍ର ରୂପ ନେଇଯାଏ, ଯଦି ହାତୀରେ ମଣିଷକୁ ମାରିଦେଲା ଦେନ୍ ସେଠି ଲୋକ ପଛାନ୍ତିନି, ରାବକୁ ବାଡ଼େଇବା
1: ଶୁଣିବାକୁ ପାଉଛୁ ଯେ ବନ୍ୟ କର୍ମଚାରୀଙ୍କ ଉପରେ ଆଟାକ୍ କରାଯାଉଛି।
0: ତା ରିଜିନ୍ ହେଉଛି ଯେତେବେଳେ ଯୋଉ ଲୋକର ଗୋଟେ ଧନ ଜୀବନ ପର୍ଟିକୁଲାର ଯେତେବେଳେ କ୍ଷତି ହୁଏ, ଲୋକ ରାଗ ମୁଖରେ ସେତେବେଳେ ଗୋଟେ ପ୍ରତିହିଂସା ପରିଣାତ୍ମକ ମନୋଭାବ ପରିପୋଷଣ କରେ, ତ ତାକୁ ସେମାନେ ରିଡ୍ୟୁସ୍ କରିବା ପାଇଁ ହାତୀମରା ସାଥୀ ଯୋଉ ଟିମ୍ ଅଛି ସେମାନେ ଯାଇ ସେଠି ପହଞ୍ଚନ୍ତି, ଜିଲ୍ଲା ପ୍ରଶାସନର ପୋଲିସ ଅଧିକାରୀମାନେ ଯାଇ ସେଠି ପହଞ୍ଚନ୍ତି ଏବଂ ଲୋକାଲ ୟୁଥ୍ ଯୋଉମାନେ ୱାଇଲ୍ଡ ଲାଇଫ୍ ୱିଙ୍ଗ ସହିତ ଆସୋସିଏଟେଡ୍, ଯୋଉମାନେ ତାଙ୍କ ସହିତ ଉତ୍ତରପ୍ରଦ ଜଡ଼ିତ ଭାବେ କାମ କରନ୍ତି, ବୁଝେଇ ସେ ସିଚୁଏସନ୍କୁ କମାଣ୍ଡ କ୍ୱାଇଟ୍ କରନ୍ତି ଏବଂ ସରକାର ଦେଖନ୍ତି ଏଇ ସଂସ୍ଥାଟା କେତେ ଥର ଏଇଭଳିଆ ଆକ୍ଟିଭିଟିଜ୍ କରିଛି, ତାକୁ ରେକର୍ଡ ବିଲ୍ଡ ଅପ୍ ମଧ୍ୟ କରାଯାଏ, କରିକି ତାଙ୍କୁ
1: ପୁରସ୍କୃତ
0: କରାଯାଏ,
1: ତାଙ୍କୁ କିଛି ପ୍ରୋତ୍ସାହନ ରାଶି ଦିଆଯାଏ।
0: ନିଶ୍ଚିତ ରୂପେ ତାଙ୍କୁ ପ୍ରୋତ୍ସାହନ ରାଶି ତାଙ୍କୁ ଦିଆଯାଉଛି।
1: ସାର୍, ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ସୁପରିଚାଳନା ପାଇଁ ସରକାରଙ୍କ ତରଫରୁ ବା ବନ ବିଭାଗ ତରଫରୁ କ'ଣ ସବୁ ଯୋଜନା ପ୍ରସ୍ତୁତ କରାଯାଉଛି?
0: ହାତୀକୁ ସୁରକ୍ଷା ଦେବା ପାଇଁ ବା ହାତୀ ବାହାରକୁ ନ ଆସିବା ପାଇଁ ଯୋଉଠି ସମ୍ଭବ ଅଛି ଆମେ ତାକୁ ଟ୍ରେଞ୍ଚ କରିଛୁ, ଯୋଉଠି ସମ୍ଭବ ନାହିଁ ଟ୍ରେଞ୍ଚ ଖୋଳିବା ପାଇଁ ସେଠି ଆମେ ରାଣ୍ଡମ୍ ରବର ୱାଲ୍ ଫର୍ମେସନ୍ କରିଛୁ, ଯୋଉଠି ଦିଟା ଯାକ ମେଟେରିଆଲ ଯାଇକି ପହଞ୍ଚି କାମ କରାଯାଇପାରୁନି ସେ ଜାଗାରେ ଆମେ ସୋଲାର ଫେନ୍ସ କରିଛୁ, ଏବଂ ଯୋଉଠି ଏଲିଫେଣ୍ଟ ମୁଭମେଣ୍ଟ ଫ୍ରିକ୍ୱେଣ୍ଟଲି ଅଛି ବା ଫ୍ରିକ୍ୱେନ୍ସି ଅଧିକା ଅଛି ସେ ଜାଗାରେ ଏଲିଫେଣ୍ଟ କରିଡର ବୋଲି ଆମେ ଗୋଟେ ଇୟରମାର୍କ ରଖିଛୁ, ଏଇ ଜାଗାରେ ହାତୀ ନିଶ୍ଚିତ ରୂପେ ବାହାରକୁ ବାହାରିବ। ହାତୀ ଗୋଟେ ମାଇଗ୍ରେଟରୀ ୱାଇଲ୍ଡ ଆନିମଲ୍, ସେ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଡେଫିନେଟଲି ଯିବା, ତ କହିବାର ସେନ୍ସ ହେଲା ସେମାନେ ସୋସିଆଲି ଆମଠୁ ବହୁତ ଗୁଣରେ ଅଧିକ ମାନେ ଆଟାଚ୍ ଟୁ ଇଚ୍ ଅଦର, ତେଣୁ ତାଙ୍କର ସୁରକ୍ଷା ପାଇଁ ରାଜ୍ୟ ସରକାର କ୍ରୋର୍ସ ଅଫ୍ ରୁପିସ୍ ଇନ୍ଭେଷ୍ଟମେଣ୍ଟ କରୁଛନ୍ତି। ଆମେ ଖୁସି ହେବା ଦରକାର ଯେ ଏଇ ସୁରକ୍ଷା ନୀତି ଯୋଗୁଁ ଆଜି ଓଡ଼ିଶାର ପୋଟେନ୍ସିଆଲ 1700-1800 ହାତୀ थिबा जगह रे आमे

0: ଫ୍ୟାସିଲିଟିଜ୍, ଏବଂ ଛୋଟ ଛୋଟ ୱାଟର ବଡି ଗୁଡ଼ିକୁ ଆମେ ରିନୋଭେଟ୍ କରିକି ଗୋଟେ ମେଗା ୱାଟର ବଡିରେ କନ୍ଭର୍ଟ କରୁଛୁ, ଯୋଉଟା ସେଇ ଦୁଇ ମାସଟାକୁ ଏଗେନ୍ ଆମେ ଟ୍ରାଏ କରୁଛୁ ତିନି ମାସକୁ କନ୍ଭର୍ଟ କରିବା
1: ପାଇଁ। ଖାଦ୍ୟ ପାଇଁ ସାର୍, ବାଉଁଶ ହେଉଛି ହାତୀମାନଙ୍କର ମାନେ ପ୍ରିୟ ଖାଦ୍ୟ, ସେମିତି କିଛି ବାଉଁଶ ଗଛ ଲଗେଇବା ଜଙ୍ଗଲରେ?
0: ଦେଖନ୍ତୁ, ବାଉଁଶଟା ହାତୀର ଗୋଟେ ପ୍ରିୟ ଖାଦ୍ୟ ଆମେ ଜେନେରାଲି ଭାବୁଛେ। ଆମର ଯାହା ଏକ୍ସପେରିଏନ୍ସ କହୁଛି 2020-21 କୋଡ଼ିଏ ଏକୋଇଶ ବେଳକୁ ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡ ଭିତରେ ବାଉଁଶ ଗଛରେ ସମସ୍ତ ଛୋଟ ବଡ଼ ଯେତେ ବାଉଁଶ ଗଛ ସବୁଥିରେ ଫୁଲ ଫୁଟିଲା। ତାକୁ କୁହାଯାଏ ଗୋଟେ ଗ୍ରେଗାରିୟସ୍ ଫ୍ଲାୱରିଂ ବୋଲି ତାକୁ କୁହାଯାଏ। ଫୁଲ ହେଲେ ସେ ବାଉଁଶ ଗଛଟା ମରିବାଟା ପ୍ରକ୍ରିୟା ଆରମ୍ଭ ହୋଇଯାଏ। ତ ଗୋଟେ କଣ୍ଟା ବାଉଁଶ ଗଛ ଥିଲା ମରିବ, ତାକୁ ଏଇ ବର୍ଷ ଗଛ ଫ୍ଲାୱରିଂ ହେଲେ ସେମ୍ ଇୟର୍ରେ ସେ ଡିଟୋରେଟ୍ ହୁଏନି, ତାକୁ ଡିକମ୍ପୋଜିସନ୍ ହେବା ପାଇଁ 2-4 ବର୍ଷ ସମୟ ତାକୁ ଲାଗେ। ଚାରି ବର୍ଷ ପରେ ଏଣ୍ଟାୟାର ବାଉଁଶ ଜଙ୍ଗଲ ସବୁ ଡ୍ୟାମେଜ୍ ବା ଡିକମ୍ପୋଜିସନ୍ ହେଇଗଲା ଇନ୍ ଚନ୍ଦକା ଫରେଷ୍ଟ। ମରୁଭୂମି ଭଳିଆ ଧୀରେ ଧୀରେ ସେ ଜାଗାଟା ଦେଖାଗଲା, କିନ୍ତୁ ଫର୍ଚୁନେଟ୍ଲି ଯୋଉ ବାଉଁଶ ଫୁଲ ହୋଇଥିଲା ନେକ୍ସଟ 5th ଇୟର୍ ବେଳକୁ ସେ ବାଉଁଶ ଗୁଡ଼ିକ ନ୍ୟାଚୁରାଲ ରିଜେନେସନ୍ ଆସିଲା। ଗୋଟେ ପ୍ରୋଫ୍ୟୁଜ୍ଲି ନ୍ୟାଚୁରାଲ ରିଜେନେସନ୍ 2025-26 ବେଳକୁ ପଳେଇ ଆସିଲା। ବର୍ତ୍ତମାନ ଏତେ ସଂଖ୍ୟାରେ ଆପଣଙ୍କର କଣ୍ଟା ବାଉଁଶ ଭର୍ତ୍ତି ହେଇଛି, ହାତୀ ସେ କଣ୍ଟା ବାଉଁଶଟା ଗୋଟେ ମନୋପୋଲି ଭଳିଆ ଫିଲ୍ କଲା, କେବଳ ସେ କଣ୍ଟା ବାଉଁଶଟାକୁ ସେ ବର୍ତ୍ତମାନ ଖାଇବାକୁ ଲାଇକ୍ କରୁନି। ଆମେ ଏବେ ଗୋଟେ ମିକ୍ସ ଭେରାଇଟି ତା ଦେହରେ ଆଡ୍ କରିବାକୁ ଚାହୁଁଛୁ, ଯୋଉ ରାଇଜୋମ ବାଉଁଶ କିଛି, ନ୍ୟୁଟ୍ରାନ୍ସ କିଛି ଆଣିକି ତା ଦେହରେ ମିକ୍ସ କରିବାକୁ ଏ ବର୍ଷ ଗୋଟେ ଆଟେମ୍ପ୍ଟ ନେଇଛୁ। କିନ୍ତୁ ଯେତେବେଳେ ନ୍ୟାଚୁରାଲ ବାମ୍ବୁ ରିଜେନେସନ୍ ତା ଭିତରେ ଆସିଛି, ଏତେ ପରିମାଣରେ ଆସିଯାଇଛି, ତା ଭିତରେ 3-4 ବାସସ୍ଥାନ ତାଙ୍କର ଡେଭଲପ୍ ହେଇଛି। ଲାଇକ୍ ସେମାନେ ନ୍ୟୁ ବେବି ବର୍ନ କରିବା ପାଇଁ ତାଙ୍କର ଗୋଟେ ହାବିଟାଟ୍ ଡେଭଲପମେଣ୍ଟ ହେଇଛି, ଛୋଟ ଛୋଟ ଜନ୍ତୁ ସୁରକ୍ଷା ଦେବା ପାଇଁ ତାଙ୍କର ଗୋଟେ ନେଷ୍ଟିଂ ବା ଯୋଉ ପ୍ରୋଟେକ୍ସନ୍ ହାବିଟାଟ୍ ଗୋଟେ ଡେଭଲପମେଣ୍ଟ ହେଇଛି, ରେଷ୍ଟ ନେବା ପାଇଁ ଛାଇ ଡେଭଲପ୍ ହେଇଛି, ତାକୁ ରେଷ୍ଟିଂ ହାବିଟାଟ୍, ଫିଡିଂ ହାବିଟାଟ୍, ବିଭିନ୍ନ ପ୍ରକାର ହାବିଟାଟ୍ କନ୍ଜରଭେସନ୍ ଆକ୍ଟିଭିଟିସ୍ ତା ଭିତରେ ଗୋଟେ ସଡନ୍ଲି ଡେଭଲପ୍ ହେଇଛି। ଯେତେବେଳେ ଆମେ ତା ଭିତରେ ଜଳାଶୟ ସୃଷ୍ଟି କରିଦେଇଛୁ, ଆର୍ଟିଫିସିଆଲ ୱାଟର ବଡି ଯେତେବେଳେ ତିଆରି କରୁଛୁ, ତ ସେମାନେ ଜଳ କ୍ରୀଡ଼ା କରିବାକୁ ମଧ୍ୟ ଆରାମସେ ସେମାନେ ଆସିପାରୁଛନ୍ତି। କିନ୍ତୁ ହାତୀର ଗୋଟେ ହାବିଟ୍ ଅଛି ଅଧିକା ସମୟ ପାଣିରେ ଖେଳିବା ଏବଂ ପାଣିଟାକୁ କଞ୍ଜ୍ୟୁମ୍ କରିବା।
1: ତାହେଲେ ଏଇଠି ଶେଷରେ ଆମ ଶ୍ରୋତା ବନ୍ଧୁମାନଙ୍କୁ କୁହନ୍ତୁ, ବନ୍ୟପ୍ରାଣୀଙ୍କ ସୁରକ୍ଷା ଆଉ ପରିଚାଳନାକୁ ନେଇ ସେମାନେ ସଚେତନ ହେବେ କି ଅନ୍ୟକୁ ସଚେତନ କରାଇ ପାରିବେ?
0: ଦେଖନ୍ତୁ, କେତେବେଳେ ଗୋଟେ କନ୍ସେପ୍ଟ ଥିଲା, ଜଙ୍ଗଲଟାକୁ ଜଙ୍ଗଲ ଭିତରେ ରଖାହଉଥିଲା, ବନ୍ୟପ୍ରାଣୀ କି ତା ଭିତରେ ସେମାନେ ନଉଥିଲେ, ମଣିଷ ଜଗତରୁ ତାକୁ ଡିଷ୍ଟାନ୍ସ ମେଣ୍ଟେନ୍ କରାଉଥିଲା। ରାଜ୍ୟ ସରକାର ଗୋଟେ ଅତି ସୁନ୍ଦର କନ୍ସେପ୍ଟ ତିଆରି କରିଛନ୍ତି 2017-18 ଗୋଟେ ଇକୋ ଟୁରିଜିମ୍ କନ୍ସେପ୍ଟ ଗୋଟେ ତିଆରି କରିଛନ୍ତି। ଇକୋ ଟୁରିଜିମ୍ କନ୍ସେପ୍ଟ ହେଲା ଲୋକଙ୍କର ପାର୍ଟିସିପେସନ୍ ରହିବ ଇନ୍ସାଇଡ୍ ଦି ଫରେଷ୍ଟ, ଆମ ଅଞ୍ଚଳରେ ଆମ ରାଜ୍ୟରେ ଆମ ପାଖରେ ଯୋଉ ରିସୋର୍ସେସ୍ ଅଛି, ଫରେଷ୍ଟ ରିସୋର୍ସ ଅଛି, ଯୋଉ ୱାଇଲ୍ଡ ଆନିମଲ୍ ଅଛି, ତାକୁ ଗୋଟେ ଏକ୍ସପ୍ଲୋର ଦରକାର। ଏକ୍ସପ୍ଲୋରରେ କେବଳ ସରକାର ଆଡଭର୍ଟାଇଜମେଣ୍ଟ କଲେ ସେଟା ହବନି, ଲୋକ ଯେତେବେଳେ ଯିବେ ବୁଲିବେ ନିଜ ଆଖିରେ ଦେଖିବେ। ସପୋଜ ଆପଣ ଆଜିକା ଡେଟ୍ରେ ସାତକୋଶିଆ ଯାଆନ୍ତୁ, ହୀରାକୁଦ ୱାଇଲ୍ଡ ଲାଇଫ୍ ଯାଆନ୍ତୁ, ଭିତରକନିକା ନ୍ୟାସନାଲ୍ ପାର୍କକୁ ଯାଆନ୍ତୁ, 100% ସାଇଟିଂ ପାଇବେ। ଓ ସାତକୋଶିଆ ପରେ ବର୍ତ୍ତମାନ ହୀରାକୁଦ ୱାଇଲ୍ଡ ଲାଇଫ୍ଟାକୁ ମଧ୍ୟ ତା ସହିତ ଆଟାଚ୍ କରୁଛୁ ଗୋଟେ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରେ କନ୍ଭର୍ଟ କରିବା ପାଇଁ। ମହାରାଷ୍ଟ୍ରରୁ ଏଠୁ ମଧ୍ୟପ୍ରଦେଶରୁ ମଧ୍ୟ ବାଘ ଆସିକି ଓଡ଼ିଶାରେ ସେଟର ନେଉଛି। କହିବାର ସେନ୍ସ ହେଲା, ଯେତେ ପବ୍ଲିକ ପାର୍ଟିସିପେସନ୍ ବଢ଼ିବ, ସେମାନେ ତାକୁ ସୋସିଆଲ ମିଡ଼ିଆରେ ହାଇଲାଇଟ୍ କରିବେ, ମୁଁ ଯାଇଥିଲି ହୀରାକୁଦ ୱାଇଲ୍ଡ ଲାଇଫ୍, ମୁଁ ଦେଖିଲି ସମ୍ଭବ, ମୁଁ ଯାଇଥିଲି ଭିତରକନିକା, ସେଠି ଦେଖିଲି ଏତେ ପରିମାଣରେ ଏତେ ବଡ଼ ବଡ଼ କୁମ୍ଭୀର ଅଛନ୍ତି। ପବ୍ଲିକ ପାର୍ଟିସିପେସନ୍ଟା ଗୋଟେ ଏତେ ବଡ଼ ଷ୍ଟ୍ରେନ୍ଥ ଆପଣଙ୍କ ପାଇଁ, ଯେତେବେଳେ ଆପଣ ଗୋଟେ ସ୍ରୋତରେ ସାମିଲ ହେବେ, ଆପଣଙ୍କ ନିଜ ରିସୋର୍ସଟାକୁ ଆପଣ ନିଜେ ଏକ୍ସପ୍ଲୋର କରିବାକୁ ଚାହିଁବେ, ନିଜର ୱିକ୍ନେସ୍ଟାକୁ ଆପଣ ଷ୍ଟ୍ରେନ୍ଥରେ କନ୍ଭର୍ଟ କରିବେ, ଡେଫିନେଟ୍ଲି ଓଡ଼ିଶା ୱିଲ୍ ଗ୍ଲୋ ଆଣ୍ଡ ଗ୍ଲୋ।
1: ଯାହା ହଉ ନିରଞ୍ଜନ ବାବୁ, ଆପଣ ଆମର ବନାନୀ କାର୍ଯ୍ୟକ୍ରମକୁ ଆସିଲେ, ଆଜି ଯାହା ବିଷୟ ଥିଲା ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ପରିଚାଳନା, ସେ ସମ୍ପର୍କରେ ବହୁତ ସୁନ୍ଦର ସୁନ୍ଦର ତଥ୍ୟ ଆମ ଶ୍ରୋତାବନ୍ଧୁମାନଙ୍କୁ ଦେଲେ। ସେଥିପାଇଁ ଆପଣଙ୍କୁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ତଥା ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ଥ୍ୟାଙ୍କ ୟୁ ଟୁ ଅଲ୍। ନମସ୍କାର।

0: କାର୍ଯ୍ୟକ୍ରମ ବନାନି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି କିଶୋର କୁମାର, ଆଶା ଭୋସଲେ ଓ ସାଥୀ, ଚଳଚ୍ଚିତ୍ର କାଲିଆ।
1: मतलब क्या? प्यार।

ଚଳଚ୍ଚିତ୍ର ସାନ୍ ଗୀତରେ ଗାଇଛନ୍ତି କିଶୋର କୁମାର ଓ ମହମ୍ମଦ ରଫି।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ପାରିବାରିକ ଧାରାବାହିକ ନାଟକ ଶ୍ରୀହରିଙ୍କ ସଂସାରର ଦ୍ୱିତୀୟ ଭାଗ ରଚନା ଗୋପାଳ ଛୋଟରାୟ ପ୍ରଯୋଜନା ପ୍ୟାରିମୋହନ ମହାନ୍ତି।

0: ଏ ରଖ,
1: ରଖିଦିଅ ସେଠି।
0: ସଉଦା ସିନା ରଖିଦେବି, ହେଲେ ହିସାବ ବଳଖା ପଇସା ଏସବୁ ରଖିବାର ଅଧିକାର ତ ମୋର ନାହିଁ। ପୁଣି ଏ ଭୋଗ କଦଳୀ ନେଇକି ରଖ।
1: ଦେଖୁଛ ପରା ମୁଁ ଗାଧେଇନି, ଅଗାଧୁଆ ବସିଛି, ଭୋଗ ଛୁଇଁବି କେମିତି?
0: କାହିଁ କାହିଁ କାହିଁ ଏ ଯାଏ ଗାଧେଇନ କାହିଁକି?
1: ପାଣି କାହିଁ ଗାଧେଇବି?
0: ଓହୋ
1: କଣ ବା,
0: ଏଇଟା କଟକ ସହର
1: ହେଇଛି ତମେ ଯଦି ମତେ।
0: ଆରେ ବାବୁ, ଏଇଟା କଟକ ସହର, ତମର ସୁବିଧା ପାଇଁ କଳରେ ପାଣି ଆସୁଛି। ଯଦି ସେ ପାଖରେ ସେମାନଙ୍କର କିଛି ଅସୁବିଧା ହେଇଯାଇଥିବ, ଏ ପାଖରେ ତୁମେ ଆଉ ସୁବିଧାଟା ପାଇବ କେମିତି?
1: ସେ ସୁବିଧା ଅସୁବିଧାରୁ ମତେ କଣ ମିଳିବ କହିଲ? ମୁଁ କେମିତି ଗାଧେଇବି ସେ ବ୍ୟବସ୍ଥା କର।
0: କି ବ୍ୟବସ୍ଥାଟା କରିବି? ହଁ, ଏ ପାଇପ ମୁହଁରେ ମୋ ମୁହଁ ଲଗେଇକିରି କଣ ପାଣି ଟାଣିବି?
1: ହଉ ହେଲେ, ମୁଁ ଏଇଠି ଏମିତି ବସିଲି, ରନ୍ଧା ବଢା କିଛି ନ ହଉ, ନଟ ଆସିଲେ କହିବି ସେ ସିଆଡୁ ସିଆଡୁ ଫେରିଯିବ।
0: ଆଉ ଆମ କଥା?
1: ତମ କଥା ତମେ ଜାଣ।
0: ହେଲା, ଏବେ ଆମ କଥା ଆମେ ଜାଣି ରଖିଲୁ, କିନ୍ତୁ ଘରେ କଣ ପାଣି କିଛି ନାହିଁ?
1: ଚିତା ଯେବେ ଥାନ୍ତା,
0: ଆଏ ରହିବ କେମିତି? ସେ ତନ୍ଦ୍ରା ମା ତ ସକାଳୁ ଆସି କାମ କରୁଛି, ପାଞ୍ଚ ବାଲ୍ଟି ପାଣିରେ ବାସନ ଧୋଉଛି, ତମେ ତା ଉପରେ ସାତ ବାଲ୍ଟି ପାଣି ଧୋଇବ। ବାଲ୍ଟି ବାଲ୍ଟି ପାଣି ଢାଳି ସେ ଘର ବାହାର ସବୁ ଧୋଇବ, ତମେ ତା ଉପରେ ଦି ଗୁଣ ପାଣି ଢାଳି ପୁଣି ଥରେ ଧୋଇବ। ଆଏ ପାଣି ରହିବ କେମିତି?
1: କିଏ ଧୋଇବି ନାହିଁ? ହଁ, ସେ ୟା ଘରେ ତା ଘରେ କାମ କରିକି ଏଠିକି ଆସିବ, ରାସ୍ତା ଘାଟର ଅବସ୍ଥା ତ ତମେ ଦେଖୁଛ, ସିଏ ଆସି ବାସନ ମାଜିବ, ଆଉ ସେଇ ବାସନକୁ ମୁଁ ନ ଧୋଇକି ସେମିତି ନେଇକି ମୋ ରୋଷେଇ ଘରେ ରଖିବି? ମୋ ଶାଶୁ ତ ମତେ ଏଇଆ କହିଯାଇଛି।
0: ସେ କଥା ମୋ ଶାଶୁଙ୍କୁ ଯାଇ ଶୁଣା, ତୁମ ଶାଶୁ କଣ କହିଛି? ମତେ ସେଥିରୁ କଣ ମିଳିବ? ମୋଟ କଥା, ଘରେ ପାଣି ନାହିଁ, କଳରେ ପାଣି ନାହିଁ, ତୁମେ ଅଗାଧୁଆ ରହିବ, ରୋଷେଇ ବନ୍ଦ, ନଟ କଥା ନଟ ବୁଝିବ, ଆମ କଥା ଆମେ ବୁଝୁ।
1: କଳରେ କାହିଁକି ପାଣି ଆସୁନି ସେ କଥା ଭଲ ଟିକେ ବୁଝ।
0: ଆଏ କଣ ଆଉ ବୁଝିବି? ଏଇ ଏଇ ପରା ଆଲୁଅ ନାହିଁ, ଇଲେକ୍ଟ୍ରିକ ପାୱାର ବନ୍ଦ, ପାୱାର ନାହିଁ ବୋଲି ପାଣି କଳ ଚାଲୁନି।
1: ଇଲେକ୍ଟ୍ରିକ କାହିଁକି ନାହିଁ ସେ କଥା ହେଲେ ଟିକେ ବୁଝ।
0: ସେ କଥା ବୁଝିବାକୁ ହେଲେ ମତେ ହୀରାକୁଦ ଯାଇ ଯିବାକୁ ହବ। ହେଇଟି ତମ ଭାଇ ଆସିଲେଣି।
2: ଦଣ୍ଡବତ ଭାଇ,
0: ଦଣ୍ଡବତ ଦଣ୍ଡବତ, ଛୁ ନଟବର, ଖବର କଣ?
2: ସବୁ ଭଲ। ଆଉ ଭାଇ, ତମ ନୁଙ୍ଗି ଗାମୁଛା କାହିଁକି?
0: ଏଇ ସେ ଘର ଆଲନାରେ।
2: ମୋ ଦେହ ହାତ ଭାରି କଣ୍ଟକଟ ନାଗିଲାଣି ବୁଝିଲ, ଏ ଲୁଗାପଟା ବଦଳେଇ ମୁଁ ଆଉ ଗୋଟେ ଗାଧେଇ ପଡେ।
1: ହେଇ ଆଉ ତମେ ମୁରିକି ହସୁଛ, ପିଲାଟା ଆସିଲା ସେ କେମିତି ଗାଧେଇବ ଖାଇବ?
0: ଆଏ ସବୁ ନିଷ୍ପତ୍ତି ତ ତମେ କରିଦେଇଛ, ରୋଷେଇ ବନ୍ଦ, ବେଙ୍ଗୁଲି ତା ସାଙ୍ଗ ଘରେ ଖାଇବ, ମୋ କଥା ମୁଁ ବୁଝିବି, ବାକି ରହିଲ ତମେ ଭାଇ ଭଉଣୀ ଦି ଜଣ।
2: ଭାଇ ଭଉଣୀ ଦି ଜଣ କଣ ହେଇଛି କିଲୋ ବାପା? ଆମ ଭାଇ ଭଉଣୀଙ୍କ କଥା କାହିଁ ପଡୁଛି?
1: ଦେଖୁଛୁ ପରା କଳରେ ପାଣି ଆସୁନି, ମୁଁ ଗାଧେଇନି ତୁ ପୁଣି ଗାଧେଇବୁ।
2: କଳରେ ପାଣି ଆସୁନାହିଁ, ଭାରି ଅସୁବିଧା କଥା ହେଲା ତ। ଏ ଘରେ କୂଅ ନାହିଁ ପରା?
1: ଥିଲା, ପାଣି କଳ ଆସିଲା ପରେ ଏ ଘର ବାଲା ପରା କୂଅ ପୋତି ଦେଇଛି।
2: ଅପାଲ, ପଡିଶା ଘରେ କୂଅ ନାହିଁ?
0: ଅଛି ଅଛି, ହେଲେ ଯିବ କିଏ? ଏ ଯାଏ ଚାକର ପିଲାଟି ଏତେ ଯୋଗାଡ଼ ହେଇପାରିଲାନି।
2: ବାଲ୍ଟି କାହିଁ?
0: ଆରେ ଆରେ ଆରେ, ଇଏ କଣ ଲୁଗାପଟା ଭିଡ଼ି, ମୁଣ୍ଡରେ ଗୋଟାଏ ଗାମୁଛା ବାନ୍ଧି, ଦି ହାତରେ ଦିଟା ବାଲ୍ଟି ଧରି, ଆରେ ହେ ନଟ!
2: ତମେ ମୋଟରୁ ପାଟି କରନା ଭାଇ, ଖାଲି ଦେଖ କଣ ହଉଛି।
1: ଶେଷକୁ ପୁଣି ଏଇଆ ଥିଲା, ମୋ ଭାଇ ତମ ଘରକୁ ଆସି ଚାକର ଭଳି ପର ଘରକୁ ପାଣି ଆଣିବାକୁ ଗଲା।
0: ଆମ ଘର ନୁହଁ କି ପର ଘର ନୁହଁ, କଟକ ସହର। ଆସ ଆସ, ଏଇ ପାଚେରୀ ପାଖରେ ଆସିକି ଦେଖ କଣ ହଉଛି।
1: କିଏ କାହାକୁ କିଛି ନ କହି ସାହି ଭିତରେ ହାଜର? ମୁଁ କଣ, କିଏ ତୁ, କାହା ଘର ଚାକର?
2: ଏଇ ବାବୁ।
1: ଏଇ ବାବୁ ଶ୍ରୀହରି ବାବୁ?
2: ହଁ।
1: ନାଇଁ ତ, ତାଙ୍କ ଘରେ କେହି ଚାକର ନାହିଁ, ତାଙ୍କର ତ ଠିକା ଚାକରାଣୀ ହେଲା ତନ୍ଦ୍ରାମା।
2: ହଁ ସେଇ।
1: ତୁ ତନ୍ଦ୍ରାମାର କଣ ହୁ?
2: ସେଇ ସେଇ।
1: ନା, ତୁ ତନ୍ଦ୍ରାମାର ବର ନୁହ, ତା ବରକୁ ତ ମୁଁ ଦେଖିଛି, ତା ନାଁ ହଉଛି ବଟିଆ। ତୁ ତ ବଟିଆ ନହୁ ରେ?
2: ନାଇଁ ନାଇଁ, ମୁଁ ବଟିଆ ନୁହଁ, ମୁଁ ତା ସାନ ନଟିଆ।
3: ଶୁଣିଲେ ପାରିବାରିକ ଧାରାବାହିକ ନାଟକ ଶ୍ରୀହରିଙ୍କ ସଂସାରର ଦ୍ୱିତୀୟ ଭାଗ। ଏଥିରେ ଅଂଶଗ୍ରହଣ କରିଥିଲେ ନେତ୍ରାନନ୍ଦ ମିଶ୍ର, ଜାନକୀ ସାହୁ, ସତ୍ୟବ୍ରତ ତ୍ରିପାଠୀ ଓ ନିହାରବାଳା ପଟ୍ଟନାୟକ। ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
4: नमस्कार, आकाशवाणी से समाचार संध्या के साथ मैं विशाल शर्मा। मुख्य समाचार। प्रधानमंत्री नरेंद्र मोदी ने कहा, भारत और नीदरलैंड मिलकर भविष्य की विश्वसनीय

ଏକାଦଶ ଶତାବ୍ଦୀର ଐତିହାସିକ ଚୋଳବଂଶର ତାମ୍ରଫଳକ ପ୍ରଦାନ କଲା ନେଦରଲ୍ୟାଣ୍ଡସ୍। ଗୁଜରାଟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ବର୍ଗରେ ଭାରତୀୟ ଯୋଡ଼ିଙ୍କ ଫାଇନାଲ୍ରେ ପ୍ରବେଶ ଏବଂ ଆଇପିଏଲ୍ କ୍ରିକେଟ୍ରେ କୋଲକାତା ନାଇଟ୍ ରାଇଡର୍ସ ନିର୍ଦ୍ଧାରିତ 20 ଓଭର୍ରେ 2 ୱିକେଟ୍ ହରାଇ 247 ରନ୍ ସଂଗ୍ରହ କରିଥିବା ବେଳେ ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ଗୁଜରାଟ ଟାଇଟନ୍ସ 16 ଓଭର୍ରେ 1 ୱିକେଟ୍ ହରାଇ କରିଛି 177 ରନ୍।

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05 ଅନୁଚିନ୍ତା 6:35 ଉପସ୍ଥାପନା ବୈଷ୍ଣବ ଚରଣ ସାମଲ ଶ୍ରୀମଦ୍ ଭାଗବତର 38ତମ ଭାଗ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି ବନ୍ଦନାର ପ୍ରଥମ କଣ୍ଠଶିଳ୍ପୀ ଚିତ୍ତରଞ୍ଜନ ଜେନା, ଶିଳ୍ପୀ ଗାଇଛନ୍ତି ବୈଷ୍ଣବ ପାଣିଙ୍କ ରଚନାରୁ।

ବନ୍ଦନାରେ ଆପଣମାନେ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପରବର୍ତ୍ତୀ କଣ୍ଠଶିଳ୍ପୀ ନମ୍ରତା ମହାନ୍ତି ଶିଳ୍ପୀ ଗାଇଛନ୍ତି ଅବନ୍ତୀ ଦାସଙ୍କ ରଚନାରୁ।

0: ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆଜି ପାଇଁ ଏତିକି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ କଟକ ପ୍ରଚାର କରୁଛୁ ଅନୁଚିନ୍ତା, ନିବେଦନ କରିଛନ୍ତି ନୃସିଂହ ଚରଣ ମଲ୍ଲିକ।

ସମଗ୍ର ମାନବ ସମାଜରେ ପ୍ରତ୍ୟେକ ବ୍ୟକ୍ତି ଏ ସଂସାରରେ ଦୁଇଟି ଜିନିଷ ପାଇବା ଆଶାରେ ଜୀବନ ପରିଚାଳିତ କରିଥାଏ। ଏ ଦୁଇଟି ହେଉଛି ଶ୍ରେୟ ଓ ପ୍ରେୟ। ଶ୍ରେୟ ସାଧନା ସାଧ୍ୟ, ପ୍ରେୟ ସହଜ ସାଧ୍ୟ। ଶ୍ରେୟ ପାରମାର୍ଥିକ ଭଗବତ ଚିନ୍ତନ ଉପରେ ଆଧାରିତ, ପ୍ରେୟ ବିଷୟ ଭୋଗ ଉପରେ ଆଧାରିତ। ସାଧାରଣ ମଣିଷ ପ୍ରେୟ ମାର୍ଗଟିକୁ ବାଛି ନେଇଥାନ୍ତି। ଆହାର, ଭୟ, ନିଦ୍ରା, ମୈଥୁନ ସେମାନଙ୍କର ଜୀବନ। ଇନ୍ଦ୍ରିୟମାନଙ୍କୁ ବିଷୟାଭିମୁଖୀ କରି ବସ୍ତୁ ଓ ସମ୍ପର୍କମାନଙ୍କ ଭୋଗରେ ସମଗ୍ର ଜୀବନ କଟାଇ ଦିଅନ୍ତି। ଏହି ପ୍ରକାର ଭୋଗ ମାନବ ଇତର ଅନ୍ୟାନ୍ୟ ପ୍ରାଣୀ ମଧ୍ୟ କରନ୍ତି। ତେବେ ମନୁଷ୍ୟ ଓ ପଶୁ ମଧ୍ୟରେ ଅନ୍ତର ରହିଲା କେଉଁଠି? ଅନ୍ତର ହେଉଛି ମନୁଷ୍ୟ ଏକ ବିବେକୀ ପ୍ରାଣୀ। ବୁଦ୍ଧିର ପ୍ରୟୋଗ ଦ୍ୱାରା ତାର ଜୀବନ ପରିଚାଳିତ ହୋଇଥାଏ। ଭଲ ମନ୍ଦ, ପାପ ପୁଣ୍ୟ, ନ୍ୟାୟ ଅନ୍ୟାୟ, କରଣୀୟ ଅକରଣୀୟ ଇତ୍ୟାଦି ବିଚାର କରିବାର ସାମର୍ଥ୍ୟ ମନୁଷ୍ୟର କେବଳ ଥାଏ। ଶ୍ରେୟ ମାର୍ଗରେ ଜୀବନ ବିତାଇଲେ ଆନନ୍ଦ, ତୃପ୍ତି, ଶାନ୍ତି ଓ ପୂର୍ଣ୍ଣତା କେବଳ ଏହି ଜନ୍ମ ପାଇଁ ଉପଲବ୍ଧ ହୋଇନଥାଏ, ପରଜନ୍ମ ପାଇଁ ପୁଞ୍ଜି ଖଟାଇଥାଏ। ବିଷୟ ଭୋଗରେ ଆନନ୍ଦ ଖଣ୍ଡିତ ଓ ବିଚ୍ଛିନ୍ନ, କିନ୍ତୁ ଶ୍ରେୟ ପ୍ରାପ୍ତିର ଆନନ୍ଦ ଅଖଣ୍ଡ ଓ ନିରବିଚ୍ଛିନ୍ନ। ଶ୍ରେୟ ଲକ୍ଷ୍ୟରେ ପହଞ୍ଚିବା ମାର୍ଗ କଷ୍ଟସାଧ୍ୟ ଓ ଦୃଢ଼ ମନୋବଳ ଉପରେ ନିର୍ଭର କରେ। ଏହି ମାର୍ଗରେ ଗତି କରିବା ସମୟରେ ନାନା ପ୍ରକାର ପ୍ରତିବନ୍ଧକ ଓ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଏ, କିନ୍ତୁ ସାଧକ ତାର ସାଧ୍ୟବସ୍ତୁ ପ୍ରାପ୍ତି ପର୍ଯ୍ୟନ୍ତ ଦୃଢ଼ ଓ ଧୈର୍ଯ୍ୟଶୀଳ ହୋଇ ଚାଲିଥାଏ। ଲକ୍ଷ୍ୟସ୍ଥଳରୁ ସେ କେବେ ବିଚ୍ୟୁତ ହୋଇନଥାଏ। ପୁରାଣ ବର୍ଣ୍ଣିତ ନଚିକେତା, ଧ୍ରୁବ, ପ୍ରହ୍ଲାଦଙ୍କ ପରି ଚରିତ୍ରର ଉଦାହରଣ ନିଆଯାଇପାରେ। ଶ୍ରେୟ ମାର୍ଗରେ ସାଧକ ସାଧ୍ୟ ସାଧନା ମଧ୍ୟରେ ଉପଯୁକ୍ତ ସମନ୍ୱୟ ଆବଶ୍ୟକ। ଏହି ମାର୍ଗରେ ରାମାୟଣରେ ସୀତାଠାବ ପ୍ରସଙ୍ଗରେ ହନୁମାନଙ୍କ ଭୂମିକା ଏକ ଉତ୍କୃଷ୍ଟ ଦୃଷ୍ଟାନ୍ତ। ବାନର ରାଜ ସୁଗ୍ରୀବଙ୍କର ଆଦେଶ ପାଇ ଅତୁଳିତ ବଳର ଅଧିକାରୀ ବୀର ହନୁମାନଙ୍କର ଲଙ୍କା ଗମନ ସମୟରେ ନାନା ପ୍ରକାର ପ୍ରତିବନ୍ଧକ ଓ ବିଘ୍ନମାନ ଦେଖାଦେଇଛି। ପ୍ରଥମେ ସାଗର ଗର୍ଭରେ ଲୁକାୟିତ ଭାବେ ଥିବା ମୈନାକ ପର୍ବତ ହନୁମାନଙ୍କୁ ପଥଶ୍ରମରୁ ବିଶ୍ରାମ ଦେବା ଛଳରେ ତାଙ୍କର ଗତିରୋଧ କରିବା ପାଇଁ ଉଦ୍ୟମ କରିଛି। ହନୁମାନ ତାଙ୍କର ଆତିଥ୍ୟ ସ୍ୱୀକାର କରି ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି, ଶ୍ରୀରାମଙ୍କର କାର୍ଯ୍ୟ ଶେଷ ନ କରି ମୁଁ କେଉଁଠି ବିଶ୍ରାମ ନେଇପାରୁଛି? ଦେବତାମାନେ ହନୁମାନଙ୍କର ନିଷ୍ଠା ଓ ଏକାଗ୍ରତାକୁ ପରୀକ୍ଷା କରିବା ପାଇଁ ସୁରସ ନାମକ ଏକ ବିରାଟ ସର୍ପକୁ ତାଙ୍କ ଯାତ୍ରାପଥକୁ ଓଗାଳିବା ପାଇଁ ପଠାଇଛନ୍ତି। ସୁରସା ହନୁମାନଙ୍କୁ ଖାଇବାକୁ କହିବାରୁ ହନୁମାନ ରାମଙ୍କ କାର୍ଯ୍ୟ ସରିଲେ ଖାଇବାକୁ ଅନୁରୋଧ କରିଥିଲେ, କିନ୍ତୁ ସୁରସା ତତ୍କ୍ଷଣାତ୍ ଗିଳିଦେବାକୁ ଇଚ୍ଛା କରି ମୁଖ ବିସ୍ତାରିତ କରିବାକୁ ଲାଗିଲେ ଓ ହନୁମାନ ମଧ୍ୟ ଶ୍ରୀରାମଙ୍କର ଅପାର ଶକ୍ତି ପାଇ ବଢ଼ିବାକୁ ଲାଗିଲେ। ସୁରସା ଯେତେବେଳେ 100 ଯୋଜନ ପାଟି ବିସ୍ତାର କଲା, ହନୁମାନ ଅତି କ୍ଷୁଦ୍ର ରୂପ ହୋଇ ପାଟି ମଧ୍ୟରେ ପ୍ରବେଶ କରି ବାହାରି ଆସିଲେ। ଏହି କାର୍ଯ୍ୟ ସମ୍ପାଦନ କରିବା ଦ୍ୱାରା ସେ ତାଙ୍କର ବଳ, ବୁଦ୍ଧି ତଥା ପ୍ରତ୍ୟୁତ୍ପନ୍ନ ମତିର ପରିଚୟ ଦେଇଥିଲେ। ଯାତ୍ରା ପଥରେ ଆକାଶରେ ଉଡୁଥିବା ଗୋଟିଏ ମାୟାବୀ ରାକ୍ଷସୀକୁ ମଧ୍ୟ ହନୁମାନ ନିହତ କରିଥିଲେ। ସାଗର ଲଙ୍ଘନ କରି ଲଙ୍କା ଦୁର୍ଗରେ ପହଞ୍ଚି

0: ଲଙ୍କାଦେବୀଙ୍କର ପ୍ରତିରୋଧକୁ ସେ ପ୍ରତିହତ କରିଥିଲେ। ଲଙ୍କାଦେବୀ ହନୁମାନଙ୍କର ପଥ ଅଗାଳି ଲଙ୍କାନଗର ମଧ୍ୟରେ ପ୍ରବେଶ କରିବାକୁ ଦେଇନଥିଲା। ହନୁମାନଙ୍କର ଏକ ଶକ୍ତ ମୁଥମାଡ଼ରେ ରକ୍ତାକ୍ତ ହୋଇ ହନୁମାନଙ୍କର ବଳକୁ ପ୍ରଶଂସା କରି ନଗର ମଧ୍ୟକୁ ଛାଡ଼ି ଦେଇଥିଲା। ସୀତା ଠାବର ଦିବ୍ୟ ସନ୍ଦେଶ ନେଇ ପ୍ରଭୁଙ୍କ ନିକଟକୁ ଫେରି ଆସିଛନ୍ତି। ଏହି ପରିପ୍ରେକ୍ଷୀରେ କେବଳ ହନୁମାନଙ୍କର ସୀତା ଠାବ ପ୍ରସଙ୍ଗ ନୁହେଁ, ଏହି ଅନୁଚିନ୍ତାର ଆଧାରରେ ପ୍ରତ୍ୟେକ ବ୍ୟକ୍ତି ମଧ୍ୟ ତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ପ୍ରେରଣା ପାଇଥାଏ। ସାହସ, ଧୈର୍ଯ୍ୟ, ବଳ, ସ୍ଥିରତା, ଦୃଢ଼ତା, ନିଷ୍ଠା ପରି ଗୁଣଗୁଡ଼ିକ ଲକ୍ଷ୍ୟ ହାସଲ ପାଇଁ ଏକାନ୍ତ ଅପରିହାର୍ଯ୍ୟ। ପ୍ରତ୍ୟେକ ବ୍ୟକ୍ତି ତାର ଜୀବନ ପଥରେ ଏହି ପ୍ରକାର ଏକ ଆଦର୍ଶକୁ ପାଥେୟ କରି ତାର ଶ୍ରେୟ ବା ଲକ୍ଷ୍ୟସ୍ଥଳରେ ସମସ୍ତ ପ୍ରକାର ବିଘ୍ନ ପ୍ରତିବନ୍ଧକକୁ ଅତିକ୍ରମ କରି ପହଞ୍ଚି ପାରିବ। ତାହା ସାଂସାରିକ ବା ପାରମାର୍ଥିକ ହୋଇପାରେ, ସତ୍ୱଗୁଣ ସମ୍ପନ୍ନ ବ୍ୟକ୍ତିମାନଙ୍କ ଦ୍ୱାରା ଏହା ବିଶେଷ ସହଜ ସାଧ୍ୟ।
1: ଆପଣମାନେ ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ନୃସିଂହଚରଣ ମଲ୍ଲିକ, ଆକାଶବାଣୀ କଟକ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 36ତମ ଭାଗ। ବେଦାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ମହାରାଜା ପରୀକ୍ଷିତ ନିର୍ଦ୍ଦୋଷ ମୁନିଙ୍କ ଗଳାରେ ସାପ ପକେଇଥିବାରୁ ମନରେ ବହୁତ ଅନୁତାପ କଲେ। ଏପରି ଚିନ୍ତା କରୁଥିବା ବେଳେ ସେହି ଋଷିଙ୍କ ପୁଅ ତାଙ୍କୁ ସାପ ଦେବା କଥା ଲୋକମାନଙ୍କ ମୁହଁରୁ ଶୁଣିଲେ। ସାତ ଦିନ ଭିତରେ ତକ୍ଷକ ଦଂଶିବ ଜାଣି ଭାବିଲେ, ମୋ ପକ୍ଷେ ଶୀଘ୍ର ମରିବା ଉଚିତ, ମୋତେ ତକ୍ଷକ ଖାଉ ପଛେ ମୋ ବଂଶକୁ ବିପଦ ନ ପଡ଼ୁ। ଏପରି ବିଚାରି ଶ୍ରୀକୃଷ୍ଣଙ୍କ ଚରଣ ତୁଳସୀ ଜଳ ପିଇଲେ। ଗୋବିନ୍ଦଙ୍କୁ ଚିତ୍ତରେ ଧ୍ୟାନ କରି ଖାଇବା ପିଇବା ଛାଡ଼ି ଗଙ୍ଗାକୂଳରେ ବସିଲେ।

ଆପଣମାନେ ଶୁଣିଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 36ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ବାଦଲ କୁମାର ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଆମେ କୃଷିଜାତ ଫସଲ ଉତ୍ପାଦନରେ ଅଗ୍ରଣୀ ହେଲେ ମଧ୍ୟ ଅମଳ ପରବର୍ତ୍ତୀ ରକ୍ଷଣାବେକ୍ଷଣ, ପରିଚାଳନା ଓ ମୂଲ୍ୟଯୁକ୍ତ ପଦାର୍ଥ ପ୍ରସ୍ତୁତି କରିପାରୁନାହୁଁ। ସେଥିପାଇଁ ଚାଷୀ ଭାଇ ଫସଲର ଉପଯୁକ୍ତ ମୂଲ୍ୟ ପାଇପାରୁ ନାହିଁ। ଏହି ପରିପ୍ରେକ୍ଷୀରେ ଫସଲରୁ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। କୃଷିଜୀବୀ ମହିଳାମାନେ ଯଦି ଫସଲ ଉତ୍ପାଦନ ହେଉଥିବା ନିକଟବର୍ତ୍ତୀ ସ୍ଥାନରେ ପ୍ରକ୍ରିୟାକରଣ କରନ୍ତି, ତେବେ ସେମାନେ ଅଧିକ ଲାଭାନ୍ୱିତ ହୋଇପାରିବେ, କାରଣ କଞ୍ଚାମାଲର ମୂଳ ଦାମ କମ୍ ଥାଏ ଏବଂ ଯାତାୟାତର ଖର୍ଚ୍ଚ ମଧ୍ୟ ପଡ଼େନାହିଁ। ହିସାବ କରି ଦେଖାଯାଉଛି, ଅତି କମ୍ ପୁଞ୍ଜି ବିନିଯୋଗରେ କେବଳ ପ୍ରାଥମିକ ସ୍ତରରେ ପ୍ରକ୍ରିୟାକରଣ ଦ୍ୱାରା ମଧ୍ୟ କୃଷିଜାତ ଦ୍ରବ୍ୟର ସଂରକ୍ଷଣ କ୍ଷମତା ଅଳ୍ପ ବଢ଼ିଯାଇଥାଏ, ତେଣୁ ଉପଯୁକ୍ତ ଦରରେ ବିକ୍ରି ପାଇଁ କିଛି ଅଧିକ ସମୟ ମିଳିଥାଏ ଏବଂ ତାହାର ମୂଲ୍ୟ ବୃଦ୍ଧି ଘଟିଥାଏ। ଏଥିଲାଗି କେବଳ ଗୋଟିଏ ସଫା ଓ ଶ୍ରେଣୀକରଣ ଯନ୍ତ୍ର, ଓଜନ ମାପ କରିବା ଯନ୍ତ୍ର ଓ ପ୍ୟାକିଂ ପରେ ସିଲ୍ କରିବା ଯନ୍ତ୍ରର ଆବଶ୍ୟକତା ଥାଏ। ଏଥିରେ ଗୋଟା ଶସ୍ୟକୁ ସଫା କରି କାଠି, କୁଟା, ମାଟି ଓ ବାଲି ଇତ୍ୟାଦି ବାହାର କରିଦିଆଯାଏ। ତାପରେ ଶ୍ରେଣୀକରଣ ଯନ୍ତ୍ରରେ ପୃଥକ ପରେ ପ୍ୟାକିଂ କରି ବିକ୍ରି କରାଯାଇପାରିବ। ଏତଦ୍ବ୍ୟତୀତ ବିଭିନ୍ନ ମୂଲ୍ୟବର୍ଦ୍ଧକ ଖାଦ୍ୟ ପ୍ରସ୍ତୁତି ମଧ୍ୟ କୃଷିଜୀବୀ ମହିଳାମାନେ ଏକକ ବା ଦଳଗତ ଭାବେ କରିପାରିବେ। ଏଥିପାଇଁ ସେମାନଙ୍କୁ ଉପଯୁକ୍ତ ପ୍ରକ୍ରିୟାକରଣ ବ୍ୟବସ୍ଥା, ସଂରକ୍ଷଣ, ବଜାର ସୂଚନା ଓ ନିୟମକାନୁନ ବାବଦରେ ଜ୍ଞାନ ଆହରଣ କରିବାକୁ ହେବ, ଯାହାଫଳରେ କୃଷିଜୀବୀ ମହିଳାମାନେ ଖାଦ୍ୟ ପ୍ରକ୍ରିୟାକରଣକୁ ନିଜର ଆତ୍ମନିଯୁକ୍ତି ପନ୍ଥା ଭାବରେ ଗ୍ରହଣ କରିପାରିବେ। ମନେ ରଖନ୍ତୁ, ପ୍ରକ୍ରିୟାକରଣ ପାଇଁ ଉଦ୍ଦିଷ୍ଟ କିସମ ଚାଷ କଲେ ଉତ୍ପାଦ ପ୍ରସ୍ତୁତି ସହଜ ହୁଏ ଏବଂ ଏହାର ଗୁଣାତ୍ମକ ମାନ ବଜାୟ ରହିଥାଏ। ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗର ସଫଳତା ପାଇଁ ଖାଦ୍ୟ ଓ ପ୍ୟାକିଂର ମାନ ନିର୍ଭର କରୁଥିବାରୁ ସଦାସର୍ବଦା ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ ଅଟେ। ଭାରତ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ମାନାଙ୍କ ଓ ନିୟମାବଳୀ ସମ୍ବନ୍ଧରେ ସଦାସର୍ବଦା ଅବଗତ ରହିବା ବାଞ୍ଛନୀୟ ଅଟେ। ଗ୍ରାମାଞ୍ଚଳ ଓ କୃଷିଜୀବୀ ମହିଳାଙ୍କ ପାଇଁ କିଛି ସ୍ୱତନ୍ତ୍ର ଯୋଜନା ମଧ୍ୟ ରହିଛି। ଏସବୁ ଜ୍ଞାନକୌଶଳ ବହୁତ ସହଜ ଓ ସରଳ ମଧ୍ୟ, ଏଥିପାଇଁ ବିଶେଷ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନଥାଏ। ସାଧାରଣତଃ କିଛିଦିନର ତାଲିମ ଦ୍ୱାରା ଆପଣମାନେ ଏହି ବ୍ୟବସାୟ କରି ଆତ୍ମନିର୍ଭରଶୀଳ ହୋଇପାରିବେ। ନିଜେ ସ୍ୱାବଲମ୍ବୀ ହେବା ସଙ୍ଗେ ସଙ୍ଗେ ନିକଟବର୍ତ୍ତୀ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ମଧ୍ୟ କରିପାରିବେ। କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ପରେ ଏହାର ଚାହିଦା ବଢ଼ିବା ସହ ମୂଲ୍ୟ ବୃଦ୍ଧି ମଧ୍ୟ ହୋଇଥାଏ। ସଂଗଠିତ ଭାବେ କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ କରି ବିକ୍ରିବଟା କରିପାରିଲେ ସମସ୍ତଙ୍କର ଉନ୍ନତି ହେବା ସହ ସମସ୍ତେ ଅଧିକ ଲାଭ ପାଇପାରିବେ। କେଉଁ ପ୍ରକାର ଚାଷ କରିବେ ଏବଂ ଅମଳ ପରେ ଫସଲରୁ କି ପ୍ରକାର ପ୍ରକ୍ରିୟାକରଣ ସାମଗ୍ରୀ ପ୍ରସ୍ତୁତ କରିବେ, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ପ୍ରଶିକ୍ଷଣ ନେଲେ ଆପଣ ଲାଭବାନ ହେବା ସହ ସ୍ୱାବଲମ୍ବୀ ହୋଇପାରିବେ। ସମସ୍ତେ ଅଧିକରୁ ଅଧିକ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଖାଦ୍ୟ ପ୍ରକ୍ରିୟାକରଣ ଓ ଫସଲ ସଂରକ୍ଷଣ କରି ଫସଲ ସଂରକ୍ଷଣ ଓ ଖାଦ୍ୟ ପ୍ରକ୍ରିୟାକରଣ ମାଧ୍ୟମରେ ଅଧିକ ରୋଜଗାରକ୍ଷମ ହେବା।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା, ଆଧୁନିକ ଅସ୍ତ୍ରୋପଚାରରେ ନିଶ୍ଚିତକର ଭୂମିକା। ଆଲୋଚକ ଡାକ୍ତର ଅନଙ୍ଗ ମୋହନ ଦ୍ୱିବେଦୀ।
3: ବିଜ୍ଞାନର ବିଭିନ୍ନ ଦିଗରେ ପ୍ରଗତି ସହିତ ତାଳ ଦେଇ ଚିକିତ୍ସା ବିଜ୍ଞାନରେ ମଧ୍ୟ ବିଭିନ୍ନ ପ୍ରକାର ପ୍ରଗତି ବିଗତ କିଛି ବର୍ଷ ଧରି ଘଟିଅଛି। ଶଲ୍ୟ ଚିକିତ୍ସା ଦ୍ୱାରା ରୋଗୀକୁ ଉପଶମ କରିବାର ଚେଷ୍ଟା କରାଯାଇଥାଏ। ଆଧୁନିକ ଯୁଗରେ ଅନେକ ପ୍ରକାର ଶଲ୍ୟ ଚିକିତ୍ସା ଯାହାକି ପୂର୍ବେ ସମ୍ଭବ ହେଉନଥିଲା ତାହା ଆଜିକାଲି ସମ୍ଭବ ହୋଇପାରୁଛି। ଏଥିପାଇଁ ଦୁଇଟି ଜିନିଷ ପ୍ରଣିଧାନ ଯୋଗ୍ୟ। ଗୋଟିଏ, ଶଲ୍ୟ ଚିକିତ୍ସା ନିମନ୍ତେ ଆବଶ୍ୟକୀୟ ଉନ୍ନତ ଯନ୍ତ୍ରପାତି ଏବଂ ଉନ୍ନତ ଶଲ୍ୟ ଚିକିତ୍ସାର ପଦ୍ଧତି ସହିତ ତାଳ ଦେଇ ନିଶ୍ଚେତନ ବିଜ୍ଞାନ ଏବଂ ନିଶ୍ଚେତନ ବିଜ୍ଞାନରେ ବ୍ୟବହୃତ ଔଷଧ ସମ୍ବନ୍ଧୀୟ ସମସ୍ତ ପ୍ରକାର ଜ୍ଞାନ ଏବଂ ସମସ୍ତ ଆଧୁନିକ ଔଷଧ ଯାହାଦ୍ୱାରା ଶରୀରକୁ ଅଧିକ ସମୟ ପାଇଁ ନିଶ୍ଚେତନ ଅବସ୍ଥାରେ ରଖାଯାଇପାରୁଛି ତାହା ସମ୍ଭବ ହୋଇଛି। ତେବେ ଆମେମାନେ ସାଧାରଣ ଭାବେ ଭାବୁ ଯେ ନିଶ୍ଚେତକ ବିଶେଷଜ୍ଞ କରନ୍ତି କ'ଣ? ସିଏ କେବଳ ରୋଗୀକୁ ଶୁଆନ୍ତି ନାହିଁ, ରୋଗୀ ଶୋଇଥିଲା ବେଳେ ତାର କିପରି ଅସ୍ତ୍ରୋପଚାର ସଫଳ ହୋଇପାରିବ ଏବଂ ଜଟିଳରୁ ଜଟିଳ ଅଙ୍ଗ ବିଶେଷରେ ମସ୍ତିଷ୍କ, ହୃଦଯନ୍ତ୍ର ଏସବୁଥିରେ ଶଲ୍ୟ ଚିକିତ୍ସା ପୂର୍ବେ ସମ୍ଭବ ହେଉନଥିଲା କାହିଁକି? ଏହା ଦୀର୍ଘ ସମୟ ଧରି ଆବଶ୍ୟକ କରେ ଏବଂ ସେଥିପାଇଁ କି ସଫଳ ନିଶ୍ଚେତକ ପ୍ରୟୋଗ ସମ୍ଭବ ହେଉନଥିଲା। ଏବେ ତାହା କେବଳ ସଫଳ ନିଶ୍ଚେତକ ପ୍ରୟୋଗ ଦ୍ୱାରା ସମ୍ଭବ ହୋଇପାରୁଛି। ବିଭିନ୍ନ ପ୍ରକାର ମଣିଷର ପେଟ ଭିତରେ ଥିବା ଅଙ୍ଗ, ଲିଭର ହେଉ, କିଡ୍ନୀ ହେଉ କିମ୍ବା ଅନ୍ତନାଳୀ ହେଉ, ଏସବୁଥିରେ ପୂର୍ବରୁ ଅସ୍ତ୍ରୋପଚାର କରିବାକୁ ହେଲେ ପୁରା ପେଟଟିକୁ ଖୋଲି ତାକୁ ଦୁଇ ପାଖକୁ ମେଲା କରି ତା ଭିତରେ ଅସ୍ତ୍ରୋପଚାର କରାଯାଉଥିଲା। ଏବେ ଲାପ୍ରୋସ୍କୋପି ମାଧ୍ୟମରେ ଶରୀରର ଯେକୌଣସି ଅଂଶ ଭିତରକୁ ଯାଇ କ୍ଷୁଦ୍ର କ୍ୟାମେରା ଏବଂ ସେହିଭଳି ସରୁ ଯନ୍ତ୍ରପାତି ସାହାଯ୍ୟରେ ପେଟରେ ଦୁଇ ତିନୋଟି ଛୋଟ କଣା କରି ଅସ୍ତ୍ରୋପଚାର ସମ୍ଭବ ହେଉଛି। ଏସବୁ ସମ୍ଭବ ହେଉଛି କିପରି? ଏସବୁ ପାଇଁ କି ଆବଶ୍ୟକୀୟ ନିଶ୍ଚେତକର ପ୍ରୟୋଗ। ଶରୀର ଭିତରେ ଥିବା ସମସ୍ତ ଅଙ୍ଗକୁ ଅଲଗା ଅଲଗା କରି ରଖିବା ପାଇଁ ଏବଂ ସୁବିଧାରେ ଯାଇ ଦେଖିବା ପାଇଁ ଅଙ୍ଗାରକାମ୍ଳ ବାଷ୍ପର ପ୍ରୟୋଗ କରାଯାଏ। ଏହି ଅଙ୍ଗାରକାମ୍ଳ ଶରୀର ପକ୍ଷେ କ୍ଷତିକାରକ। ଏହି କ୍ଷତିକାରକ ଅଙ୍ଗାରକାମ୍ଳ ବାଷ୍ପକୁ 2 ଘଣ୍ଟା 3 ଘଣ୍ଟା 4 ଘଣ୍ଟା ରୋଗୀର ପେଟ ଭିତରକୁ ପ୍ରବେଶ କରାଇ ଏବଂ ସୁଚାରୁ ରୂପେ ଅସ୍ତ୍ରୋପଚାର କରିବା ନିମନ୍ତେ ଶରୀର ଉପରେ ଯେଉଁ ପ୍ରଭାବ ପଡ଼େ ନିଶ୍ଚିତକ ବିଜ୍ଞାନୀ ତାହାର ଅନୁଧ୍ୟାନ କରି ତା ପାଇଁ କି ଉଚିତ ବ୍ୟବସ୍ଥା କରିଥାନ୍ତି। ଶରୀରରେ ଅସ୍ତ୍ରୋପଚାର ହେବା ଯନ୍ତ୍ରଣାଦାୟକ, ତେଣୁ ଯନ୍ତ୍ରଣା ଉପଶମ ନିମନ୍ତେ ନିଶ୍ଚେତକର ଆବଶ୍ୟକତା ଥାଏ, କିନ୍ତୁ ସେଥିସହିତ ମସ୍ତିଷ୍କର ସମସ୍ତ ନିହାତି ଦରକାରୀ କାର୍ଯ୍ୟ ଏବଂ ସବୁଠୁ ବଡ଼ କଥା ହେଲା ଶରୀରର ସମସ୍ତ ଅଙ୍ଗକୁ ଯଥେଷ୍ଟ ପରିମାଣର ଅମ୍ଳଜାନ ମିଶ୍ରିତ ରକ୍ତ ପହଞ୍ଚିଲେ ହିଁ ସେ ଅଂଶ କାର୍ଯ୍ୟକ୍ଷମ ରହିବ। ଯଦି କିଛି ସମୟ ପାଇଁ ଧରନ୍ତୁ ମସ୍ତିଷ୍କ 5 ମିନିଟ୍ ଧରି ଅମ୍ଳଜାନ ପାଇବ ନାହିଁ, ସେମାନେ ସମ୍ପୂର୍ଣ୍ଣ ଭାବେ ଅକାମୀ ହୋଇଯିବେ। ତେଣୁ ନିଶ୍ଚେତକର ଭୂମିକା ହେଉଛି ସେ ଶରୀରରେ ଅସ୍ତ୍ରୋପଚାର ସମୟରେ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଅଂଶ ସମସ୍ତେ ଯେପରି ସଚଳ ରହିପାରିବେ ସେଥିନିମନ୍ତେ ଉପଯୁକ୍ତ ଔଷଧ ପ୍ରୟୋଗ କରି ସେମାନଙ୍କର ବିପଦ ସହିତ ନିଜକୁ ସାବଧାନ କରି କିପରି ସଠିକ୍ ଭାବେ ସଠିକ୍ ମାତ୍ରାରେ ଔଷଧ ପ୍ରୟୋଗ କରି ଅପରେସନକୁ ସଫଳ ଏବଂ ଅପରେସନକୁ ସମ୍ଭବ କରିବେ, ଏହି ଦୁଇଟି କାର୍ଯ୍ୟ ନିଶ୍ଚେତକ ଦ୍ୱାରା ସମ୍ଭବ ହୋଇଥାଏ। ଅତଏବ ଆଧୁନିକ ଚିକିତ୍ସା ବିଜ୍ଞାନରେ ନିଶ୍ଚେତକ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିନା ନିଶ୍ଚେତକରେ କୌଣସି ପ୍ରକାର ଶଲ୍ୟ ଚିକିତ୍ସା ସମ୍ଭବ ନୁହେଁ ଏବଂ ଯେତେ ଜଟିଳ ଶଲ୍ୟ ଚିକିତ୍ସା ସେହିଠାରେ ନିଶ୍ଚେତକ ପ୍ରୟୋଗ ମଧ୍ୟ ସେତିକି ଜଟିଳ ଏବଂ ସେଥିନିମନ୍ତେ ସେତିକି ପ୍ରସ୍ତୁତି ଦରକାର।
2: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା, ଆଧୁନିକ ଅସ୍ତ୍ରୋପଚାରରେ ନିଶ୍ଚେତକର ଭୂମିକା। ଆଲୋଚକ ଥିଲେ ଡାକ୍ତର ଅନଙ୍ଗ ମୋହନ ଦ୍ୱିବେଦୀ।

ଶ୍ରେଷ୍ଠ ଜୀବ। ମଣିଷକୁ ଭଗବାନ ଅନେକ ଗୁଣ ଦେଇଛନ୍ତି, ବୁଦ୍ଧି ବିବେକ ମଧ୍ୟ ଦେଇଛନ୍ତି। ଭଲ ମନ୍ଦ, ଭୁଲ ଠିକ୍ ଓ ଉଚିତ ଅନୁଚିତକୁ ଜାଣିପାରିବାର ଶକ୍ତି ରହିଛି କେବଳ ମଣିଷର। ମଣିଷ ହିଁ ତାର ଅତୀତକୁ ମନେ ରଖିପାରେ, ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରେ। କୌଣସି ଗୁରୁତ୍ୱପୂର୍ଣ୍ଣ କାମ କଲାବେଳେ ବା କିଛି ବଡ଼ ସିଦ୍ଧାନ୍ତ ନେବା ପୂର୍ବରୁ ସେ କିଛି ବିଜ୍ଞ, ପ୍ରାଜ୍ଞ ଓ ଅଭିଜ୍ଞ ବ୍ୟକ୍ତିମାନଙ୍କଠାରୁ ପରାମର୍ଶ ନେବାକୁ ଉଚିତ ମନେ କରିଥାଏ। ଏସବୁ ହେଉଛି ମାନବୀୟ ଗୁଣ, ଯାହା ଅନ୍ୟ ପ୍ରାଣୀଙ୍କଠାରେ ଦେଖାଯାଏ ନାହିଁ। ଏସବୁ ବ୍ୟତୀତ ମଣିଷକୁ ଶୃଙ୍ଖଳିତ, ବିଚାରବନ୍ତ ଓ ଧର୍ମ ମାର୍ଗରେ ଜୀବନ ଅତିବାହିତ ପାଇଁ ଏବଂ ମଣିଷ ଜନ୍ମର ସାର୍ଥକତାକୁ ବୁଝିବା ପାଇଁ ମୁନି ଋଷିମାନେ ସାଧନା ବଳରେ ଦିବ୍ୟ ଜ୍ଞାନ ପ୍ରାପ୍ତ ହୋଇ ଅନେକ ଗ୍ରନ୍ଥ ରଚନା କରିଯାଇଛନ୍ତି। ସେସବୁ ଧର୍ମଗ୍ରନ୍ଥ ମାନବ ସଭ୍ୟତା ପାଇଁ କାଳେ କାଳେ ମାର୍ଗଦର୍ଶକ ଭାବରେ ରହି ଆସିଛନ୍ତି। ଧର୍ମଗ୍ରନ୍ଥମାନଙ୍କର ପ୍ରତ୍ୟେକ ଅକ୍ଷର, ପଦ, ଶବ୍ଦ ଏବଂ ବାକ୍ୟ ମାନବ ସମାଜ ପାଇଁ ଉପାଦେୟ। ଧର୍ମଶାସ୍ତ୍ର ଅଧ୍ୟୟନ କରି ତାର ଅନ୍ତର୍ନିହିତ ଅର୍ଥକୁ ବୁଝି ତାକୁ କାର୍ଯ୍ୟରେ ଲଗାଇ ପାରିବାର ସାମର୍ଥ୍ୟ ରହିଛି ମଣିଷର। ଆଉ ଯିଏ ଶାସ୍ତ୍ର ବିହିତ ମାର୍ଗରେ ଜୀବନ ଅତିବାହିତ କରେ, ସେ ନିଶ୍ଚୟ ଶାସ୍ତ୍ରାନୁମୋଦିତ ପୁଣ୍ୟଫଳ ଭୋଗ କରେ। ଶାସ୍ତ୍ର କହନ୍ତି, ମନୁଷ୍ୟ ଜନ୍ମ ହେଉଛି ଏକ ଦୁର୍ଲଭ ଜନ୍ମ। ଅନେକ ଜନ୍ମ ତପସ୍ୟାର ଫଳ ସ୍ୱରୂପ ଜୀବ ମଣିଷ ଜନ୍ମ ଲାଭ କରେ। ଏହି ଜନ୍ମରେ ହିଁ ଉତ୍ତମ କର୍ମ କରିବାକୁ ସୁଯୋଗ ମିଳିଥାଏ। ଏହି ଜନ୍ମରେ ମଣିଷ ଇନ୍ଦ୍ରିୟମାନଙ୍କର ସଦୁପଯୋଗ କରି ପରମଗତି ପ୍ରାପ୍ତ ହୋଇପାରିବ ବୋଲି ଶାସ୍ତ୍ରମାନଙ୍କରେ ଉଲ୍ଲେଖ ରହିଛି। ଯେଉଁ ମନୁଷ୍ୟ ଶରୀରକୁ କେବଳ ଭୋଗ ବିଳାସ ପାଇଁ ଉପଯୋଗ କରେ, ସେ ଅମୃତକୁ ଛାଡ଼ି ବିଷପାନ କରେ। ଶେଷରେ ଯେତେବେଳେ ବିଷର ପରିଣାମ ଆସିଥାଏ, ସେତେବେଳେ ସେ କାଳ, କର୍ମ ଆଉ ଭାଗ୍ୟକୁ ଦୋଷ ଦେଇଥାଏ। ହେଲେ ସେତେବେଳକୁ ଅନେକ ବିଳମ୍ବ ହୋଇସାରିଥାଏ। ସେଥିପାଇଁ ଶାସ୍ତ୍ର କହନ୍ତି, ବେଳ ଥାଉ ଥାଉ ସତ୍ପଥରେ ଧର୍ମ ଆଚରଣ କରିବା ମାନବ ଜନ୍ମର ସାର୍ଥକତା।

କୁହାଯାଏ ସ୍ୱଚ୍ଛତା ହିଁ ସୁସ୍ଥ ଜୀବନର ଚାବିକାଠି। ଦିନ ଥିଲା ଲୋକେ ସ୍ୱଚ୍ଛତା ସମ୍ପର୍କରେ ଏତେ ସଚେତନ ନଥିଲେ, ହେଲେ ଏବେ ଆଉ ସେ ସମୟ ନାହିଁ। ଲୋକେ ସ୍ୱଚ୍ଛତାର ଗୁରୁତ୍ୱକୁ ବୁଝିଲେଣି, ନିଜେ ସ୍ୱଚ୍ଛ ରହିବା ସହ ନିଜ ପରିବେଶକୁ ସ୍ୱଚ୍ଛ ରଖିବା ଉପରେ ଯତ୍ନବାନ ହେଲେଣି। ତଥାପି କିଛି ଲୋକଙ୍କର ଅଜ୍ଞାନତା ଆଉ ସଚେତନତାରେ ଅଭାବ କାରଣରୁ ସ୍ୱଚ୍ଛତାରେ ପୂର୍ଣ୍ଣ ସଫଳତା ମିଳିପାରିନି।

0: ଏହି ସ୍ୱଚ୍ଛତା ସମ୍ପର୍କରେ ନିଜର ମତ ରଖନ୍ତୁ।
1: ଘର, ରୋଷେଇ ଘର, ଗାଧୁଆ ଘର, ପାଇଖାନା ସଫା କଥା, କିନ୍ତୁ ପ୍ରକୃତ ପକ୍ଷେ ଆମ ଘର ସହିତ ଅଫିସ, ବିଦ୍ୟାଳୟ, ରାସ୍ତାଘାଟ ଏବଂ ସମସ୍ତ ସର୍ବସାଧାରଣ ସ୍ଥାନର ପରିଷ୍କାର ପରିଚ୍ଛନ୍ନତା ଆମ ସ୍ୱାସ୍ଥ୍ୟ ପକ୍ଷରେ ଅତ୍ୟନ୍ତ ଆବଶ୍ୟକ ଅଟେ। ଆମ ଚାରିପଟ ଯଦି ପରିଷ୍କାର ନ ରହିବ, ତେବେ ଆମ ଘର ଆମେ ଯେତେ ସଫା କଲେ ମଧ୍ୟ ଆଖପାଖର ଆବର୍ଜନା ଆମ ଅସୁସ୍ଥତାର କାରଣ ହୋଇଥାଏ। ଏକ ଅପରିଷ୍କାର ବାତାବରଣରେ ରହି ଆମେ ନିଜକୁ ସଭ୍ୟ ବା ଶୃଙ୍ଖଳିତ କହିପାରିବା ନାହିଁ। ଗାନ୍ଧିଜୀ କହିଥିଲେ, ପ୍ରତ୍ୟେକ ବ୍ୟକ୍ତି ନିଜର ସଫା ସୁତୁରା ନିଜେ କରିବା ଉଚିତ। ପରିଷ୍କାର ପରିଚ୍ଛନ୍ନତା ଏକ ପ୍ରକାର ଦେଶଭକ୍ତି ଅଟେ। ଯଦି ତୁମେ ଈଶ୍ୱରଙ୍କ ଆଶୀର୍ବାଦ ଲାଭ କରିବାକୁ ଚାହୁଁଛ, ତେବେ ମନର ପବିତ୍ରତା ସହ ଶରୀରର ସ୍ୱଚ୍ଛତା ମଧ୍ୟ ଆବଶ୍ୟକ ଅଟେ। ସ୍ୱଚ୍ଛତା ପ୍ରତ୍ୟେକ ବ୍ୟକ୍ତିର ପ୍ରାଥମିକ ଦାୟିତ୍ୱ ଅଟେ।

ଗାଁ ଗହଳିଠୁ ଆରମ୍ଭ କରି ସହର ବଜାର ସବୁଠି ଅତି ପରିଚିତ ଏଇ ରେଡିଓ ଦିନ ଥିଲା ଲୋକମାନଙ୍କ ପାଖରେ ସୂଚନା ଓ ମନୋରଞ୍ଜନର ଏକମାତ୍ର ମାଧ୍ୟମ ଥିଲା ଏଇ ରେଡିଓ ଆକାଶବାଣୀ ସମାଜର ସବୁ ବର୍ଗର ଲୋକଙ୍କ ପାଖରେ ସୂଚନା ପହଞ୍ଚାଇବା ଓ ମନୋରଞ୍ଜନର ମାଧ୍ୟମ ହେବାର ଯାତ୍ରା ଆମ ଦେଶରେ ଆରମ୍ଭ କରିଥିଲା 1936 ଜୁନ୍ 8 ତାରିଖରେ ବମ୍ବେ ସହର ଯାହା ଏବେ ମୁମ୍ବାଇ ନାମରେ ପରିଚିତ ସେଉଠୁ ଆରମ୍ଭ କରିଥିଲା ଆକାଶବାଣୀ ତାର ଜୟଯାତ୍ରା ଏବେ 90 ବର୍ଷରେ ପାଦ ଥାପିଛି ଏହି ଅତି ପରିଚିତ ଆମ ଆକାଶବାଣୀ ଇତିମଧ୍ୟରେ ଅନେକ ପରିବର୍ତ୍ତନ ହୋଇଛି ଅନେକ କଳାକାରଙ୍କୁ ସୃଷ୍ଟି କରିଛି ଏବଂ ଅଗଣିତ କଳାକାରଙ୍କର କଳାକୁ ସାଇତି ରଖିଛି ଏହି ଆକାଶବାଣୀ ବହୁଜନ ହିତାୟ ବହୁଜନ ସୁଖାୟର ମନ୍ତ୍ରକୁ ଆଧାର କରି ଆଜି ବି ପ୍ରସ୍ତୁତ କରିଚାଲିଛି ତାର କାର୍ଯ୍ୟକ୍ରମମାନ ଆଜି ବି ଅଗଣିତ ଶ୍ରୋତାଙ୍କ ଦ୍ୱାରା ଆଦୃତ ଏହି ଆକାଶବାଣୀ

ରଖିଛି ଏହି ଆକାଶବାଣୀ। ବହୁଜନ ହିତାୟ ବହୁଜନ ସୁଖାୟର ମନ୍ତ୍ରକୁ ଆଧାର କରି ଆଜି ବି ପ୍ରସ୍ତୁତ କରିଚାଲିଛି ତାର କାର୍ଯ୍ୟକ୍ରମମାନ। ଆଜି ବି ଅଗଣିତ ଶ୍ରୋତାଙ୍କ ଦ୍ୱାରା ଆଦୃତ ଏହି ଆକାଶବାଣୀ ଏବେ ସବୁଠି ସବୁବେଳେ ଓ ସମସ୍ତଙ୍କ ପାଇଁ।

0: ଆପଣମାନେ ଶୁଣୁଥିଲେ ପ୍ରଭାତ ପରିକ୍ରମା, ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନରେ ଥିଲେ ସମୀର ମିଶ୍ରା। ଆକାଶବାଣୀ କଟକ ପ୍ରଚାର କରୁଛି କଥିକା। ଆଜି ରହିଛି ଆଲୋଚନା ନିସଙ୍ଗତାରୁ ମୁକ୍ତି, ଯୌଥ ପରିବାରର ଶାନ୍ତି। ଆଲୋଚକ ଡକ୍ଟର ଦିଲୀପ ଶ୍ରୀଚନ୍ଦନ।
1: ବାସ୍ତବରେ ଘର ହେଉଛି ଦ୍ୱିତୀୟ ସ୍ୱର୍ଗ, ଯେଉଁଠି ସ୍ନେହ, ମମତା, ଆନ୍ତରିକତାର ଫଲ୍ଗୁଓ ଏକ ଅନ୍ତଃସ୍ରୋତା ନଦୀ ପରି ପ୍ରବାହିତ ହେଉଥାଏ। ଏହି ଅପୂର୍ବ ଆନନ୍ଦ ଯୌଥ ପରିବାରରେ ଦେଖିବାକୁ ମିଳେ। ଯୌଥ ପରିବାର ଭିତରେ ଏକାଠି ବସି ଖାଇବା, ନିଜ ସୁଖ ଦୁଃଖ ବାଣ୍ଟିବା, ଜଣଙ୍କ ଅଭାବ ଅସୁବିଧାରେ ପାଞ୍ଚ ଜଣଙ୍କର ସହଯୋଗର ଯେଉଁ ହାତ ଲମ୍ବି ଆସେ, ତାହା ଆଜିକାଲିକା କ୍ଷୁଦ୍ର ପରିବାର ମଧ୍ୟରେ ବିରଳ। କ୍ଷୁଦ୍ର ପରିବାର ଭିତରେ ପ୍ରତି ମୁହୂର୍ତ୍ତରେ ମଣିଷ ନିଜକୁ ନିସଙ୍ଗ ଓ ଏକଲା ମନେ କରୁଥାଏ, କିନ୍ତୁ ଯୌଥ ପରିବାରରେ ଯେଉଁ ଅପୂର୍ବ ଆନନ୍ଦ ତାହା ଅବର୍ଣ୍ଣନୀୟ। ସେଥିପାଇଁ କୁହାଯାଇଛି, କ୍ଷୀର ଖାଇବା ପାଇଁ ଇଚ୍ଛା ଥିଲେ ଘରେ ଥିବ ଗାଈ, କଳି କରିବାକୁ ଇଚ୍ଛା ଥିଲେ ସାଙ୍ଗରେ ଥିବ ଭାଇ। ଏହାର ତାତ୍ପର୍ଯ୍ୟ ହେଲା, ବିପଦ ଆପଦ ବେଳେ ସାମୁହିକ ସହଯୋଗ ନିତ୍ୟାନ୍ତ ଆବଶ୍ୟକ। ତେଣୁ ଯୌଥ ପରିବାର ଭିତରେ ମଣିଷ ଯେକୌଣସି କାର୍ଯ୍ୟକ୍ରମ କରିବାକୁ ଗଲାବେଳେ ସେ ଅନ୍ୟର ସହଯୋଗ ପାଇଁ ବ୍ୟସ୍ତ ବିବ୍ରତ ହୋଇନଥାଏ, କାରଣ ଅନ୍ୟମାନେ ଥାନ୍ତି ସେଥିରେ ସହଯୋଗ କରିବା ପାଇଁ। ସେହିଭଳି ଭାବରେ ଆମେ ଦେଖିବା, ପରିବାରର ଚାଷ କାର୍ଯ୍ୟ କେହି ସମ୍ପନ୍ନ କଲାବେଳେ ପରିବାରର ବନ୍ଧୁବାନ୍ଧବଙ୍କ ଚର୍ଚ୍ଚା କିଏ କରିଥାଏ, ପରିବାରରେ ମହିଳାମାନେ ଯେତେବେଳେ ରୋଷେଇବାସ କରିଥାନ୍ତି, ମିଳିମିଶି ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି, ଏବଂ ଯେତେବେଳେ ଅବସର ମିଳେ ସେମାନେ ପରସ୍ପର ବିଭିନ୍ନ ଖେଳ, ବିଭିନ୍ନ ଗପସପ ଭିତରେ ସମୟ ଅତିବାହିତ।

0: କରନ୍ତି। ତେଣୁ ଗୋଟେ ଯୌଥ ପରିବାର କେବେ ହେଲେ ସେ ଭିତରେ କୌଣସି ବ୍ୟକ୍ତିକୁ ଦୁଃଖ ଦେଇପାରେନି କିମ୍ବା ଦୁଃଖ ଭିତରେ ଭିଜି କୌଣସି ମଣିଷ ରହିନଥାଏ। କିନ୍ତୁ ଆଜିକାଲି ଦେଖାଯାଉଛି ଯେ ଯୌଥ ପରିବାର ସବୁ ଆସ୍ତେ ଆସ୍ତେ ଭାଙ୍ଗିବାରେ ଲାଗିଛି। ଏଇ ଯେଉଁ ସମୟର ଆହ୍ୱାନ କ୍ରମେ ଏସବୁ ଘଟୁଛି, ମଣିଷ ସେଇଥିପାଇଁ ନିଜକୁ କ୍ରମେ କ୍ରମେ ନିସଙ୍ଗ ମନେ କରୁଛି, ଅସହାୟ ମନେ କରୁଛି। ଅସହାୟତା ମଣିଷକୁ ଯେମିତି ଆସ୍ତେ ଆସ୍ତେ ଆକ୍ରମଣ କରୁଛି, ଏଭଳି ପରିସ୍ଥିତିରେ ଆମେ ନିଜେ ଉପଲବ୍ଧି କରିଛୁ ଯେ ଯେତେବେଳେ ଗୋଟେ ଯୌଥ ପରିବାର ଭିତରେ ବସି ଆମେ ଏକାଠି ଖାଉ, ସେଠି ଭାତ ଶାଗ ଡାଲି ଖାଇଲେ ଯେଉଁ ଆନନ୍ଦ ଥାଏ, ଏକା ଗୋଟିଏ କ୍ଷୁଦ୍ର ପରିବାର ଭିତରେ ଚିକେନ ଚାଉମିନ ଖାଇଲେ ସେ ଆନନ୍ଦ ନଥାଏ। ଏବଂ ବର୍ତ୍ତମାନ ସମୟରେ ଦେଖାଯାଉଛି ଯେ ବିଭିନ୍ନ ବେଳେ ଯେଉଁ ଚୋରି ଡକାୟତି ଚାଲିଛି, ବିଭିନ୍ନ ବେଳେ ଯେଉଁ ସନ୍ତାସବାଦମାନଙ୍କର ଯେଉଁ ଆକ୍ରମଣ ଚାଲିଛି, ଏଭଳି କ୍ଷେତ୍ରରେ ଯୌଥ ପରିବାର ଭିତରକୁ କୌଣସି ବ୍ୟକ୍ତି ପହଞ୍ଚିବା ପଶି ସେଠି ଚୋରି କରିବାକୁ ଡରିବ, ଏଇଥିପାଇଁ ଯେ ସେଠି ଅନେକ ଲୋକ ରହୁଛନ୍ତି ବା ଅନେକ ଲୋକ ବିପଦ ଆପଦରେ ଆଗେଇ ଆସିବେ। ଏଭଳି ପରିସ୍ଥିତିରେ ନିଶ୍ଚିତ ଆମେ ସ୍ୱୀକାର କରିବା ଯେ ଯୌଥ ପରିବାର ଯାହା ଥିଲା ଭାରତୀୟ ସଂସ୍କୃତି, ଓଡ଼ିଶା ସଂସ୍କୃତିର ପ୍ରାଣସ୍ପନ୍ଦନ, ସେହା ନିଶ୍ଚିତ ରୂପେ ଆମକୁ ଆନନ୍ଦ ଦିଏ। ମହାମାନବ ମହାତ୍ମା ଗାନ୍ଧୀ କହିଥିଲେ, ଭାରତବର୍ଷର ଆତ୍ମା ବମ୍ବେ, ମାନ୍ଦ୍ରାଜ, ଦିଲ୍ଲୀ ପରି ସହରରେ ନାହିଁ, ଭାରତବର୍ଷର ଆତ୍ମା ରହିଛି ଓଡ଼ିଶା ଭଳି ପୁରପଲ୍ଲୀରେ, ଯେଉଁଠି ଯୌଥ ପରିବାରମାନ ଅଛି ସେହି ପରିବାର ଭିତରେ ବାସ୍ତବରେ ରହିଛି ଭାରତବର୍ଷର ଆତ୍ମା, ଓଡ଼ିଶାର ଆତ୍ମା ସେଇଠି ରହିଛି ଆନନ୍ଦର ଉତ୍ସ। ତେଣୁ ଯୌଥ ପରିବାର ଭିତରେ ଆମେ ଗୋଟେ ଅପୂର୍ବ ଶାନ୍ତି ପାଇବା ପାଉଛୁ, ଏବଂ ତାର ଏକ ନିଚ୍ଛକ ଉଦାହରଣ ମୁଁ ଦେଇପାରିବି ମୋ ନିଜ କଥାରୁ, କାରଣ ମୁଁ ଯେଉଁ ପରିବାର ଭିତରେ ବଢ଼ିଛି, ଗୟାବନ୍ଧ ଗ୍ରାମର 91 ପରିବାର, ଯେଉଁଠି 121 ବ୍ୟକ୍ତି ଆମେ ଗୋଟିଏ ଛାତ ତଳେ ରହୁ, ଗୋଟିଏ ଅନ୍ନରେ ଖାଉ ଏବଂ ପରସ୍ପର ଆମେ ପରସ୍ପର ସହିତ ଦୁଃଖ ସୁଖ ବାଣ୍ଟୁ। ଏଇ ଯେଉଁ ଅପୂର୍ବ ଆନନ୍ଦ ମୁଁ ସେଠି ଉପଲବ୍ଧି କରେ, ବେଳେବେଳେ ମୁଁ ସହରକୁ ଆସିଲେ କୌଣସି ସାଙ୍ଗ ବା କୌଣସି ବନ୍ଧୁ ଘରକୁ, ଏଠି ଖାଦ୍ୟରେ ହୁଏତ ମୁଁ କିଛି ଉନ୍ନତ ଧରଣର ଖାଦ୍ୟ ଖାଇପାରେ, କିନ୍ତୁ ସେଠି ସମସ୍ତଙ୍କ ଭିତରେ ଧାଡ଼ି ହୋଇ ଖାଇବା, ସମସ୍ତଙ୍କ ଭିତରେ ଏକାଠି ବସିବା, ସମସ୍ତଙ୍କ ଭିତରେ ଓଷା ପୁଣ୍ୟ ପର୍ବ ପାଳନ କରିବା, ସେଇ ଯେଉଁ ଆନନ୍ଦ, ଏଠି ସେ ଆନନ୍ଦ ମିଳେ ନାହିଁ। ତେଣୁ ମୁଁ ନିଃସନ୍ଦେହରେ କହିପାରିବି ଯେ ବାସ୍ତବରେ ଯଦି ନିସଙ୍ଗତାରୁ ମୁକ୍ତି ମିଳେ ଯୌଥ ପରିବାର ଭିତରେ, କିନ୍ତୁ କ୍ଷୁଦ୍ର ପରିବାର ଭିତରେ ନିସଙ୍ଗତା ଏତେ ମାତ୍ରାରେ ଆମକୁ ଆକ୍ରମଣ କରିଥାଏ। ଆଜି ମଣିଷ ସବୁ ଥାଇ ମଧ୍ୟ କିଛି ନାହିଁ ନାହିଁର ଦୁଃଖ ଭିତରେ ଗୋଟିଏ ଅଦେଖା ମାନସିକ ଯନ୍ତ୍ରଣାରେ ଛଟପଟ ହେଉଛି।
1: କଥିକାରେ ଆପଣମାନେ ଶୁଣିଥିଲେ ଆଲୋଚନା ନିସଙ୍ଗତାର ମୁକ୍ତି, ଯୌଥ ପରିବାରର ଶାନ୍ତି। ଆଲୋଚକ ଥିଲେ ଡକ୍ଟର ଦିଲୀପ ଶ୍ରୀଚନ୍ଦନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ, ପ୍ରଚାର କରୁଛୁ ଅଞ୍ଜଳି। ଆଜିର ଶିଳ୍ପୀ ଏବଂ ସଙ୍ଗୀତ କରୁଣାକର ସେଠୀ, ଶିଳ୍ପୀ ପ୍ରଥମେ ଗାଇଛନ୍ତି ବୀରକିଶୋର ନାୟକଙ୍କ ରଚନାରୁ।

ଅଞ୍ଜଳିରେ ଆପଣମାନେ ଶୁଣିଥିଲେ କେତୋଟି ଭଜନ ଶିଳ୍ପୀ କରୁଣାକର ସେଠୀଙ୍କ କଣ୍ଠରେ ଏବଂ ସଙ୍ଗୀତ ନିର୍ଦ୍ଦେଶନାରେ। ଗୀତ ରଚନା କରିଥିଲେ ବୀରକିଶୋର ନାୟକ। ଅଞ୍ଜଳି ଆଜି ପାଇଁ ଏତିକି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ଆପଣମାନେ ଶୁଣୁଥିଲେ କେତୋଟି ଓଡ଼ିଆ ଆଲବମ୍ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 38.6 ମିଟର ତଥା 972 କିଲୋହର୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ବୈଦେଶିକ ବିଳାସର 24ତମ ଭାଗ। ସଙ୍ଗୀତ ହରମୋହନ ଖୁଣ୍ଟିଆ, ବର୍ଣ୍ଣନାରେ ଡକ୍ଟର ଶାନ୍ତନୁ କୁମାର ରଥ।

ନବମ ଛାନ୍ଦର ଶେଷ ଭାଗରେ ବିକ୍ରମ ଦେଖାଇ ରାମ ସଭା ମଧ୍ୟରୁ ବାହାରିଲେ। ସିଂହ ଗୁମ୍ଫାରୁ ବାହାରିଲା ଭଳି ସେ ଦେଖାଗଲେ। ଯିଏ ଦିନେ ବିରାଟ ମୂର୍ତ୍ତି ଧରି ତ୍ରିବିକ୍ରମ ବାମନ ହୋଇଥିଲେ ସେ ବିରାଟ ବା ପକ୍ଷୀରାଜ ଗରୁଡ଼ ଗାତରୁ ସାପ ଧରିଲା ଭଳି ଧନୁକୁ ଧରିଲେ। ତ୍ରିପୁର ବିଜୟୀ ଶିବଙ୍କ ଧନୁକୁ ସ୍ୱର୍ଗମର୍ତ୍ତ୍ୟ ପାତାଳ ରୂପୀ ତ୍ରିପୁର ବିଜୟୀ ରାମ ଅନାୟାସରେ ଧରିଲେ। ଲଜ୍ଜା ଓ ଆଗ୍ରହ ଭରି ରାଜାମାନେ ଅପଲୋକ ନେତ୍ରରେ ଏହା ଦେଖିଲେ। ସୀତା ଚିନ୍ତା କଲେ, ଏ ବର ନହେଲେ ମୋର ଜୀବନ ନରହୁ। ଏତିକିବେଳେ ରାମ ଧନୁ ଧରିଲେ ଶୁଣି ଆନନ୍ଦିତା ହେଲେ ସୀତା। ରାମ ଜନକଙ୍କୁ ପଚାରିଲେ, କ'ଣ ଧନୁରେ ଗୁଣ ଚଢ଼େଇବି? ପୃଥିବୀ କମ୍ପି ଉଠି ରାମଙ୍କ ପାଦରେ ସତେ ଯେପରି ଶରଣ ପଶିଲା। ରାମ ପାଦର ବୃଦ୍ଧାଙ୍ଗୁଳିରେ ଉଠାଇ ଧନୁରେ ଗୁଣ ତୋଳିଲେ। ବ୍ରହ୍ମାଣ୍ଡ କମ୍ପି ଉଠିଲା। ଚାରିମେଘ ଏକାଠି ହୋଇ ଗର୍ଜିବା ଭଳି ଶବ୍ଦ ହେଲା। ଦେବତାମାନେ ମୂର୍ଚ୍ଛା ହୋଇଗଲେ। ସମସ୍ତ ରାଜାମାନେ କମ୍ପି ଉଠିଲେ। ପର୍ବତ ସବୁ ତରଳି ଧାତୁ ସବୁ ବହିଲା। ପାତାଳରେ ଥାଇ ବଳି ଭାବିଲେ, ଏକାସଙ୍ଗେ 100 କୋଟି ବଜ୍ର ପ୍ରହାର ହେଲା କି? ନର୍କରେ କଷ୍ଟ ଭୋଗୁଥିବା ନାରକୀ ପାପୀମାନେ ଏ ଶବ୍ଦରେ ଚକିତ ହେଲେ। ନର ଓ କିନ୍ନର ଏଥିରେ ବିଚଳିତ ହେବାରେ ବିଚିତ୍ର କ'ଣ ଅଛି? ଏ ଶବ୍ଦରେ ବ୍ରହ୍ମଚାରୀମାନଙ୍କର ଧ୍ୟାନ ଭଗ୍ନ ହେଲା। ଚାରିମୁଖରେ ବ୍ରହ୍ମାଙ୍କ ବେଦ ଉଚ୍ଚାରଣରେ ବିଘ୍ନ ପହଞ୍ଚିଲା। ସ୍ୱାମୀଙ୍କ ଉପରେ ରାଗ ଅଭିମାନ କରିଥିବା ଚଣ୍ଡୀ ସ୍ତ୍ରୀମାନେ ସ୍ୱାମୀ ପ୍ରତି ସ୍ନେହ ଶ୍ରଦ୍ଧା ଦେଖାଇଲେ। ଅଭିମାନିନୀ ପାର୍ବତୀ ରୁଷିବା ଛାଡ଼ି ଶିବଙ୍କୁ ଗଳାରେ ଲଗାଇଲେ। ଏହି ବିଶେଷ ଶବ୍ଦ ବ୍ରହ୍ମାଣ୍ଡ ଫୁଟି ବାହାରିବାରୁ ସମସ୍ତଙ୍କର ଜ୍ଞାନ ପ୍ରକଟିଲା। ଏଠି ଉପେନ୍ଦ୍ର ଭଞ୍ଜ ରାବଣର ଜ୍ଞାନୋଦୟର ସୂଚନା ଦେଇଛନ୍ତି। ରାମଲୀଳାମୃତରେ ବିଭୀଷଣ ରାବଣକୁ ଜଣାଉଛି, ତୋ ପାଇଁ ପ୍ରଭୁ ଆସିଗଲେ। ଏଠି ଦେବତାମାନେ ରାମ ଦର୍ଶନ ଲାଳସାରେ ଆକାଶରେ ରହିଛନ୍ତି। ରାବଣ ମଧ୍ୟ ଆସିଛି। ବୀରସେ ବୀରସେ ଅର୍ଥାତ୍ ବିଶେଷ ରସରେ ସେ ବାହୁଡୁଛି। ସେ ଜାଣିଲା ମୁକ୍ତି ଦେବା ପାଇଁ ପ୍ରଭୁ ଆସିଲେ। ଧନୁ ଭାଙ୍ଗିଲା ପରେ ସିଂହାସନରେ ବସାଇ ମିଥିଳା ରାଜା ରାମଙ୍କୁ ପୂଜା କଲେ। ଶିବଧନୁ ଭଗ୍ନ ପ୍ରସଙ୍ଗ ସହିତ ଏଇଠି ଶେଷ ହୋଇଛି କାବ୍ୟର ନବମ ଛାନ୍ଦ।

ଆପଣମାନେ ଶୁଣୁଥିଲେ ବୈଦେଶିକ ବିଳାସର ଚବିଶତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ମିତାଲି ଚିନ୍ନାରା, ସରୋଜ କୁମାର ପରିଡ଼ା, ରାଜେନ୍ଦ୍ର କୁମାର ସୁଆଇଁ ଏବଂ କୃଷ୍ଣଚନ୍ଦ୍ର ରାୟ। ବର୍ଣ୍ଣନାରେ ଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ହରମୋହନ ଖୁଣ୍ଟିଆ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 9.85 kHz ଯୋଗେ। ଆମର ଏହି ପ୍ରସାରଣ DTH ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଗୀତ ଗୀତିକା। ସ୍ୱାଗତ ଆପଣମାନଙ୍କୁ ଆଜିର ଗୀତ ଗୀତିକା ପରିସରକୁ। ଉପସ୍ଥାପନାରେ ମୁଁ ନଳିନୀକାନ୍ତ ବିଶ୍ୱାଳ।

ଗୁରୁଜନ ଏବଂ ଆତ୍ମୀୟ ସ୍ୱଜନର ପରିକଳ୍ପନା ଏହି ସମାଜର ମଧୁର ସମ୍ପର୍କରୁ ହିଁ ଜନ୍ମ ନେଇଥାଏ। ତେଣୁ ସୁସ୍ଥ ପାରିବାରିକ ଏବଂ ସାମାଜିକ ଜୀବନଯାତ୍ରା ପଥରେ ଗୋଟିଏ ପରିବାର ବା ସଂସାର ସହିତ ସଂସ୍କୃତିର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ତେଣୁ ଶ୍ରୋତା ବନ୍ଧୁ, ଆମ ଭାରତୀୟ ସଂସ୍କୃତି ବହୁ ପୁରାତନ। ଉତ୍କଳର ଜଗନ୍ନାଥ ଉତ୍କଳୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ରୂପେ ବେଶ୍ ପରିଚିତ। ତାଙ୍କୁ ବାଦ୍ ଦେଇ ଉତ୍କଳର ସଂସ୍କୃତିକୁ କଳ୍ପନା କରିବା ମଧ୍ୟ ଅସମ୍ଭବ। ତେଣୁ ଆମ ଭାରତୀୟ ସଂସ୍କୃତିରେ ପରିବାରର ଶବ୍ଦ

ଏକ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରିଥାଏ, କାରଣ ଆମ ପରିବାରରୁ ହିଁ ସମାଜ ଏବଂ ରାଜ୍ୟ ତଥା ଦେଶ ଗଠନ ହୋଇଥାଏ। ଆମ ସଂସ୍କୃତିରେ ପରିବାର କହିଲେ ବାପା ମା, ପୁଅ ଝିଅ, ଭାଇ ଭଉଣୀ ଏବଂ ଜେଜେବାପା ଜେଜେମାଙ୍କୁ ହିଁ ବୁଝାଇଥାଏ। ଆମ ଏହି ପରିବାରରୁ ହିଁ ଆମ ସଂସ୍କୃତିର ପରିଚୟ ମିଳିଥାଏ।

ତେଣୁ ଶ୍ରୋତାବନ୍ଧୁ, ଆମେ ଆମ ପରିବାରରୁ ହିଁ ତଥା ଆମ ପିଲାମାନେ ସବୁକିଛି ଶିକ୍ଷା ଲାଭ କରିଥାନ୍ତି, କାରଣ ପରିବାର ହିଁ ପ୍ରତ୍ୟେକଟି କଥାର ମୂଳ ଉତ୍ସ। ତେଣୁ ଭିନ୍ନ ଭିନ୍ନ ଭାଷାଭାଷୀର ଲୋକମାନେ ଏଠି ବସବାସ କଲେ ମଧ୍ୟ ପ୍ରତ୍ୟେକଟି ଭାଷାଭାଷୀର ପରିବାରରେ ଭିନ୍ନ ଭିନ୍ନ ସଂସ୍କୃତି ଏବଂ ପରମ୍ପରା ଆଜି ବି ରହିଛି।

ଶ୍ରୋତାବନ୍ଧୁ, ଆଜି କଥାରେ କଥାରେ ଗୀତରେ ଗୀତରେ କିଛି ବାଟ ଆସିବା ପରେ ଏବେ ଆମ ପରିବାର ଆମ ସଂସ୍କୃତିର ପରିଚୟକୁ ଆଲୋଚନା କଲାବେଳେ ଆପଣଙ୍କ ଭାବନାରେ କେଉଁ କଥା ଆସୁଛି? ତେବେ ଆପଣଙ୍କ ଭାବନା ନିଶ୍ଚିତ ଭାବରେ କିଛି ଭାବୁଥାଇପାରେ, କିନ୍ତୁ ଶ୍ରୋତାବନ୍ଧୁ, ପରିବାର ଓ ସଂସ୍କୃତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ କହିଲେ ଆଦୌ ଭୁଲ ହେବ ନାହିଁ, କାରଣ ସଂସ୍କୃତି ଓ ପରମ୍ପରା ହିଁ ଏହି ପରିବାରର ପରିଚୟକୁ ବୁଝାଇଥାଏ।

ତେଣୁ ଶ୍ରୋତାବନ୍ଧୁ, ପରିବାରରୁ ହିଁ ପିଲାଟି ତା'ର ସଂସ୍କୃତିର ପରିଚୟ ଜାଣିବାକୁ ପାଇଥାଏ। ପରିବାର ବିନା ସଂସ୍କୃତିର ମୂଲ୍ୟାଙ୍କନ କରିବା ମଧ୍ୟ ଅସମ୍ଭବ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କର ଏକ ସ୍ୱତନ୍ତ୍ର ସଂସ୍କୃତି ଏବଂ ପରମ୍ପରା ରହିଥିଲେ ମଧ୍ୟ ଏହା ତାଙ୍କର ପରିବାରବାଦରୁ ହିଁ ସୃଷ୍ଟି ହୋଇଥାଏ, ଯାହାକି ପରିବାରର ସାମାଜିକ ଜୀବନରେ ଏହା ପ୍ରତିଫଳିତ ହୋଇଥାଏ।

ତେଣୁ ଶ୍ରୋତାବନ୍ଧୁ, ପାରିବାରିକ ସଂସ୍କୃତି ଏବଂ ପରମ୍ପରା ଭିନ୍ନ ଭିନ୍ନ ହୋଇଥିଲେ ମଧ୍ୟ ସାମାଜିକ ଜୀବନରେ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ପାଇଁ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେଣୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ସମାନ। ବସୁଧୈବ କୁଟୁମ୍ବକମ୍ ଭାବନାରେ ଆମେ ଏ ବିଶ୍ୱ ଗୋଟିଏ ପରିବାର, ଆମେ ସମସ୍ତେ ଭାଇ ଭାଇ।

ଶ୍ରୋତାବନ୍ଧୁ କଥା କହୁଥିଲେ ଏଠି କଥା ସରେ ନା। ସ୍ୱପ୍ନ ଏଠି ଯେତେ ବଡ଼ ହେଇଥିଲେ ମଧ୍ୟ ରାତି ତ ଏଠି ଛୋଟିଆ, ତଥାପି ମନ ଏଠି ସ୍ୱପ୍ନ ଦେଖେ। ପ୍ରତି ମୁହୂର୍ତ୍ତରେ ଆଗକୁ ବଢ଼ିବା ଭିତରେ କେବେ ସେ ଜିତେ କେବେ ସେ ହାରେ, କିନ୍ତୁ ସେଇ ଗୋଟିଏ ଛାତ ତଳେ ଗୋଟିଏ ପରିବାର, ଦୁନିଆ ଆଖିରେ ଏହିପରି ଏକ ସ୍ୱତନ୍ତ୍ର ତାର ପରିଚୟ ଏବଂ ସେତିକି ସେ ସମୃଦ୍ଧ। କିନ୍ତୁ ଆମେ ଯଦି ଆମ ସଂସ୍କୃତି ପରମ୍ପରାରୁ ବାହାରିଯାଉ ତାହେଲେ ଋତୁ ଆସି ମଧ୍ୟ ଏଠି ଋତୁ ପରି ଲାଗିବନି। ବାରମାସର ତେର ପର୍ବକୁ ନା ପରୀକ୍ଷି ହେବ, ତେଣୁ ଆମ ସଂସ୍କୃତି ଆମ ପରମ୍ପରା ପ୍ରତି ମୁହୂର୍ତ୍ତରେ ଆମ ପାଇଁ ଗୋଟିଏ ଆଇନା ପରି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kilohertz ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ନାଟକ ଭଡ଼ା ଫ୍ୟାମିଲି, ରଚନା ସରାଂଶୁ ପଟ୍ଟନାୟକ, ପ୍ରଯୋଜନା ପଦ୍ମଲୋଚନ ଦାସ। ନାଟକ ଭଡ଼ା ଫ୍ୟାମିଲି।

0: ନକୁଳି, ଏ ନକୁଳି,
1: ଯାଉଛି ବଡ ବାବୁ, ଯାଉଛି।
0: କିରେ କଲିଂ ବେଲ୍ ଚିପି ଚିପି ମୋ ହାତ ଦରଜ ହେଇଗଲାଣି, ଡାକି ଡାକି ତଣ୍ଟି ଦରଜ ହେବାକୁ ବସିଲାଣି, ହେଲେ ତୋର ଦେଖା ଦର୍ଶନ ନାହିଁ। ଏତିକି ପରିଶ୍ରମ କରିଥିଲେ ଭଗବାନ ଆସି ହାଜର ହେଇ ସାରନ୍ତିଣି।
1: କହିବେନି କାହିଁକି ବଡ ବାବୁ, ମୁଁ ତ ସମସ୍ତଙ୍କ ପାଇଁ ଶସ୍ତା ହେଇଛି। ଦି ଦିଟା ପିଅନ ଛୁଟିରେ ଯିବେ, ସାହେବଙ୍କ ପିଅନ ମକରା ତ ତା ଚୌକି ଛାଡ଼ି ଆଉ କୁଆଡେ ଚଙ୍କିବନି। ସାହେବ ତ ନାହାନ୍ତି, ସେ ପାଖକୁ ଆସି ଡ୍ୟୁଟି କଲେ କ'ଣ ବେଦ ଅଶୁଦ୍ଧ ହେଇଯାଉଛି। ଆଉ ମୁଁ କରୁଛି ବୋଲି ସମସ୍ତେ ଖାଲି ନକୁଳ ନକୁଳ ନକୁଳି ରଡ଼ି ଛାଡ଼ିଥିବେ। ଏପଟ ସେପଟ ହୋଇ ନକୁଳି ପାଦରୁ ପାକୁଳି ଉଠିଗଲାଣି, ସେ କଥା କିଏ କ'ଣ ବୁଝୁଛି।
0: ସେ ନରି ଆଉ ଗୌର କୁଆଡ଼େ ଗଲେ କି?
1: ହଁ କୁଆଡ଼େ।

0: ପାନ ଦୋକାନରେ ବସି ପାନ ଚା ଖାଉଥିବେ ଆଉ ଗୁଲିଘଟି ଜମେଇଥିବେ ସେଠି।
1: ହଉ ହଉ ମୁଁ ସେମାନଙ୍କ କଥା ବୁଝୁଛି, ତୁ ଯା ଏ ଫାଇଲଟା ନେଇ ସାହେବଙ୍କ ଟେବୁଲ ଉପରେ ରଖିଦେବୁ ଆଉ ସେ ଦି ଜଣଙ୍କୁ ଡାକିଦେବୁ, କହିବୁ ମୁଁ ଡାକୁଛି ବୋଲି।
0: ହଉ ହଉ ଆଜ୍ଞା।
2: ବାବୁ ନକୁଳ ଚନ୍ଦ୍ର ଇଆଡ଼େ ଟିକେ ଶୁଣିବା ହୁଅନ୍ତୁ।
0: ମତେ ଡାକୁଛନ୍ତି ଆଜ୍ଞା?
2: ହଁ ହଁ ତତେ ଡାକୁଛି,
0: କଣ କହୁନାହାନ୍ତି? ମୁଁ ପରା ବଡ଼ବାବୁଙ୍କର ଗୋଟେ ଅର୍ଜେଣ୍ଟ କାମରେ ଯାଉଛି।
2: ସେ ପାନ ଦୋକାନଟା ଯାଉଛୁ ତ?
0: ଆଜ୍ଞା।
2: ତାହେଲେ ମୋ ନାଁ କହି ଚାରିଖଣ୍ଡ ପାନ ନେଇ ଆସିବୁ କି ଅବିଭକ୍ତ ବାବୁ?
3: ହଁ ହଁ
2: ଆପଣଙ୍କ ପାଇଁ କିଛି ଆସିବ କି?
3: ଆରେ ନକୁଳା, ଆରେ ଶୁଣ ଶୁଣ ଶୁଣ ଶୁଣ, ଏ ପ୍ରଳୟାନନ୍ଦ ବାବୁଙ୍କ ନାଁ କହି ମୋର ଫିଲ୍ଟର ସିଗାରେଟ ଦୁଇଟା ନେଇ ଆସିବୁ।
2: ଆ ବଳଦ ମତେ ବିନ୍ଧେ
0: ହେଇଟି, ସେଥିରେ ମୋ ପାଇଁ ମଧ୍ୟ ଖଣ୍ଡେ ପାନ ନେଇ ଆସିଥିବି। ହଉ ଆସିଛି ଆଜ୍ଞା।
2: ଯା ଯା ଯା
1: ଅବିଭକ୍ତ ବାବୁ।
3: ସାର୍
1: ଇଆଡ଼େ ଟିକେ ଶୁଣିଲେ,
3: ଏ ଫାଇଲଟାରେ ନୋଟ ଦି ଧାଡ଼ି ଲେଖିଦେଇ ଯାଉଛି, ବହୁତ ଦିନ ହେଲା ଅର୍ଜେଣ୍ଟ ଲେଖା ହୋଇ ପଡ଼ିଲାଣି, ତ ସାହେବ ଆସିଗଲେ ଅସୁବିଧା, ତେଣୁ ଆଗ ସେ କାମଟା।
1: ଥାଉ, ସେ ଅର୍ଜେଣ୍ଟ ଫାଇଲ କଥା ପଛେ ବୁଝିବେ, ଏ ଇମିଡିଏଟ ଫାଇଲରେ କଣ ନୋଟ ଦେଇଛନ୍ତି ଆସିଲେ ଦେଖିବେ। ପ୍ରଳୟାନନ୍ଦ ବାବୁ
2: ସାର୍
1: ଆପଣ ମଧ୍ୟ ଆସନ୍ତୁ।
2: ଆଜ୍ଞା।
3: କଣ ହେଲା ବଡ଼ ବାବୁ, ନୋଟରେ କିଛି ଭୁଲ ଭାଲ ରହିଯାଇଛି କି?
1: ଦେଖନ୍ତୁ ଦେଖନ୍ତୁ ଏ ନୋଟ ସିଟ୍ଟା ଦେଖନ୍ତୁ, ମୁଁ ତ ପ୍ରଥମେ ଭାବିଲି ଆପଣଙ୍କ ପର୍ସନାଲ ଫାଇଲଟା ଭୁଲରେ ମୋ ଟେବୁଲ ଉପରକୁ ପଠେଇ ଦେଇଛନ୍ତି।
2: ଦେଖେ ଫାଇଲଟା ଠିକ ଅଛି ତ ବଡ଼ ବାବୁ, ଏଇଟା ତ ଆମ ଅଫିସର ଫାଇଲ, ତାଙ୍କ ପର୍ସନାଲ ଫାଇଲ କାହିଁକି ହବ?
1: ମୁଁ ନୋଟ ସିଟ୍ଟା ପଢିସାରି ମୋ କମେଣ୍ଟ ଦେବାକୁ ସିଟ୍ଟାର ପଛ ପୃଷ୍ଠା ଓଲଟାଇ ଦେଖିଲି, ଆମର ମାତୃଭାଷାରେ କଣ କଣ ଲେଖା ହେଇଯାଇଛି। ଦି ଚାରି ଧାଡ଼ି ପଢାରୁ ଜାଣିପାରିଲି ଏଇଟା ତାଙ୍କର ପ୍ରାଣପ୍ରିୟାଙ୍କ ନିକଟକୁ ଲେଖାଥିବା ମୂଳ ଚିଠିର ନକଲଟାଏ।
2: ଦେଖି ଦେଖି ଦେଖି ଦେଖି ଦେଖି, ଆରେ ସତେ ତ
3: ମିସେସର ପ୍ରଥମ ଚିଠିଟା ପାଇଲି ତ, ଉତ୍ତରରେ କଣ ଲେଖିବି ଲେଖିବି ବୋଲି ତାର ଗୋଟେ ରପ୍ କରୁଥିଲି, ଏଇ ସମୟରେ ତ ସାହେବ ଡକାଇ ଫାଇଲଟା ମାଗିଲେ ଆଉ।
2: ଆଉ ଚିଠି ଲେଖା କଥା ବୋଧହୁଏ ଖିଆଲ ନାହିଁ ନା କଣ?
3: ହଁ ସେଇଆ, ଯୋଗକୁ ନୋଟ ସିଟ୍ଟା ପବନରେ ଓଲଟି ଯାଇଛି, ମୁଁ ସେଇଥିରେ ନୋଟ ଲେଖି ପଠେଇଦେଲି, ଏଣେ ଦୁଇ ଦିନ ହେଲା ଚିଠିଟା କୋଉଠି ରହିଲା ବୋଲି ଖୋଜି ବୁଲୁଛି।
2: ରକ୍ଷା ହେଇଛି, ମନ୍ତ୍ରୀ ଡକାଇ ସାହେବଙ୍କୁ ଟୁର୍ରେ ପଠେଇଛନ୍ତି, ନହେଲେ ଏକ୍ସପ୍ଲାନେସନ ମାଗି ସାରନ୍ତିଣି। ସେ କଣ ଛୋଟିଆ ଜନ୍ତୁ କି? ଦୟା ମାୟା ଘର ତ ତାଙ୍କଠାରେ ଶୁଣ, ନିଜେ ପଛକେ ଟୁର୍ ନାଁରେ ଘରେ ଶୁଅନ୍ତୁ, ଏଣେ ଆମେ ଚା ପିଇବାକୁ ଗଲେ ଏକ୍ସପ୍ଲାନେସନ କଲ୍ କରିବେ।
1: କଥା ପରା ଅଛି, ସ୍ୱର୍ଗକୁ ନିଶୁଣି ନାହିଁ କି ବଡ଼ ଲୋକକୁ ଉତ୍ତର ନାହିଁ। ହଉ ଅବିଭକ୍ତ ବାବୁ,
3: ସାର୍
1: ଏ ନୋଟ ସିଟ୍ଟା ବଦଳେଇ ଦିଅନ୍ତୁ
3: ସାର୍,
1: ଆଉ ଟିକେ ଏଇ ସାତ ଆଠ ମାସ ଜଗି ରଖି ଚଳନ୍ତୁ।
3: ମୁଁ ତାହେଲେ ଆସୁଛି ସାର୍।
0: ଆସନ୍ତୁ ଆଜ୍ଞା ଆସନ୍ତୁ, ସେଇଠି ସେଇଠି ଚଷମା ଲଗେଇ ଦିଏ ବସିଛନ୍ତି ନା, ସେ କଣ ଗୁମ, ସିଏ ହେଲେ ଆମ ବଡ଼ ବାବୁ, ତାଙ୍କରି ପାଖକୁ ଯାଆନ୍ତୁ ଯାଆନ୍ତୁ ଯାଆନ୍ତୁ ଆଜ୍ଞା।
4: ସାର୍ ନମସ୍କାର।
1: ନମସ୍କାର, କଣ ମୋ ପାଖରେ କିଛି କାମ?
4: ସାର୍ ମୁଁ ଏଠି ଜଏନ୍ କରିବାକୁ ଆସିଛି।
1: ଓ ଆପଣ ତାହେଲେ ବୋଲ ହରି?
4: ନାଇଁ ସାର୍, ହରିବୋଲ ମହାନ୍ତି।
1: ହଁ ହଁ, ଆପଣଙ୍କ ପୋଷ୍ଟିଂ ଅର୍ଡରଟା ତ ଚାରି ଦିନ ତଳେ ଆସିଲା, ହଉ ଜଏନିଂ ରିପୋର୍ଟଟା ଦେଇ ଦିଅନ୍ତୁ
4: ସାର୍।
1: ଅଧ ଘଣ୍ଟା ପୂର୍ବରୁ ହେଲେ ଆସିଥାନ୍ତେ, ପୂର୍ବାହ୍ନ ବୋଲି ଲେଖିଥାନ୍ତେ AM, ଏବେ ତ ଗୋଟାଏ ବାଜିବାକୁ ବସିଲାଣି, 15-20 ମିନିଟ୍ କି ଅଧ ଘଣ୍ଟାଏ ହେଇଥିଲେ ଚଳେଇ ଦେଇଥାନ୍ତି, ହେଲେ ଏତେ ଡେରିରେ
4: AM PM ରେ କିଛି କଥା ନାହିଁ ସାର୍, ବସ୍ରେ ଆସୁ ଆସୁ ଡେରି ହେଇଗଲା, କର୍ପୋରେସନ ବସ୍ କଥା ତ ଜାଣିଛନ୍ତି, ଜୀବନ ବଞ୍ଚେଇ ଆସିପାରିଛି ଯେ ବଡ଼ କଥା।
1: ହଉ ନିଅନ୍ତୁ ଏ କାଗଜ ଲେଖି ଦିଅନ୍ତୁ
4: ସାର୍।
0: ଆଜ୍ଞା, ବଡ଼ବାବୁଙ୍କୁ ଏ ଅଫିସରେ ସମସ୍ତେ ବଡ଼ବାବୁ ବୋଲି ଡାକନ୍ତି, ଏମିତି ସାହେବ ମଧ୍ୟ, ଆପଣ ବଡ଼ବାବୁ ନଡ଼ାକି ସାର୍ ସାର୍ କାହିଁକି ହଉଛନ୍ତି ଯେ?
1: ଆପଣ ୟା ପୂର୍ବରୁ ଅନ୍ୟ କୋଉ ସଂସ୍ଥାରେ କାମ କରୁଥିଲେ ନା ନାହିଁ?
4: ନାହିଁ, ଏଇଟା ମୋର ଫାଷ୍ଟ ପୋଷ୍ଟିଂ।
1: ପଢିଛନ୍ତି କୋଉ ଯାଏ?
4: ଇକୋନୋମିକ୍ସରେ MA କରିଛି, ଫାଷ୍ଟ କ୍ଲାସ ଫାଷ୍ଟ।
1: ତାହେଲେ ଏଇ ସଂସ୍ଥାରେ କ୍ଲର୍କ ରହିବାକୁ
4: କଣ ଆଉ କରିଥାନ୍ତି ଆଜ୍ଞା, ଚାକିରି ଖୋଜିବାରେ ତ ବୟସ ଶେଷ ହବାକୁ ବସିଛି।
1: ବରଂ କୋଉ କଲେଜ ହେଇକା ଦେଖିଥାନ୍ତେ,
4: ଅତି କମ୍ରେ 20-25 ହଜାର ଦେଇ

0: ଆଠ ଦଶ ବର୍ଷ ମାଗଣା ଖଟିବାକୁ ମୋର ବଳ ନାହିଁ ଆଜ୍ଞା। ବାପା ରିଟାୟାର୍ଡ କଲା ପରେ ଘରର ବଡ଼ ପୁଅ ହିସାବରେ ସବୁ ଦାୟିତ୍ୱ ମୋ ଉପରେ।
1: ଆପଣ ମ୍ୟାରିଡ ତ?
0: ନାହିଁ ନାହିଁ ଆଜ୍ଞା, ବିନା ଚାକିରିରେ ସେ କଥା କିଏ ଚିନ୍ତା କରୁଛି।
1: ଆଜିକାଲି ଚାକିରି ସମସ୍ୟା ଯାହା, ସେଇଥିଲାଗି ସମସ୍ତଙ୍କର କଣ ଧୈର୍ଯ୍ୟ ରହୁଛି। ହଉ ହଉ ବସନ୍ତୁ ବସନ୍ତୁ, ବହୁତ ସମୟ ଏଠି ଆଇଲେଣି, ବସନ୍ତୁ।
0: ଏଇ ନିଅନ୍ତୁ ବଡ଼ ବାବୁ, ଜଏନିଂ ରିପୋର୍ଟଟା।
1: ଆମ କଥାବାର୍ତ୍ତା ଭିତରେ ଠିଆରେ ଠିଆରେ ଏଇଟା ଲେଖି ସାରିଲେଣି? ବାହା ବଢିଆ ଲେଖିଛନ୍ତି ତ, ଯାହା ହେଲେ ବି ଫାଷ୍ଟ କ୍ଲାସ ଫାଷ୍ଟ ଷ୍ଟୁଡେଣ୍ଟ। ଆରେ ଏ ପ୍ରଳୟାନନ୍ଦ ବାବୁ, ଏ କଣ ଆପଣମାନେ ସମସ୍ତେ ଖାଇବାକୁ ବାହାରିଲେ କି? ଆରେ ହରିବୋଲ ବାବୁଙ୍କ ସହ ପରିଚୟ ହେଇଯାଆନ୍ତୁ।
2: ଆଜ୍ଞା ନମସ୍କାର।
3: ନମସ୍କାର।
1: ଆମେ ଗଣ୍ଡାଏ ପେଟରେ ପକେଇ ଏ ସଳ ଚାଲି ଆସୁଛୁ, ଆସିଲେ ସୁଖ ଦୁଃଖ ହବା, ପେଟରେ ମୂଷା ଦୌଡ଼ିଲାଣି ତ। ନକୁଳି
4: ଆଜ୍ଞା,
1: ତୁ ଯା ଭଲ ଚା ଦୁଇ କପ୍ ନେଇ ଆସିବୁ।
0: ଥାଉ ବଡ଼ ବାବୁ ଥାଉ, ଏଇ ଅଳ୍ପ ସମୟ ପୂର୍ବରୁ ତ ମୁଁ ଖାଇକି ଆସିଛି।
1: ହେ ନୂଆ କରି ଚାକିରିରେ ଯୋଗ ଦେଲେ ମନ ଖୁସି କରିବା କଥା। ହଁ ମୁଁ କଣ କହୁଥିଲି କି, ଆପଣ ଏ ଜଏନିଂ ରିପୋର୍ଟଟା ବଦଳେଇ ଦିଅନ୍ତୁ।
0: ଆଜ୍ଞା।
1: ସାହେବ ତିନି ଦିନ ହେଲା ନାହାନ୍ତି ତ, ଆପଣ ତିନି ଦିନ ପୂର୍ବର ତାରିଖ, ତା ମାନେ ଆଜି ହେଲା ପାଞ୍ଚ ତାରିଖ, ଆପଣ ଦୁଇ ତାରିଖ ଲେଖି ଦିଅନ୍ତୁ।
0: ଏମିତି କଲେ କିଛି ଅସୁବିଧା ନାହିଁ?
1: ମୁଁ ପରା ଅଛି, ଆପଣଙ୍କ ସିନିୟରିଟି ରହିବ, ଆଉ ତା ସହ ଏ ଆପଣଙ୍କର ଡିଏ ଘର ଭଡ଼ା ଅନ୍ୟାନ୍ୟ ଭତ୍ତା ହେଇ ଦିନକୁ ପାଖାପାଖି ସତୁରି ଟଙ୍କା, ତିନି ଦିନରେ ଦୁଇଶହ ଦଶ ଟଙ୍କା କାହିଁକି ହରେଇବେ? ବରଂ ମାଛ ତେଲରେ ମାଛ ଭାଜିବା ଭଳି ସେଇ ଟଙ୍କାରେ ଅଫିସ ବାଲାଙ୍କୁ ମିଠା ଖୁଆଇଦେବେ। ନୂଆ ଚାକିରି ତ ସମସ୍ତଙ୍କର ଆଶା ରହିଛି।
0: ହଉ ଆଜ୍ଞା, ଆପଣଙ୍କ କହିବା ମାନେ ତାରିଖଟା ବଦଳି ଦଉଛି।
4: ଆଜ୍ଞା ନିଅନ୍ତୁ ଚା, ପୁରା ସ୍ପେସିଆଲ ବନେଇ ଆଣିଛି।
0: ବଡ଼ ବାବୁ ରହିବା ପାଇଁ କିଛି ସୁବିଧା?
1: କିରେ ନକୁଳି ଆମ ଏ କଲୋନୀରେ କୋଉଠି ସୁବିଧା ହବ କିରେ?
4: ମୋ ଆଖିକି ସେମିତି କାଇଁ ଦେଖାଯାଉନି ତ, ସମସ୍ତେ ତ ଫ୍ୟାମିଲି ଧରି ରହୁଛନ୍ତି, ଆଉ ଦି ଚାରିଟା ଘରେ ଠେଙ୍ଗୁଆ ଗୁଡାକ ଆଜବେଷ୍ଟ ହୋଇ ରହୁଛନ୍ତି।
1: ଆଜବେଷ୍ଟ ନାହିଁ ରେ ହୁଣ୍ଡା, ଆଡଜଷ୍ଟ, ସେଇଠି କୋଉଠି ରହି ହବ
4: ନାହିଁ? ନାହିଁ ଆଜ୍ଞା ହବନି, କାହିଁକି ନା ସବୁ ଘରେ ଚାରି ପାଞ୍ଚ ଜଣ ଲେଖାଏ ରହୁଛନ୍ତି, ଆଉ ବର୍ଷା ଦିନ ସରକାରୀ ଘର ଯେ ବାହାରେ ଟୋପେ ବର୍ଷା ହେଲେ ଘର ଭିତରେ ଆସି ଦି ଟୋପା ପଡୁଛି।
1: ବୁଝିଲେ ବୋଲ ହରି ବାବୁ।
0: ହରି ବୋଲ ଆଜ୍ଞା।
1: ହଁ ହଁ ହଁ ହରି ବୋଲ ବାବୁ, ଏଥର ଆଉ ଏ ଭୁଲ ହବ ନାହିଁ ଯେ। ହଁ କଣ କରିବା କହିଲେ, ଏଠି ତ ସେମିତି କିଛି ସୁବିଧା ନାହିଁ, ଲଜରେ ବା କେତେ ଦିନ ଆପଣ ରହିପାରିବେ? ପୁରୁଣା ଲୋକ କେତେ ଘର ଛାଡ଼ି ନାହାନ୍ତି ବୋଲି ବହୁତ ଅସୁବିଧା, ଅନେକ ତ ଏମିତି ଭଡ଼ା ଘର ନେଇ ରହୁଛନ୍ତି।
0: ହେଲେ ସାଙ୍ଗେ ସାଙ୍ଗେ କଣ ଭଡ଼ା ଘର ମିଳିଯିବ?
1: ନା ତା ବି ତ ନୁହେଁ ଯେ। ଆଚ୍ଛା ଆପଣ ଗୋଟାଏ କାମ କରନ୍ତୁ, ଘର ଗୋଟାଏ ସୁବିଧା ହେଲା ପର୍ଯ୍ୟନ୍ତ ଏଇ ଅଫିସରେ ରହିଯାଆନ୍ତୁ। ପାଣି ପାଇଖାନାର ତ ସୁବିଧା ଅଛି, ପାଖରେ ହୋଟେଲ ମଧ୍ୟ ଅଛି, କିଛି ଅସୁବିଧା ହବ ନାହିଁ। ଗାଁରୁ ବାପ ମା ଆସିଛନ୍ତି ତ, ନହେଲେ ତ ଆମ ଘରେ ରହିଯାଇଥାନ୍ତେ।
0: ଯେତିକି ସାହାଯ୍ୟ କଲିଣି ସେଇଟା ତ ମୋ ଭାଗ୍ୟର କଥା ଆଜ୍ଞା, ସପ୍ତାହକ ଭିତରେ ଭଡ଼ା ଘର ନିଶ୍ଚୟ ଯୋଗାଡ଼ କରିଦେବି।
1: ଦୁଇ ସପ୍ତାହ ହେଉ ଚଳିବ, କିନ୍ତୁ ଅଧିକ ଡେରି କରିବେ ନାହିଁ, ସମସ୍ତେ ଖରାପ ଭାବିବେ ତ।
4: ନୂଆ ବାବୁ ତ ବୁଝିବା ସୁଝିବା ଲୋକ ଭଳି ଜଣା ପଡ଼ୁଛନ୍ତି, ଅନ୍ୟମାନଙ୍କ ଭଳି ତାଙ୍କୁ ଅଧିକ କହିବାକୁ ପଡ଼ିବନି। ମ
1: ନକୁଳି ତୁ ନେ ବାବୁଙ୍କ ବେଡିଂ ଆଟଚିଟା ସେ ଟେବୁଲ ତଳେ ରଖିଦେ।
4: ଆଜ୍ଞା।
1: ହଉ ହରିବୋଲ ବାବୁ
0: ସାର୍,
1: ଆଜି ରାତି ଖାଇବାଟା ଆମ ଘରେ, ଏକୁଟିଆ ଏଠି ଭଲ ଲାଗିବ ନାହିଁ ମ। ଆମ ଘର ଆଡେ ମଝିରେ ମଝିରେ ଏମିତି ଆସୁଥିବେ।
0: ଆଜ୍ଞା।

0: ଭେରି ନକୁଳା, ଆରେ ତୁ ଯାହା ଯାହା କହିଲୁ ସବୁ ସତ ତ?
1: ଆଜ୍ଞା, ମୋ ସ୍ତ୍ରୀର ଲାଳ ଖାଇ କହୁଛି ଆଜ୍ଞା, ମିଛ କାହିଁକି କହିବି? ଆପଣ ମାନେ ଚା କପ୍ଟେ ଦେଲେ ବୋଲି ମିଛ ସତ ଲଗେଇ ୟା ତା ନାଁରେ କହିଦେବି? ସେ କଥା ମୋ ଜାତ

0: ମୁନି ଯ ଆଖିରେ ଦେଖିଛି ବଡ ବାବୁ ସେ ନୂଆ ବାବୁଙ୍କୁ ତାଙ୍କ ଘରକୁ ନେଇଗଲେ ପରା।
1: ଆମ ନକୁଡ଼ିଟା ମିଛ କହିବନି ମ, ମୁଁ ଭଲ ଭାବରେ ଜାଣିଛି। ବୁଝିଲୁ ବାପା ନକୁଡ଼ି, ତୁ ତ ହେଲୁ ଆମ ଗୋଷ୍ଠୀର ଲୋକ, ସମସ୍ତଙ୍କର ଭଲ ମନ୍ଦ ବୁଝୁଥିବୁ ଆଉ ଆମ ପାଖରେ ଟିକେ ଖବର ପହଞ୍ଚେଇ ଦଉଥିବୁ, ନା କଣ କହୁଛୁ ବାପା?
0: ଆଜ୍ଞା, ମତେ କଣ ଆଉ ଏ କଥା କହିବାକୁ ପଡିବ।

0: ନା କଣ କହୁଛୁ ବାପା?
1: ଆଜ୍ଞା, ମତେ କଣ ଆଉ ଏ କଥା କହିବାକୁ ପଡିବ? ମୁଁ ପରା ହେଲି ପୁରୁଣା ମୂଷା, ବୁଝିଲେ ଆଜ୍ଞା? ଆପଣ ମାନଙ୍କ ପାଖରେ ନୂଆ ବାବୁ ରହିବାକୁ ବଡ ବାବୁ ମତେ ପାଲଉଥିଲା। ମୁଁ ତ ଆପଣ ମାନଙ୍କ ଅସୁବିଧା ଦେଖି ଆସୁଛୁ, ତେଣୁ ଆରମ୍ଭରୁ
2: ନକୁଳ ଭଳିଆ ଆମର ହିତାକାଂକ୍ଷୀ କିଏ କଣ ହୁଏ ଦୁନିଆରେ ଅଛି?
1: ସେମିତି କଣ ଆଜ୍ଞା କହୁଛନ୍ତି? ଆପଣ ମାନେ ସୁଖ ଦୁଃଖରେ ମୋ ପଛରେ ଛିଡା ହଉଛନ୍ତି, ଆଉ ଆପଣ ମାନଙ୍କ ସେବା ମୁଁ କରିବିନି ତ ଆଉ କିଏ କରିବ?
2: ବୁଝିଲେ ପ୍ରଳୟାନନ୍ଦ ବାବୁ, ଏ ନକୁଳା ଭଳି ସୁନା ଖଣ୍ଡେ ଏ ସଂସାରରେ ମିଳିବନି।
0: ମୁଁ ତ ସେଇ କଥା କହୁଥିଲି, ଆପଣ ମୋ ତୁଣ୍ଡରୁ ଛଡେଇ ନେଇକି କଥା କହିଦେଇଛନ୍ତି।
2: ହେଲେ ଆପଣ ଯାହା କୁହନ୍ତୁ ପ୍ରଳୟାନନ୍ଦ ବାବୁ,
0: ଆଜ୍ଞା,
2: ଏ ବଡ ବାବୁଟା କିନ୍ତୁ ପକ୍କା ଉସ୍ତାଦ ଅଛି, ଦେଖୁନାହାନ୍ତି? ଯେମିତି ଜାଣିଦେଲା ଟୋକାଟା ବାଡୁଅ ଅଛି, ସାଙ୍ଗେ ସାଙ୍ଗେ ବସେ କହିଦେଇଛି।
0: ଜୁଇ ହେବାର ସମ୍ଭାବନା ଗଜୁରିଲା ତ, ଯେମିତି ସେମିତି କରି ଝିଅ ଦିଟାଙ୍କୁ ତ ପାର କରିଦେଲା, ଆଉ ସାନ ଝିଅଟା ମଧ୍ୟ ଦେଖିବାକୁ ଟିକେ ବାଗିଲା ଅଛି ତ।
2: ତାପରେ କଲେଜରେ ତିନି ଚାରି ବର୍ଷ ପଢି ମୁଣ୍ଡରେ ନଲେ ଜାମ୍ କରେଇଥିବ, ହରିବୋଲକୁ ହରିବୋଲ କରି ହେଙ୍ଗୁ ସୁଙ୍ଘେଇବାକୁ କେତେ ବା ସମୟ ଲାଗିବ?
1: ଗୁମର କଥାଟା ତାହେଲେ ଯାଇ ସେଇଠି, ନହେଲେ ବଡ ବାବୁଙ୍କ ଭଳିଆ ଲୋକ ସେ ପୁଣି ଚା ମଗେଇଥାନ୍ତେ ଆଉ ତାଙ୍କ ଘରକୁ ଖାଇବାକୁ ଡାକିଥାନ୍ତେ।
2: ଆରେ ପହିଲେ ପହିଲେ ମତେ ମଧ୍ୟ ସେମିତି ପାଲରେ ପକଉ ନଥିଲା କି ବୁଢା? ମୁଁ ଟିକେ ଆଡ ଛଡା ହୋଇ ରହିଲୁ ବୋଲି ତରିଗଲି ନା, ଆଉ ନହେଲେ ତାର ସେ ବାଣ୍ଠୁରୀ ମଝିଆ ଝିଅଟା ତ ବରଣମାଳା ଧରି ମୋ ପଛରେ ଗୋଡେଇଥିଲା।
0: ଦେଖୁନାହାନ୍ତି କେମିତି ଘଣ୍ଟାକ ପାଇଁ ଫୋର୍ନୁନ୍ ଆଫ୍ଟରନୁନ୍ ହଉଥିଲା,
2: ହଁ,
0: ଦେଖିଲା ବେଳକୁ ନିଜ ଆଡୁ କହି ତିନି ଦିନ ପୂର୍ବରୁ ଜଏନିଂ ରିପୋର୍ଟଟା ରଖିଦେଲା।
2: ଖାଲି ସେତିକି ନୁହଁ, ସେ ପୁରୁଣା ତାରିଖରୁ ସରକାରୀ ଘର ପାଇଁ ମଧ୍ୟ ଦରଖାସ୍ତ ଲେଖା ହୋଇଯାଇଛି,
0: ଦେଖ।
2: ଆଉ ସେଥିରେ ଅଛି ତୁରନ୍ତ ଘର ମିଳିଲେ ଅସୁସ୍ଥ ପିତାମାତାଙ୍କର ସେବା ଯତ୍ନ ଏବଂ ଡାକ୍ତରୀ ଚିକିତ୍ସା କରିହେବ। ସବୁ ସେଇ ହନୁମାଙ୍କଡର ବୁଦ୍ଧି। ହଉ ବେଟା, ରହ ରହ, ଆମେ ବି ଦେଖିବୁ ଯେ କୋଉ ପାଣି କୁଆଡେ ଯାଉଛି।
0: ଆମ ମାନଙ୍କର ଟିକେ ଦୋଷ ଦୁର୍ବଳତା ରହିଯାଉଛି, ନହେଲେ କଣ ସେ ବଡ ବାବୁ ଆମକୁ ବଳେଇ ଯାଆନ୍ତା? ଆମ ଭିତରେ ସହଯୋଗ ରହିପାରୁନି ବୋଲି।
3: ଆଜ୍ଞା ଆଜ୍ଞା, ଏଥର କଥା ବଦଳେଇ ଦିଅନ୍ତୁ।
4: କଣ ଲାଗିଲେ?
3: ସନାତନ ବାବୁ ଇଆଡେ ଆସୁଛନ୍ତି ତ, ସେ ତ ବୁଢାର ଏକ ନମ୍ବର ଚାମଚା। ଭାଗ ଚାଷ କଲା ଭଳି ନିଜ ବାଡିର ଫସଲରୁ ଅଧାକେ ସେଥିରୁ ଅଧିକ ବଡ ବାବୁକୁ ମେଣ୍ଢେଇ ଦଉଛି।
4: ଓହୋ, ତୁ ଚୁପ ରହିଯା,

0: ନକୁଳା, ଆରେ ଏ ନକୁଳା, ଆରେ କୁଆଡେ ଗଲୁ ରେ?
1: ଆରେ ସବୁ ସରିଗଲା ରେ, ଆରେ ଶୀଘ୍ର ଦୌଡି ଆସେ, ମୋ ଫାଇଲ ଗୁଡାକ ବର୍ଷା ପାଣିରେ ସବୁ ଡୁବିଗଲା।
2: ଆପଣ ଏତେ ବ୍ୟସ୍ତ କାହିଁକି ହଉଛନ୍ତି କହିଲେ? ନକୁଳ କି କହିଲେ ସେ କଣ ଖରାରେ ଶୁଖେଇ ଦବନି?
1: କାଲି ରାତିରେ ଯେଉଁ ଲଗାଣ ବର୍ଷା, ମୁଁ ତ ଭାବୁଥିଲି କେଉଁଠି କିଛି ଅଘଟଣ ଘଟିବ ନିଶ୍ଚୟ।
0: ନକୁଳା, ଆରେ ଏ ନକୁଳା କୁଆଡେ ଗଲୁ ରେ?
3: ଯାଉଛି ଆଜ୍ଞା, ଯାଉଛି। ମରିବାକୁ ମତେ କଣ ହେଲେ ତର ଅଛି?
1: ଦେଖନ୍ତୁ ତ ପ୍ରଳୟାନନ୍ଦ ବାବୁ, କି ଦୁର୍ଯୋଗ ମତେ ଗୋଡେଇଛି।
2: ଓହୋ, ଏଇଟା ଗୋଟେ କି ଦୁର୍ଯୋଗ ଯେ ଆପଣ ଏତେ ବ୍ୟସ୍ତ ହଉଛନ୍ତି?
1: ଦୁର୍ଯୋଗ କହିବେନି ତ ଆଉ କଣ କହିବି, ଘରେ ମିସେସର ଦେହ ଖରାପ, ଏଣେ ଅଫିସରେ ନୂଆ ସିଟ୍ ଆଲଟମେଣ୍ଟରେ ସବୁତକ ଅଡୁଆ ମୋ ମୁଣ୍ଡରେ ଲଦିଥିଲେ, ସେଥିରେ ଫାଇଲ ଗୁଡାକୁ ନଷ୍ଟ ହେବାକୁ ବସିଛି। ସାହେବ ଏକଥା ଜାଣିଲେ କଣ ଭାବିବେ? କହିବେ କଣ ନା ଅତି କେୟାରଲେସ୍ ଲୋକଟା।
3: ସତ କଥା ଆଜ୍ଞା, ଆପଣ ବ୍ରାହ୍ମଣ ପଣ୍ଡିତ ଡକାଇ ଗୋଟିଏ ଶାନ୍ତି ଯଜ୍ଞ କରିଦିଅନ୍ତୁ।
2: ସତେ ତ, ଅଫିସ ସାରା କେଉଁଠି ହେଲେ ଟୋପାଏ ବର୍ଷା ପାଣି ପଡିନି, ଅଥଚ ଆପଣଙ୍କ ଫାଇଲ ଗୁଡାକ ଭିଜିଗଲା, ଆଶ୍ଚର୍ଯ୍ୟ।
1: କାଲି ଭାବୁଥିଲି ଫାଇଲ ଗୁଡାକ ତଳୁ ଉଠାଇ ଆଲମିରାକୁ ନେଇଯିବି, ହେଲେ ଦୁର୍ଯୋଗ ତ ମୋ ଭାଗ୍ୟରେ ଲେଖା ହେଇଛି, ସବୁଦି ଜୁଟିବ କେଉଁଠୁ?
2: ଉପର ଛାତ ତ କାଇଁ ଓଦା ଦେଖାଯାଉନି,
1: ଖରା ବାଜି ଶୁଖିଯିବନି।
3: ଆଜ୍ଞା, ଏଗୁଡାକ କଣ ଗନ୍ଧ ହଉଛି, କିଏ ଏକ କରିଦେଇଛି ନା କଣ?
2: ଧେତ୍, ବୁଦ୍ଧୁ କୋଉଠିକାର, ଅଫିସ ଭିତରକୁ କଣ ଗାଈ ବଳଦ କି କୁକୁର ବିଲେଇ ଆସିଥିଲେ କିରେ?
3: ଗାଈ ବଳଦ ନୁହେଁ ଆଜ୍ଞା, ଦିଗଡିଆ ଯନ୍ତ୍ର ଗନ୍ଧ ହଉଛି, ଏଇ ଶୁଙ୍ଗୁନାହାନ୍ତି?

0: ସତରେ ତ?
1: ହଁ ହଁ, ମଣିଷ ମଣିଷର ଏ କରାମତି, ଛାତରେ ମଧ୍ୟ କଣା ନାହିଁ।
2: ତାହେଲେ ଆଉ ଭାବିବାର କଣ ଅଛି, ସବୁ ସେଇ
1: ଆମ ଅଫିସର ମଣି ହରିବୋଲ ବାବୁଙ୍କର ହିଁ କୀର୍ତ୍ତି।
3: ମୁଁ ମଧ୍ୟ ସେଇଆ ଭାବୁଛି, ନୂଆ ବାବୁ ତ ରାତିରେ ଅଫିସ ଘରେ ଶୋଉଛନ୍ତି, କାଳେ ସେ କି ତାଙ୍କ ସାଙ୍ଗସାଥି।
1: ବଡ଼ବାବୁ ବଡ଼ବାବୁ ଇଆଡ଼େ ଟିକେ ଶୁଣନ୍ତୁ,
4: କଣ ହେଲା,
2: କଣ ନ ହେଇଛି ଅଫିସ ଭିତରେ, ଇଆଡ଼େ ଆସନ୍ତୁ ଆଉ ନିଜ ଆଖିରେ ଦେଖି ଯାଆନ୍ତୁ।
4: ଓଃ କଣ ହେଇଛି ଶୁଣେ।
1: ଓ କଣ ନ ହେଇଛି କହିଲେ, ମୋର ସବୁ ଫାଇଲ ଉପରେ କୋଉ ଅକାଳ କୁଷ୍ମାଣ୍ଡ ଗୋଟେ କେମିତି ପରିସ୍ରା କରି ବୁଡ଼େଇ ଦେଇଛି, ଦେଖନ୍ତୁ ଦେଖନ୍ତୁ ଆପଣ।
2: ଆଉ କିଏ ହବ, ଆପଣଙ୍କର ସେଇ ରତ୍ନମଣି ଗଣ୍ଠିଧନ ହରିବଲ ବାବୁ, ନହେଲେ ତାଙ୍କର ସାଙ୍ଗସାଥି କିଏ ହେଇଥିବ।
1: ଏହାର ତୁରନ୍ତ ପ୍ରତିକାର କରନ୍ତୁ, ନହେଲେ ସାହେବଙ୍କୁ କହି।
4: ଓଃ ଆପଣ ଚୁପ୍ ରୁହନ୍ତୁ, ମୁଁ ସବୁ ବୁଝୁଛି।
2: ଯାହା କରିବାର କଥା ଶୀଘ୍ର କରନ୍ତୁ, ନହେଲେ ପରିଣାମ କିଛି ଭଲ ହବନି, ମୁଁ ସଫା ସଫା କହିଦଉଛି।
1: ଯଦି ସାହେବ ସେ ଫାଇଲ ଭିତରୁ କୋଉଟା ମଗାଇ ପଠାନ୍ତି।
4: ଏ ନକୁଳି ନକୁଳି, ତୁ ଗଲୁ ଏ ଫାଇଲ ଗୁଡାକ ଖରାରେ ଶୁଖାଇ ଦବୁ।
3: କଣ କହିଲେ କଣ କହିଲେ, ମୁଁ ପିଅନ ଚାକିରି କରିଛି ବୋଲି କଣ ଇଏ ମେହେନ୍ତର କାମ କରିବି, ଆଉ ଆପଣ ମାନଙ୍କର ଝାଳା ପଇସା ବୋହିବି।
4: ଏ ନକୁଳି ଶୁଣ, ଏଇ ନେ 20 ଟଙ୍କା ରଖ, ଫାଇଲ ଗୁଡାକ ଶୁଖାଇ ଦେ, ଆଉ ଛୋଟ ସେଣ୍ଟ ସିସିଟେ ଆଣି ସେଇଥିରେ ଢାଳି ଦେ।
3: ଆପଣ ଖାଲି କହୁଛନ୍ତି ବୋଲି, ହଁ ଇଆଡ଼େ ମାସ ଶେଷ, ଟଙ୍କାର ଅଭାବ ବୋଲି କରୁଛି, ନହେଲେ ମୋ ବିବେକ ବି ବାଧା ଦଉଛି।
4: ହଁ ଶୁଣ, ଏ ହରିବୋଲ ବାବୁଙ୍କୁ ମୋ ପାଖକୁ ପଠାଇ ଦେବୁ।

0: ତୋ ଦେହରୁ ମାଉଁସ ଛାଡି ପଡିଛି।
1: ତାହେଲେ
0: ବୁଝିଲୁ, ଅଧିକ ଭଡ଼ା ହଉ ପଛକେ ଆଜି ଯେମିତି ହେଲେ ଘରଟିଏ ଯୋଗାଡ଼ ହବ। ତୁ ଯଦି କିଛି କହିପାରୁନୁ ତେବେ ତୁ ଚୁପ୍ ରହ, ସବୁ କାମ ମୁଁ ତୁଲେଇ ଦେବି, ହେଲା ତ?
1: ହଉ, ତୋର ଯେମିତି ଇଚ୍ଛା।
0: ଘର ଖୋଜା କାମ ତ ହବ, ହେଲେ ରାତିରେ ତୋର ଜିନିଷପତ୍ର ଧରି ମୋ ଘରକୁ ଚାଲି ଆସେ।
1: କାହିଁ, ତୋ ପିଲାପିଲି ନାହାନ୍ତି କି?
0: ନା, ସେ ଆମ ଗାଁକୁ ଯାଇଛି।
1: କଣ, କୋଉ ଖାସ କାମରେ?
0: ହଁ, ଖାସ କାମ ନୁହେଁ ତ ଆଉ କଣ, ଏଇ ପ୍ରଥମ ପୁଅର ପ୍ରଥମ ଜନ୍ମ ବାର୍ଷିକୀ ସହ ଆଗାମୀଟିର ଜନ୍ମ ଓ ଏକୋଇଶିଆ, ଆଉ ଆମ ବିବାହର ତୃତୀୟ ବର୍ଷ ପୁରାଣୀ। ଏମିତି ମାନେ ଗୁଡାଏ ଅଡୁଆ ତଡୁଆ ଧନ୍ଦା ଏକା ସାଙ୍ଗରେ ତୁଟେଇ ଦେଇକି ଆସିବ।
1: ଭାଉଜ କେତେ ଦିନ ହେଲା ଗଲେଣି?
0: ଏଇ ଅଢେଇ ସପ୍ତାହ ହେଲାଣି, ଆଉ ପନ୍ଦର କୋଡିଏ ଦିନ ପରେ ଫେରି ଆସିବ।
1: ଅନ୍ତତଃ ସେତିକି ଦିନ ପର୍ଯ୍ୟନ୍ତ ତୋ ପାଖରେ ତ ମୁଣ୍ଡ ଗୁଞ୍ଜି ହେବ।
0: ସେଥିପାଇଁ କିଏ କଣ ତତେ ମନା କରୁଛି? ହେଲେ ତା ପୂର୍ବରୁ ତୋର ଘରଟିଏ ଯୋଗାଡ଼ ହୋଇଯିବା ନିହାତି ଦରକାର।
1: ହଁ ହଁ ହଁ, ସେଇଟା ତ ସତ କଥା। ହଉ ତୁ ଚାଲ ତ, ଆଉ ଡେରି କରି ଲାଭ ନାହିଁ।
0: ତା ବୋଲି ଏତେ ବଡ଼ ଅଭିଯାନରେ ଯିବା ଆଉ ଫମ୍ପା ପେଟରେ?
1: ଓହୋ, ତୁ ଚାଲିଲୁ, ବାଟରେ ଯାହା ହେଲେ କିଛି ଗୋଟେ ଖାଇଦବା ନାହିଁ?
0: ହଉ ଚାଲ।
2: ଟିକେ ଦେଖିକରି ଆସ ବାପ, ଚାଳଟା ନଇ ଯାଇଛି ତ, ମୁଣ୍ଡରେ ବାଜିବ।
0: ଚାଳଟାକୁ ଟିକେ ଉପରକୁ ଉଠେଇ ଦଉନ ମାଉସୀ।
2: ମୁଁ କଣ ସେତିକି ପାରୁଛି ବାପ? ସେ ଗଲା ଦିନରୁ ଏ ଘରେ ସିମେଣ୍ଟ ଟିକେ ମରା ହେଇନି କି ଚାଳରେ ପାଳ ନଡା ଖିଏ ଲାଗିନି। ବିଧବା ଲୋକ ମୁଁ, କୁଆଡେ କେତେ ହେବି କହୁନ।
3: ମାଉସୀ, ଘରଟା ତ ଆମ ମନକୁ ପାଇଲା, ହେଲେ ଭଡ଼ା କଥା କିଛି କହିଲନି ଯେ?
2: ଭଡ଼ା କଥା କଣ କହିବି ରେ ପୁଅ, ସେ ଥିଲେ କିଏ ଆମର ସେ କଥା ଚିନ୍ତା କରୁଥିଲା? ତାଙ୍କର କାଳ ହୋଇଗଲାନି ଯେ ମତେ ବିପତ୍ତି ଘଟିବାକୁ ଥିଲା, ତାଙ୍କ ପେନ୍ସନ୍ ଗଣ୍ଡାକ କୁଳଉନି ବୋଲି ବାଧ୍ୟ ହୋଇ।
3: ମାଉସୀ, ତମେ କହୁନ କେତେ କଣ ନେବ, ତେଣେ ଆମର ଉଛୁରୁ ହେଇଯାଉଛି ଯେ।
2: କଣ ମୁଁ କହିବି ମ, ତମେ କଣ ବଜାର ଦର ଜାଣିନ ଯେ କହିବି? ତମେ ମାନେ ତ ପୁଣି କେତେ ଘର ଦେଖି ଦେଖି ଆସିଥିବ।
0: ନାଇଁ ନାଇଁ ମାଉସୀ, ସେଇଟା କଣ ଗୋଟେ କଥା, ଆମେ ଯେତେ ଘର ଦେଖିଲେ ମଧ୍ୟ ଏ ଘରଟା ତମର, ତମର ତ ପୁଣି ପଦେ କହିବାର ହକ ଅଛି।
2: ସମସ୍ତେ ତ କହୁଛନ୍ତି ଏଠିକାର ଦରରେ ମାସକୁ ଏ 800 କି 900 ହେବ।
3: କଣ ହେଲା, 800 କି 900? ତୁ ଆସିଲୁ, ଏ ନିନାଦ ତୁ ଆସିଲୁ, ଆରେ ଏଠି ଠିଆ ହେଇଛୁ କଣ ଏ ତାମସା ଦେଖିବାକୁ? ଦି ବଖରା ଚାଳ ଘରକୁ, ତୁ ଚୁପ୍ କର।
0: ମାଉସୀଙ୍କ କଥା ତୁ ଜାଣିନୁ, ମାଉସୀଙ୍କ ଭଳି ଲୋକ ଏ ଖଣ୍ଡ ମଣ୍ଡଳରେ ନାହାନ୍ତି, ସିଏ କଣ ଆମକୁ ନିରାଶ କରାଇବେ? ଏ କଥା ତ ମୁଁ ଜମା ଭାବି ପାରୁନି।
2: ତୁ ସତ କହୁଛୁ ରେ ପୁଅ, ଆଜି ସିନା ଅଭାବରେ ପଡି ନିଜ ରହିବା ଘରକୁ ଅଧା ଭଡା ଲଗେଇବାକୁ କହୁଛି, ପରକୁ ହାତ ପତେଇଛି, ନହେଲେ ଏଇ ହାତରେ କେତେ କଣ ବାଣ୍ଟିଛି ତାର ହିସାବ ନାହିଁ।
0: ସେଇ କଥା ପରା ମୁଁ କହୁଛି, ତମକୁ ପ୍ରଥମରୁ ଦେଖି ମୁଁ ତ ଜାଣି ସାରିଛି ତମେ ଆମ ପ୍ରତି ନିଶ୍ଚୟ ଦୟା ହବ।
2: ତୁ ତ ପୁଅ କଥା କହିକି ପାଣିରେ ସର ପକେଇ ଦଉଛୁ, ହେଲେ ତୋ କଥା ସତ। ବୁଝିଲୁ ରେ ପୁଅ, ମଙ୍ଗଳ ମାଉସୀ କହିଲେ ଏଇ ସାଇ ଇଲାକାରେ ଛୋଟରୁ ବଡ଼ କିଏ ନ ଜାଣିଛି ଏମିତି ନାହିଁ।
0: ଖାସ ସେଇଥିପାଇଁ ତ ଆମେ ତମ ଦୁଆରକୁ ଆସିଲୁ, ନହେଲେ କଣ ଅନ୍ୟ ଆଡେ ଯାଇନଥାନ୍ତୁ? ତମେ ଆମ ପାଇଁ ଖାଲି ମଙ୍ଗଳା ମାଉସୀ ନୁହଁ, ଆମ ମା ମଙ୍ଗଳା ଠାକୁରାଣୀ। ହଉ ମାଉସୀ, କେତେ ଦେବୁ କହିଲ? ଛୋଟ ଚାକିରିଆ ଲୋକ, ଏତେ ଭଡ଼ା ଦେଲେ କଣ ପେଟ ପୋଷି ହବ?
2: ହଉ ତୁ ସେମିତି କହୁଛୁ ଯଦି ଏ 100-200 କାଟିକି ଦବୁ।
0: ମାଉସୀ, ହରିବୋଲ ଏଇଠି ରହୁ, ତମର

0: ପୁଅ ହେରିକା କେହି ନାହାନ୍ତି, ସିଏ ତମର ପୁଅ ଭଳି ରହିବ, ତମ ସୁଖ ଦୁଃଖରେ ଭାଗି ହବ।
1: ହଁ ଭଗବାନ ସେଇଆ କରନ୍ତୁ।
0: ହେଲେ ମାଉସୀ, ତମେ କିଛି ଖରାପ ଭାବିବନି ବୋଲି କହିବି, ସିଏ ତୁମକୁ ଫଳ ଆକାରରେ କିଛି ଦେଇପାରିବନି।
1: କଣ କହିଲୁ?
0: ମାନେ ମୋ କହିବା କଥା କଣ କି ମାଉସୀ, ପୁଅଠୁ କିଏ କଣ ରହିବାକୁ ଭଡ଼ା ନିଏ ଯେ ତମେ ନବ? ସିଏ ଖାଲି ତମ ହାତ ଖର୍ଚ୍ଚ ପାଇଁ ମାସକୁ 400 ଟଙ୍କା ଦଉଥିବ।
1: ହଇରେ ପୁଅ, ମାଗଣା ପାଣି, ଲେକିଟିରି, ପଲଙ୍କ ଦିଟା ଅଛି, ସେଥିରେ ପୁଣି ଉପର ପଙ୍ଖାଟିଏ ଅଛି, ଏତେ କମ କରିଦେଲେ ମୁଁ ବଞ୍ଚିବି ଟି?
0: ତମେ ମାଉସୀ ସେତିକି କିଛି ଚିନ୍ତା କରନି, ମୁଁ ତ ନିହାତି ଆସିବି, ସୁବିଧା ଅସୁବିଧା ହେଲେ ଆଉ 10-20 ଦେବାକୁ ସେ କଣ ମନା କରିଦେବ? ସିଏ ମନା କଲେ ବି ମୁଁ ଦେଇଦେବି, ହେଲା ତ?
1: ହଉ ରେ ପୁଅ, ତୁ ତ ଏତେ କଥା କହିଲୁଣି, ତତେ ଆଉ କଣ କିଛି କହି ହେବ? ନହେଲେ ସମସ୍ତେ ବରଷକର ଘର ଭଡ଼ା ଆଗୁଆ ରଖୁଛନ୍ତି, ମୁଁ କଣ ସେ କଥା ଜାଣିନି ବୋଲି ଭାବୁଛୁ?
0: ବୁଝିଲ ମାଉସୀ, ଯୋଉଠି ବିଶ୍ୱାସ ନାହିଁ ସେଇଠି ସେ ସବୁ କଥା। ତମେ ଏବେ 5,000 ଟଙ୍କା ଆଗୁଆ ନେଇଯିବ, ନାଇଁ ତମ ମନରେ କଣ ଶାନ୍ତି ରହିବ ଟି? ମାସକୁ ମାସ ଟଙ୍କା ନେଇଯିବ, ଅଡୁଆ ଗଲା।
2: ହଉ ମାଉସୀ, ଏଇ ରଖ, 400 ଦେଇଛି, ନିଅ।
1: ହଉ ଦେ।
0: ଗଣିକି ମାଉସୀ ରଖିଲୁନି, ସେମିତି ଅଣ୍ଟାରେ ଖୋସିଦେଲ,
1: ତମକୁ କଣ ଅବିଶ୍ୱାସ କରିବି?
0: ନାଇଁ ଯେ, ହେଲେ ଶାସ୍ତ୍ର ପରା କହୁଛି, ପଇସା ନବ ଗଣି, ପାଣି ପିଇବ ଛାଣି।
1: ଏ ପୁଅ ହରିବୋଲ, ଅସଲ କଥାଟା ପଚାରିବାକୁ ତ ପୁରା ଭୁଲି ଯାଇଥିଲି, ଏ ତୋର ପିଲା ଛୁଆ ଅଛନ୍ତି ତ?
0: ନା।
1: ଏ କଣ କହିଲୁ?
0: ହଇରେ ହଇରେ ଓଲୁ, ନା କଣ କହି ପକେଇଲୁ? ମାଉସୀ କଣ କହିଲେ ବୁଝିଲୁ ତ? ବୁଝିଲ ମାଉସୀ, ସେ ପିଲା ଲୋକ, 7 ମାସ ହେଲା ବାହା ହୋଇଛି, ତମେ ବାହା ହୋଇ ସଂସାର କରିଛ କି ନାହିଁ ପଚାରିଲା ବେଳକୁ ସେ ଅଲଗା ବୁଝିଲା, ପିଲା ଛୁଆ ବି ହେଇନାହାନ୍ତି ବା, ଆସ୍ତେ ଆସ୍ତେ ହେବେନି? ଆଉ କଣ 7 ମାସ ଭିତରେ 2-4 ଛୁଆ ହୋଇଯାଆନ୍ତା ନା କଣ?
1: ଓ ଏମିତି କଥା ତ?
2: ହଁ ମାଉସୀ।
1: ଏ ପୁଅ, ତୁ ଆସିଲା ବେଳେ 2 ଜଣ ଯାକ ମିଶିକି ଆସିବ, ନହେଲେ ସାଇବାଲା ହଇରାଣ କରିବେ, ଏଠି ଭେଣ୍ଡିଆ ମାନଙ୍କୁ ଏକୁଟିଆ କେହି ରଖେଇ ଦେଉନାହାନ୍ତି ପରା, ସେଇଥିପାଇଁ ଆଗୁଆ କହିଦେଲି।
0: ତମେ ସେଥିପାଇଁ ବ୍ୟସ୍ତ ହୁଅନି ମାଉସୀ, ଆମେ କଣ ସେ କଥା ବୁଝୁନୁ?
1: ସେଇଆରେ ପୁଅ, ଏଠି ତ ଘର ଭଳି ଚଳିବାକୁ ପଡିବ, ସେ 2 ଜଣ, ଆମେ ମା ଝିଅ 2 ଜଣ, ଗାଧୁଆ ଘର ପାଇଖାନା ବୋଲି ତ ଗୋଟିଏ, 4 ଜଣ ଯାକ ମିଳିମିଶି ଚଳିବାକୁ ତ ହେବ।
2: ମାଉସୀ, ଝିଅ କଣ ପାଠ ସାଠ ପଢୁଛି?
1: ହଁ ରେ ପୁଅ, କଲେଜରେ ପଢୁଛି, ଏବେ ତ ଛୁଟି ହେଇଛି, ଘରେ ଅଛି, କଲେଜ ଖୋଲିଲେ ସେ ତାର କଲେଜ ଯିବ, ତୁ ତୋର ଅଫିସ ଯିବୁ, ଆମେ 2 ଜଣ ବସି ସୁଖ ଦୁଃଖ ହେଉଥିବୁ।
0: ହଉ ମାଉସୀ, ଆମେ ତାହେଲେ ଆସୁଛୁ।
1: କେବେଠୁ ଆସିବ କହିକି ଗଲନି ଯେ?
2: ସବୁ ଠିକଣା କରି ଏଇ 14-15 ଦିନ ଭିତରେ ଆସିବୁ।
1: ହଉ ହେଲା।
0: ହଉ ମାଉସୀ, ଆସୁଛୁ, ଆର ଥରକୁ ଆସିଲେ ତମ ହାତରୁ ଖାଇକିରି ନିଶ୍ଚୟ ଯିବି। ଥାଉ ଥାଉ ଥାଉ, ଅନ୍ଧାରଟାରେ ମାଉସୀ ତମେ ପଦାକୁ କାହିଁ ଆସୁଛ ଯେ? ହଉ ରହିଲୁ ମାଉସୀ, ନମସ୍କାର।
2: ନମସ୍କାର ମାଉସୀ।
1: ହଉ ରେ ବାପ, ବୁଢା ହେଇଥା।
2: ହଇରେ ନିନାଦ, 400 ଟଙ୍କା ତ ଗଣିଦେଲେ, ଏବେ ସେତକ ବୁଡ଼ିଲା ବୋଲି ଭାବିବା କଥା?
0: ପିଲାଙ୍କ କାଗଜ ଟଙ୍କା ହେଇଛି ଯେ ବୁଡ଼ିଯିବ, ତୁ ଫ୍ୟାମିଲି ନବୁ ରହିବୁ, ଏଥିରେ ଅସୁବିଧା କୋଉଠି ରହିଲା କହିଲୁ?
2: ଆରେ ସ୍ତ୍ରୀ ଗୁଡାକ ଖାଲି କୋଉଠି ପଡିଛନ୍ତି ଯେ ଗୋଟେ ଆଣିବି, ହାତରେ ମୋଟ 14-15 ଦିନ, ଏତିକି ଦିନରେ କଣ କରିହବ କହିଲୁ? ଘରେ ତ ପୁଣି ପ୍ରସ୍ତାବ ଦେଖିବେ, ଝିଅ ମନୋନୀତ କରିବେ।
0: ତୁ ଚୁପ୍ କଲୁ, କିଏ ତତେ କହୁଛି ଏମିତି ତରବରିଆ ହୋଇ ଚାରିହାତି ହେବାକୁ?

0: ଆଉ
1: ମୁଁ ସେ ବୁଢ଼ୀ କହିବା ପରଠାରୁ ସେଇ କଥା ଚିନ୍ତା କରୁଥିଲି। ମୁଁ ଅଛି ମାନେ ତୁ କାହିଁକି ବ୍ୟସ୍ତ ହଉଛୁ?
0: ହଇରେ, ବ୍ୟସ୍ତ କାହିଁକି ହେବି ତୁ ପଚାରୁଛୁ? 14-15 ଦିନ ଗଲେ ମୁଁ କୋଉ କୂଳରେ ହେବି କହିଲୁ? ଏପଟେ ତୋ ପିଲାମାନେ ଚାଲି ଆସିବେ, ତୁ ତୋ ତଣ୍ଠିଆ ଦେଇ ମୋତେ ବିଦା କରିଦବୁ, ଆଉ ସେ ପାଖରେ ବୁଢ଼ୀ
1: ସେ ପାଖରେ ବୁଢ଼ୀ ଅରୁଆ ଚାଉଳ ଦୁବ ବରକୋଳି ପତ୍ର ଆଉ ଘିଅ ଦୀପ ଧରି ତମ ଦି ଜଣକୁ ବନ୍ଦାପନା କରି ତା ଘର ଭିତରକୁ ପାଛୁଟି ନବ।
0: ଓହୋ, କଣ ଯେ ତୁ କହୁଛୁ ମୁଁ କିଛି ବୁଝିପାରୁନି।
1: ମୁଁ ଠିକ କହୁଛି, ତୁ ବୁଝିବା ଦରକାର ନାହିଁ। ମୁଁ କଣ କରୁଛି ଖାଲି ଦେଖିଯା।
0: ସେ ବୁଢ଼ୀ ଆମ ଦି ଜଣଙ୍କୁ ବନ୍ଦାପନା କରି ଘର ଭିତରକୁ ନେଇଯିବ, ତା ମାନେ ହଇରେ ନିନାଦ, ସେ ବୁଢ଼ୀର ଝିଅଟାକୁ ମୁଁ ଦେଖିନି ଜାଣିନି।
1: ଭଲ କିରି ଅନ୍ଧାର ହେଇନି, କାହିଁକି ସ୍ୱପ୍ନ ଦେଖିବା ଆରମ୍ଭ କରୁନି କହିଲୁ?
0: ତତେ ଦେଖୁଛି ପାରି ହେବ ନାହିଁ। କଣ ଯେ ତୁ କରୁଛୁ, ମୋ ମୁଣ୍ଡଟା ଖରାପ କରିଦେଲୁ।
1: ତୁ ଦେଖିବୁ ସବୁ ଟିକଡା ହୋଇଯାଇଛି।
0: ଆରେ ଏ ନିନାଦ, ଏ ରାସ୍ତାରେ କଣ ଚାଲିଲେ? ତୋ ଘରକୁ ପରା ବାପଟ ଗଳିଟା।
1: ମୁଁ ଦେଖୁଛି ତୁ ମତେ ପାଗଳ କରିଦେବୁ, ତା ସାଥିରେ ତୁ ବି ପାଗଳ ହେଇଯିବୁ। ଆରେ ଏଇ ରାସ୍ତାଟା ଠିକ ଅଛି, ବୁଝିଲୁ ତ?
0: ଚୋପାଟା ବୁଝିଲି।
1: ବୁଝିଲୁ ହରିବୋଲ, ଆମେ ବର୍ତ୍ତମାନ ଯାଉଛେ ସ୍ଥାନୀୟ ଦୈନିକ ଖବର କାଗଜ ଅଫିସକୁ।
0: ଖବର କାଗଜ ଅଫିସକୁ?
1: ଗୋଟିଏ ବିଜ୍ଞାପନ ଦିଆ ହବ, ଭଡ଼ାରେ ଫ୍ୟାମିଲି ମାନେ ସ୍ତ୍ରୀଟିଏ ଦରକାର।
0: କଣ କହିଲୁ?
1: ଆଗାମୀ ମଙ୍ଗଳବାର ଦିନ ଆମ ଘରେ ଇଣ୍ଟରଭ୍ୟୁ ହବ, ତୋ ପାଇଁ 1 ମାସ ବା 1.5 ମାସ ପାଇଁ ଭଡ଼ାରେ ସ୍ତ୍ରୀଟିଏ ନିଯୁକ୍ତି ପାଇବ, ଏଥର ବୁଝିଲୁ?
0: ଭଡ଼ାରେ ସ୍ତ୍ରୀ?
1: ଭଡ଼ାରେ କଣ ନ ମିଳୁଛି ଆଜିକାଲି? ବାହାଘର ଗୁଡ଼ିକରେ ତ ଛାମୁଣ୍ଡିଆ, ବେଦି, ଭୋଜିର ସରଞ୍ଜାମ, ବରକନ୍ୟାଙ୍କର ରହଣି ଜାଗା, ବ୍ରାହ୍ମଣ, ରୋଷେୟା, ଫୋଟୋ ଉଠାଳି, ସବୁ ତ ଭଡ଼ାରେ ଯୋଗାଡ଼ ହଉଛି।
0: ତା ବୋଲି ଭଡ଼ାରେ ସ୍ତ୍ରୀଟିଏ ଯୋଗାଡ଼ କରିବାଟା?
1: ତତେ କହିଲି ପରା।
0: କଣ
1: କିରେ, କନ୍ୟା ଯଦି ଭଡ଼ାରେ ଆସେ ବେଦ କଣ ଅଶୁଦ୍ଧ ହୋଇଯିବ କହିଲୁ?
0: ଆଚ୍ଛା ହଉ, ତୋ କଥା ହେଲା, ଯଦି ବା କୋଉ ଅଭାବୀ ଘରର ଝିଅଟେ ରାଜି ହେଇଗଲା, କେତେ ଖର୍ଚ୍ଚ ବାର୍ଚ୍ଚ ହବ ଭାବିଛୁ ତ?
1: ସେ କଥା କଣ ଛାଡ଼ିଛି, ସିଧା ସିଧା ହିସାବ, ହୋଟେଲରେ ଖାଉଛୁ 500 କି 600 ଗଣୁଛୁ, ପେଟ ଖରାପ କରି ଔଷଧ ଖାଉଛୁ ଆଉ 100-150, ଏମିତି ହେଲା ଧର 700 ଟଙ୍କା। ଘରେ ସେ ରୋଷେଇ କରି ଖାଇବାକୁ ଦେଲେ ତମେ 2 ଜଣ ବା ତା ବଡିଗାର୍ଡକୁ ମିଶାଇ 3 ଜଣଙ୍କ ଖାଇବା ଖର୍ଚ୍ଚ 700-800 ଭିତରେ, ମାନେ ତୋ ଖାଇବା ଖର୍ଚ୍ଚ ସହ ପ୍ରାୟ ସମାନ, 1.5 ମାସର କଥା ବୁଝିଲୁ। ତାପରେ ସେ ମା ହେବାର ଅଛି ଘୋଷଣା କରି ତାକୁ ତାର ବାପା ଘରକୁ ପଠେଇଦେଲେ ଆମ କାମ ଶେଷ।
0: ଓହୋ, ସେ ତ ପୁଣି ସେତକ ଦିନ ଦରମା ପତ୍ର କିଛି ନେବ ନା ମାଗଣ ଖଟିବ?
1: ନବ। ଆରେ ନନ ବୋଲି କିଏ କହିଲା? ତୁ ଏ ମାସ ଭିତରେ ଘରକୁ ନ ଗଲେ 150-200 ରହିଲା, ଆଉ ତୋର ଡକ୍ଟରେଟ୍ ପାଇଁ ଯୋଉ ରିସର୍ଚ୍ଚ କରୁଛୁ ସେଇଟା 1 ମାସ ପାଇଁ ସ୍ଥଗିତ ରଖିଦେଲେ ଆଉ କିଛି ବଞ୍ଚିଯିବ, ଆଉ
0: ଦରମାଟା ହେଇଯିବ। ଏଇଆ ତ, ତା ବୋଲି ମୋ ରିସର୍ଚ୍ଚ କାମଟା ଅଧାରେ ବନ୍ଦ କରିଦେବି?
1: ଆମେ ମାର୍କ ଗଲି ସେ ରିସର୍ଚ୍ଚକୁ, ଏଇଟା କୋଉ ବଡ କଥା ବା? ତୋ ପାଇଁ ମୁଁ ବହିପତ୍ର ଦର ଆଣିଦେବି, ଆଉ ତୋ ବେକରେ ଡକ୍ଟର ପଦଟା ଝୁଲେଇ ଦେବି, ହେଲା ତ?
0: ହଇରେ ନିନାଦ, ଦେଖୁଛି ତତେ ଆଉ ପାରି ହବନି।
2: ହରିବୁଲ ବାବୁ, ଆପଣ ଆସନ୍ତୁ ଆସନ୍ତୁ, ଭିତରକୁ ଆସନ୍ତୁ। ଏମିତି ଠିଆ ହୋଇ ରହିଲେ ଯେ, ବସନ୍ତୁ। ସେ ଖଟରେ କାହିଁକି ବସିଲେ, ସୋଫାରେ ବସିଲେ? ନାଇଁ,
0: ଏଇଠି ବସିଛି, କିଛି ଅସୁବିଧା ନାହିଁ।
2: ଏ ମା ପ୍ରୀତି, ଏ ମା ଆସିଲୁ ଇଆଡ଼େ, ଦେଖିବୁ କିଏ ଆସିଛନ୍ତି। ଯା ହଉ, ଆପଣ ଆସିଲେ ଭଲ କଲେ। ପ୍ରୀତି, ଆଜି ଆପଣଙ୍କୁ କଥା ପଚାରୁଥିଲା।
3: ନମସ୍କାର।
0: ନମସ୍କାର
2: ମା ପ୍ରୀତି, ହରିବୁଲ ବାବୁଙ୍କୁ ଚା ଜଳଖିଆ ଆଣିଦେ।

0: ନେଇ ମୁଁ ଯାଉଛି, ବାହାରେ ଟିକେ କାମ ଅଛି। ହଁ ଶୁଣ, ଏ କବାଟଟା ଆଉ ଯାଇ ଦେବ।
1: ଘରେ ଆଉ କେହି ନାହାନ୍ତି କି?
2: ନା, ଆଉ କେହି ନାହାନ୍ତି। ମାର କୁସ୍ତି ଲଢେଇରେ ଭାଗ ନେବାର ଅଛି ତ ସାନ ଭାଇକୁ ନେଇ କୁସ୍ତି ଆଖଡା ଆଡେ ଯାଇଛି।
1: ମାଉସୀ, କୁସ୍ତି ଲଢେଇ? ତମେ କଣ କହୁଛ ପ୍ରୀତି ଝରା?
2: ହଁ, ପିଲାଦିନୁ ତାର ତ ଏଥିରେ ସଉକ ଅଛି। ଏଇ ଯୋଉ କପ୍ ସିଲ୍ ଗୁଡାକ ସେ ସେଲ୍ଫରେ ଥୁଆ ହେଇଛି, ସବୁ ପରା ଆମ ମା ଜିତିଛି।
1: ସତରେ?
2: ହଉ ଛାଡନ୍ତୁ ସେ କଥା, ଆପଣ ଏତେ ଦିନ ହେଲା ଆମ ଘରକୁ ଆସୁନଥିଲେ ଯେ।
1: ଏତେ ଦିନ କୋଉଠି, ମଝିରେ ତ ମୋଟେ ଦି ଦିନ।
2: ଆପଣଙ୍କୁ ସିନା ଦୁଇ ଦିନ ଲାଗୁଛି, ମତେ ତ ଦୁଇ ବର୍ଷ ଭଳି ଲାଗିଲାଣି। ଆଜି ବାବାଙ୍କୁ ଆପଣଙ୍କ କଥା ପଚାରୁଥିଲି।
1: ପ୍ରୀତି ଝରା, ମୋ କଥା କଣ ସତରେ ତୁମେ ଏତେ ଭାବ?
2: ଆପଣଙ୍କର ବିଶ୍ୱାସ ହେଉନି ନା।
1: ମୁଁ କଣ ସେ କଥା କହିଲି? ମୁଁ ତ ଭାବୁଥିଲି ତମ କଥା ମୁଁ ଯେମିତି ଭାବୁଛି ତମେ ସେମିତି ଜମା ଭାବୁନଥିବ।
2: ହଁ, କହିବେନି କାହିଁକି, ସେଇଥିପାଇଁ ଦୁଇ ଦିନ ହେଲା ଆସୁନାହାନ୍ତି। ଅଫିସରେ ରହୁଥିଲେ ଯେ ଉପରବେଳା ସେ ବୁଲା କୁକୁରଟାକୁ ଦୌଡ଼ିରେ ବାନ୍ଧି ବୁଲେଇ ନେବା ନାଁରେ ଆପଣଙ୍କୁ ଯାଇ ଭେଟୁଥିଲି। ଝରକା ଦେଇ ଦି ଚାରିପଦ କଥା ହେଇ ଆସୁଥିଲି।
1: ଘଣ୍ଟେ ଦେଢ ଘଣ୍ଟା ଠିଆ ହେଇ ହେଇ ମୋ ଗୋଡ଼ ଦରଜ ହେଇଯାଉଥିଲା, ତମେ କହୁଛ ଦି ଚାରିପଦ କଥା?
2: ଆପଣଙ୍କୁ ସବୁ ତ ସେମିତି ଲାଗୁଛି, ସେ କୁକୁରଟା ଭିଡ଼ିଓଟାରି ହେଇ ପଳେଇବାକୁ ଚାହେଁ ବୋଲି ଖାଲି ପଳେଇ ଆସେ, ନହେଲେ ତ
1: ଆଉ ଦି ଚାରି ଘଣ୍ଟା ଗପୁ ଥାନ୍ତ ଏଇୟା ନା।
2: ଭାରି ଥଟ୍ଟା କରୁଛନ୍ତି ଆପଣ। ସତରେ ସେଇ ଭୟରେ ଆପଣ ଅଫିସ ଛାଡ଼ି ଅନ୍ୟଟି ରହିବାକୁ ପଳେଇ ଗଲେ ନା କଣ? ଅଫିସରେ ତ କେତେ ସୁବିଧାରେ ଥିଲେ।
1: ତମେ ତ ସବୁ କଥା ଜାଣିଛ ପ୍ରୀତି ଝରା, କେମିତି ଗୋଟେ ଦୁର୍ଘଟଣା ଘଟିଗଲା।
2: ଆହା, ବାବାଙ୍କ ଠାରୁ ଆପଣଙ୍କ କଥା ଶୁଣିଲା ପରେ ମନଟା ମୋର ଭାରି ଖରାପ ହେଲା। ଭାବିଲି ମୁଁ ପୋଡ଼ା ମୁହିଁଟା, ସେଦିନ ରାତିରେ କାହିଁକି ଆଉ ଦୁଇ ଚାରିପଟ ରୁଟି ନ ଦେଇ ତିନି ଗ୍ଲାସ ପାଣି ଦେଉଥିଲି ଯେ, ସେଇଥିପାଇଁ ସିନା ଦହ ଗଞ୍ଜ ହେଲେ।
1: ତିନି ଗ୍ଲାସ ପାଣିରେ କିଛି କଥା ନାହିଁ ପ୍ରୀତି ଝରା, ଯାହା ହବାର ଥିଲା ହେଲା, ସେ କଥା ଭାବି ଆଉ ଲାଭ କଣ ଅଛି।
2: ଆପଣ ବସିଥାନ୍ତୁ, ମୁଁ ଗରମ ପକୁଡ଼ି ଦିଟା ଛାଣିକି ନେଇ ଆସୁଛି।
1: ତମେ ଆଉ କେବେ ପକୁଡ଼ି ଖୁଆଇବ? ଆଜି ଥାଉ, ଆଜି ମୁଁ ଟିକେ ବ୍ୟସ୍ତ ଅଛି ତ।
2: ଆପଣ ବ୍ୟସ୍ତ ଅଛନ୍ତି କାଇଁ, ସେମିତି କିଛି ତ ଜଣାପଡୁନି, ଚୁଲି ମୁଣ୍ଡରେ ଜାକି ଜୁକି ହୋଇ ବିଲେଇ ଶୋଇଲା ଭଳି ଖଟଟା ଉପରେ ତ ଚୁପଚାପ ବସିଛନ୍ତି। ଏଇ ନିଅନ୍ତୁ, ଏଇ ଖବର କାଗଜଟା ନେଇ ପଢ଼ନ୍ତୁ, ଗୋଟାଏ ମଜା ବିଜ୍ଞାପନ ଏଥିରେ ବାହାରିଛି। ଦିଅନ୍ତୁ ତ, ମୁଁ ପଢି ଦଉଛି, ଶୁଣନ୍ତୁ। ଶିରୋନାମା, ଭଡ଼ା ଫ୍ୟାମିଲି ଆବଶ୍ୟକ, ଏକ ମାସ ନିମନ୍ତେ ଜଣେ ଯୁବତୀ ଦରକାର ଯିଏକି ସ୍ତ୍ରୀ ଭଳି ଅଭିନୟ କରିପାରିବେ, ଅଧିକ ନିରାପତ୍ତା ନିମନ୍ତେ ସାଙ୍ଗରେ ଜଣେ ସମ୍ପର୍କୀୟଙ୍କୁ ରଖିପାରିବେ, ମାଗଣା ଖାଇବା ପିଇବା ସହ ମାସିକ ବେତନ ମିଳିବ, ସାପ୍ତାହିକ ସିନେମା ଦେଖିବାର ସୁଯୋଗ ଅଛି, କାର୍ଯ୍ୟ ସନ୍ତୋଷଜନକ ହେଲେ ଶାଢ଼ୀଟିଏ ଉପହାର ମିଳିବ, ଆବଶ୍ୟକ ମନେ କଲେ ନିଯୁକ୍ତିର ସମୟସୀମା ଆଉ ମାସେ ପର୍ଯ୍ୟନ୍ତ ବଢ଼ାଯିବ, ଆଗାମୀ 20 ତାରିଖ ମଙ୍ଗଳବାର ଦିନ 10:00 ନିମ୍ନ ଠିକଣାରେ ସାକ୍ଷାତ କରନ୍ତୁ।
1: ଥାଉ ଥାଉ ପ୍ରୀତି ଝରା, ଥାଉ, ମତେ କିଛି ଭଲ ଲାଗୁନି।
2: ଆପଣଙ୍କର ତ ସଦାବେଳେ ସେଇ ଥଟ୍ଟା କଥା, ସତରେ ଯଦି ଭଲ ଲାଗୁନି ତାହେଲେ ମଲମ କଣ ମୁଣ୍ଡରେ ମାଲିସ କରିଦେବି।
1: ମାଲିସ ଦରକାର ନାହିଁ, ମାଲିସ ଦରକାର ନାହିଁ।
2: ଆଉ
1: ଗୋଟେ ଅସୁବିଧାରେ ପଡ଼ିଯାଇଛି ତ।
2: କି ଅସୁବିଧାରେ ପଡ଼ିଛନ୍ତି ଶୁଣେ?
1: ନାଇଁ, ନିନା ତ କହିବାକୁ ମନା କରିଛି ମତେ।
2: ଆପଣ ଅସୁବିଧାରେ ପଡ଼ିଛନ୍ତି ଆଉ ନିନାଦ ବାବୁ କହିବାକୁ ମନା କରିଛନ୍ତି, ପୁଣି ମତେ କଣ କହୁଛନ୍ତି ଆପଣ, ମୁଁ ତ କିଛି ବୁଝିପାରୁନି। ହେଇଟି ଏଠି ବସି ରେଡିଓରୁ ଗୀତ ଶୁଣନ୍ତୁ, ଭଲ ଲାଗିବ।

0: ନକୁଳା, ଆରେ ଏ ନକୁଳା
1: ଯାଉଛି ଆଜ୍ଞା, ଏ ଫାଇଲ ତକ ଆଲମିରାରେ ଥୋଇକି ଯାଉଛି
2: ଆଜ୍ଞା। ଏଥର କହିବା ହୁଅନ୍ତୁ,
0: ବୁଝିଲେ ପ୍ରଳୟାନନ୍ଦ ବାବୁ
3: ଆଜ୍ଞା,
0: ଆମ ନକୁଳାଟା ଟିକେ ମାନ୍ଦେଇ ଗଲ।
3: ହଁ, ମୁଁ ବି ତ ସେଇ କଥା ଭାବୁଥିଲି ଆଉ।
2: ଆଜ୍ଞା, ନକୁଳିକୁ କହୁଛନ୍ତି ମାନ୍ଦେଇ ଗଲା ବୋଲି,
0: ଆଉ ନୁହେଁ ତ କଣ।
2: ଆଜ୍ଞା, ଏ ଅଫିସ ଗୋଟାକ ଯାକର ଫାଇଲ ପରା ମୁଁ ଏଠୁ ନଉଛି, ସେଠି ରଖୁଛି, ସେ ଟେବୁଲରୁ ଆଣୁଛି, ଏ ଟେବୁଲରେ ରଖୁଛି। ସେଥିରେ ଯଦି ଆପଣ ମାନେ କହିବେ ମାନ୍ଦେଇ ଗଲାଣି, ଅଳସୁଆ ହେଲାଣି, ତେଣିକି ମୋ ଭାଗ୍ୟକୁ ନିନ୍ଦିବା କଥା ଆଉ।
3: ଆରେ ଅଫିସ କାମ ପାଇଁ କଣ ତତେ କୁହା ହଉଛି? ଅଫିସ କାମରେ ତତେ ବଳିଯିବାକୁ କଣ କୋଉ ପୁଅ ଜନ୍ମ ହେଲାଣି ନା ହବ, ସେ କଥା କଣ ଆମେ ଜାଣିନୁ ବାପା?
2: ସେଇ କଥା କହନ୍ତୁ ଆଜ୍ଞା।
0: ହେଲେ ବାହାର କାମ ଗୁଡାକ ତ ସବୁ ପଡିଆ ପଡିଲା, ସେଇଥିପାଇଁ କହୁଥିଲୁ ନା।
3: ହଁ,
2: ବାହାର କାମ?
3: ହଁ,
2: କାହିଁକି ସକାଳୁ ସକାଳୁ ଆପଣ ମାନଙ୍କୁ ଚା ପାନ ସିଗାରେଟ ଦି ଥର ଯୋଗେଇ ସାରିଲିଣି, ଖାଇବା ଛୁଟି ହେଉ ହେଉ ଗରମ ପକୋଡି ଆଉ ଜିଲାପି ଆଣିଦେଇଛି, ଆଉ ଅସୁବିଧା କେଉଁଠୁ ରହିଲା ଯେ? କହୁନାହାନ୍ତି ଏବେ କରିଦେବି?
0: ଆରେ ନାଇଁ ରେ, ସେ କଥା ନୁହେଁ
2: ଆଉ।
3: ଆମ ନକୁଳାଟା ସବୁ ବୁଝିବ ଯେ, ଟିକେ ଡେରିରେ ବାର ଲାଇଟଟା ତ ନା କଣ କହୁଛନ୍ତି ଅବିଭକ୍ତ?
0: ଆପଣ କହୁଛନ୍ତି ମାନେ ସେଥିରେ କଣ ଖାଦ ମିଶିଥିବ? ଖାଣ୍ଟି କଥା ନା
2: କଣ ଆଜ୍ଞା, ଏଣୁ ତେଣୁ କହୁଛନ୍ତି ମୁଁ ଜାଣିପାରୁନି, ଖୋଲିକି ଟିକେ କହୁନାହାନ୍ତି।
3: ଆମେ ଆମର ଡକ୍ଟର ନାରାୟଣ ଗାଉଙ୍କ କଥା ପୂଛା କରୁଥିଲୁ ମ।
2: ଆପଣ ତ ସେମିତି ପଙ୍କ ଘାଣ୍ଟିଲା କଥା କହୁଛନ୍ତି, ଆଉ ମୁଁ ଚୋପାଟା ବୁଝିବି?
0: ଆରେ ନକୁଳା, ଆମ ବଡବାବୁଙ୍କ ଭାବି ଜୟଙ୍କ ହାଲଚାଲ କଥା ପଚରା ହଉଛି ମ। ତୁ ତ 4-5 ଦିନ ହେଲାଣି କିଛି ଖବର ଦେଇନୁ, ଆମେ ଭାବିଥିଲୁ ନାରଦଙ୍କ ଭଳି ଆମ ମନ କଥା ଜାଣି ତୁ ଆସିବୁ, ହେଲେ
2: ଓ ସେ କଥା ପଚାରୁନାହାନ୍ତି। ହରିବଲ ବାବୁ ନ କହି ନାରାୟଣ କହିଲେ, ମୁଁ ଛେନା ଗୁଡ ବୁଝିବି?
3: ଆରେ ହରି ଯିଏ ନାରାୟଣ ସିଏ, ବୋଲ ଯାହା ଗାଓ ସେଇଆ, ତେଣୁ ମୁଁ କହିଲି ନାରାୟଣ ଗାଓ ମାନେ ହରିବଲ, ବୁଝିଲୁ ନା ନାଇଁ ମ?
2: ଆଜ୍ଞା, ମଗଜ ଖର୍ଚ୍ଚ କରି ମୁଁ ଯଦି ଏତେ କଥା ବୁଝୁଥାନ୍ତି, ପିଅନ ହୋଇ ଫାଇଲି ଚା କେଟିଲି କାହିଁକି ବୋହୁଥାନ୍ତି? ଆପଣ ମାନଙ୍କ ପରି ଚୌକିରେ ବସି ତ ଦିନକୁ 2-3 ଘଣ୍ଟା କଲମ ଚଳେଇ ମୋଟା ଦରମା ପାଉଥାନ୍ତି।
0: ହଉ ହେଲା ହେଲା, ଆଉ ତୁ କହିଲୁ ସେ ବାବୁଙ୍କର ତ କଣ 2 ଦିନ ହେଲା ଦେଖା ଦର୍ଶନ ନାହିଁ?
2: ଏଇ 4-5 ଦିନ ତଳେ ତାଙ୍କ ବେଡିଂ ପତ୍ର ନେଲା ବେଳେ ତ କହୁଥିଲେ କୋଉ ସାଙ୍ଗ ଘରେ ରହିବେ।
3: ସାଙ୍ଗ ନା ସାଙ୍ଗୁଣୀ ଘରେ? କିରେ, ବଡ ବାବୁଙ୍କର ଘର ନୁହେଁ ତ?
2: ନାଇଁ ମ ଆଜ୍ଞା, ତାଙ୍କର କୋଉ ସାଙ୍ଗ ଘରେ ରହୁଛନ୍ତି।
0: ଆଉ ଏପଟେ ସେ ବଡ ବାବୁଙ୍କ ଝିଅଟା ଖବର କଣ କିରେ?
2: ଆଉ ତ ସେ ରୋଗିଣୀ ବୁଲା କୁତିଟାକୁ ଧରି ଆମ ଅଫିସ ଆଡେ ଆସୁନି, ଆସୁଥିଲେ ସିନା ତା ଫୁଲେଇ କଥା ଲୁଚି ଲୁଚି ଶୁଣି ଆପଣଙ୍କୁ ଆସି ତାରି ଭଳି କୁହନ୍ତି। ଆପଣଙ୍କ କଥା ରାତି ସାରା ଭାରି ମନ

0: ପାରୁଛି ଯେ ହକି ମିତି କି ମିତି
1: ହଉ ହଉ ହଉ ହଉ ବାପା ନକୁଳି ତୁ ଟିକେ ନିଘା ରଖିଥା
2: ନିଘା ରଖିଥା
0: ସେଥିରେ ମୁଁ କଣ ହେଲା କରୁଛି ହେଲେ ମନଟା ମୋର ଟିକେ ଭଲ ରହୁନି ତ
2: କିରେ କଣ ହେଇଛି କି ତୋର
0: ହବ ଆଉ କଣ କିଛି ତ ହଉନି ଆଉ
1: କଣ କିଛି ହଉନି ମ ପିଲାପିଲି ତୋର କଣ ହେଲାଣି ପରା
2: ହଁ
0: ସେ କଥା କଣ ମୁଁ କହୁଛି
1: ଆଉ
0: ମୋ ସାନ ଭାଇଟା ବା ସାନ ଭାଇଟା ଦି ବର୍ଷ ହେଲା ଆସି ମୋ ପାଖରେ ପଡି ରହିଛି ଯେ କୋଉଠି ଟିକେ ଲାଗି ପାରିଲାନି ଆପଣ ମାନେ ଟିକେ କୁଆଡେ ବ୍ୟବସ୍ଥା କରିଦେଲେ ହୁଅନ୍ତାନି ଆଜ୍ଞା
2: ଆରେ ଦଶମ ଯାଏ ପଡିଛି ପରା କଣ ତା ନାଁଟା କହୁଥିଲୁ ଟି
0: ମଙ୍ଗୁଳି
2: ମଙ୍ଗୁଳି
0: ବହୁତ ଭଲ ପିଲା
1: ଏବେ ତୋ ପାଖରେ ଅଛି ନା ଗାଁକୁ ଯାଇଛି
0: ଏବେ ସେ ଦି ଦିନ ହେଲା ଟ୍ରେନିଂ ନଉଛି କଣ ଏଇ ମଙ୍ଗଳବାର ଦିନଟା ସେ ଭଡ଼ା ପିଅନ କାମ କରିବ ବୋଲି କୋଉଠି ଦି ଦିନ ହେଲା ଦି ଘଣ୍ଟା ଲେଖା ଟ୍ରେନିଂ ନଉଛି ଆଉ ଖାଇ ପିଇକି କଣ କହୁଥିଲା 30 ଟଙ୍କା ପାଇବ
1: ତୁ କଣ କହୁଛୁ କିରେ ଭଡ଼ା ପିଅନ
0: ମୁଁ କଣ ଜାଣିଛି ସେ କଥା ନରମାୟା ନାରାୟଣଙ୍କୁ ଅଗୋଚର ସେ ତ ସେଇଆ କହୁଥିଲା ଆଜ୍ଞା
2: ହଉ ହଉ ତୁ ଯା ବଡ଼ ବାବୁ ଇଆଡେ ଆସିଲେଣି ପୁଣି କିଛି କାମ କରିବାକୁ ପଡିବ
0: ଫାଇଲଟା ନେଇ ଯାଉଛି ଆଜ୍ଞା।

0: ଆ ହଉ ତମେ ଏଥର ଯା, ଫଳାଫଳ 5 ଦିନ ଭିତରେ ଆମେ ଡାକ୍ତର ଜଣେଇଦେବୁ।
1: ହେଇଟି ବାବୁ ମ, ଆଉ ଜଣକୁ ଭିତରକୁ ଛାଡ଼ିବି କି?
2: ନା, ଏବେ ଟିକେ ଅପେକ୍ଷା କରିଥା। ବାହାରେ ଯେଉଁମାନେ ବେଞ୍ଚରେ ବସି ଅପେକ୍ଷା କରିଛନ୍ତି ସେମାନଙ୍କୁ ପାଣି କି ଚା ଦେଇଦେ। ବହୁତ ବେଳ ହେଲାଣି ତ, ତୁ ମୋତେ ଟିକେ ଚା ପିଇ ଦେ। ନେ ବିସ୍କୁଟ ପ୍ୟାକେଟ ନେ।
1: ହଉ ନଉଛି।
0: ହରିବୋଲ, ସମୁଦାୟ କେତେ ଜଣ ଇଣ୍ଟରଭ୍ୟୁ ଦେଲେଣି?
2: ରହ ହିସାବ କରି କହୁଛି। ଏକ ଏକ ହେଲା ଝିଲ୍ଲୀ ବୋଷ, ଦୁଇ ଶଙ୍କରୀ ଦେଇ, ତିନିରେ ହେଲା ତନୁପା ତଳି ରାୟ, ଚାରି ହେଲା ମିସ୍ ଫୋନ୍ ସେକା, ପାଞ୍ଚ ମମତା ସ୍ୱାଇଁ, ଛଅରେ ମିସ୍ ଏଲ୍ ଏନ୍ କୁମାରୀ, ସାତ ନମ୍ବର ହେଲା ଶ୍ୱାନ ନୟନୀ ମହାନ୍ତି, ଆଉ ଏବେ ଯିଏ ଗଲା ସେ ହେଲା ତୋଫା ଶତପଥୀ। ମାନେ ମୋଟ 8 ଜଣ ହେଲେ।
0: ଏ ଭିତରୁ ତୋ ମନକୁ କିଏ ପାଇଲା?
2: ମୋତେ ସେ 5 ନମ୍ବର ମମତା ସ୍ୱାଇଁଟା ଟିକେ ଭଲ ଲାଗିଲା ଯେ, ରେଟ୍ ତ ଅଧିକ କହୁଛି, ଆଉ ମାସକୁ ଖୁଆଇ ପିଇ 750 କିଏ ଦେବରେ?
0: ଆ ସେଇଟା ଠିକ କଥା ଯେ, ପଛରେ ସେ କଥା ଦେଖିବା। ତୁ ଚାଟା ପିଇ ଦେ, ଥଣ୍ଡା ହେଇଯିବ।
2: ନିନାଦ, ତୁ ଏ ବିସ୍କୁଟ ଗୁଡାକ ଶେଷ କରିଦେ।
0: ହରିବୋଲ, ଏ ଗରମ ଚାଟା ପିଇଦେଲି ବୋଲି ମତେ ଟିକେ ଅତର୍ଛା ପାଇଖିନା ଲାଗିଲାଣି। ଆଉ 2 ଜଣ ଅଛନ୍ତି ନା କଣ? ତୁ ଜଣକୁ ପଚରା ଉଚରା କରୁଥା, ମୁଁ ତା ଭିତରେ ପଳେଇ ଆସୁଛି। ହଁ, ଯଦି ତୋ ମନକୁ ପୁରା ପାଇଲା ତେବେ ତାକୁ ଜଣେଇଦେବୁ। ମୁଁ ପାଇଖିନାରୁ ଆସୁଛି, ଆଉ ଡେରି କଲେ ଏଇଠି କାମ ବଢ଼ିଯିବ।
2: ହଉ, ଟିକେ ଶୀଘ୍ର ପଳେଇ ଆସିବୁ।
1: ବାବୁ, ବାବୁ ମ, ଏଥର ପଠେଇବି ଟି?
2: ହଉ ପଠା ପଠା। ଆଉ କେତେ ଜଣ ଅଛନ୍ତି କି ମଙ୍ଗୁଳି?
1: ଜମାରୁ 2 ଜଣ ଥିଲେ ଆଜ୍ଞା। ଜଣେ ତ ଏବେ ଚା ବିସ୍କୁଟ ଖାଇ ପଳେଇଲେ, କହିଲେ କଣ ନା ଆଉ କୋଉଠି ଇଣ୍ଟରଭ୍ୟୁ ଦବାକୁ ଅଛି, ଟାଇମ ହେଇଗଲାଣି।
2: ଆଚ୍ଛା ଆଚ୍ଛା ଆଚ୍ଛା, ଯିଏ ଅଛନ୍ତି ତାଙ୍କୁ ପଠା।
1: ହେଇଟି ମ୍ୟାଡାମ, ଆପଣ ଏଥର ଭିତରକୁ ଯାଆନ୍ତୁ, ବାବୁ ଡାକିଲେଣି।
3: ମେ ଆଇ କମ୍ ଇନ୍ ସାର୍?
2: ୟେସ୍, କମ୍ ଇନ୍।
3: ସାର୍ ନମସ୍କାର।
2: ନମସ୍କାର, ବସ।
3: ଧନ୍ୟବାଦ ସାର୍।
2: ତମ ନାଁଟା କଣ କହିଲ?
3: କୁମାରୀ ଚିରକୁମାରୀ ଦାସ।
2: କୁମାରୀ ଚିରକୁମାରୀ, ମାନେ ଡବଲ କୁମାରୀ, ଭଲ ଭଲ। ଆଚ୍ଛା, ରୋଷେଇ ବାସ ଜାଣିଛ?
3: ଜାଣିଛି କଣ ସାର୍, ଘରେ ତ ମୁଁ ଗୋଟିଏ ବୋଲି ଝିଅ, ରୋଷେଇ ବାସ କାମ ମୁଁ ସବୁ ତୁଲାଉଛି।
2: ବିଜ୍ଞାପନରୁ ତ ତମେ ପଢିଥିବ କଣ କରିବାକୁ ହବ। ଆଚ୍ଛା, ତମେ କଣ ଭାବୁଛ ସ୍ତ୍ରୀଟିଏ ଭଳି ସଠିକ ଅଭିନୟ କରିପାରିବ, ମୋ ସହ ଚଳିପାରିବ?
3: ମତେ ଏ କଥା ପଚାରୁଛ?

0: ସାର୍ ମୁଁ ଅନେକ ଗୁଡିଏ ଡ୍ରାମାରେ ସବୁ ଟାଇପ୍ର ରୋଲ୍ କରିସାରିଛି, ଗୁଡ଼ାଏ ପୁରସ୍କାର ପାଇଛି, ଏବେ ତ ଫିଲ୍ମରେ ମିଶିବାକୁ ଚେଷ୍ଟା ଚଳେଇଛି।
1: ପାଠ ସାଠ କୋଉ ଯାଏ ପଢିଛ?
0: ବିଏ ପରୀକ୍ଷା ଦେଇଛି ସାର, ଏବେ ତ ଛୁଟି, ଭାବିଲି ଦେଖେ ଯଦି ମୋ ଲକ୍ ଫେଭର କଲା ମାସେ ଦେଢ ମାସ ବା ଅଧିକ ଦିନ କିଛି ରୋଜଗାର ହୋଇଯିବ।
1: ତମ ସହ ଆଉ କିଏ ରହିବେ?
0: ମୋ ସହ ମା ରହିବ, ଆପଣ ଚାହିଁଲେ ମୁଁ ଏକାକୀ ରହିବି।
1: ଏକା ରହିବାକୁ ଡର ଲାଗିବନି?
0: ଡର କାହିଁକି ଲାଗିବ, ମୁଁ ଜୁଡୋ କରାଟେ ମଧ୍ୟ ଶିଖିଛି।
1: ଜୁଡୋ କରାଟେ ଶିଖିଛ? ଭଲ ଭଲ, ବହୁତ ଭଲ। ଆଚ୍ଛା, ତାହେଲେ ମାସକୁ କେତେ ନେଲେ ତମେ ଖୁସି ହେବ?
0: ଆପଣଙ୍କ ଖୁସିରେ ମୋର ଖୁସି, ଆପଣ ଯାହା ଦେବେ ଚଳିବ। ଘରଟାରେ ଖାଲି ତ ବସିଛି, ବର୍ଷା ଦିନ ହୋଇନଥିଲେ ଡ୍ରାମା ପାଇଁ ଡକରା ପାଇଥାନ୍ତି।
1: ଖାଇ ପିଇ 400 ନବ, ତାପରେ କାମକୁ ଦେଖି ଅନ୍ୟ ଯାହା। ଆଉ
0: ଆପଣଙ୍କ ଖୁସି ସାର, ମୋର କିଛି କହିବାର ନାହିଁ। ସାର ତାହେଲେ କେବେ କୋଉଠୁକୁ ଆସିବି?
1: ତମ ଠିକଣାଟା ଏ କାଗଜରେ ଟିପି ଦିଅ, 8-10 ଦିନ ଭିତରେ ଆମେ ଖବର ଦବୁ।
0: ସାର ଏଇ ଟିପି ଦଉଛି।
1: ସାଙ୍ଗରେ ତୁମ ମାଆକୁ ବି ନେଇ ଆସିବ?
0: ମାଆକୁ ତ ଆଣିବି, ହେଲେ ସାର
1: ପୁଣି କଣ ହେଲା?
0: ଆପଣଙ୍କ ସହ ଚଳିବାକୁ ପଡିବ ତ, ମାନେ ଭଲ ଡେଲି ୟୁଜ୍ ଶାଢୀ ଖଣ୍ଡେ ଦିଖଣ୍ଡ ପାଇଁ ମୋ ଦରମାରୁ ଯଦି କିଛି ଆଡଭାନ୍ସ ପାଆନ୍ତି।
1: ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା, ଠିକ ଅଛି, ଏଇ ନିଅ 200 ଟଙ୍କା, ଗଣିକରି ରଖ।
0: ଆପଣଙ୍କୁ କଣ ଅବିଶ୍ୱାସ କରିବି ସାର? ହଁ ସାର, ଆପଣଙ୍କୁ ଗୋଟେ କଥା ପଚାରିବି, କିଛି ଯଦି ଭାବିବେନି।
1: କଣ ପଚାରୁନ?
0: ଆପଣଙ୍କୁ କେଉଁଠି ଦେଖିଲା ଭଳି ଲାଗୁଛି?
1: ମୋତେ କେଉଁଠି ଦେଖିଲା ଭଳି ଲାଗୁଛି? ହଁ, ଏଇ ସହରରେ କେଉଁଠି ଦେଖିଥିବ?
0: ହଁ ସେଇଆ ହୋଇଥିବ। ମୁଁ ତାହେଲେ ସାର ଆସୁଛି। ସାର ନମସ୍କାର।
1: ନମସ୍କାର ନମସ୍କାର। ଆରେ ମଙ୍ଗୁଳି।
2: ଆଜ୍ଞା।
1: ଆଉ କିଏ ଆସିଲେ କିରେ?
2: ନାଇଁ ମୋ ବାବୁ, ଆଉ କେହି ଆସିନାହାନ୍ତି।
1: ତାହେଲେ ତୁ ଗୋଟେ କାମ କର, ପ୍ରଥମେ ଯାଇ ଚା ଗ୍ଲାସ ଚା କେଟଲି ଫେରେଇ ଦେ, ତାପରେ ସେ ଟେବୁଲ କ୍ଲଥ ଫୁଲଦାନୀକୁ ଅଲଗା ରଖିଦେ।
2: ସେ କଥା ମତେ ଆଉ କଣ କହିବାକୁ ପଡିବ ବାବୁ, ଆପଣ ଖାଲି ବସିକି ଦେଖି ଯାଆନ୍ତୁ ମଙ୍ଗୁଳି କେମିତି ଚଟାପଟ କାମ ସବୁ କରିଯାଉଛି।
1: ସେ ଗ୍ଲାସ ଗୁଡାକ ଦେଖିକି ନେ, ଭାଙ୍ଗିଗଲେ ଭଡ଼ା ଚାର୍ଜଟା ଅଧିକ ଲାଗିଯିବ, ଜାଣିଥା।
2: ଆପଣ ମୋତେ ବ୍ୟସ୍ତ ହୁଅନ୍ତୁନି ମୋ ବାବୁ, ମୁଁ ସଜିଲି କରି ନେଇଯିବି, ମୋ ଭାଇ ପରା ପିଅନ କାମ କରୁଛି, ମୁଁ କଣ ସେ କଥା ଜାଣିନି ବୋଲି ଭାବୁଛନ୍ତି କି?
3: ଓହୋ, ଶାନ୍ତି ଶାନ୍ତି, ଏବେ ପେଟଟା ଟିକେ ଭଲ ଲାଗିଲା। କିରେ ସମସ୍ତେ ବିଦା ହୋଇଗଲେଣି ତ?
1: ଖାଲି ବିଦା ନୁହେଁ, ଶେଷ ଜଣକୁ ଆପଏଣ୍ଟମେଣ୍ଟ ବି ଦେଇସାରିଛି, ଆଉ ତା ସହ 200 ଟଙ୍କା ଆଡଭାନ୍ସ।
3: ଆଡଭାନ୍ସ କାହିଁକି ଦଉଥିଲୁ? ହଉ ଯାହା ହେଇଛି ହେଇଛି। ହଁ ମୋର ମନେ ପଡ଼ିଲା, ତମ ଘରକୁ ଟେଲିଗ୍ରାମ କଲୁ ତ?
1: ଆରେ ତୁ କହିଛୁ, ମୋର ନକରିବାର ଚାରା ଅଛି।
3: କଣ ଲେଖିଲୁ?
1: ଲେଖିଲି ଲେଖିଲି 2 ମାସ ମୋର ଅନ୍ୟତ୍ର ଟୁର୍ରେ ଯିବାକୁ ଅଛି, ତେଣୁ ଗାଁରୁ କେହି ଆସିବନି।
3: ଠିକ କରିଛୁ।
1: ଆଉ ମୋର ଗୋଟେ ମାନେ ସନ୍ଦେହ ହଉଛି ନିନାଦ, ଝିଅଟା କହିଗଲା ମତେ କେଉଁଠି ଦେଖିଲା ଭଳିଆ ଲାଗୁଛି, ଆମ ଘରବାଲି ବୁଢ଼ୀର ଝିଅ ନୁହେଁ ତ?
3: ତୁ ଗୋଟେ ପୁରା ଡରକୁଳା, ଏ ସହରରେ ଆଉ କଣ କେହି ଝିଅ ନାହାନ୍ତି ଯେ ଏ ସିଏ ଖାଲି ବୁଢ଼ୀର ଝିଅ ହବ? ତୁ ବ୍ୟସ୍ତ ହୁଅ ନା, ମୁଁ ସବୁ ପତା ଲଗାଇ ବୁଝିଦେବି।
2: ବାବୁ ମ, ମୁଁ ତାହେଲେ ସେ ବାହାର ବେଞ୍ଚ ଆଉ ଭିତର ଟେବୁଲ ସବୁ ଫେରେଇବାକୁ ଯାଉଛି।
3: ଏଗୁଡାକ ସବୁ ନେବୁ କେମିତି?
2: ଟ୍ରଲି ରିକ୍ସା ଡାକି ଦେଇଛି ପରା, ମତେ କିଛି କହିବାକୁ ପଡିବନି ବାବୁ।
3: ହଉ ତୁ ସେ ଜାଗାଟା ଦେଖିଛୁ ତ? ତାକୁ ଫେରାଇ ଆମର ବାକି ଟଙ୍କାଟା ନେଇ ଆସିବୁ।
2: ଜାଣିଛି ମୋ ବାବୁ।
3: ଡେରି କରିବୁନି?
2: ଡେରି କଲେ ପରା ଅଧିକ ଭଡ଼ା ଲାଗିବ, ବାବୁ ମାନଙ୍କର ମନ ନ ଜାଣିଲେ କଣ କାମ ଚଳିବ?
1: ଆମ ମଙ୍ଗୁଳିଟା କେତେ ହୁସିଆର ହେଇଗଲାଣି ମ।
2: ହଁ ମୋ ଆଜ୍ଞା, ଏଡେ ହୁସିଆର ହେଇ ତ ଆଜି ଯାଏ ଚାକିରି ଖଣ୍ଡେ ମିଳିଲାନି ଯେ, ବଡ ଭାଇ ପାଖରେ 2 ବର୍ଷ ହେଲା କୁକୁର ଭଳିଆ ପଡିଛି।
3: ହଉ ହଉ ତୋ କଥା ବୁଝିବା।
4: କିରେ ପୁଅ, ତୁ ହେ ରାତିଟାରେ

0: ତମ କଥା ଭାରି ମନେ ପଡିଲା ତ, ଦେଖିବାକୁ ଟିକେ ପଳେଇ ଆସିଲି।
1: କୁମାରୀ ତୋ ଭାଇ ପାଇଁ କଣ ଟିକେ ଆଣିକି ଆସୁନୁ।
0: ମାଉସୀ, କୁମାରୀ ତମ ଝିଅ, ଗଲା ଥର ଦେଖିନଥିଲି ତ।
1: ହଁ, ମୋରି ଝିଅ, କଣ ହେଲା କିରେ ପୁଅ, ଏମିତି ମୁଣ୍ଡରେ ହାତ ଦେଇ ବସିଗଲୁ ଯେ।
0: ନାଇଁ ମାଉସୀ, ଏ ମୁଣ୍ଡଟା କେମିତି ଟିକେ ଲାଗିଲା ତ, ଟିକେ ଚିପି ଦଉଥିଲି।
1: ମଲମ କଣ ଲଗେଇବୁ କି?
0: ଥାଉ ମାଉସୀ, ବଳେ ଭଲ ହେଇଯିବନି କି?
2: ନମସ୍କାର।
1: ପିଲେଟଟା ଥୋଉନୁ ସେଠି, ଆମ ଘର ପୁଅ ତ, କଣ ଠା ପିଡା ହେଉଛୁ ଯେ।
0: କାକରା ପିଠା, ବୁଝିଲ ମାଉସୀ, ତମେ ମୋ ମନ ଜାଣିଲା ଭଳି ଏ ପିଠା ଦେଇଛ, ମତେ ଭାରି ଭଲ ଲାଗେ। ହେଲେ ଗାଁ ଛାଡିବା ଦିନଠୁ ଦି ବରଷ ହେଲା ଖାଇନଥିଲି।
1: ହଉ ରେ ପୁଅ, ପେଟ ପୁରାଇ ଖାଇଦେ, ଆଉ କୋଉ ତତେ ଏବେ ଖାଇବାକୁ ଦେଇପାରିବି ଯେ।
0: କାହିଁକି, କଣ ହେଲା କି ମାଉସୀ, କଣ ତୀର୍ଥ ଚାଲିଯିବ ନା କଣ?
1: ଭାଗ୍ୟରେ କଣ ସେ ଯୋଗ ଜୁଟୁଛି।
0: ଆଉ
1: ଆମ କୁମାରୀ ମ, ଏ ଯାଇ ଦେଢ ମାସ କୋଉଠି କଣ ରହିବ ଯେ, ତାରି ପାଖରେ ପରା ରହିବି।
2: ଆପଣଙ୍କ ତଣ୍ଟିରେ ଲାଗିଲା ନା କଣ? ଏଇ ନିଅନ୍ତୁ, ପାଣି ଢୁକେ ପିଇ ଦିଅନ୍ତୁ।
1: ଧୀରେ ଧୀରେ ଖାଉନୁ ପୁଅ, କିଏ ତତେ ମନେ ପକଉଥିବ ତ, ସେଇଥିପାଇଁ ତଣ୍ଟିରେ ଲାଗିଲା।
0: ସେ କଥା ସତ ଯେ, ମୁଁ ଟିକେ ଅନ୍ୟ ମନସ୍କ ରହି 600 ଟଙ୍କା ଆମର ବୁଡିଯିବ ବୋଲି ଭାବୁଥିଲି।
1: ଆଜିକାଲି କାହାକୁ ବିଶ୍ୱାସ ଯେ ଏତେ ଗୁଡାଏ ଟଙ୍କା।
0: ଧାର ଦେଇଛି ଅସୁଲ କରିବି ବୋଲି ତ ଭାବିଛି, ଦେଖାଯାଉ।
2: ଆଜିକାଲି ଯୁଗରେ କୋଉ ସହଜରେ କିଏ ଫେରସ୍ତ କରୁଛି ଯେ, ଆପଣ ପାଇବେ।
1: ବୁଝିଲୁ ପୁଅ, ତୋ ସାଙ୍ଗ ତ ଆସି ସେ ପାଖ ଦି ବଖରାରେ ରହିବ, ଏ ପାଖ ଦି ବଖରାକୁ ଦି ମାସ ପାଇଁ ଆଉ ଜଣକୁ ଭଡ଼ାରେ ଲଗେଇ ଦେଇଛି। ସେ ବାବୁଙ୍କ ଠାରୁ ଆଜି ତ 1000 ଟଙ୍କା ରଖିଲି।
2: ଏତେ କରି କହୁଛି, ଆପଣ ଟିକେ ଦେଖି ଚାହି ଧୀରେ ଧୀରେ ଖାଉନାହାନ୍ତି କାହିଁକି?
0: ଲୋଭ କିଏ କଣ ସମ୍ଭାଳି ପାରୁଛି, କାକରା ପିଠାର ଯୋଉ ମାନେ ସୁଆଦ।
2: ମୋର ଯାହା ମନେ ପଡୁଛି, ଗଲା 20 ତାରିଖ ମଙ୍ଗଳବାର ଦିନ ଇଣ୍ଟରଭ୍ୟୁ ସମୟରେ ମୁଁ ବାହାର ବେଞ୍ଚରେ ବସିଥିଲି, ସେଇ ସମୟରେ ବୋଧହୁଏ ଭିତରୁ ଆପଣଙ୍କ ପାଟିଟା ଶୁଣିଲା ଭଳି ଲାଗିଲା ନା କଣ।
0: ମୁଣ୍ଡଟା ପୁଣି ବିନ୍ଧିଲାଣି ନା, ଆଉ ବସି ହବନି, ମୁଁ ଯାଉଛି, ମାଉସୀଙ୍କୁ କହିଦବ ପୁଣି କେବେ ସମୟ ସୁବିଧା ଦେଖି ଆସିବି।
2: ଶୀଘ୍ର ଆସିବେ, ଆମେ 1.5-2 ମାସ ପାଇଁ ରହିବୁନି ତ।
0: ଜାଣିଛି, ସବୁ ଜାଣିଛି, ହେଲେ ଧନ ଆଣି ପ୍ରାଣ ପୀଡା, ବନ୍ଧୁ ଅସୁଖ, ଦୁର୍ଯୋଗ, ସବୁ ଦୁର୍ଯୋଗ।
2: କଣ ସବୁ କହି ଯାଉଛନ୍ତି ଯେ?
0: ନାଇଁ ନାଇଁ, ତମକୁ ନାଇଁ, ଅଧମ ନିଜେ ନିଜ ସାପ୍ତାହିକ ଆସିଫଳ କହି କହି ଯାଉଛି।
2: ଭଲ କରିଛନ୍ତି।
3: ପ୍ରୀତି, ନିନାଦ ଆସିଥିଲା କି?
1: ନାଇଁ ତ, ସେ ଆସିନାହାନ୍ତି।
3: ଦି ଦିନ ହେଲାଣି ମତେ ନ କହି କୁଆଡେ ପଳେଇଗଲା ଯେ, ତାର ପତା ପାଉନି, ପୋଲିସରେ ଖବର ଦେବି କି ନାହିଁ ଜାଣିପାରୁନି। ଆଚ୍ଛା, ତମ ବାବା ନାହାନ୍ତି କି?
1: ବାବା ତ ନାହାନ୍ତି, ବଜାର ଯାଇଛନ୍ତି, ଆଉ କହିଛନ୍ତି ଆପଣଙ୍କୁ ବସେଇ ରଖିବାକୁ। ନିନାଦ ବାବୁଙ୍କ ପାଇଁ ବ୍ୟସ୍ତ ହୁଅନ୍ତୁନି, ସେ 2 ଦିନ ତଳେ ଆମ ଘରକୁ ଆସି ବାବାଙ୍କୁ ଭେଟିଥିଲେ।
3: ନିନାଦ ଆସି ତମ ବାବାଙ୍କୁ ଭେଟିଥିଲା, ଅଥଚ ମତେ କିଛି କହିନି।
1: ସେ ତ ଆମ ଘରୁ ବାହାରି ଗୋଟେ ଜରୁରୀ କାମରେ ଗଲେ, ଆପଣଙ୍କୁ କହିବାକୁ ସମୟ ପାଇନଥିବେ।
3: ଜରୁରୀ କାମରେ ଗଲା କୁଆଡେ?
1: ଆପଣଙ୍କ ଗାଁକୁ।
3: ଆମ ଗାଁକୁ ସେ କାହିଁକି ଯାଇଛି?
1: ଆପଣଙ୍କ ବାବା ବୋଉଙ୍କୁ ଡାକି ଆଣିବାକୁ।
3: ଦେଖୁଛି ମୋ ମୁଣ୍ଡଟା ଖରାପ ହେଇଯିବ ନା କଣ, ମତେ କହିଲା ଗାଁକୁ ଟେଲିଗ୍ରାମ କରିବାକୁ ଯେ 2 ମାସ ପର୍ଯ୍ୟନ୍ତ କେହି ଏଠାକୁ ଆସିବେନି, ଅଥଚ ନିଜେ ଯାଇଛି ସେମାନଙ୍କୁ ଡାକିବାକୁ। କି ନାଟ ଲଗେଇଛି ମୁଁ କିଛି ବୁଝିପାରୁନି।
1: ଯୋଉ ନାଟ ଚାଲିଥିଲା ତାର ଜବନିକା ପଡିବାକୁ ଯାଉଛି।
3: କଣ ଜବନିକା ପଡୁଛି ଶୁଣେ, ସବୁ ତ ଜାଣିଲା ପରି କହିଦଉଛ।
1: ହଁ, ମୁଁ

0: ସବୁ ଜାଣିଛି। ଆପଣ ଡାକଟା ହାଉ ଦି ଦିନ ପରେ ତମେ ଡାକ ହେଇଯିବ।
1: କଣ ଆପଣ ତମେ ଲଗେଇଛ ଖୋଲିକି କହୁନ କାହିଁକି, ନହେଲେ ନହେଲେ ତମର ବେଣୀଟା।
0: ଆରେ ଛାଡ଼ ମୋ ବେଣୀଟାକୁ ଏମିତି କଣ ଟାଣିଛ ଯେ? ସମସ୍ତେ ମନା କରିଥିଲେ ହେଲେ ତମେ ମୋ ନିଜର ମଣିଷ ବୋଲି ତମ ପାଖରେ ଲୁଚେଇ ରଖିପାରୁନି।
1: ପ୍ରୀତି ତମକୁ ମୋର ଆଣ, ସବୁ ଖୋଲି ଖୋଲି କହିଲ, ମତେ ମତେ କେମିତି କେମିତି ଲାଗିଲା।
0: ତମ ଭଡ଼ା ଫ୍ୟାମିଲି ପ୍ଲାନ୍ଟା ଫସର ଫାଟି ଯାଇଛି। ସେ ଘର ଯାହାର ସେ ବୁଢ଼ୀର ଝିଅଟା ଇଣ୍ଟରଭ୍ୟୁରେ ପାସ୍ କରି ତମଠୁ ଟଙ୍କା ନେଇ ଯାଇଛି।
1: କଣ କହିଲ?
0: ତେଣୁ ନିନାଦ ବାବୁ ଯାଇଛନ୍ତି ତମର ସ୍ଥାୟୀ ଫ୍ୟାମିଲି ପାଇଁ ତମ ବାପା ବୋଉଙ୍କୁ ଡାକି ଆଣିବା ପାଇଁ, ଆଉ ଆମ ବାପା ଯାଇଛନ୍ତି ବାହାଘରର ଜିନିଷପତ୍ର କିଣିବାକୁ। ପରଦିନ ଠାରୁ ତମ ବାପା ବୋଉ ମୋର ବି ବାପା ବୋଉ ହେଇଯିବେ, ବୁଝିଲ ତ?
1: ବୁଝିଲି ଯେ ୟା ଭିତରେ ଏତେ କାଣ୍ଡ କାରଖାନା କେମିତି ଘଟିଗଲା ସେଇଟା ଅବୁଝା ରହିଗଲା।
0: କଣ କିଛି ଅସୁବିଧା ହେଲା କି?
1: ନା ନା ନା ନା ପ୍ରୀତି ଝରା, ଭାବୁଥିଲି ଭଡ଼ାରେ ତମ ପ୍ରୀତି ଝରୁଥିଲା, ଏକଥା ଆଗରୁ ଜାଣିଥିଲେ ନା? ମୁଁ ବି ମୋ ପ୍ରୀତିକୁ କେବେଠୁ ପରମାନେଣ୍ଟ ଝରେଇ ଦେଇନଥାନ୍ତି।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଶେଷରେ ଶିଳ୍ପୀ ସୁବାସ ଦାସ, ଶିଳ୍ପୀ ଗାଇଛନ୍ତି ହିମାଂଶୁ ଭୂଷଣ ସାବତଙ୍କ ରଚନାରୁ।

ଅବଲା ଗୀତରେ ଆପଣମାନେ ଶୁଣୁଥିଲେ କେତୋଟି ଆଧୁନିକ ଗୀତ। ଶିଳ୍ପୀ ମହମ୍ମଦ ସିକନ୍ଦର ଆଲମ ଏବଂ ସୁଭାଷ ଦାସଙ୍କ କଣ୍ଠରେ ଅବଲା ଗୀତ ଆଜି ପାଇଁ ଏତିକି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଲୋକଗୀତ କ୍ରମରେ ପ୍ରଚାର କରୁଛୁ ଗୋପାଳଙ୍କ ଉକାଳ। ପରିବେଷଣ କରିଛନ୍ତି

ଶୁଣୁଥିଲେ ଗୋପାଳଙ୍କ ଗଳ ପରିବେଷଣ କରୁଥିଲେ ଧରଣୀଧର ବେହେରା ଏବଂ ସାଥୀ ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 300.6 ମିଟର ତଥା 972 କିଲୋହର୍ଟ୍ଜ ସେଗେ ଆରମ୍ଭ କରିବା ଆପଣମାନଙ୍କର ପସନ୍ଦର କାର୍ଯ୍ୟକ୍ରମ ମୋର ପସନ୍ଦର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ କିନ୍ତୁ ଆଜି ଏଇଠି କହି ରଖିବି ଶ୍ରୋତାବନ୍ଧୁ ଆଜି କେବଳ ଅଧଘଣ୍ଟାର ଅବଧି ଭିତରେ ଯେତିକି ଟିଏସ୍ଏମ୍ଏସ୍ ମୋ ଦ୍ୱାରା ସମ୍ଭବ ହୋଇପାରିବ ନିଶ୍ଚିତ ଭାବରେ ଆଜି କାର୍ଯ୍ୟକ୍ରମରେ ସ୍ଥାନ ଦେବେ ତେବେ ଆଉ ଡେରି ନ କରି ଆରମ୍ଭ କରିବା କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ପ୍ରଥମେ ଦେଖିବା କୋଉଠି ଏସ୍ଏମ୍ଏସ୍ ଟି ଆସିଛି ଦେଓକାଳୀ ଶଙ୍ଖକ୍ଷେତ୍ର କଟକରୁ ଆସିଛି ଶଙ୍ଖତ୍ରାସ କଟକରୁ ଆସିଛି ଆପଣ ଲେଖିଛନ୍ତି ନମସ୍କାର ଶୁଭ ମଧ୍ୟାହ୍ନ ଆଶା କରେ ଖୁବ୍ ଭଲରେ ଥିବେ ନିଶ୍ଚିତ ଆଜ୍ଞା ମୁଁ ବହୁତ ଭଲରେ ଆସିଛି ଆଶା କରୁଛି ଆପଣମାନେ ମଧ୍ୟ ଭଲରେ ଥିବେ ଆପଣମାନେ ଲେଖିଛନ୍ତି ସମର୍ପଣ କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ ପ୍ରଣବ ପଟ୍ଟନାୟକଙ୍କ କଣ୍ଠରେ ବହୁତ ବଢ଼ିଆ ଗୀତଟିଏ ବାଛିଛନ୍ତି

ଏସଏମଏସ ଯେଉଁମାନେ କରିଛନ୍ତି ଆମର ପ୍ରିୟ ଶ୍ରୋତା ବନ୍ଧୁ, ସେମାନେ ହେଲେ ସୁନୀଲକାନ୍ତ ମହାନ୍ତି, ସିଲୁ ଆଣ୍ଡ ଆକୃତି। ବହୁତ ବହୁତ ଭଲ ପାଇବା ଆପଣମାନଙ୍କୁ, ଆପଣମାନେ ଆମର କାର୍ଯ୍ୟକ୍ରମ ଏମିତି ଶୁଣୁଥାନ୍ତୁ ଆଉ ଆମକୁ ଏସଏମଏସ କରି ପଠାଉଥାନ୍ତୁ। ତେବେ ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ପାରାଦୀପଗଡ଼ ପାରାଦୀପରୁ ଲେଖିଛନ୍ତି ଦିଲୀପ ନାୟକ ଆପଣ ଶୁଣିବାକୁ ଚାହିଁଛନ୍ତି ସତ୍ୟମେବ ଜୟତେ ଟୁର ଗୋଟେ ଗୀତ କିନ୍ତୁ କ୍ଷମା କରିବେ ଶ୍ରୋତାବନ୍ଧୁ ସତ୍ୟମେବ ଜୟତେ ଟୁର ଜୁବିନ ଆଉ ନୀତି ମୋହନଙ୍କ କଣ୍ଠରେ ସେ ଗୀତଟି ଆମ ପାଖରେ ନାହିଁ ସତ୍ୟମେବ ଜୟତେ କଥାଚିତ୍ର ଆଉ ଗୋଟେ କଥାଚିତ୍ରର ଗୋଟେ ସୁନ୍ଦର ଗୀତ ଶୁଣାଉଛି ଆଶା କରୁଛି ଆପଣଙ୍କୁ ପସନ୍ଦ ଆସିବ ଗୀତଟିକୁ ଗାଇଛନ୍ତି ଆତଲାଫ ଅସଲାମ ଏବଂ ତୁଲସୀ କୁମାର।

କଥାଚିତ୍ର ହମ୍ ତୁମାରେ ହେ ସନମ୍ ରୁ ଗୋଟେ ଗୀତ ଶୁଣିବାକୁ ଚାହିଁଛନ୍ତି ସ୍ୱାଗତ ରଞ୍ଜନ ସାହୁ କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ଆପଣଙ୍କ ଅନୁରୋଧ ଆମେ ରକ୍ଷା କରିଛୁ ଗୀତଟିକୁ ଗାଇଛନ୍ତି ସୋନୁ ନିଗମ ଏବଂ ଅନୁରାଧା ପଡ଼ୱାଲ୍

କାନ୍ତଲା ଆଠଗଡ଼ରୁ ଲେଖିଛନ୍ତି ନିର୍ମଳା ବେହେରା, ସନ୍ତୋଷ ବେହେରା, ନାତୁଣୀ ଆଦ୍ୟାଶା। ଆପଣ ଲେଖିଛନ୍ତି, ଜୟ ଶ୍ରୀ ରାଧେ ରାଧେ, ଆଗକୁ ଆସୁଛି ସାବିତ୍ରୀ ବ୍ରତ। ଆଜ୍ଞା ହଁ, କାଲି ଅଛି ସାବିତ୍ରୀ ବ୍ରତ। ଆପଣ ଶୁଣିବାକୁ ଚାହିଁଛନ୍ତି ନସିବ ଅପ୍ନା ଅପ୍ନା କଥା ଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ।

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସି ଆମ ପାଖରେ ପହଞ୍ଚିଛି ବହୁଗ୍ରାମ କଟକରୁ। ଲେଖିଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି, ପୂଜା। ଆପଣ ଶୁଣିବାକୁ ଚାହିଁଛନ୍ତି ଶେଷ ଶ୍ରାବଣ କଥାଚିତ୍ରର ବଢ଼ିଆ ଗୀତଟିଏ ବାଛିଛନ୍ତି। ଗୀତଟିକୁ ଗାଇଛନ୍ତି ଚିତ୍ତରଞ୍ଜନ ଜେନା ଏବଂ ମହମ୍ମଦ ହବିବ।

ଆଉ ଗୋଟିଏ ଏସଏମଏସ ଆସିଛି, ଲକିସୋମ ନାରାୟଣ ପ୍ରଧାନ ଲେଖିଛନ୍ତି ବରହମପୁର ବୁଗୁଡ଼ା ଗଞ୍ଜାମରୁ। ପଥର କେ ସନମ କଥାଚିତ୍ରର ଗୋଟେ ଗୀତ ଶୁଣିବାକୁ ଚାହିଁଛନ୍ତି, ସେ କଥାଚିତ୍ରଟି ଆମ ପାଖରେ ନାହିଁ, ସେଥିପାଇଁ କ୍ଷମା ଚାହୁଁଛି। ବାକି ସୋମନାଥ ସାହୁ ଆମର ନିୟମିତ ଶ୍ରୋତା ମଣ୍ଟୁ ସାର୍ ବି ଲେଖିଛନ୍ତି ତ୍ରିନାଥ ମେଳା କଥାଚିତ୍ରର ଗୋଟେ ଗୀତ ଶୁଣିବା ପାଇଁ, ସେ ଗୀତଟି ଅଛି କିନ୍ତୁ ଟେକ୍ନିକାଲ ପ୍ରୋବ୍ଲେମ କିଛି ଗୋଟେ ରହୁଛି ଯେଉଁଥିପାଇଁ ଠିକ୍ ସେ ବାଜୁନି, ସେଥିପାଇଁ ଆପଣଙ୍କର ରିକ୍ୱେଷ୍ଟ ମୁଁ ରଖିପାରୁନି। ପରବର୍ତ୍ତୀ ଏସଏମଏସଟି ଆସିଛି ମହମ୍ମଦପୁର ବିଲାହାଟ କଟକରୁ, ଲେଖିଛନ୍ତି ବାଉରୀବନ୍ଧୁ ପାତ୍ର, ଦୁର୍ଯ୍ୟୋଧନ ପାତ୍ର ଏବଂ ମିଟୁ ପାତ୍ର, ସୁଦାମ ଦେବତା। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ମହାସତୀ ସାବିତ୍ରୀର ଗୋଟିଏ ଗୀତ, ଯେହେତୁ ସାବିତ୍ରୀ ଆସନ୍ତାକାଲି। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ଅନୁରାଧା ପଡ଼ୱାଲ।

ବିହସାହି କାଦୁଆପଡ଼ା ଜଗତସିଂହପୁରରୁ ଲେଖିଛନ୍ତି ପ୍ରମୋଦ କୁମାର ସାହୁ। ଆପଣ ଶୁଣିବାକୁ ଚାହିଁଛନ୍ତି ସୋନୁ ନିଗମ ଏବଂ ଅନୁରାଧା ପଡ଼ୱାଲଙ୍କ କଣ୍ଠରେ ତୁମ୍ବିନ କଥାଚିତ୍ରର ଗୋଟିଏ ଗୀତ।

କାର୍ଯ୍ୟକ୍ରମ ଶେଷରେ ଆଉ ଗୋଟିଏ ସମସ୍ୟା ସେମାନଙ୍କ ପାଖରେ ପହଞ୍ଚିଛି। ଲେଖିଛନ୍ତି ଲିଜା ଉଟୁକୁ ବାଙ୍କିରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ପୂଜା କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଚିତ୍ତରଞ୍ଜନ ଜେନା।

ಎಟಿಸಿಸಲಾ ಕಾರ್ಯಕ್ರಮ ಮಂಜುಳಾ ಮಧ್ಯಾಹ್ನ ಆಕಾಶವಾಣಿ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଡାକ୍ତରଙ୍କ ପଚାରି ବୁଝିବା। ଆଜି ଏଥିରେ ଆଲୋଚନାର ବିଷୟ ରହିଛି ଖରାଦିନେ ଚର୍ମର ଯତ୍ନ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଦୀପ୍ତିରଞ୍ଜନୀ ବିଷୋଇ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦୁର୍ଗା ମାଝୀ।

0: ଶ୍ରୋତା ବନ୍ଧୁ, ଆଜି ଡାକ୍ତରଙ୍କୁ ପଚାରି ବୁଝିବା କ୍ରମରେ ଆମର ଆଲୋଚନାର ବିଷୟବସ୍ତୁ ରହିଛି ଖରାଦିନରେ ଚର୍ମର ଯତ୍ନ। ଏ ବିଷୟରେ ଆଲୋଚନା କରିବା ନିମନ୍ତେ ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଡାକ୍ତର ଦୀପ୍ତି ରଞ୍ଜନୀ ବିଶୋଇ। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ସୁପର୍ଣ୍ଣା ଦତ୍ତ।
1: ତାଙ୍କୁ ପ୍ରଥମେ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା।
2: ଆଜ୍ଞା, ନମସ୍କାର।
1: ନମସ୍କାର। ଦେଖନ୍ତୁ, ଏଇ ଖରାଦିନରେ ଚର୍ମରେ ତ ଅନେକ ପ୍ରକାରର ସମସ୍ୟା ଦେଖାଯାଇଥାଏ, ସେଇ ସମସ୍ୟାଗୁଡ଼ିକ କ'ଣ ସେ ବିଷୟ ଟିକେ ଆମର ଶ୍ରୋତା ବନ୍ଧୁମାନଙ୍କୁ କୁହନ୍ତୁ।
3: ଖରାଦିନେ ମୋଷ୍ଟଲି ଆମେ ଯେଉଁ ରୋଗୀ ଆସନ୍ତି, ଆମେ ବହୁତ ଆମେ କଳା ପଡ଼ିଯାଉଛୁ ସେଥିପାଇଁ କହିକି ଆସନ୍ତି, ଯେମିତିକି ହାତ ଗୋଡ଼ ଯେଉଁ ପାର୍ଟଟା ବେଶୀ ସନ୍କୁ ଏକ୍ସପୋଜ୍ ହୁଏ ସେଇ ପାର୍ଟଟା, ପ୍ଲସ୍ ଫେସ୍ କଳା ପଡ଼ିଯାଉଛି, ଆଜିକାଲି ଆଗେ କଳା ପଡ଼ୁନଥିଲା, ସେଟା ମେନ୍ କମ୍ପ୍ଲେନ୍ ନେଇକି ଆସନ୍ତି। ସେକେଣ୍ଡ ରାସେସ୍ ଆସନ୍ତି, ଯେମିତିକି ଆମେ ଖରାରେ ବେଶୀ ବୁଲିଦେଲୁ ଆମ ଦେହଗୁଡ଼ା ଲାଲ ପଡ଼ିଗଲା, ନହେଲେ ବର୍ଣ୍ଣିଂ ପୋଡୁଛି, ସେଇଥିରେ ଆସନ୍ତି। ପ୍ଲସ୍ ଘିମିର ଯେଉଁଟାକି ବହୁତ କୁଣ୍ଡେଇ ହୁଏ, ଲାଲ ପଡ଼ିଯାଏ, ଛୋଟ ଛୋଟ ଦାନା ଦାନା ପରି ଛୁଇଁଲେ ଲାଗେ, ସେଥିରେ ବି ପେସେଣ୍ଟ ଆସନ୍ତି ବହୁତ। ଆମର ଆସନ୍ତି ଯେଉଁ ସନ୍ଧି ଗୁଡ଼ା ରହିଲା, ଆମର କାଖ ହଉ ଜଙ୍ଗସନ୍ଧି ହଉ, ନହେଲେ ପେଟର ଫୋଲ୍ଡ ଗୁଡ଼ା ଅଣ୍ଟାରେ ସ୍ପେଶିଆଲି, ସେଠି ଆମର ଆସନ୍ତି ସ୍ପେଶିଆଲି ଇଚିଂ ହଉଛି, ଦେନ୍ ଧଳା ଧଳା ଟିକେ ଦେଖାହଉଛି, କୁଣ୍ଡେଇ ହଉଛି। ଆଉ ବହୁତ କମନ୍ଲି ଆମେ ପାଉଛୁ ଯାଦୁ, ଯେଉଁଟାକି ଆମର ଶୀତ ଦିନଟେ କମିଯାଏ, କିନ୍ତୁ ଖରାଦିନେ ଝାଳ ଯୋଗୁଁ ସେ ଯାଦୁଟା ବହୁତ ବଢ଼ିଯାଏ, ସେଟା ଆମର ବହୁତ ପେସେଣ୍ଟ ଆସନ୍ତି। ଅନ୍ୟାନ୍ୟ କାରଣ ପାଇଁ ବି ପେସେଣ୍ଟ ବହୁତ ଗୁଡ଼ାଏ ଆସନ୍ତି।
1: ଯେଉଁ ସମସ୍ୟା ଗୁଡ଼ିକ ଦେଖାଯାଏ ତାର ନିରାକରଣ ପାଇଁ ଆମେ କ'ଣ କରିପାରିବା?
3: ଯେମିତିକି ଦେଖନ୍ତୁ, ରୋଗ ଅନୁସାରେ ଆମେ ନିରାକରଣ କରିବା। ସପୋଜ୍ ଆମର ଘିମିର ହେଲା, ତ ଯେଉଁମାନେ ବହୁତ ଆଉଟଡୋର କାମ କରନ୍ତି, ବାହାରେ ଖରାରେ କାମ କରନ୍ତି, ତାଙ୍କ ପାଇଁ ସ୍ପେଶାଲି ଅଲଗା ଆମକୁ ପ୍ରିକସନ୍ସ ନେବାକୁ ପଡ଼ିବ, ଯେମିତିକି ସେମାନେ କଣ୍ଟିନ୍ୟୁଅସ୍ଲି ଖରାରେ କାମ କରିପାରିବେ ନାହିଁ। ଯଦି ପାରିବେ କାଲାମିନ ଲୋସନ ଲଗେଇକି ସେମାନେ ଯିବେ, ବଡିରେ ଫୋଲ୍ଡେଡ୍ ଏରିଆରେ ପାଉଡର ଟିକେ ପକେଇକି ଯିବେ। ଆମର ଫେସ୍ରେ ନିହାତି ସନ୍ସ୍କ୍ରିନ୍ ଲଗେଇବେ, କିନ୍ତୁ ସନ୍ସ୍କ୍ରିନ୍ଟା ପ୍ରପରଲି ଲଗେଇବା ବହୁତ ଇମ୍ପୋର୍ଟାଣ୍ଟ। ସନ୍ସ୍କ୍ରିନ୍ ଫେସ୍ରେ ଲଗେଇବେ, ବଡିରେ ଯେତେ ପାରୁଛନ୍ତି ଫିଜିକାଲ ଏକ୍ସପୋଜରଟାକୁ ଆମକୁ ବନ୍ଦ କରିବାକୁ ପଡ଼ିବ। ଲାଇକ୍ ଆମର ସନ୍ସ୍କ୍ରିନ୍ଟାକୁ ଆମେ କେମିକାଲ ସନ୍ସ୍କ୍ରିନ୍ କହୁ, ଆଉ ଗୋଟେ ଫିଜିକାଲ ମାନେ ଆମେ କ'ଣ ଫୁଲ୍ ଡ୍ରେସ୍ ପିନ୍ଧିବା, ଫେସ୍କୁ ପୁରା ଘୋଡ଼େଇବା, ଚଷମା ପିନ୍ଧିବା, ଏସ୍ପିଏଫ୍ ବାଲା, ଏଇ ଜିନିଷ ଗୁଡ଼ାକ କରିବା ଦ୍ୱାରା ଆମେ ଫିଜିକାଲି ଆମେ ସନ୍କୁ ପ୍ରୋଟେକ୍ଟ କରିପାରିବା। ଦେନ୍ ସନ୍ସ୍କ୍ରିନ୍ ଆମେ କଷ୍ଟଲି ବଦଳରେ ଟିକେ ଶସ୍ତା ସନ୍ସ୍କ୍ରିନ୍ ବାଲା ହାତର ବାହାର ପଟେ ଲଗେଇ ପାରିବା, ଗୋଡ଼ରେ ଫୁଲ୍ ସୁ ଆଣ୍ଡ ସକ୍ସ, ଟିକେ ଗରମ ତ ହବ, ଟିକେ ଫୁଲ୍ ସୁ ଯଦି ପାରିବା ପିନ୍ଧିପାରିବା, ଏଇ ଜିନିଷ ଗୁଡ଼ାକ ଆମେ ଫିଜିକାଲି କରିପାରିବା।
1: ଆଜ୍ଞା, ଦେଖନ୍ତୁ, ଏ ଯୋଉ ଆମର ମହିଳାମାନେ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ନିତିଦିନିଆ ଜୀବନରେ ଅନେକ ପ୍ରକାରର କସ୍ମେଟିକ୍ସ ବ୍ୟବହାର କରୁଛନ୍ତି, ଯାହାକି ଦୀର୍ଘ ସମୟ ଧରି ରହିଥାଏ, ଏହାକୁ ବାରମ୍ବାର ଲଗେଇବା ଦ୍ୱାରା ତାର ପାର୍ଶ୍ୱ ପ୍ରତିକ୍ରିୟା କିଛି ଥାଏ କି?
3: ଆଜ୍ଞା, ଏଇଟା ଆମର ସମସ୍ତଙ୍କ ଇଚ୍ଛା ହୁଏ ଟିଭି ଦେଖିକି ଯେ ଆମେ ଟିକେ ସ୍କିନ୍ଟାକୁ ବେଟର କରିଦେବୁ, ନହେଲେ ଗୋରା ହେଇଯିବୁ, ସେଇ ଗୋରା ହେବା ଥିମ୍ଟା ହିଁ ଖରାପ। ଯାହାର ଯେଉଁ କଲର୍ର ସ୍କିନ୍ ଅଛି ତାଠୁ ନର୍ମାଲ ରହିବା, ଯେମିତିକି ଆମର ଚେଷ୍ଟର ସ୍କିନ୍ ସାଙ୍ଗରେ ଫେସ୍ର ସ୍କିନ୍ଟା ରହିବା, ସେତିକି ହିଁ ମ୍ୟାକ୍ସିମମ୍ ଆକ୍ଚୁଆଲି ହୁଏ। ତାଠୁ ଯଦି ଅଧିକା ଲୋକ ଧଳା ହେବାକୁ ଚେଷ୍ଟା କରନ୍ତି, ସେମାନେ ଯାଇକି ପାଖ ଦୋକାନରୁ ନେଇକି ଆସନ୍ତି, ଯେଉଁଟାକି ଡାକ୍ତରର ବିନା ପରାମର୍ଶ ନେଇକି ଆସନ୍ତି, ତ ସେଥିରେ ଷ୍ଟେରଏଡ୍ କ୍ରିମ୍ ଥାଏ, ସେଟାକୁ ଯଦି ଆମେ ରେଗୁଲାରଲି ଲଗେଇବା, ଲଗେଇ ଲଗେଇ ଲଗେଇଲା ପରେ ତାର ଗୁଡ଼ାଏ ସାଇଡ୍ ଇଫେକ୍ଟ ହୁଏ, ଲାଇକ୍ ଧଳା ଦେଖାଯିବ, କାହିଁକି ଧଳା ଦେଖାଯିବ, ତ ସେମାନେ ଭାବନ୍ତି ଆମେ ଗୋରା ହେଇଗଲୁ ଏଇ କ୍ରିମ୍ ଲଗେଇକି, ଆକ୍ଚୁଆଲି ସ୍କିନ୍ଟା ପତଳା ହେଇଯାଏ। ତ ଉପରର ଯେଉଁ ନର୍ମାଲ ସ୍କିନ୍ ଥାଏ, ଆମ ଇଣ୍ଡିଆନ ପାଇଁ ଯେଉଁ ସ୍କିନ୍ ଆମ ଭଗବାନ ଦେଇଛନ୍ତି, ଦାଟ୍ ଇଜ୍ ସନ୍ ପ୍ରୋଟେକ୍ସନ୍ ପାଇଁ ଠିକ୍ ଅଛି, ସେଇଥିପାଇଁ ଆମ ଇଣ୍ଡିଆନ ସ୍କିନ୍ରେ ସ୍କିନ୍ କ୍ୟାନ୍ସର କମ୍ ହୁଏ, କାହିଁକିନା ମେଲାନିନ୍ ଯେଉଁ କଳା ଆମ ଦେଖାଯାଉଛୁ ଭାବୁଛେ, ନହେଲେ ସାବନ ଦେଖାଯାଉଛି ଭାବୁଛେ ଫରେନର ଅପେକ୍ଷା, ସେଇଟା ଆମର ପ୍ରୋଟେକ୍ସନ୍ ଭଗବାନ ଆମକୁ ଦେଇଛନ୍ତି, ମେଲାନିନ୍ ପିଗମେଣ୍ଟ ଯେଉଁ ଅଛି ସେଟା ଆମକୁ ଖରାରୁ ଦାଉରୁ ଆମକୁ ବଞ୍ଚାଏ, ଆଉ ସ୍କିନ୍ କ୍ୟାନ୍ସରରୁ ବଞ୍ଚାଏ, ସେଟା ଆମକୁ ପ୍ରୋଟେକ୍ସନ୍ ଦିଏ। ଏଇ କ୍ରିମ୍ ଲଗେଇବା ଦ୍ୱାରା ସେଇ ଯେଉଁ ମେଲାନିନ୍ କଣ୍ଟେଣ୍ଟଟା କମିଯାଏ, ଯଦ୍ୱାରା ଧଳା ଲୋକ ଦେଖାଯାଆନ୍ତି, ପ୍ଲସ୍ ଆମର ସ୍କିନ୍ ପତଳା ବି ହେଇଯାଏ, ଆଉ ମନ ଇଚ୍ଛା ହେୟାର ବି ଛୋଟ ଛୋଟ ଛୋଟ ଦେଖିଥିବେ ସେ ଫେସ୍ରେ ହେୟାର ହେବା ଷ୍ଟାର୍ଟ ହୁଏ, ଜଷ୍ଟ ଲାଇକ୍ ଗୋଟେ ମଙ୍କି ଫେସ୍ ଭଳିଆ ଦେଖାଯାଏ, ଲାଲ ଦେଖାଯାନ୍ତି ସେମାନେ ବହୁତ, ନର୍ମାଲ ଲୋକ ଅପେକ୍ଷା ଫେସ୍ଟା ବହୁତ ଲାଲ ଦେଖାଯାଏ, ପତଳା ଦେଖାଯାଏ, ଧଳା ବି ଟିକେ ଦେଖାଯାନ୍ତି, ହେୟାର ଦେଖାଯାଏ, ଆଉ ବେଳେବେଳେ ଯଦି ପାଖରେ ସ୍କିନ୍ଟା ଦେଖିବେ ତାଙ୍କ ସ୍କିନ୍ରୁ କିଛିଟା ରକ୍ତ ଶିରା ବି ବେଳେବେଳେ ଦେଖାଯାଏ, ସିଭିୟର ଭେରାଇଟି ହେଇଗଲେ, ଯେତେବେଳେ ସେମାନେ ଏକ୍ସଟ୍ରିମ୍ ହେଇଯାଏ, ଯେତେବେଳେ ରକ୍ତ ଶିରା ଦେଖାଯାଏ, ନହେଲେ ଖରାକୁ ଗଲେ ଟିକେ ପୋଡେ, ବର୍ଣ୍ଣିଂ ସେନ୍ସେସନ୍ ହୁଏ, ସେତେବେଳେ ଆମ ପାଖକୁ ସେମାନେ ଆସନ୍ତି, ତ ସେତେବେଳେ ଆମେ ତାଙ୍କୁ ବୁଝାଉ ନାହିଁ ଏଇ କ୍ରିମ୍ଟା ଖରାପ ବୋଲି।
1: ବାରମ୍ବାର ଲଗେଇବା ଦ୍ୱାରା କ'ଣ ଅସୁବିଧା?
3: ଆଜ୍ଞା, ଏଇ ଯୋଉ ସାଇଡ୍ ଇଫେକ୍ଟ ଗୁଡ଼ା କହିଲି, ଡେଲି ସେମାନେ ଲଗେଇ ଲଗେଇ ହିଁ ଏଇ ସାଇଡ୍ ଇଫେକ୍ଟ ଗୁଡ଼ା ଆଣିଥାନ୍ତି, ଥରେ ଦୁଇ ଥର ଇଫେକ୍ଟ ଆସେନି, ତ ସେମାନେ ମାସେ ଲଗାନ୍ତି, ଗୋଟେ ଏମିତି ବି ଆମେ ପାଇଛୁ ଲୋକ 5-6 ବର୍ଷ ପର୍ଯ୍ୟନ୍ତ ବି ଲଗେଇକି ଆସୁଛନ୍ତି, ତ ସେମାନଙ୍କ ଇରିଭର୍ସିବୁଲ୍ ଡେମେଜ୍କୁ ସେମାନେ ଯାଆନ୍ତି। ତ ଆମେ ତାଙ୍କୁ କେତେଟା କ୍ରିମ୍ ଅଛି ଟାକ୍ରୋଲିମସ୍, ତାକୁ ସାଇଡ୍ ଇଫେକ୍ଟକୁ କାଉଣ୍ଟର ପାର୍ଟ କରିବା ପାଇଁ ଦେଉ, କିନ୍ତୁ ସେ ସାଇଡ୍ ଇଫେକ୍ଟ ଯାହାର ବେଶୀ ଦିନ ଲଗେଇଥାନ୍ତି, ଦାଟ୍ ଇଜ୍ ଦ ଇରିଭର୍ସିବୁଲ୍ ଡେମେଜ୍ ଷ୍ଟେଟ୍କୁ ସେମାନେ ପଳାନ୍ତି, ତାଙ୍କୁ ଆମେ ଆଉ ଭଲ କରିପାରୁ ନାହୁଁ।
1: ତେବେ ଯଦି ଆମେ କୌଣସି କ୍ରିମ୍ ମୁହଁରେ ଲଗାଉଛୁ ବା ମେକଅପ୍ ଯୋଉ ମହିଳାମାନେ ନେଉଛନ୍ତି ତାକୁ ନେଲେ

0: ବେଳେ କୋଉ କୋଉ ଦିଗ ପ୍ରତି ବିଶେଷ ଭାବରେ ଧ୍ୟାନ ଦେବା ଦରକାର?
1: ଆଜ୍ଞା, ସ୍ପେଶିଆଲି ଯେଉଁମାନେ ଆର୍ଟିଷ୍ଟ ସେମିତିଆ ପେସେଣ୍ଟ ବହୁତ ଆସନ୍ତି, ତ ଆମେ ମେକଅପ୍ ନେଉଛୁ ତ ଆମକୁ କ'ଣ ଏକ୍ସଟ୍ରା ପ୍ରୋଟେକ୍ସନ୍ ଦରକାର, ତ ସେମାନେ କ'ଣ କରିପାରିବେ, ପ୍ରଥମେ ମେକଅପ୍ ନେବା ପୂର୍ବରୁ ଯେଉଁ ବି ମେକଅପ୍ ଲଗେଇବେ ରେଗୁଲାରଲି ସେଇ ମେକଅପ୍ ହିଁ ଲଗେଇବା ପାଇଁ ଚେଷ୍ଟା କରନ୍ତୁ। ସେଇ ମେକଅପ୍କୁ ଫାଷ୍ଟ ସେମାନେ ଆମର ଯେଉଁ ସ୍କିନ୍ ଥାଏ ନେକ୍ ପାଖର ସ୍କିନ୍ ଯେଉଁ କଣ୍ଟିନ୍ୟୁଏସନ୍ ଥାଏ ଫେସ୍ ସହିତ, ସେଇ ସ୍କିନ୍ ତଳେ ଫାଷ୍ଟ ଲଗେଇକି ଟ୍ରାଏ କରନ୍ତୁ ଗୋଟେ ଦିନ, ଦୁଇ ଦିନ, ତିନି ଦିନ, ତିନି ଚାରି ଦିନ, ପାଞ୍ଚ ଦିନ ଲଗେଇଲା ପରେ ଜଣାପଡ଼ିଯାଏ ଯେ ସେଇ ମେକଅପ୍ଟି ତାଙ୍କୁ ସୁଟ୍ କରୁଛି କି ନାହିଁ। ଯଦି ଯେଉଁ ମେକଅପ୍ଟା ସୁଟ୍ କଲା, ଲାଲ ପଡ଼ିଲା, କୁଣ୍ଡେଇ ହେଲା, ବ୍ରଣ ବାହାରିଲା, ଦେନ୍ ସେଇ ମେକଅପ୍ ତାଙ୍କୁ ସୁଟ୍ କରୁନି, ନେକ୍ସଟ ସେମାନେ ଆଉ ଗୋଟେ ବାଲା ମେକଅପ୍ ବି ଚେଞ୍ଜ କରିକି ଚେକ୍ କରିବାକୁ ପଡ଼େ। ସେଇ ମେକଅପ୍ଟା ହିଁ ସେମାନେ ରେଗୁଲାରଲି ୟୁଜ୍ କରିବା କଥା, ସେଟା ଫାଷ୍ଟ। ସେକେଣ୍ଡ ହେଲା ମେକଅପ୍ ଲଗେଇବା ପୂର୍ବରୁ ବେଟର ହେବ ଭଲ ମଶ୍ଚରାଇଜର, ମାନେ କି ଗୋଟେ ଡର୍ମାଟୋଲୋଜିଷ୍ଟକୁ ପଚାରିକି ଗୋଟେ ମଶ୍ଚରାଇଜର ଫାଷ୍ଟରେ ଆପ୍ଲାଏ କରିବେ, ଦେନ୍ ତାକୁ ମେକଅପ୍କୁ ଲଗେଇବେ। ସପୋଜ୍ ତାଙ୍କ କାମ ସରିଗଲା ପରେ ଇମିଡିଏଟ୍ଲି ଫେସ୍କୁ ଭଲସେ ଧୋଇବାକୁ ପଡ଼ିବ, ଦେନ୍ ଏଗେନ୍ ମଶ୍ଚରାଇଜର ଲଗେଇବାକୁ ପଡ଼ିବ, ରାତିରେ ଟିକେ ପ୍ରୋଟେକ୍ସନ୍ ନେବାକୁ ପଡ଼ିବ। ଏମିତି ନାହିଁ ଯେ ମେକଅପ୍ଟାକୁ ବହୁତ ସମୟ ରଖିବେ, କାରଣ ମେକଅପ୍ କେବେ ବି ସ୍କିନ୍ ପାଇଁ ଭଲ ନୁହଁ।
0: ତେବେ ଆପଣ ଏଠି କୁହନ୍ତୁ ଯେ କୋଉ ଚର୍ମ ପାଇଁ କୋଉ ପ୍ରକାରର କ୍ରିମ୍ ଲଗେଇବା ଦରକାର?
1: ଆମର ଯେତେବେଳେ ଆଡଲ୍ଟ ଯେଉଁମାନେ ବଡ, ସେମାନଙ୍କ ସ୍କିନ୍ଟାକୁ ଆମେ ଡିଭାଇଡ୍ କରୁଛୁ, ଯେମିତିକି ନର୍ମାଲ ସ୍କିନ୍, ଅଏଲି ସ୍କିନ୍ ଆଣ୍ଡ ଡ୍ରାଏ ସ୍କିନ୍। ତ ଡ୍ରାଏ ସ୍କିନ୍ ପାଇଁ ଅଲଗା ଆମେ ଟିକେ ଅଏଲି ବେସ୍ଡ ମଶ୍ଚରାଇଜର ଦଉ, ଅଦରୱାଇଜ୍ ଅଏଲି ବେସ୍ଡ ସନ୍ସ୍କ୍ରିନ୍ ଦଉ। ସେମାନେ ଟିକେ ଅଏଲି ଜିନିଷ ଲଗେଇଲେ ବେଟର, ବିକଜ୍ ସେମାନଙ୍କ ସ୍କିନ୍ଟା ବହୁତ ଡ୍ରାଏ ଥାଏ, କିଛିଟା ପ୍ରୋଟିନ୍ ସେମାନଙ୍କ ନଥାଏ ଫେସ୍ରେ, ଯେଉଁଟାକି ସ୍କିନ୍ଟାକୁ ଡ୍ରାଏ କରେ। ଆଉ ଯେଉଁମାନେ ନର୍ମାଲ ସ୍କିନ୍ ଥାଏ ତାକୁ ଆମେ ଲକି ସ୍କିନ୍ କହୁ, ଯେଉଁଟାକି ବେଳେବେଳେ ଡ୍ରାଏ ଲାଗେ, ବେଳେବେଳେ ଅଏଲି ଲାଗେ, ଯେଉଁଟା କି ଭଲ ସ୍କିନ୍ ତାଙ୍କୁ, ସେଇଟା ସବୁ ପ୍ରକାର କ୍ରିମ୍ ତାଙ୍କୁ ସୁଟ୍ କରେ। ଆମର ଅଏଲି ସ୍କିନ୍ ଯେଉଁଟା ସବୁବେଳେ ଛୁଇଁଲେ ଦେଖିବେ ଚକ୍ ଚକ୍ ଦେଖାଯାଉଥାଏ ଫେସ୍ଟା, ସେଇଟା ଅଏଲି ସ୍କିନ୍। ଏମିତି ଅଛି, ଆପଣ ତାକୁ ନିଜେ ବି ଆପଣ ନିଜ ସ୍କିନ୍କୁ କ୍ଲାସିଫାଇ କରିପାରିବେ। ଟିସୁ ପେପର ଆପଣ ନେଇପାରିବେ, ଆପଣ ଫେସ୍ର ଚାରିଟା କ୍ୱାଡ୍ରେଣ୍ଟ କରିକି ଚାରିପଟେ ଟିସୁ ପେପରଟାକୁ ଟଚ୍ କରିବେ, ଚାରିଟା ଟିସୁ ପେପର ଦେଖିବେ, ଯଦି ଟିସୁ ପେପରରେ ବହୁତ ଅଏଲ୍ ଆସୁଛି ଚାରିଟା କ୍ୱାଡ୍ରେଣ୍ଟରୁ, ଦେନ୍ ଆମେ ତାକୁ ଅଏଲି ଫେସ୍ ବୋଲି କ୍ଲାସିଫାଇ କରୁ। ଯଦି ଦୁଇଟା କି ଗୋଟେ କ୍ୱାଡ୍ରେଣ୍ଟରେ ଆସୁଛି ଦେନ୍ ନର୍ମାଲ ସ୍କିନ୍, ଆଉ ଡ୍ରାଏରେ ବିଲକୁଲ ବି ଅଏଲ୍ ଆସେ ନା, ତାକୁ ଡ୍ରାଏ ସ୍କିନ୍ରେ କ୍ଲାସିଫାଇ କରୁ। ଆମେ ତାଙ୍କୁ ମଶ୍ଚରାଇଜର ବେସ୍ଡ ଅଧିକା ଟିକେ ମଶ୍ଚରାଇଜର ସେରାମାଇଡ୍ ବେସ୍ଡ ଏଗୁଡ଼ା ଆମେ ଦେଉ, ଅଦରୱାଇଜ୍ ଆମେ ଅଏଲି ସ୍କିନ୍ରେ ଟିକେ ଡ୍ରାଏ ବାଲା ଦେଉ, କମ୍ ଯେଉଁଟା ଟିକେ ଅଏଲି ଥାଏ ସେଇ ମଶ୍ଚରାଇଜର ତାଙ୍କୁ ବେଶୀ ଦେଉ।
0: ଏ ଯେଉଁ ଗ୍ରୀଷ୍ମ ଋତୁରେ
1: ଆଜ୍ଞା
0: କୋଉ ପ୍ରକାରର ମେକଅପ୍ ନେବା ଦରକାର?
1: ଯେମିତି ଆମେ କହିଲି ସ୍କିନ୍ ଦେଖିକି, ତ ଗ୍ରୀଷ୍ମ ଋତୁରେ ଅଏଲି ସ୍କିନ୍ ମାନଙ୍କୁ ବେଶୀ ଆଉ ଟିକେ ଅଧିକା ପିମ୍ପଲ୍ସ, ନହେଲେ ବେଶୀ ବ୍ଲକ୍ ହେଇଯାଏ ସ୍କିନ୍ଟା, କାହିଁକିନା ଅଏଲ୍ ଅଲରେଡି ସ୍ୱେଟିଂ ବହୁତ ହୁଏ, ଯାହାର ବେଶୀ ସ୍ୱେଟିଂ ହୁଏ ତାଙ୍କର ଅଏଲ୍ ଆଉ ସ୍ୱେଟିଂ ମିଶିଗଲେ ବହୁତ ଗୁଡ଼େ ପିମ୍ପଲ୍ସ ହବ, ନହେଲେ ଯୋଉ ବି କ୍ରିମ୍ ମଶ୍ଚରାଇଜର ଲଗାଉଥିବେ, ନହେଲେ ଯୋଉ ବି ମେକଅପ୍ ଲଗାଉଥିବେ ସେଟାର ସାଇଡ୍ ଇଫେକ୍ଟ ରହିବାର ଚାନ୍ସେସ୍ ବହୁତ ଥାଏ, ଦେଖିକି ଲଗେଇବାକୁ ପଡ଼ିବ। ଯେମିତି ଆମର ଅଛି ସେମିତି ନର୍ମାଲ ଦିନରେ ଥାଏ, ଗ୍ରୀଷ୍ମ ଋତୁରେ ସେମ୍ ଲଗେଇବାକୁ ପଡ଼େ, କିନ୍ତୁ ଗ୍ରୀଷ୍ମ ଋତୁରେ ଟିକେ ଆମକୁ ମଶ୍ଚରାଇଜର କମ୍ ଲଗେଇଲେ ଭଲ।
0: ଏ ଯୋଉ ଗ୍ରୀଷ୍ମ ଋତୁରେ ହଠାତ୍ ଯଦି ମୁହଁରେ କିଛି ପଡ଼ିବା ପରିକା ଅନୁଭବ ହୁଏ ବା ଲାଲ ଲାଲ ଫଳିଯାଏ, ତାହେଲେ କ'ଣ କରିବା ଉଚିତ?
1: ଯଦି ହଠାତ୍ ରାସେସ୍ ଆସୁଛି, ଜଷ୍ଟ ଲାଇକ୍ ରେଡ୍ ବମ୍ପସ୍ ଭଳିଆ ହେଉଛି, ଲାଲ ଲାଲ ଦେହରେ କିଛି ଫଳି ଯାଉଛି, ତାହେଲେ ଆମେ ଇମିଡିଏଟ୍ଲି ବେଟର ହେବ ଡର୍ମାଟୋଲୋଜିଷ୍ଟ ପାଖରେ କିଏ ଅଛନ୍ତି ଦେଖାନ୍ତୁ। ଅଦରୱାଇଜ୍ ଆମର ପାଖରେ ଯଦି ବରଫ ଅଛି କିଛି, ବରଫକୁ ଆମେ ଗୋଟେ ଟଙ୍କିକିଆ ପାଣି ପାଉଚ ମିଳେ ଫ୍ରିଜରେ, ତାକୁ ରଖିକି ସେ ଜାଗାରେ ଆମେ ଘଷି ପାରିବା। ଅଦରୱାଇଜ୍ ଖାଲି ବରଫ ଗୋଟେ ପଲିଥିନ ଭିତରେ ଛୋଟ ବଲ୍ ଭଳିଆ ବନେଇକି ସେ ଜାଗାରେ ରବ୍ କରିପାରିବା, ଯଦ୍ୱାରା କି ଇମିଡିଏଟ୍ ଯଦି କିଛି ସନ୍ବର୍ନ ହେଇଥିବ କିଛିଟା ରିଲିଫ ହେଇଯିବ। ଦେନ୍ ଆଫ୍ଟର ଦାଟ୍ ଯଦି ଆମର ଦୁଇ ଚାରି ଘଣ୍ଟା ପରେ ସେଇ ରେଡ୍ନେସ୍ଟା କମୁନି, ଆପଣ ନିହାତି ଗୋଟେ ଡର୍ମାଟୋଲୋଜିଷ୍ଟକୁ ହିଁ ଦେଖାନ୍ତୁ। ତା ଉପରେ ଇମିଡିଏଟ୍ଲି ଗୋଟେ ସନ୍ସ୍କ୍ରିନ୍ ଲଗେଇ ପାରିବେ, ଅଦରୱାଇଜ୍ କାଲାମିନ୍ ଲଗେଇ ପାରିବେ ବରଫ ଲଗେଇଲା ପରେ, ଏଣ୍ଡ ପାଖରେ ଯାଇକି ଗୋଟେ ଡାକ୍ତରଙ୍କୁ ଦେଖିବାକୁ ପଡ଼ିବ ଯଦି ରେଡ୍ନେସ୍ଟା କମୁନାହିଁ, ନିହାତି ଦେଖିବାକୁ ପଡ଼ିବ।
0: ଆଜ୍ଞା, ଆଉ ମହିଳାମାନଙ୍କର ଆଉ ଗୋଟିଏ ମୁଖ୍ୟ ସମସ୍ୟା ହେଲା ବ୍ରଣ।
1: ଆଜ୍ଞା,
0: ମୁହଁରେ ପ୍ରାୟ ବ୍ରଣ ଦେଖାଯାଏ, କାହାର କାହାର କଳା କଳା ଦାଗ ମଧ୍ୟ ପଡ଼ିଯାଏ, ଏହି ସମସ୍ୟାକୁ ଆମେ କେମିତି ଦୂର କରିପାରିବା?
1: ଦେଖନ୍ତୁ, ବ୍ରଣ ମୋଷ୍ଟଲି ଆମର ୟଙ୍ଗ ଏଜ୍ରେ ଆଡୋଲେସେଣ୍ଟ ପିରିୟଡ୍ରେ ହୁଏ, ଦାଟ୍ ଇଜ୍ ନର୍ମାଲ, କିନ୍ତୁ ସେଇ ପିରିୟଡ୍ରେ ଯଦି ଆମେ ଫେସ୍ଟାକୁ ୱାଶ୍ କରିବା, କାହିଁକିନା ସେଇ ପିରିୟଡ୍ରେ କ'ଣ ହୁଏ ବହୁତ ଗୁଡ଼େ ଅଏଲ୍ ଗ୍ଲାଣ୍ଡ ଆକ୍ଟିଭେଟ୍ ହେଇଯାନ୍ତି, କାହିଁକିନା ସେମାନେ ଭଏସ୍ ଚେଞ୍ଜ ହୁଏ, ମୁଣ୍ଡରେ ରୂପି ହୁଏ, ଫେସ୍ରେ ଆମର ଟିକେ ଟିକେ ଅଏଲିନେସ୍ ଆସେ, ତ ମଇଳା ବାହାରୁ ଏକ୍ସପୋଜର ଜମିକି ତାଙ୍କର ଯୋଉ ଗୋଟେ ପାଇଲୋସେବାସିସ୍ ଗ୍ଲାଣ୍ଡ ଥାଏ ସେଟାକୁ ବ୍ଲକ୍ କରିଦିଏ, ଯଦ୍ୱାରା ଭିତରେ ଗୋଟେ ଛୋଟ ବମ୍ପସ୍ ତିଆରି ହୁଏ, ସେଥିରେ ଆମର ଗୋଟେ ବ୍ୟାକ୍ଟେରିଆ ଆସିକି ପଶିଯାଏ, ତାକୁ କହନ୍ତି ପ୍ରୋପିନିଓ ବ୍ୟାକ୍ଟେରିୟମ୍ ଆକ୍ନି, ସେ ତାଦ୍ୱାରା ଲାଲ ଲାଲ ହୁଏ, ପସ୍ ଫିଲ୍ଡ ହେଇଯାଏ। ତ ସେଇ କେସ୍ରେ ଯଦି ମୁହଁଟାକୁ ୟଙ୍ଗ ଏଜ୍ରେ କ୍ଲିନ୍ ରଖିବା, ଫେସ୍ୱାଶ ହଉ ନହେଲେ ସାବୁନ ହଉ, କାହିଁକିନା ଛୋଟ ପିଲାଙ୍କୁ ଏତେ ବି ଫେସ୍ ୱାଶ୍ ଦରକାର ନାହିଁ, ସାବୁନ ନର୍ମାଲ ଯେଉଁଟାକି ବ୍ଲାଣ୍ଡ ସାବୁନ ଲଗେଇ ପାରିବେ, ସେମାନେ ବାସ୍ନା ହେଇନଥିବ, ଲଗେଇକି କ୍ଲିନ୍ ଯଦି ରଖିବେ ତାହେଲେ ଆମର ଯୋଉ ସେବାସିସ୍ ଗ୍ଲାଣ୍ଡ ବ୍ଲକ୍ ହବନି କି ବ୍ରଣ ବି ହବନି। ଏକେ ଆଜିକାଲି ୟଙ୍ଗରେ ଜଷ୍ଟ 12-13 ବର୍ଷରୁ ହିଁ ସେମାନେ ଷ୍ଟାର୍ଟ କରିଦେଉଛନ୍ତି ଲଗେଇବା ମେଡିସିନ୍ ନହେଲେ ମେକଅପ୍, ସେଟା ଟିକେ ଯେତେ ପାରିବା ଆଭୋଏଡ୍ କରିବା ଉଚିତ, କିନ୍ତୁ ମେକଅପ୍ ଯେତେ

0: ଓଲ୍ଡ ଏଜ୍ ହେଲା, ମେକଅପ୍ ଇଜ୍ ଫର୍ କ'ଣ ଗୋଟେ ଛୁପେଇବା ପାଇଁ, ଲୁଚେଇବା ପାଇଁ, ଯେତେବେଳେ ସ୍କିନ୍ ରିଙ୍କଲ୍ସ ହେଉଛି ସେତେବେଳେ ବେଟର୍। ୟଙ୍ଗ ଏଜ୍ରେ ଆମକୁ ବେଶୀ ଜଲ୍ଦି ଜଲ୍ଦି ମେକଅପ୍ ନେବା କିଛି ବି ଦରକାର ନାହିଁ।
1: ପ୍ରକୃତରେ କେତେ ବୟସରୁ ପିଲାମାନେ ଏଇସବୁ ମେକଅପ୍ ଲଗାଇବା କଥା?
0: ନର୍ମାଲି କହିବାକୁ ଗଲେ ତ ମେକଅପ୍ଟାକୁ ଆଭଏଡ୍ ହିଁ କରିବା କଥା, ଯେତେ ପାରୁଛେ କମ୍ ମେକଅପ୍ ୟୁଜ୍ କରିବା କଥା। ନ୍ୟାଚୁରାଲ ଜିନିଷ ଯଦି ୟୁଜ୍ କରିପାରୁଛନ୍ତି ପେଟେ, ଲିପଷ୍ଟିକ୍ ଡର୍ମାଟାଇଟିସ୍ ହେଉଛି, ଆମେ ରେଗୁଲାର ଲିପଷ୍ଟିକ୍ ଯେଉଁ ଲଗାଉଛେ ଧୀରେ ଧୀରେ ପାଟିରେ ଆମ ଜିଭରେ ଟିକେ ଟିକେ ଟିକେ ଟିକେ ମାଇଲ୍ ଯାଉଛି, ତ ଏଭ୍ରିଡେ ଆମେ ଯେତେବେଳେ ଲଗେଇକି ଆସୁଛେ ତ ଏଭ୍ରିଡେ ସ୍ମଲ୍ ଆମାଉଣ୍ଟ ଅଫ୍ କେମିକାଲ୍ସ ଆମ ବଡିକୁ ଯାଉଛି। ସେମିତି ଆଇରେ ବି ଯେତେବେଳେ କାଜଲ ଲଗାଉଛେ, ସ୍ମଲ୍ ଆମାଉଣ୍ଟ ଅଫ୍ କାଜଲ ଭିତରୁ ଆଇ ଦେଇକି ଆମ ଆବଜର୍ଭ ହେଇକି ସ୍କିନ୍ରେ ଯାଉଛି। ଆଉ ଯୋଉଟା ଆବଜର୍ଭ ହେଉନି ଡିଫରେଣ୍ଟ ଥିଙ୍ଗ, ସ୍ପେଶାଲି ଆମର ଯୋଉ ଆଇ ଚାରିପଟେ ପାଟି ଏଗୁଡ଼ାରେ ଆବଜର୍ପସନ୍ ରେଟ୍ ଇଜ୍ ଭେରି ହାଇ, ଜଲ୍ଦି ଆବଜର୍ପସନ୍ ହେଇଯାଏ, ତ ସେଗୁଡ଼ାରେ ଯେତେ ପାରୁଛନ୍ତି କମ୍ ସମୟ ଲଗେଇକି, ହଁ କିଛି ପାର୍ଟି ଅଛି ଫଙ୍କସନ୍ସ ଅଛି ଆଜିକାଲି ତ ଆଭଏଡ୍ କରିହେବନି, ଲଗେଇକି ସାଙ୍ଗେ ସାଙ୍ଗେ ଆସିଲା ପରେ ତାକୁ ରିମୁଭ୍ କରିଦେବାଟା ବେଟର। ତା ପୂର୍ବରୁ ଆମେ ଗୋଟେ ଜିନିଷ କରିପାରିବା, ମଇଶ୍ଚରାଇଜର ଭେସଲିନ ପେଟ୍ରୋଲିୟମ ଜେଲି ଯୋଉଟା ଦ୍ୟାଟ୍ ଇଜ୍ କମନ୍, ସେଇଟା ଆମେ ଯଦି ଆଇଲାଇନର ଲଗାଉଛେ ଫାର୍ଷ୍ଟ ଆଖି ଚାରିପଟେ ସେଇ ଭେସଲିନ୍ଟା ଲଗେଇଦେଇ ତାପରେ ଆଇଲାଇନର ଲଗେଇବେ, ଯଦି କିଛିଟା ପ୍ରୋଟେକ୍ସନ୍ ଆମେ ଦେଇପାରିବା। ସେମିତି ଓଠରେ ବି ସେମିତି ଫାର୍ଷ୍ଟ ଭେସଲିନ୍ ଲଗେଇ ଦେନ୍ ଆପଣ ଲିପଷ୍ଟିକ୍ ଲଗେଇବେ, ଯେତେ ଟିକେ ବ୍ରାଣ୍ଡେଡ୍ ଟିକେ କଷ୍ଟଲି ଲଗେଇଲେ ବେଟର, ବିକଜ୍ ସେମାନଙ୍କୁ FDA ମାନେ ଇଣ୍ଡିଆନ ଆମର ଯୋଉ ଇଏ ଥାଏ କସ୍ମେଟିକ୍ର କିଛି ଲ ଥାଏ, ସେ ଲ ଦେଇକି ସେମାନେ ଆସନ୍ତି ବ୍ରାଣ୍ଡେଡ୍ ଇଏ ମାନେ, ସେଟା ଟିକେ କିଛି ମାତ୍ରାରେ ପ୍ରୋଟେକ୍ସନ ଦିଏ ବ୍ରାଣ୍ଡେଡ୍ ଜିନିଷ ଗୁଡା।
1: ଆଜ୍ଞା, ଅନେକ ମହିଳା ଦୀର୍ଘ ସମୟ ଧରି ଯୋଉ ଆଇ ଲାଇନର ହେଲା ବା ଲିପଷ୍ଟିକ୍ ହେଲା ତାକୁ ଲଗେଇ ରଖିଥାନ୍ତି,
0: ଆଜ୍ଞା
1: ଏହାକୁ ଏମିତି ଦୀର୍ଘ ସମୟ ଧରି ରଖିବା ଦ୍ୱାରା କଣ ଅସୁବିଧା ହୁଏ?
0: ମୁଁ ଯୋଉ ଜିନିଷଟା ଆପଣଙ୍କୁ କହିଲି ଧୀରେ ଧୀରେ ଯୋଉ ଆଜିକାଲି କ୍ୟାନ୍ସର ରେଟ୍ଟା ଏତେ ବଢୁଛି, ଟିକେ ଟିକେ ଟିକେ କେମିକାଲ ଆମ ବଡିକୁ ଏଣ୍ଟର କରୁଛି, ଯୋଉମାନେ ଜେନେଟିକାଲି ପ୍ରିଡିସ୍ପୋଜ୍ ଥାଉଛନ୍ତି ସେମାନଙ୍କୁ ସେ କ୍ୟାନ୍ସରଟା ହେଉଛି, ଜାଣିପାରୁନେ କସ୍ମେଟିକ୍ ଇଜ୍ ଦ ମେନ୍ ସୋର୍ସ ଆମ ଇଣ୍ଡିଆରେ, ସେଥିପାଇଁ କସ୍ମେଟିକ୍ ମାର୍କେଟ୍ଟା ବହୁତ ଚାଲିଛି, କିନ୍ତୁ ଫରେନ୍ରେ ୟୁଏସ୍ ହେଉ ବାହାର ଯେତେ ବି କଣ୍ଟ୍ରି ଅଛି ଦେ ହାଭ୍ ଏ ଅନ୍ଲାଇନ୍ ଲ ଯେ ଯଦି ଆପଣଙ୍କୁ କସ୍ମେଟିକ୍ରେ କିଛି ବି ପ୍ରୋବ୍ଲେମ୍ ହେଉଛି ତାକୁ କସ୍ମେଟିକ୍ ଭିଜିଲାନ୍ସ ଗୋଟେ କାଟେଗୋରୀ ଇଏ ଅଛି, ୟୁ କ୍ୟାନ୍ କମ୍ପ୍ଲେନ୍ ଅନ୍ଲାଇନ୍, ବଟ୍ ଆମ ଇଣ୍ଡିଆ ଇଜ୍ କସ୍ମେଟିକ୍ଟା ବହୁତ ଇଜିଲି ଆଭେଲେବୁଲ, ଦେର୍ ଇଜ୍ ନୋ ସ୍ପେସିଫିକ୍ ଲ ଫର୍ ଇଟ୍, କମ୍ ୟୁଜ୍ କରିବାଟା ବେଟର।
1: ଏଇ ତ ଆପଣ ଆମର ମହିଳା ଏବଂ ଝିଅମାନଙ୍କର କଥା କହିଲେ, କିନ୍ତୁ ଅନେକ ଛୋଟ ଛୋଟ ପିଲାମାନେ ମଧ୍ୟ ଏଇ ଗ୍ରୀଷ୍ମ ଋତୁରେ ତାଙ୍କ ଦେହରେ ଘିମିରି ପରିକା ଫଳିଯିବା ବା ବିଭିନ୍ନ ସମସ୍ୟା ତାଙ୍କ ଶରୀରରେ ଦେଖାଯାଇଥାଏ, ସେ ପିଲାମାନଙ୍କୁ ଆମେ କେମିତି ରକ୍ଷା କରିପାରିବା?
0: ଆଜ୍ଞା, ପିଲାମାନଙ୍କୁ ମୋଷ୍ଟଲି ଗରମ ହେଲେ ହିଁ ଘିମିରି ହୁଏ, ଆଉ ଗୋଟେ ହୁଏ ବଥ ଯୋଉଟାକି ଆମେ ଘା କହୁ, ଯେମିତି କହନ୍ତି ଆମେ ଆମ୍ବ ଖାଇଲୁ ତ ହେଲା ଗରମ ହେଲା, ନାଇଁ ସେ ଗରମରେ ହୁଏ ଆକ୍ଚୁଆଲି। ତ ଗୋଟେ ଜିନିଷ ଆମେ ତାଙ୍କୁ ହାଇଡ୍ରେଟେଡ୍ ରଖିବା, ପୁରା ବହୁତ ପାଣି ପିଇବାକୁ ଦେବା, ଯଦ୍ୱାରା କି ସ୍କିନ୍ଟା ଗରମ ହେଲେ ବି ରିଆକ୍ଟିଭ୍ ହେବନି। ଏବେ ତ ପ୍ରାୟ ସମସ୍ତଙ୍କ ଘରେ ଏସି କୁଲର ହେଲାଣି, ତ ଯୋଉ ଏନ୍ଭାରମେଣ୍ଟ ହଠାତ୍ ଏସିରେ ରହିକି ଯୋଉ ବାହାରକୁ ଚାଲି ଯାଉଛନ୍ତି ସେଟାକୁ ଆମକୁ ଆଭଏଡ୍ କରିବାକୁ ପଡିବ। ଟେମ୍ପରେଚର 28 ରଖିଲେ ଭଲ, ଯଦ୍ୱାରା କି ହଠାତ୍ ବାହାରକୁ ଗଲେ ଏନ୍ଭାରମେଣ୍ଟର ଯୋଉ ଟେମ୍ପରେଚର ଚେଞ୍ଜେସ୍ଟା ବେଶୀ ଆମ ବଡି ସଫର କରିବନି, ସେଟାକୁ ଫାଷ୍ଟ ରଖିବାକୁ ପଡିବ। ଛୋଟ ପିଲା ବି ବଡ ବି, ଛୋଟ ପିଲାମାନଙ୍କର ଆମର ଯୋଉ ସିଷ୍ଟମ୍ ଥାଏ ସ୍ୱେଟ୍ ଗ୍ଲାଣ୍ଡ ସିଷ୍ଟମ୍ ଯୋଉଟାକି ଆମର କଣ୍ଟ୍ରୋଲ କରେ, ହାଇପୋଥାଲାମସ୍ ହଉ ଆମର ସ୍ୱେଟ୍ ଆଉ ଗରମକୁ ସେମାନେ ସବୁ କଣ୍ଟ୍ରୋଲ କରନ୍ତି, ସେମାନଙ୍କ ଏତେଟା ଡେଭଲପ୍ ହେଇନଥାଏ, ଯେତେବେଳେ ସେମାନେ ଏସିରୁ ହଠାତ୍ ବାହାରକୁ ପଳାନ୍ତି ସେଥିପାଇଁ ସେମାନଙ୍କୁ ବହୁତ ଦେଖିବେ ହଠାତ୍ ବଡି ସାରା ଘିମିରି ହେଇଯାଏ, ହଠାତ୍ ବଥ ଛୁଆମାନଙ୍କ 5-7 ଇୟର ଛୁଆଙ୍କର ହେଇଯାଏ, ତ ସେଇ ଟେମ୍ପରେଚରଟାକୁ ଏସିର 28-29-30 ରଖିବା ଉଚିତ। ବାହା ଯଦି ବି ହେଇଗଲା ବାଇ ଚାନ୍ସ ବାହାରେ ସପୋଜ୍ ବୁଲିଲେ ପିଲା ଖରାଦିନେ ଖେଳୁଛନ୍ତି ହେଇଗଲା, ତାଙ୍କୁ ଖେଳିବା ଯିବାକୁ ପୂର୍ବରୁ ତାଙ୍କୁ କାଲାମିନ୍ ଲୋସନ୍ ଟିକେ ଲଗେଇକି ତାଙ୍କୁ ବାହାରକୁ ଛାଡ଼ିବେ, ଆସିଲା ପରେ ତାଙ୍କୁ ପ୍ରଚୁର ପାଣି ପିଇବାକୁ ଦେବେ, ଯଦି କିଛି ରାସେସ୍ ହେଲା ବରଫ ଟିକେ ଘସି ପାରିବେ ଦେନ୍ ତାଙ୍କୁ କାଲାମିନ୍ ତ ଲଗେଇବେ, ସମସ୍ତେ ଭାବନ୍ତି ଯୋଉ ପାଉଡର ମିଳେ ନା କେଜଣଙ୍କୁ ଇରିଟାଣ୍ଟ ହେଇଯାଏ। ଆଉ ଗୋଟେ କମନ୍ଲି ଆମେ ଦେଖିଛୁ ଖରାଦିନେ ନଡ଼ିଆ ତେଲ ଆଉ କର୍ପୁର ଲଗାନ୍ତି, ଯୋଉଟାକି ଟିକେ ଥଣ୍ଡା ଲାଗେ ବୋଲି ଭାବନ୍ତି, ନ ଲଗେଇବାଟା ଆଭଏଡ୍ କରିବାଟା ବେଟର, ବିକଜ୍ କେତେ ଜଣଙ୍କୁ ସୁଟ୍ କରେ କେଜଣଙ୍କୁ ସୁଟ୍ କରେ ନା, ତ କାହାକୁ ସୁଟ୍ କରେ ନା ଆମେ ଜାଣିନେ।
1: ଅନେକ ମାନେ ଛୋଟ ପିଲା ମାନେ ଜନ୍ମ ହେଲା ଶିଶୁ ସେମାନଙ୍କର ଜଙ୍ଘସନ୍ଧି କାଖ ତଳ ତା ମଧ୍ୟ ଫଳି ଯାଇଥାଏ।
0: ଆଜ୍ଞା, ଛୋଟ ପିଲାଙ୍କ ଯେମିତି ଆପଣଙ୍କୁ କହିଲି ତାଙ୍କର ସ୍ୱେଟ୍ ଗ୍ଲାଣ୍ଡ ଟେମ୍ପରେଚର କଣ୍ଟ୍ରୋଲ ସିଷ୍ଟମଟା ଭଲସେ ଡେଭଲପ୍ ହେଇନଥାଏ, 1 ଇୟର ତଳେ ତ ବହୁତ କମ୍ ଡେଭଲପ୍ ହେଇଥାଏ, ତ ସେମାନଙ୍କୁ ସ୍ପେସିଫିକାଲି ଯେତେବେଳେ ଆମେ ଭଲସେ ଥଣ୍ଡା ପାଣିରେ ଗାଧେଇକି ପାଉଡର ଲଗେଇକି ତାଙ୍କର ଯୋଉ ଫୋଲ୍ଡ ଏରିଆ ଗୁଡାକୁ ନିହାତି ପାଉଡର ରଖିବା କଥା, ବିକଜ୍ ସ୍ୱେଟିଂ ହୁଏ, ସ୍ୱେଟିଂ ହେଲେ ଆଜିକାଲି ଟେମ୍ପରେଚର ଏତେ ହାଇ ରହୁଛି ସ୍ୱେଟିଂ ରିଲେଟେଡ୍ ଆମର ଗୋଟେ ଏକ୍ଜିମା ହୁଏ, ତାକୁ କହନ୍ତି ସ୍ୱେଟ୍ ଡର୍ମାଟାଇଟିସ୍, ତ ସେ ସ୍ୱେଟିଂଟାକୁ ଆମକୁ ଆଭଏଡ୍ କରିବାକୁ ପଡିବ। ତାଙ୍କୁ ଆଜିକାଲି ଯୋଉ ଡ୍ରେସ୍ ପିନ୍ଧୁଛନ୍ତି ଆଜିକାଲି ଆଉ ପିଓର କଟନ୍ ପିନ୍ଧୁନାହାନ୍ତି, ଯାହା ମାର୍କେଟରେ ମିଳୁଛି ପିନ୍ଧି ଦେଉଛନ୍ତି, ତ ଆମେ ଜାଣିନେ ମାର୍କେଟର ଡ୍ରେସ୍ରେ କେତେ ପରସେଣ୍ଟେଜ୍ କଟନ୍ ଅଛି, ତ ବେଟର ଛୁଆମାନଙ୍କୁ ଯେତେ ଛୋଟ ଛୁଆ ପିଓର କଟନ୍ର ଷ୍ଟିଚ୍ କରିବେ, କିଣିବେ କପଡ଼ା, ଚେକ୍ କରିବେ, ତାକୁ ସିଲେଇବେ, ଛୋଟ ଛୋଟ ପୁରା ଖୋଲା ଓପନ ବାଲା ପୁରା ପିଓର କଟନ ଯଦି ପିନ୍ଧେଇ

0: ଭଲ ଯାହା ଝାଳ ହବ କଟନ ଉଲ୍ ସ୍ୱେଟରଟାକୁ ନେଇଯିବ ଯଦ୍ୱାରା ତାକୁ ଥଣ୍ଡା ଲାଗିବ। ଫୋଲ୍ଡରେ ମୋଷ୍ଟଲି ପାଉଡର ଯଦି ଲଗେଇଦେବେ ଦାଟ ଇଜ ହବନି। ତାପରେ ସୋରିଷ ତେଲ ଗୋଟେ ଲଗାନ୍ତି, ସେଟା ଟିକେ ଆଭଏଡ କରନ୍ତୁ ଆଗେ। ଆଜିକାଲି ଆଉ ସୋରିଷ ତେଲ ଛୁଆଙ୍କୁ ଲଗେଇବା ପାଇଁ ମନା କରନ୍ତି, ଗରମ ଲାଗେ ସେଟା ବହୁତ। କୋକୋନଟ୍ ଅଏଲ ଲଗେଇ ପାରିବେ।
1: ଇଏ ତ ଆପଣ ପିଲାମାନଙ୍କର କଥା କହିଲେ, କିନ୍ତୁ ଏଇ ଯୋଉ ଖରା ଦିନରେ ବୟସ୍କ ଲୋକମାନଙ୍କର ଚର୍ମର ଯତ୍ନ ଆମେ କେମିତି ନବା?
0: ଆଜ୍ଞା, ବୟସ୍କ ଲୋକମାନେ ଯେମିତି ଛୁଆମାନେ ବେଶୀ ପ୍ରୋନ୍, ଆମର ସ୍କିନ୍ ଖରାଦିନ ହଉ ନହେଲେ ଚର୍ମ ତାଙ୍କର ଯେମିତି ଲେସ୍ ଡେଭଲପ୍ଡ, ସେମିତି ବୟସ୍କ ଲୋକମାନଙ୍କ ବି ସେମିତି ଆମର ଲେସ୍ ଡେଭଲପ୍ ତ ନୁହଁ, ଡେଭଲପ୍ଡ ହେଇକି ତାଙ୍କ ସିଷ୍ଟମ ଗୁଡ଼ା ଟିକେ ଖରାପ ହେଇଆସିଲାଣି। ତାଙ୍କର କ'ଣ ଚର୍ମର ସ୍କିନ୍ଟା ବଡ଼ ଲୋକଠୁ ଆଉ ଛୋଟ ପିଲାଠୁ ବୟସ୍କ ଲୋକଙ୍କର ଟିକେ ଅଲଗା। ତାଙ୍କର କ'ଣ ହୁଏ, ଚର୍ମଟା ଦେଖିବେ ଆପଣ ଟିକେ ରିଙ୍କଲ୍ ଦେଖାଯାଏ, ଧୂର ଧୂର ଦେଖାଯାଏ। କାହିଁକି ନା ତାଙ୍କର ତଳେ ଆମର ସ୍କିନ୍ର କିଛିଟା ଲେୟର ଥାଏ, ଏପିଡର୍ମିସ୍, ଡର୍ମିସ୍। ତ ଆମ ଡର୍ମିସ୍ରେ ତାଙ୍କର ଯୋଉ ଇଲାଷ୍ଟିସିଟି, କାହିଁକି ବୟସ୍କ ଲୋକଙ୍କ ସ୍କିନ୍ଟା ଚକ୍ଚକ୍ ଦେଖାଯାଏନି, ଆମର ଗୋଟେ କୋଲାଜେନ୍ ଥାଏ ଯୋଉଟାକି ଆମେ ଆଜିକାଲି ଲୋକ କୋଲାଜେନ୍ ମେଡିସିନ୍ ଖାଉଛନ୍ତି, ଲଗାଉଛନ୍ତି କୋଲାଜେନ୍ ଫେସ୍ରେ। ତ ସେ କୋଲାଜେନ୍ ଆମ ନର୍ମାଲି ସ୍କିନ୍ ତଳେ ଗୋଟେ ଥାଏ, ସେଟା ବୟସ୍କ ଲୋକଙ୍କର କୋଲାଜେନ୍ ଡର୍ମିସ୍ରେ ଯଦି କୋଲାଜେନ୍ ଇଲାଷ୍ଟିନ୍ ଏସବୁ ତାଙ୍କର ନଷ୍ଟ ହୋଇଯାଇଥାଏ, ସେଥିପାଇଁ ଉପର ସ୍କିନ୍ଟା ଆଉ ଗୋଟେ ସିଧା ହେଇକି ପୁରା ଷ୍ଟ୍ରଙ୍ଗ ହେଇକି କ୍ଲିନ୍ ହେଇକି ନ ରହିକି ଧୂର ଧୂର ହଉଥାଏ। ତ ଆମେ ତାଙ୍କୁ ଏତେ ପ୍ରୋଟେକ୍ସନ୍ ଦେଇପାରିବାନି, ତ ସେଇଥିପାଇଁ ଆମେ ତାଙ୍କୁ ପ୍ରଚୁର ପରିମାଣରେ ପାଣି ପିଇବାକୁ କହିବା ଯେତିକି ସେ ପାରୁଛନ୍ତି ଫାଷ୍ଟ। ସେକେଣ୍ଡ ହେଲା ଆମର ଯେତେ ତାଙ୍କୁ ମଏଶ୍ଚରାଇଜର ଲଗେଇବାକୁ ପଡିବ। ଏମିତି ହୁଏ କି ସେମାନେ ସବୁବେଳେ ମଏଶ୍ଚରାଇଜର କିଣିପାରିବେନି, ଆମେ ତାଙ୍କୁ କହୁ ଆପଣ ନଡ଼ିଆ ତେଲ ନେଇକି ଆସନ୍ତୁ, କିଛି ଯଦି ପେଟ୍ରୋଲିୟମ୍ ଜେଲି ତାକୁ ଅଧା ଅଧା ମିଶେଇ ଦିଅନ୍ତୁ, ନହେଲେ 3/4 କରିପାରିବେ, ନଡ଼ିଆ ତେଲ ଅଧିକା ପେଟ୍ରୋଲିୟମ୍ ଜେଲି ତାକୁ ମିଶେଇକି ପାଖରେ ରଖିଥିବେ। ଯେତେବେଳେ ଆପଣ ଗାଧେଇକି ଆସିବେ ତ ତାଙ୍କୁ ମଏଶ୍ଚରାଇଜର ନିହାତି ଦରକାର, ମଏଶ୍ଚରାଇଜର ଲଗେଇଲେ ହିଁ ସ୍କିନ୍ଟା ପ୍ରୋଟେକ୍ସନ୍ ଦେବ। ତ ସେ ଗାଧେଇକି ଆସିବାର 3-4 ମିନିଟ୍ 5 ମିନିଟ୍ ଭିତରେ ହିଁ ମଏଶ୍ଚରାଇଜରଟା ଯୋଉଟା ବନେଇଥିବେ ଘରେ ସେଟାକୁ ସେ ଲଗେଇ ପାରିବେ। ତାର ଡିରେକ୍ସନ୍ ବି ଥାଏ, 3-4 ମେଥଡ୍ ଥାଏ, ଯୋଉପଟେ ଆମର ହେୟାର ଥାଏ ସେଇ ଡିରେକ୍ସନ୍ରେ ହିଁ ଲଗେଇବା। ଗାଧେଇକି ଆସିଲା ପରେ ଟିକେ ଯୋଉ ଓଦା ଥିବେ କଟନ୍ ପିଓର କଟନ୍ରେ ଟିକେ ଚାପି ନେବା ତାର ପାଣି ଗୁଡ଼ାକୁ, ଏମିତି ପୋଛା ପୋଛି ଘଷା ଘଷି କରିବାନି, ମଏଶ୍ଚରାଇଜରକୁ ପୁରା ଲଗେଇବା। କାଲାମିନ୍ ଲୋସନଟା ଟିକେ ବୟସ୍କ ଲୋକ ପାଇଁ ପ୍ରୋବ୍ଲେମ୍ ଥାଏ ବେଶୀ, କାରଣ ଡ୍ରାଏ କରେ। କାଲାମିନ୍ ଲୋସନଟାକୁ ଆମେ କାହିଁ ଖରାଦିନେ ଦେଉ ସ୍ୱେଟ୍ଟାକୁ ଟାଣିବା ପାଇଁ, କିନ୍ତୁ ବୟସ୍କ ଲୋକଙ୍କ ସ୍କିନ୍ଟା ଟିକେ ଡ୍ରାଏ ଥାଏ, ସେମାନେ ତାକୁ ମଏଶ୍ଚରାଇଜର ବେଟର। ଯେତେ ପାରିବା ବାହାରକୁ ନ ଯିବା ପାଇଁ କହିବା, ଘରେ ରହିବାଟା ଭଲ, ମାନେ ୱେଲ୍ ହାଇଡ୍ରେଟେଡ୍ ଆଣ୍ଡ ଘରେ ରହିବେ। ଯଦି ବାଇଚାନ୍ସ ବାହାରକୁ ଯାଉଛନ୍ତି ଯେନ୍ ପାଣି ଆଉ ସେଇ ଟାଇମ୍ରେ ସେ କାଲାମିନ୍ ଲୋସନ ଲଗେଇବେ ଯଦି ବାହାରକୁ ଯାଉଛନ୍ତି, ଦେନ୍ ଥଣ୍ଡା ପାଣି ଦେନ୍ ପୁରା କଭର ହେଇକି ଯିବାକୁ ପଡିବ, ଯେତେ କମ୍ ଏକ୍ସପୋଜ୍ ହେଉଛନ୍ତି ଭଲ।
1: ଆଜ୍ଞା, କିନ୍ତୁ ଯେଉଁମାନେ ଡାଇବେଟିସ୍ କିମ୍ବା ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ସେମାନେ ତାଙ୍କର ଚର୍ମର ଯତ୍ନ କେମିତି ନେବେ?
0: ସ୍ପେସିଫିକାଲି ଡାଇବେଟିସ୍ ପେସେଣ୍ଟ ମେଡିସିନ୍ ଖାଆନ୍ତି, ଡାଇବେଟିସ୍ ପାଇଁ ଆଣ୍ଟି ଡାଇବେଟିକ୍ ମେଡିସିନ୍ କେତେଟା, ଆମର କେତେଟା ମେଡିସିନ୍ ବି ଅଛି ଯୋଉଟାକି ଖରା ସହିତ ରିଆକ୍ସନ୍ କରେ, ଯେମିତିକି ଆମର ଯୋଉ ଏକ୍ସପୋଜ୍ ପାର୍ଟ ଅଛି, ବେକ ହଉ, ଫେସ୍ ହଉ, ହାତର ବାହାର ପଟ ହଉ, ପିଠିର ଯୋଉ ବ୍ଲାଉଜ୍ ପିନ୍ଧନ୍ତୁ କି ଡ୍ରେସ୍ ପିନ୍ଧନ୍ତୁ, ଯୋଉ ପାର୍ଟଟା ଏକ୍ସପୋଜ୍ ହଉଛି ସେଇ ପାର୍ଟରେ ଦେଖିବେ କେତେ ଜଣଙ୍କର ଲାଲ ଲାଲ ହେଇଯାଏ, ନହେଲେ ଛୋଟ ଛୋଟ ଘିମିର ଭଳିଆ ହେଇଯାଏ, କିନ୍ତୁ ଭିତରେ ହେଇନଥାଏ। ମୋଷ୍ଟଲି ଆମେ ଦେଖିଛୁ କେତେଟା ଆଣ୍ଟି ଡାଇବେଟିକ୍ ମେଡିସିନ୍ ଖରା ସହିତ ରିଆକ୍ସନ୍ କରେ, ତାକୁ ଆମେ ଫୋଟୋ ଇଣ୍ଡ୍ୟୁସ୍ଡ ରିଆକ୍ସନ୍ କେତେଟା କହନ୍ତି, ସେ ରିଆକ୍ସନ୍ କରେ ଖରା ସହିତ। ତ ମୋଷ୍ଟଲି ଡାଇବେଟିକ୍ ଯେଉଁମାନେ ଅଛନ୍ତି ସେମାନେ ପୁରା କଭର ହେଇକି ଯିବା ଆଉ ସନ୍ସ୍କ୍ରିନ୍ ଲଗେଇବା ମଷ୍ଟ, କାରଣ ତାଙ୍କର ଅନ୍ୟ ନର୍ମାଲ ଲୋକ ଅପେକ୍ଷା ତାଙ୍କର ଜଲ୍ଦି ରିଆକ୍ସନ୍ ହୁଏ ଖରା ସହିତ। ମେଡିସିନ୍ ଯେହେତୁ ମେଟାବୋଲାଇଜ୍ ହେଇକି ବ୍ଲଡ୍ରେ ଥାଏ ସେ ରିଆକ୍ସନ୍ କରେ, ସେମାନେ ଖରାରେ ପୁରା ପ୍ରୋଟେକ୍ସନ୍ ନେବା, ଏମିତି ନାହିଁ କି ଖରାଦିନେ, ଅନ୍ୟ ଦିନରେ ବି ସେମାନେ ଯେତେ ପାରିବେ କମ୍ ଖରା ରହିବେ। ତ କେତେ ଜଣ କ୍ୱେଶ୍ଚିନ୍ ଏଠିଥାଏ ଯେ ଆମେ ଖରାରେ ଯଦି ବସିବୁନି ଭିଟାମିନ୍ ଡି କେମିତି ତିଆରି ହେବ, କିନ୍ତୁ ଆକ୍ଚୁଆଲି ସେମିତି ନୁହଁ, ଭିଟାମିନ୍ ଡି ମର୍ନିଂ ଯୋଉ କହଳିଆ ଖରା ଥାଏ ସେଇ ଖରାରେ ହିଁ ଭିଟାମିନ୍ ଡି, ସେଥିରେ 10-15 ମିନିଟ୍ ଯଦି ଗୋଟେ ଲୋକ ବସୁଛି ଦେନ୍ ଭିଟାମିନ୍ ଡି ହେଇଯିବ ତାଙ୍କର, ତାଙ୍କର ଏଇ ଷ୍ଟ୍ରଙ୍ଗ ଖରାରେ ବସିବା କିଛି ଦରକାର ନାହିଁ।
1: ଆଜ୍ଞା, ତେବେ ରାତିରେ ଶୋଇବାକୁ ଯିବା ପୂର୍ବରୁ ଆମର ଚର୍ମର ଯତ୍ନ କେମିତି ନବା ବା କୋଉ କ୍ରିମ ସବୁ ଲଗେଇକି ଶୋଇପାରିବା?
0: ରାତିରେ ଶୋଇବାକୁ ଯିବା ପୂର୍ବରୁ ଗୋଟେ ଜିନିଷ ଆମେ ଚେକ୍ କରିବାକୁ ପଡିବ ଯେ ଆମେ କଣ କଣ ଲଗେଇଥିଲେ ମର୍ନିଂରେ। ଆମର ମୋଷ୍ଟଲି କଣ ହୁଏ, ଆମର ଗୋଟେ ସିଷ୍ଟମ ଅଛି, ସର୍କାଡିଆନ୍ ରିଦମ୍ ଅଛି, ଯେଉଁଥିରେ କି ଆମେ ଯେତେବେଳେ ରାତି ଅନ୍ଧାର ହେଇଯାଏ ସେ ରିଦମ୍ ଷ୍ଟାର୍ଟ ହୁଏ, ରିପେୟାରିଂ ସିଷ୍ଟମ ବଡିର ଷ୍ଟାର୍ଟ ହୁଏ।
1: ଆଜ୍ଞା,
0: ସ୍କିନ୍ ବୋଲି ନାହିଁ, ସ୍କିନ୍ ହଉ, ଲିଭର, କିଡ଼ନୀ, ଯାହା ଆମ ଯେତେ ଅର୍ଗାନ୍ସ ଅଛି ଆମର ରିପେୟାର ସିଷ୍ଟମ 8:30-9 ଷ୍ଟାର୍ଟ ହୁଏ। ସେଥିପାଇଁ ଆଗେ ସମସ୍ତେ 9 ବେଳକୁ ଖାଇକି ଶୋଇଯାଉଥିଲେ, ଯୋଉ ପୁରୁଣା ବୟସ୍କ ଲୋକ ଭଲ ରହୁଥିଲା, ଏବେ ଆଜିକାଲି ବହୁତ ଟାଇମ୍ ଡେରିରେ ଶୋଉଛନ୍ତି, ଯୋଉଟାକି ଆମ ରିପେୟାର ସିଷ୍ଟମଟା ଏତେ ଇଏ ହଉନି, ଦେଖିଥିବେ ଆମର ୱେଟ୍ ବି ଗେନ୍ ହଉଛି, ସ୍କିନ୍ ବି ଟିକେ ଠିକ୍ ଲାଗୁଛି, ଆଜିକାଲି ଦେଖିବେ ମୋଷ୍ଟ ଅଫ୍ ଦ ସ୍କିନ୍ ଟିକେ ମୋଟା ମୋଟା ଲାଗୁଛି, ପିଗମେଣ୍ଟେସନ୍ସ ଆସୁଛି, ତ ଆମ ସ୍କିନ୍ ରିପେୟାର ହେବାକୁ ଟାଇମ୍ ମିଳୁନି। ଯଦି ଜଲ୍ଦି ଖାଇକି ଜଣେ 8:30-9 ବେଡ୍କୁ ଯିବା, ଆଜିକାଲି ତ ପସିବଲ୍ ନୁହଁ, ଧୀରେ ଧୀରେ ଦେଖିବେ ସେଇ ଲାଇଫ୍ ଷ୍ଟାଇଲ୍ ଆମର କରିବାକୁ ବାଧ୍ୟ ହେବା ଆମେ। ଆଉ 15-20 ବର୍ଷ ପରେ।

0: କାରଣ ଦେଖନ୍ତୁ ସେମାନେ 7-8 ବେଳୁ ତାଙ୍କ ଡିନର ସରିଯାଉଛି, ରିଦମଟା ମେଣ୍ଟେନ ହଉଛି। ଆଉ ଯାହା ଯାହା ସପୋଜ ଯାହା ପିନ୍ଧିଥିଲେ, ସପୋଜ ଆମେ କିଛି ଟାଇଟ୍ ଜିନିଷ ପିନ୍ଧିଥିଲେ ସେଟାକୁ କାଢିବାକୁ ପଡିବ। ସେଟା ବି ବେଳେ ବେଳେ ଯଦି ରାତି ସାରା ରହେ ସ୍କିନ୍ ରାସେସ୍ କରେ। ଦେନ୍ ଯଦି କିଛି ଲଗେଇଥିଲେ, କିଛି ବି କ୍ରିମ୍ ଫେସ୍ରେ ଲଗେଇଛି, ଆଇଲାଇନର, ଲିପଷ୍ଟିକ୍, ସବୁଯାକ ଆମକୁ ମଏଶ୍ଚରାଇଜର ଦ୍ୱାରା, ନହେଲେ ଓନ୍ଲି କୋକୋନଟ୍ ଅଏଲ୍, ନହେଲେ ଭେସ୍ଲିନ୍ ଯୋଉ ଥାଏ ମିଳେ ନର୍ମାଲ ଭେସ୍ଲିନ୍ ମାର୍କେଟ୍ରେ, ବିନା ବାସ୍ନା ବାଲା ସ୍ଲୋସନ୍ ନାହିଁ ଯୋଉଟା ଜେଲିଟା, ସେଥିରେ ଆମେ କିଛି ଗୋଟେ ତୁଳା ନହେଲେ ପିଓର କଟନ କପଡ଼ା ରଖିଛନ୍ତି, ସେଥିରେ ମୁହଁକୁ ବେକକୁ ସବୁ ଯଦି ପୋଛିକି ଫେସ୍କୁ ଭଲସେ ମୁହଁକୁ ଧୋଇ କିଛି ନ ଲଗେଇକି ବେଡ୍କୁ ଯିବାଟା ଭଲ। ଆମର ଯେତେ ସ୍କିନ୍ର ମେଡିସିନ୍ ତିଆରି ହୁଏ ଏ ସବୁ ଜିନିଷ ଆମର କିଚେନ୍ରେ ଅଛି। ଯଦି ଆମେ ଦହି ଲଗେଇବା, ଦେଖିବେ ଆପଣ 7-8 ଦିନ ଦହି ଲଗାନ୍ତୁ, ଫେସ୍ଟା ଫେୟାର୍ ଦେଖାଯିବ। ସେଠି ବି କିଛି ଏସିଡ୍ ଅଛି, ଟମାଟୋରେ ବି କିଛି ଏସିଡ୍ ଅଛି, ଲେମ୍ବୁରେ ବି କିଛିଟା ଆସିଡ୍ ଅଛି, ଭିନେଗାର ଅଛି। ତ ଆପଣ ନ୍ୟାଚୁରାଲ ୱେରେ ଯଦି କିଛି ଲଗେଇକି ଆପଣ ରାତିରେ ରଖିପାରିବେ ସେଟା ବେଟର ହବ।
1: ଏଇ ଯୋଉ ଗ୍ରୀଷ୍ମ ଋତୁରେ ଆମର କେଶ ଆଉ ମୁଣ୍ଡର ଯୋଉ ଚର୍ମ ତାର ଯତ୍ନ କେମିତି ନବା?
0: ଆଜ୍ଞା, ଗ୍ରୀଷ୍ମ ଋତୁରେ ଆମର ଗୋଟିଏ ପ୍ରୋବ୍ଲେମ ହେଲା ଝାଳ ବାହାରେ। ତ ଆମେ ଯଦି ଘରେ ରହୁଛେ ବି ଝାଳ ବାହାରିବ, ବାହାରକୁ ଗଲେ ବେଶୀ ଝାଳ ବାହାରିବ। ଆମର ଯୋଉ ହେୟାର ଥାଏ, ଫଲିକଲ ଥାଏ, ଯୋଉ ଗୋଟେ ମୂଳ ଥାଏ ଯୋଉ କହନ୍ତି, ସେଟା ଓଦା ହେଇଯାଏ, ମାନେ ଝାଳ ବେଶୀ ହେଇଯାଏ, ମଇଳା ବି ଜମିବା ଇଜି ହେଇଯାଏ, ଯଦ୍ୱାରା ମୂଳକୁ ଆମକୁ ପ୍ରପର ଖାଦ୍ୟ ମିଳେ ନା। ସେଥିପାଇଁ ଆମକୁ ବେଟର ଆମେ ଯଦି 2-3 ଦିନ ଗ୍ୟାପ୍ରେ ମୁଣ୍ଡ ଧୋଇବା, ସାମ୍ପୋ ନ କରିକି ଖାଲି ଆମେ ନର୍ମାଲ ପାଣିରେ ଧୋଇକି ଆପଣ ହେୟାରଟାକୁ ଶୁଖେଇ ପାରିବେ, ଯେଉଁମାନେ ବାହାରକୁ ଯାଉନାହାନ୍ତି। ବିକଜ ବାହାରକୁ ଗଲେ ରୁଟିନ୍ ଚେଞ୍ଜ ହେଇଯିବ, ଆପଣ ରାସ୍ତାରେ ଯାଉଛନ୍ତି ଧୂଳି ଆସିବ, ତ ଆପଣ ଝାଳ ମନେକର ହେୟାର ଫଲିକଲରେ ଅଲରେଡି ଅଛି, ଧୂଳି ଆସିଲା ସେ ଆହୁରି ଆଡ୍ ହେଲା। ଆଜିକାଲି ତ ହେୟାରରେ କେତେ ଷ୍ଟାଇଲିଂ ଏଜେଣ୍ଟ ଲଗାଉଛନ୍ତି, ଜେଲି ଏଗୁଡ଼ା ଲଗାଉଛନ୍ତି ମାନେ ତ ଆପଣଙ୍କୁ ମୁଣ୍ଡ ଧୋଇବାକୁ ପଡିବ ଏଭ୍ରିଡେ, କାହିଁକିନା ଆମର ସ୍ୱେଟିଂଟାକୁ ଆମେ କିଛି କରିପାରିବାନି। ସେଥିପାଇଁ ବେଟର ହବ ଆପଣ 2-3 ଦିନ ଗ୍ୟାପ୍ରେ ମୁଣ୍ଡଟାକୁ ଖାଲି ଧୋଇଦେବେ, ଦେନ୍ ଯଦି ପାରୁଛନ୍ତି କଣ୍ଡିସନର ଲଗେଇ ପାରିବେ, ଅଦରୱାଇଜ୍ ନ୍ୟାଚୁରାଲ ଲେମ୍ବୁ ଲଗେଇ ପାରିବେ, କଣ୍ଡିସନର ଭଳିଆ କାମ କରେ, ସେତିକି ଆପଣ କରିପାରିବେ। ଯଦି ବାହାରକୁ ଯେଉଁମାନେ ଯାଉଛନ୍ତି ହେଲମେଟ୍ ପିନ୍ଧୁଛନ୍ତି,
1: ଆଜ୍ଞା,
0: ହେଲମେଟ୍ ଇଣ୍ଡ୍ୟୁସ୍ଡ ଆମେ ଦେଖିଛୁ ହେୟାର ଲସ୍ ବେଶୀ ହେଉଛି। ହେଲମେଟ୍ର ଯୋଉ ଭିତରଟା ଥାଏ ସେଟା ଓଦା ଥାଏ ବେଳେ ବେଳେ, କାହିଁକି ଆମେ ଝାଳ ହଉଥାଏ, ସେକେଣ୍ଡ ଡେ ଆମେ ତାକୁ କ୍ଲିନ୍ କରୁନା ନହେଲେ ଖରାରେ ଶୁଖଉନା, ଦେନ୍ ଆଉଥରେ ପିନ୍ଧୁ, ଯଦ୍ୱାରା ସେ ହେଲମେଟ୍ ଭିତରେ ଫଙ୍ଗସ୍ ହେଇଯାଇଥାନ୍ତି, ସ୍ମେଲ୍ ହୁଏ ଦେଖିଥିବେ। ହେଲମେଟ୍ଟାକୁ ସନ୍ଧ୍ୟାବେଳେ ନହେଲେ ଆପଣଙ୍କର ପିନ୍ଧି ସାରିଲା ପରେ କିଛି ସମୟ ଖରାରେ ଶୁଖେଇଦେବେ, ଦେନ୍ ସେଟାକୁ ରିୟୁଜ୍ କରିବେ। ଦେନ୍ ସ୍ୱେଟିଂ ପାଇଁ ଆପଣଙ୍କୁ ଯାହା ହେଲେ 2-3 ଥର ମୁଣ୍ଡ ଧୋଇବାକୁ ପଡିବ। ଯେତେ ପାରିବେ ଆମର ଯୋଉ ଅଏଲି ଜିନିଷ ନହେଲେ କିଛି ଷ୍ଟାଇଲିଂ ଏଜେଣ୍ଟ ନ ଲଗାନ୍ତୁ ଖରାଦିନେ ସ୍ପେଶାଲି ମୁଣ୍ଡରେ।
1: ତେବେ ଆମର ଚର୍ମକୁ ସତେଜ ରଖିବା ପାଇଁ ଏଇ ଖରାଦିନରେ କୋଉ ପ୍ରକାରର ଖାଦ୍ୟ ଖାଇବା ଦରକାର, କେତେ ପାଣି ପିଇବା ଜରୁରୀ?
0: ଆମର ମୋଷ୍ଟଲି ଯେତେ ଆପଣ 7-8 ଗ୍ଲାସ୍ ତ ପାଣି ନିହାତି ପିଇବାକୁ ପଡିବ ଆପଣଙ୍କୁ, କାରଣ ସେଇଟା ହିଁ ଆପଣଙ୍କୁ ହାଇଡ୍ରେଟେଡ୍ ରଖିବ। ନେକ୍ସଟ ଆପଣ ଯେତେ ପାରୁଛନ୍ତି ସ୍କିନ୍ଟାକୁ ଖୋଲା ରଖନ୍ତୁ, ଯୋଉ ସନ୍ସ୍କ୍ରିନ୍ଟା ସୁଟ୍ କରୁନି ଲଗେଇଦେବା, ଯଦ୍ୱାରା କ'ଣ ହବ ସ୍କିନ୍ଟା ବ୍ଲକ୍ ହେଇଯାଏ। ବ୍ଲକ୍ ହେଲେ ଆମେ ଦେଖିଛୁ ବ୍ରଣ ବେଶୀ ବାହାରେ, ନହେଲେ ଆମର ସ୍ୱେଟିଂ ହେଇପାରେନି। ସ୍ୱେଟିଂ ହେଲେ ଭଲ ଗୋଟେ ଦୃଷ୍ଟିରୁ, କାରଣ ସ୍ୱେଟ୍ ହେଲେ ହିଁ ଆମର ଯାହା ବଡିର ଡିଟକ୍ସିଫିକେସନ ହେଇକି ଯାହା ବି ଆମର ହୁଏ ଏକ୍ସକ୍ରେସନ ହୁଏ ସେଟା ହେଇଯାଏ ଭଲ। ତାପରେ ଆମକୁ ଥଣ୍ଡା ଲାଗେ, ତାପରେ ଆମେ କାଲାମିନ ଲଗେଇ ପାରିବା, ତାପରେ ଆମେ ମୁହଁ ହାତ ଧୋଇ ପାରିବା। କିନ୍ତୁ ବେଟର ହବ ଆପଣ ବେଶୀ ପାଣି ପିଇକି ଯେତେ କମ୍ ମେକଅପ୍ ତେ କମ୍ ଲଗେଇବାଟା ଭଲ। ଆଉ ପିଓର କଟନ ଯଦି ଆପଣ କପଡ଼ା ରଖିଛନ୍ତି ତାକୁ ମୁହଁଟା ପୋଛି ପାରିବେ। ଖାଇବାରେ ଆପଣ ଲାଇଟ୍ ଫୁଡ୍ ଖାଆନ୍ତୁ, ଅଏଲି ଫୁଡ୍ ଖାଆନ୍ତୁନି, ଯେମିତି ସେଥିପାଇଁ ଆମର ପଖାଳ ଭାତ ଖାଆନ୍ତି, ଆଉ ଯେତେ ତେଲ କମ୍ ପଡୁଥିବ ଫୁଡ୍ ଖାଆନ୍ତୁ, ଯଦ୍ୱାରା ଆମର ଯାହା ବି ଆମେ ଖାଉଛେ ସବୁ ଆମର ସିକ୍ରେଟ୍ ହେଉଛି, ସେ ସ୍ୱେଟିଂରେ ହିଁ ଆସେ, ଦେଖିଥିବେ ଆମ ଫେସ୍ଟା ଅଏଲି ଲାଗେ। ଆପଣ 4-5 ଦିନ ଯଦି ସନ୍ତୁଳା ଖାଇବେ ଦେଖିବେ ଫେସ୍ଟା ଗ୍ଲୋ କରେ। ତାପରେ ଏକ୍ସରସାଇଜ୍ କଲେ ଆମର ଯୋଉ ସ୍ୱେଟିଂ ହୁଏ, ଦେଖିବେ ଏକ୍ସରସାଇଜ୍ କଲା ପରେ ଆପଣଙ୍କ ଫେସ୍ ବି 4-5 ଦିନ, 6 ଦିନ ପରେ ଗ୍ଲୋ କରେ, କାହିଁକିନା ସ୍ୱେଟିଂ ହେଲେ ହିଁ ଗ୍ଲୋ କରେ।
1: ଯଦି ଖରାଦିନରେ ଆବଶ୍ୟକ ସ୍ଥଳେ ଯଦି ପଦାକୁ ଯିବାକୁ ହୁଏ, ଅନେକ କର୍ମଜୀବୀ ମଧ୍ୟ ଥାନ୍ତି, ସେହି ସମୟରେ କୋଉ ଦିଗ ପ୍ରତି ଦୃଷ୍ଟି ଦେବେ, କିଭଳି ଭାବେ ସେମାନେ ବାହାରକୁ ଯିବେ?
0: ଆପଣ ଫାର୍ଷ୍ଟ କଥା ହେଲା ଯେମିତି କହିଲି ଫିଜିକାଲ ସନ୍ସ୍କ୍ରିନ୍ ଆଉ କେମିକାଲ, କେମିକାଲ ମାନେ ସନ୍ସ୍କ୍ରିନ୍ ଆପଣଙ୍କୁ ଲଗେଇବାକୁ ପଡିବ। ସନ୍ସ୍କ୍ରିନ୍ ଲଗେଇବାର ଗୋଟେ ମେଥଡ୍ ଅଛି, ଆପଣ ତ ପାଣି ନେଇକି ଯିବେ ସାଙ୍ଗରେ, ଡ୍ରେସ୍ ସବୁବେଳେ ପିଓର କଟନ ପିନ୍ଧିବେ, ଯେତେ ହାଲକା ପିନ୍ଧିପାରିବେ ଭଲ ଲାଇଟ୍ କଲର ପିନ୍ଧିବେ, ସ୍କିନ୍ ପାଇଁ ସବୁବେଳେ ଯେତିକି ପାର୍ଟ ଆମର ବାହାରକୁ ଖରାକୁ ଏକ୍ସପୋଜ୍ ହେଉଛି ଲଗେଇ ପାରିବେ ଗ୍ଲୋଭ୍ସ ହାତରେ, ବେକରେ ଆପଣ ପୁରା କଭର କରିପାରିବେ, ଚଷମା ପିନ୍ଧିବେ ନିହାତି ଯୋଉ ଅଲ୍ଟ୍ରାଭାୟୋଲେଟ୍ ପ୍ରୋଟେକ୍ଟେଡ୍ ବାଲା। ସନ୍ସ୍କ୍ରିନ୍ର ମେଥଡ୍ ହେଲା ଆପଣ ବାହାରକୁ ଯିବାର 1/2 ଘଣ୍ଟା ପୂର୍ବରୁ ଲଗେଇବେ, ତାର ମନେ ରଖିଥିବେ 4-5 ଘଣ୍ଟା କାମ କରିବ, ତାପରେ ରି ଆପ୍ଲାଏ କରିବାକୁ ପଡିବ। ସନ୍ସ୍କ୍ରିନ୍ର ଏମାଉଣ୍ଟ ଅଛି, ଆପଣଙ୍କ ହାତର ଫାର୍ଷ୍ଟ ଫିଙ୍ଗର ଟିପ୍ ଯୋଉ କହନ୍ତି, ଯେପର୍ଯ୍ୟନ୍ତ ଆପଣଙ୍କର ଫାର୍ଷ୍ଟ 11ଟା ଅଛି ଇଣ୍ଡେକ୍ସ ଫିଙ୍ଗରର, ସେତିକି ସନ୍ସ୍କ୍ରିନ୍ ହେଲା ଆମର ଗୋଟେ ଥର ପାଇଁ। ତ ଗୋଟେ ଥର ସେତିକି ଏମାଉଣ୍ଟର ଲଗେଇଲେ ହିଁ ସେ ଆମେ ସନ୍ରୁ ପ୍ରୋଟେକ୍ସନ୍ ପାଇବା। ଆମର ଅଲ୍ଟ୍ରାଭାୟୋଲେଟ୍ ଏ ଆଉ ବି ଅଛି, ତ ଆମର ଯେମିତି ଲେଖାହେଇଥିବ ସନ୍ସ୍କ୍ରିନ୍ରେ ଆପଣ କିଣିବେ SPF ଲେଖାହେଇଥିବ, ଆମର ଇଣ୍ଡିଆନ୍ ସ୍କିନ୍ ପାଇଁ 25 ଇଜ୍ ଇନଫ୍, ଦେନ୍ PA+ ଯୋଉଟା କହୁଛନ୍ତି ସେଟା ଆମର ଅଲ୍ଟ୍ରାଭାୟୋଲେଟ୍ ଏକୁ ସେ କେତେ ପ୍ରୋଟେକ୍ସନ୍ ଦେଉଛି, ଯେତେ ପ୍ଲସ୍ ଲେଖା ହେଇଥାଏ ସେତିକି ପ୍ରୋଟେକ୍ସନ୍ ଥାଏ।

0: ସେ ଅନୁସାରେ ଆପଣ ମେଡିକେଟେଡ୍ ଡାକ୍ତର ପରାମର୍ଶ ନେଇ ସନ୍ସ୍କ୍ରିନ୍ଟା ଆଣିବାଟା ବେଟର୍। ଆପଣଙ୍କ ସ୍କିନ୍କୁ ଯୋଉ ସନ୍ସ୍କ୍ରିନ୍ଟା ସୁଟ୍ କରୁଛି ସେଟା ହିଁ ଲଗେଇବେ।
1: ଯାହା ହଉ ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଅନେକ ଗୁଡ଼ିଏ ମୂଲ୍ୟବାନ ପରାମର୍ଶ ଆମର ଶ୍ରୋତା ବନ୍ଧୁମାନଙ୍କୁ ଦେଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର।
0: ନମସ୍କାର। ଶୁଣିଲେ ଆଲୋଚନା ଖରା ଦିନରେ ଚର୍ମର ଯତ୍ନ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଦୀପ୍ତି ରଞ୍ଜନୀ ବିଷୋଇ। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ସୁପର୍ଣ୍ଣା ଦତ୍ତ। ତେବେ ଆଜି ତ ସମୟ ହୋଇଯାଇଛି, ଆସନ୍ତା ସପ୍ତାହରେ ଭିନ୍ନ ଏକ ପ୍ରସଙ୍ଗକୁ ନେଇ କାର୍ଯ୍ୟକ୍ରମ ଭେଟିଦେବୁ। ବିଦାୟ ଦିଅନ୍ତୁ, ରହୁଛୁ।

ଡାକ୍ତରଙ୍କ ପଚାରି ବୁଝିବା କାର୍ଯ୍ୟକ୍ରମରେ ଶୁଣୁଥିଲେ ଖରାଦିନେ ଚର୍ମର ଯତ୍ନ। ଏ ସମ୍ପର୍କରେ କହୁଥିଲେ ଡାକ୍ତର ଦୀପ୍ତିରଞ୍ଜନୀ ବିଷୋୟୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦୁର୍ଗା ମାଝୀ। ଉପସ୍ଥାପନା ସୁବର୍ଣ୍ଣା ଦତ୍ତ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ କାର୍ଯ୍ୟକ୍ରମ ଆରମ୍ଭରେ ଅନୁରାଧା ବଡ଼ଭାଲଙ୍କ କଣ୍ଠରେ ଶୁଣନ୍ତୁ ମାନିନୀ କଥାଚିତ୍ରର ଏହି ସୁନ୍ଦର ଗୀତଟିଏ।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଯୁବବାଣୀ ବିବିଧାରେ ଶୁଣିବେ ମହିଳା କ୍ରୀଡ଼ାବିତ୍ ଏବଂ ନୃତ୍ୟଶିଳ୍ପୀ ମୋନାଲିସା ବେହେରାଙ୍କ ସହ ସାକ୍ଷାତକାର।

ପୂର୍ବ ଭଳି ଶବ୍ଦ ନାହିଁ, କିନ୍ତୁ ଆଜି ବାପି ଲାହିରୀଙ୍କ କଣ୍ଠରେ ଶୁଣିବା ସମସ୍ତ ଗୀତଗୁଡ଼ିକ। ତେବେ ଆଉ ଡେରି ନ କରି ଆରମ୍ଭ କରିବା କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। କାର୍ଯ୍ୟକ୍ରମ ଆରମ୍ଭରେ ବାପି ଲାହିରୀ ଏବଂ ଆଲିଶା ଚିନ୍ନାୟଙ୍କ କଣ୍ଠରେ ଶୁଣନ୍ତୁ ଟାର୍ଜନ୍ କଥାଚିତ୍ରର ଗୋଟିଏ ଗୀତ।